ଶୁଣୁଥିଲେ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଆଶା ଭୋସଲେ, କଥାଚିତ୍ର ମୁଦତ୍।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ବୈଶାଖ 29 ଦିନ ଇଂରାଜୀ 2026 ମସିହା ମଇ ମାସର 19 ତାରିଖ ସମୟ ସକାଳ 5:58:30 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଭଜ ମନ ଅଣାକାର ବ୍ରହ୍ମକୁ ପରମ ପୁରୁଷ ହରିବେ କଳୁଷ ଘେନିଯିବି ଦିବ୍ୟ ପ୍ରେମ ଧାମକୁ। ନାରାୟଣ ପ୍ରସାଦ ସିଂଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆଶା ମୁଗଲ ବାରିକ।

ସିସିରିଆ ଦାସଙ୍କ କଣ୍ଠରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗୀତରଚନା ଗୌରହରି ଦଳାଇ ମୁରଲୀଧର ଶ୍ୟାମ ସୁନ୍ଦର ପାଦେତର କୋଟି ଜୁହାର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁମତି ଦେବୀ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ଜୟ ହେ ଜୟ ବ୍ରଜରାଜ ନନ୍ଦନ ମୋହନ ନଟବର ଭଙ୍ଗିଆ।

ସମବେତ କଣ୍ଠରେ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କଳ୍ପଲତା ଜେମାଙ୍କ ରଚନା ଜଗବନ୍ଧୁ ନାଥକୁ ଯେ ମୁରୁଚି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦେଶାଇ।

ପନ୍ଦରଶହ ଷୋଡ଼ଶ ଶତାବ୍ଦୀର ସନ୍ତ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ, ବଡ଼େ ଭାଗ ମାନୁଷତନ ପାୱା। ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏକଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ, ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଥାନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତାପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ନ ହୋଇଛି ବାଳୁତ କାଳେ ତାହା କି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳେ ନାହିଁ, ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ, ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ, ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହାଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୋ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ, ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାଚନା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ। ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ। ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର। ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ, ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ, ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉ ନାହିଁ। ଏହା ଏକ ମିଥ୍ୟା କଥା, କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ। କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ। ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦେଶ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତ ମହାରାଜାଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତାବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣିଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଧ୍ୱନି କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି।

0: ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଦେଖିଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍ 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ ଭୂପୃଷ୍ଠରେ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିବ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 6:55 ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍। ପ୍ରବାଚକଃ କୃଷ୍ଣପ୍ରସାଦୋପାଧ୍ୟାୟଃ।

କବି ଶତପଥି ମଧୁମାଳତୀ ପ୍ରଚାର କରିବ ସକାଳ 7:40 ଶିଳ୍ପୀ ସଙ୍ଗୀତା ଗୋସ୍ୱାଇଁ ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର ବୈଦେଶ ବିଳାସର 28ତମ ଭାଗ ପ୍ରଚାର କରିବ ସକାଳ 8:45 ଗୀତ ଗୀତିକା ଶୁଣିବେ ସକାଳ 9 ଦିନ 10 ଗୀତିନାଟ୍ୟ ମହିରାବଣବଦ୍ଧ ମୂଳ ରଚନା ଜଗନ୍ନାଥ ପାଣି ବେତାର ରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ ଅବୁଲା ଗୀତ ଦିନକୁ 8:10 ଏଥିରେ ଶୁଣିବେ ତୃପ୍ତି ଦାସ ଏବଂ ଇନ୍ଦ୍ରାଣୀ ମିଶ୍ର ଗାଇଥିବା ଆଧୁନିକ ଗୀତ ଧନେଶ୍ୱର ବେହେରା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ପାଲା ପ୍ରଚାର କରିବ ଦିନକୁ 8:30 ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12 ଦିନ 1:10 ରୁଦ୍ରପ୍ରକାଶ ରାୟ ଏବଂ ସାଥୀଙ୍କ ପରିବେଷିତ ଖଞ୍ଜଣୀ ଭଜନ ପ୍ରଚାର କରିବ ଦିନ 1:20 ଶୁଣିବେ ନାରୀ ମହଲ ଏଥିରେ ବିଷୟ ରହିଛି ଘରର ସିରି ଶାଶୁବୋହୂ ଆଲୋଚନା କରିଛନ୍ତି ମନୋରମା ମହାପାତ୍ର ଦିନ 2:45 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ ଅପରାହ୍ନ 3 ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ ଅପରାହ୍ନ 4 ଅପରାହ୍ନ 4:55 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 5 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଅପରାହ୍ନ 5:30 ଯୁବବାଣୀ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 22ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10 ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ଉଦୟ ଭାରତ ବିଷୟ ରହିଛି ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ ଆଲୋଚକ ପ୍ରଫେସର ଅଜୟ କୁମାର ପାତ୍ର ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ ରାତି 7:30 କୃଷି ସଂସାର ଏଥିରେ ଶୁଣିବେ ଖରାଦିନେ ପଶୁପକ୍ଷୀଙ୍କ ଯତ୍ନ ଏ ସମ୍ପର୍କରେ ଡକ୍ଟର ନିର୍ମାଲ୍ୟପତିଙ୍କ ସହ ଆଲୋଚନା ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ ହିନ୍ଦୀ ଶିକ୍ଷା ରାତି 8:30 ଶିକ୍ଷାଦାନ କରିଛନ୍ତି କ୍ଷେତ୍ରବାସୀ ତ୍ରିପାଠୀ ଶିକ୍ଷା ଗ୍ରହଣ କରିଛନ୍ତି ରୀତିକା ପ୍ରସାଦ ରାତି 9:30 ସାହିତ୍ୟ ସଂସଦ ଏଥିରେ ମାଟିର ମହାକବି ସଚି ରାଉତରାୟଙ୍କ ଶୀର୍ଷକରେ ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ଡକ୍ଟର ରବୀନ୍ଦ୍ର ନାରାୟଣ ମହାରଣା କବିତା ପୃଷ୍ଠରେ କବୟତ୍ରୀ ଚିରଶ୍ରୀ ଇନ୍ଦ୍ର ସିଂଙ୍କ କବିତା ଗଳ୍ପ ପୃଷ୍ଠରେ ଗାଳ୍ପିକା ହିରଣ୍ମୟ ମିଶ୍ରଙ୍କ ଗଳ୍ପ ଏବଂ ସ୍ମୃତି ଫର୍ତ୍ତରେ ପଣ୍ଡିତ ରଘୁନାଥ ମୁର୍ମୁ ଉପସ୍ଥାପନା ଏବଂ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ ରାତି 10:02 ଚକ୍ରଧର ପାରିକ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ ରାତି 10:30 ଶୁଣିବି ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିଲି ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ

0: ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ନତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ୍ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପଭି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍କେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ ଦୁଇଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 70 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
1: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8ରୁ ଅଧିକ ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥେରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସୋନୋଫିଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ୍ ଆଲବମ୍, ନେଟ୍ରମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଇସୋନୋଫିଲିଆ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ

0: ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ୍ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିଭିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत के फर्टिलाइजर क्षेत्र में योगदान। मुझे बहुत खुशी है कि आप में से कई सीईओज भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं। अब हमें इस पार्टनरशिप को, इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए।
0: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟନା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। କାତାର, ସାଉଦିଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣ

0: ସ୍ତରୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ୍ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ୍ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ୍ ଗତକାଲି କହିଛି ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ୍ ନିଜର ପକ୍ଷ ପ୍ରଦାନ କରିସାରିଛି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ୍ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାୟିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍କତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ୍ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ୍ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।

ପୂର୍ବ ଦିଗରେ ଉଭା ହେଲେଣି ଦିନମଣି, ଧରାପୃଷ୍ଠରୁ ଅପସରି ଗଲାଣି ଅନ୍ଧକାର, ଚଳଚଞ୍ଚଳ ହେଉଛି ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ବିଗତ ରାତିକ ଭିତରେ ମଣିଷ ପାଶୁରି ଦେଇଛି ତାର ସବୁ କ୍ଳାନ୍ତି ଆଉ ଅବସାଦକୁ। ନୂଆ ଦିନର ନୂଆ ସୂର୍ଯ୍ୟଙ୍କ କିରଣରୁ ସେ ପାଇଛି ପୁଣି କାମ କରିବା ପାଇଁ ଶକ୍ତି ଆଉ ଆଗ୍ରହ। ପ୍ରଭାତର କୋମଳ ପରଶରେ ସମସ୍ତେ ପୁଲକିତ। ଲୋକମାନେ ନିଜ ନିଜର ଅଧୁରା କାମ ସବୁକୁ ପୂରା କରିବା ପାଇଁ ବାହାରି

ଶ୍ରୋତାବନ୍ଧୁ, ଚଢ଼େଇଟିକୁ ଦେଖିଲେ କିଏ ବା ଖୁସି ନ ହୁଏ? ପ୍ରକୃତିର ଅନବଦ୍ୟ ଦାନ ଏଇ ପକ୍ଷୀକୂଳ, ପରିବେଶର ଜାଗ୍ରତ ପ୍ରହରୀ ଏମାନେ। ଅନିଷ୍ଟକାରୀ କୀଟପତଙ୍ଗମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେବାଠୁ ଆରମ୍ଭ କରି ପାଣିପାଗ ପରିବର୍ତ୍ତନର ସଂକେତ ପର୍ଯ୍ୟନ୍ତ ପକ୍ଷୀମାନଙ୍କଠାରୁ ଅନେକ ଉପକାର ପାଇଥାଏ ସମଗ୍ର ଜୀବଜଗତ। ଶ୍ରୋତାବନ୍ଧୁ, ଜୀବନ ପାଇଁ ପାଣିର ଆବଶ୍ୟକତା ସବୁଠୁ ବେଶୀ। ଜଳ ବିନା ଜୀବନ ଅସମ୍ଭବ। ଏହି ଗ୍ରୀଷ୍ମଦିନମାନଙ୍କରେ ପଶୁପକ୍ଷୀମାନେ ପାଣି ମୁନ୍ଦାଏ ପାଇଁ ଖୁବ୍ କଷ୍ଟ ସହିଥାନ୍ତି। ପିଇବା ପାଇଁ ସେମାନଙ୍କୁ ପାଣି ମୁନ୍ଦାଏ ସହଜରେ ମିଳିନଥାଏ। ଏହି ପଶୁପକ୍ଷୀମାନଙ୍କୁ ଜଳ କଷ୍ଟରୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ନିଜ ଘରର ଛାତ ଉପରେ, ଘର ଆଗରେ ବା ବଗିଚାରେ ପାଣିର ପାତ୍ର ରଖିବା। ଆମର ଏହି ଛୋଟିଆ ପ୍ରୟାସ ଅନେକ ପଶୁପକ୍ଷୀଙ୍କର ତୃଷା ମେଣ୍ଟାଇ ପାରିବ।

ହଁ ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ସମସ୍ତେ ସଚେତନ ହେବା, ପରିବେଶକୁ ସୁସ୍ଥ ରଖିବା ଦିଗରେ ସଂକଳ୍ପବଦ୍ଧ ହୋଇ କାମ କରିବା।

ରେଡିଓ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏହି ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏହି ରେଡିଓ ଆକାଶବାଣୀ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା ଆମ ଦେଶରେ ଆରମ୍ଭ କରିଥିଲା 1936 ଜୁନ୍ 8 ତାରିଖରେ ବମ୍ବେ ସହର ଯାହା ଏବେ ମୁମ୍ବାଇ ନାମରେ ପରିଚିତ ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତାର ଜୟଯାତ୍ରା ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ ଆକାଶବାଣୀ ଏବେ ସବୁଠି ସବୁବେଳେ ଓ ସମସ୍ତଙ୍କ ପାଇଁ

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର, ଆକାଶବାଣୀ କଟକ। କଥିକା ଆଜିଥିରେ ଆସନ୍ତା ଶୁଣିବା ବିଶ୍ୱ ପରିଚ୍ଛନ୍ନ ରହୁ, କହିଛନ୍ତି ବିଶ୍ୱରଞ୍ଜନ କବି ଶତପଥୀ।
2: ଆମ ଦେଶର ସର୍ବପ୍ରାଚୀନ ସଭ୍ୟତା ସିନ୍ଧୁ ପ୍ରଦେଶର ମହେଞ୍ଜୋଦାରୋ ଓ ପଶ୍ଚିମ

ପଞ୍ଜାବର ହରପ୍ପାଠାରେ ଆବିଷ୍କୃତ ହୋଇଥିଲା। ଏହି ସଭ୍ୟତାରୁ ଅଳିଆ ଆବର୍ଜନା ନିଷ୍କାସନର ସୁବିସ୍ତୃତ ପଦ୍ଧତି ଥିଲା। ହେଲେ ଆମେ କ'ଣ କିଛି ଶିଖିପାରିଲୁ? ଆମେ ଦିନକୁ ଦିନ ଅଳିଆ ଆବର୍ଜନା ଭିତରେ ଘାଣ୍ଟି ହୋଇଗଲୁ। ଏ ପରାଧୀନ ଦେଶକୁ ସ୍ୱାଧୀନ କରିଥିଲେ ଗାନ୍ଧୀ ମହାତ୍ମା। ସେ ଏ ଦେଶକୁ ସ୍ୱାଧୀନ କରିବା ନିମନ୍ତେ ପ୍ରଥମେ ସବୁ ଅଳିଆ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବାକୁ ଯେଉଁ ଗାଁକୁ ଯାଉଥିଲେ ସେ ଗାଁରୁ ଖୋଜି ଖୋଜି

0: ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବାକୁ ଯେଉଁ ଗାଁକୁ ଯାଉଥିଲେ ସେ ଗାଁରୁ ଖୋଜି ଖୋଜି ନିଜ ହାତରେ ଅଳିଆ ସଫା କରୁଥିଲେ। ଲୋକଙ୍କ ମନରେ ଥିବା ଅଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ତଥା ଛୁଆଁ ଅଛୁଆଁର ଅଳିଆ ସଫା କରିବା ନିମନ୍ତେ ସତ୍ ଉପଦେଶ ଦେଉଥିଲେ। ହେଲେ ଏବେ ଦେଖୁନାହାନ୍ତି, ରାଜ୍ୟସାରା ଯୁଆଡ଼େ ଦେଖ ଖାଲି ଅଳିଆ ଅଳିଆ ଅଳିଆ। ଦାଣ୍ଡରୁ ଉପଖଣ୍ଡ କାର୍ଯ୍ୟାଳୟ ଯାଗେ ଭର୍ତ୍ତି ହୋଇ ରହିଛି ଅଳିଆ। ଅନେକ ଅଳିଆକୁ ଏକ ଫାଲତୁ ଚିଜ ବୋଲି ବିଚାରୁଥିଲେ ମଧ୍ୟ ଅଳିଆ ଏବେ କାୟା ବିସ୍ତାର କରିଚାଲିଛି ସାରା ବ୍ରହ୍ମାଣ୍ଡକୁ। ତାର ବିଶାଳ ଆଁରେ ସତେକି ଗ୍ରାସ କରିଯିବ ଏ ସମଗ୍ର ଜୀବସତ୍ତାକୁ। ଦପ୍ତରମାନଙ୍କରେ ବାବୁମାନଙ୍କ ଟେବୁଲ ଉପରେ ଗଦା ହୋଇଥିବା ନଥିପତ୍ରର ଅଳିଆ, ମନରେ ଅହଙ୍କାରର ଅଳନ୍ଧୁ, ପ୍ରଶାସନର ସରଣୀରେ ବହୁ ବର୍ଜନୀୟ ଗଣ୍ଠି, ବାଙ୍କ ଚକମାନଙ୍କରେ ବହୁ ପୁରୁଣା କଳଙ୍କି, କଥା ଓ କାମରେ ଅସାଧୁତାର ଅଳିଆ, କୋଣମାନଙ୍କରେ ସଂକୀର୍ଣ୍ଣତା, ଭଲ ଆଖି ଥାଇ ବି ଅନ୍ଧାର କଣାର ରୁଗ୍ଣତା, ଛକା ପଞ୍ଝାରେ ରହି ପରସ୍ପର ପ୍ରତି ଭୟ ସନ୍ଦେହ ଘୃଣା ଈର୍ଷାର ପୁରୁଣା ଆଲୋକାତରା ଭଳି ପରସ୍ତ ପରସ୍ତ ପ୍ରଲେପର ଅଳିଆ ଯାଦୁ ଓ ବିଞ୍ଚି ପ୍ରାୟ ମାଡ଼ିଗଲାଣି ଏ ରାଜ୍ୟସାରା। ଅଳିଆକୁ ନେଇ ସବୁ ସାହି ବସ୍ତି ପ୍ଲଟ୍ଗୁଡ଼ିକରେ ପଡ଼ୋଶୀ ପଡ଼ୋଶୀମାନଙ୍କ ମଧ୍ୟରେ ଆରମ୍ଭ ହୁଏ ଅଭିସମ୍ପାତ। ଦୁଷ୍ଟଗ୍ରହ ଶନି ଓ ଅହଙ୍କାରୀ ଆତଙ୍କବାଦୀ ନାମରେ କେହି କେହି କାହାରିକୁ ନାମିତ କରିପକାନ୍ତି। ପ୍ରଥମେ ଘଟଣାଟି ଆରମ୍ଭ ହୁଏ ଏହିପରି। ମନେକର ଶ୍ରୀମତୀ ମିଶ୍ର ତାଙ୍କ ପାଚେରୀ ଆରପଟେ ରହୁଥିବା ଶ୍ରୀମତୀ ମହାନ୍ତିଙ୍କ ଘରପଟକୁ ଅଣ୍ଡାଖୋଳ, ପରିବା ଚୋପା, ଚିରା କାଗଜ, ଭଙ୍ଗା ବ୍ଲେଡ୍ ପ୍ରଭୃତିକୁ ପଲିଥିନ୍ରେ ପୁରାଇ ସନ୍ତର୍ପଣରେ ଫିଙ୍ଗି ଦିଅନ୍ତି। ଶ୍ରୀମତୀ ମହାନ୍ତିକି ଛାଡ଼ିବା ଲୋକ, ସେ ମଧ୍ୟ ମାଛକଣ୍ଟା, ବ୍ରେଡ୍ ଜରି, ପ୍ରସାଧନ ସାମଗ୍ରୀର ଅଦରକାରୀ ବସ୍ତୁକୁ ଠୁଙ୍ଗାରେ ପୁରେଇ ଛାଡ଼ିଦିଅନ୍ତି ଶ୍ରୀମତୀ ମିଶ୍ରଙ୍କ ଘରପଟକୁ। ଫଳସ୍ୱରୂପ ବାକ୍ୟରେ ଅଶାଳୀନ ଗାଳି, ଆଚରଣରେ ଯୁଦ୍ଧକାଳୀନ ଉତ୍ତେଜନା, ବନ୍ୟା ସ୍ରୋତ ପ୍ରାୟ କୂଳ ଲଙ୍ଘି ଆସେ। ଚିତ୍କାର ଶୁଭେ, ଆଲୋ ହେ ଅଳିଆ ପକେଇବୁ ତୁ, ଆଉ ସଫା କରିବି ମୁଁ। ସେପଟୁ ଶୁଭେ, ମୁଁ ଅଳିଆ ଅଲବତ୍ ପକାଇବି, ତୋ ଦାଣ୍ଡରେ ପଡ଼ୁ କି ମୁଣ୍ଡରେ ପଡ଼ୁ, ମୋର କିବା ଯାଇ ଆସେ। ଏହି କାଳରେ ଯେଉଁ ସ୍ୱାମୀମାନେ ସ୍ତ୍ରୀମାନଙ୍କ ପକ୍ଷ ସମର୍ଥନ କରି ସମ୍ମୁଖ ସମରକୁ ଖେପି ଆସନ୍ତି, ସେମାନେ ପତ୍ନୀମାନଙ୍କ ଦ୍ୱାରା ପ୍ରକୃତ ଯୋଦ୍ଧାର ଆଖ୍ୟା ପାଉଥିଲା ବେଳେ ନିରବି ଯାଉଥିବା ସ୍ୱାମୀମାନେ ଛେରୁଆ ନାମରେ ନାମିତ ହୁଅନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତ ନ୍ୟାୟରେ ବେଳେବେଳେ ସମୟ କଡ଼ଲେ ଉଠାଏ। ସମାଜ ଜୀବନରେ କିଛି କରିତକର୍ମା ଧୂରିଣଙ୍କର ଆବିର୍ଭାବ ଘଟେ, ହଠାତ୍ ସେମାନଙ୍କ ଚେତନାକୁ ସଞ୍ଚରିଯାଏ, ଆସ ସମସ୍ତେ ଧର ଗାଣ୍ଡୁଆ, ଧର ଶାବଳ, ଉଠାଅ କୋଡ଼ି, ଆସ ଆମ ସାହିର ସବୁ ଅଳିଆ ସଫା କରିବା। ସବୁ ପ୍ଲଟ୍, ସବୁ ସାହି, ସବୁ ବସ୍ତିର ପଡ଼ୋଶୀମାନେ ପ୍ରତିପକ୍ଷ ନ ହୋଇ ସ୍ୱପକ୍ଷ ହୋଇ ଠିଆ ହୁଅନ୍ତି। ସବୁ ପାରିବାପଣର ଏକତ୍ର ହୁଏ, କ୍ରମେ ସବୁ ରାସ୍ତାର ଅଳିଆ ହଟେ, ନାଳ ନର୍ଦ୍ଦମା ପରିଷ୍କାର ହୁଏ, ସବୁ କାନ୍ଥରୁ ଅପରିଚ୍ଛନ୍ନ ଭାଷା, ମୁକୁଳା ପୋଷ୍ଟର ସଫାସଫି ହୋଇ ଚକାଚକ ହୋଇଯାଏ। ଆମେ ଶବ୍ଦଟି ଯଦି ନିରନ୍ଧ୍ର ଆପଣାପଣରେ ସମର୍ଥ ହୁଏ, ତେବେ ସବୁ ଦୁର୍ଜୟ ସ୍ଥାନରେ ବିଜୟର ପତାକା ଫରଫର ହୋଇ ଉଡ଼େ। ଶ୍ରୋତାବନ୍ଧୁଗଣ, ଆପଣମାନେ ଅଳିଆକୁ ଏକ ଦୁର୍ଗନ୍ଧଯୁକ୍ତ ଫାଲତୁ ଚିଜ ବୋଲି ନ ଭାବି ମୋ ହାତ ଧରନ୍ତୁ, ମୁଁ ବି ଧରିବି ଆପଣଙ୍କ ହାତ। ଆପଣଙ୍କ ଦାଣ୍ଡରୁ ଆରମ୍ଭ ହେଉଥିବା ଏ ଅଳିଆ ହଟାଇବା କାମ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଯାଉ, ବିଶ୍ୱ ପରିଚ୍ଛନ୍ନ ରହୁ।
1: କଥିକିରି ଶୁଣିଲି ବିଶ୍ୱ ପରିଚ୍ଛନ୍ନ ରହୁ, କହିଲେ ବିଶ୍ୱରଞ୍ଜନ କବି ଶତପଥୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱରଚନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହ ନିଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀ ସଙ୍ଗୀତା ଗୋସାଇଁ, ଏଥର ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶେଷରେ ଶିଳ୍ପୀ ଗାଇଛନ୍ତି, ଆସିଲା ରଜ ହୁଅଲ ସଜ ବଉଳ, ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି, ଗୁଆ ଫାଳ ଜୋତା ପାଦରେ ପିନ୍ଧିବା ହୋଇବା ସଜବାଜ। ଶିଳ୍ପୀଙ୍କ କଣ୍ଠରେ ଏଥର ରାଜା ଅର୍ଥେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ ଏହି ପଲ୍ଲୀଗୀତ।

0: ଶିଳ୍ପୀ ସଙ୍ଗୀତା ଗୋସାଇ, ସରୋଜଞ୍ଜୀ ଚେନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଡୋଲକ୍ରେ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶେଖର ମହାପାତ୍ର, ବିହେଲା କୁମାର ଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟ ଶ୍ରୀରଞ୍ଜନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶୁଣିଥିଲେ ଓଡ଼ିଆ ଆଲବମ୍ର କେତୋଟି ଭକ୍ତି ଗୀତ। ଆକାଶବାଣୀ କଟକ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଏକାଦଶ ଛାନ୍ଦର ଏଗାରରୁ କୋଡ଼ିଏ ପଦକୁ ନେଇ ଏହି ଭାଗରେ ସୀତାଙ୍କର ଶୋଭା ଦର୍ଶନରେ ମର୍ଯ୍ୟାଦାବନ୍ତ ପ୍ରଭୁ ଶ୍ରୀରାମ ଉଲ୍ଲସିତ। ଏହି ସମୟରେ ବ୍ରୀଡ଼ା ବା ଲଜ୍ଜାଯୁକ୍ତା ଅତି ଆଗ୍ରହ ଓ ଉତ୍କଣ୍ଠାରେ ଉତ୍କଣ୍ଠି ତଥା ସୁକଣ୍ଠୀ ସୀତା ରାମଙ୍କର ଗଳାରେ ବରଣମାଳା ଲମ୍ବାଇଲେ। ଜନକ ବିଶ୍ୱାମିତ୍ରଙ୍କୁ କହିଲେ କାଲି ବିବାହ କରିବା। ବିରୋଧ କରି ଲକ୍ଷ୍ମଣ କହିଲେ ଆମ ଜନକ ଦଶରଥ ନ ଜାଣି କି ବିବାହ। ଲକ୍ଷ୍ମଣଙ୍କ ମତ ଅନୁସାରେ ସତାନନ୍ଦ ଋଷିଙ୍କୁ ବହୁତ ବା ଦୂତ

ରୂପେ ଅଯୋଧ୍ୟାକୁ ପଠାହେଲା ଦଶରଥଙ୍କୁ ସନ୍ଦେଶ ଦେବା ପାଇଁ। ଶେଷ ବା ଅନନ୍ତ ଓ ଶେଷ ଶଯ୍ୟାରେ ସାଇତ ବିଷ୍ଣୁ ରୂପୀ ରାମ ଲକ୍ଷ୍ମଣଙ୍କୁ ଚିନ୍ତା କଲେ ଭଞ୍ଜ। ଏଇଠି ଶେଷ ହୋଇଛି କାବ୍ୟର ଏକାଦଶ ଛାନ୍ଦ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀକର, ବିନୋଦ ବିହାରୀ ପଣ୍ଡା ଏବଂ କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସନ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। ଚାଲନ୍ତୁ ନା କିଛି ସମୟ ଏହି ଗୀତ ଗୀତିକା ଅଗଣାରେ ହଜିଯିବା, ପୁଣି ମନେ ପକେଇବା ସେହି ପୃଷ୍ଠାକୁ ଯେଉଁ ପୃଷ୍ଠା ଏଯାବତ୍ ବଞ୍ଚି ଚାଲିଛେ। ଆମେ ମନେ ପକେଇବା

ଅଧ୍ୟାୟକୁ, ଜୀବନର ସେହି ଅଧ୍ୟାୟ ଯାହା ଲିପିବଦ୍ଧ ହୃଦୟରେ, ପୁଣି ଲିପିବଦ୍ଧ ଆମ ପରିବାର ସହିତ। ଚାଲନ୍ତୁ ନା ଏହି ଗୀତ ଗୀତିକା ଅଗଣାରେ କିଛି କ୍ଷଣ ହଜିଯିବା ସେହି ଜୀବନ ଅଧ୍ୟାୟର ପୃଷ୍ଠାରେ।

ହୃଦୟର କଥା ହୃଦୟ ଭିତରେ ଲେଖୁଛି କାହାଣୀ, ମନ ଚାହିଁ କହିବାକୁ ସେଇ କାହାଣୀ। ସେଇ କାହାଣୀରେ ଜଣେ ରାଜା ଆଉ ଜଣେ ରାଣୀ, ଯାହା ଶୁଣିଥିଲା କାନଦିନେ ପାଠ ପଢ଼ି ନଥିବା ବେଳେ। ଖରାଦିନେ ଆଈ ମା ପାଖରେ ଚାନ୍ଦକୁ ଦେଖି ରାତିର ଖୋଲା ଆକାଶ ତଳେ ଆଖିରେ ନିଦ ଜଗି ଆସୁଥିବା ବେଳେ ଆଜି ତାକୁ ପୁଣି ଖୋଜୁଛି। ମନ ଧରି ସେଇ ଉପନ୍ୟାସର ପୃଷ୍ଠାରେ ଜୀବନର କାହାଣୀରେ ସତରେ ସେଇ କଥା କିଛି ଅଲଗା ନଥିଲା। ଏମିତି କଥା ସବୁ ଆଜି ପୁଣି ଯେତେବେଳେ ସ୍ମୃତିପଟଲେ ଉଠି ଯାଉଛି, ବହିର ସେଇ ପୃଷ୍ଠାକୁ, ସାଉଁଟା ସ୍ୱପ୍ନକୁ ବାସ୍ତବ ରୂପ ନେବାର ପଛର ସେଇ କାହାଣୀକୁ।

ଅଳ୍ପ ଦିନର ଜୀବନର ଗଳ୍ପରେ ଲେଖା ଅଧ୍ୟାୟମାନ ସବୁ ଜଣେ ନାହିଁ ପୃଷ୍ଠା ସଂଖ୍ୟା କେତେ ଯାଏ ଯିବ ଏହି ପୃଷ୍ଠା ହେଲେ ଆରମ୍ଭ ହୋଇଛି ସାଉଁଟିଛି ଅନେକ କିଛି ସ୍ମୃତି କିଛି ଅନୁଭୂତି କିଛି ପୁଣି ତ୍ୟାଗର କଥା ହଁ ଠିକ୍ ବହିର ଅଧ୍ୟାୟ ପରି ଏହି ହୃଦୟର କଲମରେ ଲେଖା ହେଉଛି ମନର ସେକାନ୍ତରେ କେତେ ଯେ ଅକୁହା କାହାଣୀ

ଶ୍ରୋତାବନ୍ଧୁ କେବେ ଜୀବନ ବହିକୁ ଲେଉଟାଇ ଦେଖିବାକୁ ଇଚ୍ଛା କରିଛନ୍ତି, ଚେଷ୍ଟା କରିଛନ୍ତି? କେବେ ଇଚ୍ଛା ହେଇନି ବିତି ଯାଇଥିବା ସେହି ଦିନକୁ, ଜୀବନର ସେହି ଅଧ୍ୟାୟକୁ ପୁଣି ଥରେ ତର୍ଜମା କରିବାକୁ, ପୁଣି ଥରେ ତାରି ଭିତରୁ କିଛି ସାଉଣ୍ଡି ଆଣି ଏବେ ଜୀବନରେ ତାକୁ ମାଧ୍ୟମ କରି ଆଗକୁ ଆଗେଇବାକୁ? ଜୀବନ ଠିକ୍ ବହିଟିଏ ପରି, ଏହି ଜୀବନ ରୂପକ ବହିକୁ ଥରଟିଏ ମନ ଭରି ପଢ଼ିଦେଲେ ପୁଣି ବଞ୍ଚିବାକୁ ଇଚ୍ଛା ହୁଏ। କାହିଁକି ନା ବହି ହେଉଛି ନିର୍ଜନ ବେଳର ସାଥୀ, ଏକୁଟିଆ ବେଳର ସାଥୀ, ଯାହାକୁ ପାଖରେ ପାଇଦେଲେ ଛାଡ଼ିବାକୁ ଇଚ୍ଛା ହୁଏନି କଥାବସ୍ତୁ ନ ସରିବା ଯାଏ। କଥାବସ୍ତୁର ଚରିତ୍ର, କାହାଣୀ, ତା ମଧ୍ୟରେ ଯେମିତି ମନ ହଜି ଆପେ ଆପେ ମନ ହସେ, ଆଖିର ଭୃଲତା ଆପେ ଆପେ ସଙ୍କୁଚିତ ପୁଣି ପ୍ରସାରଣ ହୁଏ ତାର ପୃଷ୍ଠାର ଶେଷ ପର୍ଯ୍ୟାୟରେ ନ ପହଞ୍ଚିବା ପର୍ଯ୍ୟନ୍ତ। ଘଟଣା ପୁଣି ସମୟର କାୟାକଳ୍ପରେ ବଦଳୁଥିବା ସେହି ଚରିତ୍ର ଯେତେବେଳେ ଆଣେ ପରିବର୍ତ୍ତନ, ମନ ଖୋଜି କାହିଁକି, କ'ଣ ପାଇଁ, ଏମିତି ଅନେକ ପ୍ରଶ୍ନ। ସେହି ପୃଷ୍ଠାରେ ରହିଛି ପ୍ରେମର ସେହି ଭିଜା ଭିଜା ବାସ୍ନା, ପ୍ରଭାତି ବଖାଳା ଚେହେରାର ବର୍ଣ୍ଣନା, ଧାଡ଼ି ପରି ଧାଡ଼ି ବଖାଣୁଥିବା ତାର ଶବ୍ଦରେ ବାନ୍ଧି ରଖୁଥିବା ଉପନ୍ୟାସର ପୃଷ୍ଠାର ଗଳ୍ପ ଭିତରେ ଅଳ୍ପ ଅଳ୍ପ ମନେ ପଡ଼ୁଥିବା ସେ ଚରିତ୍ରକୁ ଜୀବନର ଆରମ୍ଭରୁ ଲେଖା ଆରମ୍ଭ ପୁଣି ମନେ ପକାଇଲି। କେତେବେଳେ ଉଠ ଆପେ ଆପେ ହସେ ତ, କେତେବେଳେ ଆଖିରୁ ଝରିଯାଇ ଲୁହ। ଏଇ ତ ଜୀବନର ଅଧ୍ୟାୟ।

ବେଳେବେଳେ କାହାଣୀରେ ଲେଖା ଏଇ ଭାଇ ଭଉଣୀଙ୍କର କଥା, କାଲି ଯିଏ ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖର ହିସାବ କିତାବ କରୁଥିଲେ, ସବୁ ସାଙ୍ଗ ହୋଇ ଆଗକୁ ମାଡ଼ିଯିବେ ବୋଲି କଥା ହେଉଥିଲେ, ଆଜି ସିଏ ଗୋଟିଏ ପଟେ ତ ଭଉଣୀ ଆଉ ଗୋଟିଏ ପଟେ। କିନ୍ତୁ ତିନି ଲେଖା ଆରମ୍ଭ ହୋଇଥିଲା ଏଇ ବହି ଭାଇ ଭଉଣୀର କଥା, ବାପା ମାଙ୍କ ସହିତ ନିଜ ପରିଚୟକୁ ନେଇ ବଞ୍ଚିବା ଆରମ୍ଭ କରିଥିଲା। କିନ୍ତୁ କାହାଣୀ ଯେତେବେଳେ ଆରମ୍ଭ ହେଲା, ଠିକ୍ ବହିର ପୃଷ୍ଠା ପରି, ଆରମ୍ଭ ଅଧ୍ୟାୟର ପରି ଆକର୍ଷଣ ଥିଲା ସେହି ସମ୍ପର୍କର। ପୁଣି ଧୀରେ ଧୀରେ କଥାବସ୍ତୁରେ ପରିବର୍ତ୍ତନ। ଅଳ୍ପ ଅଳ୍ପ ମନେ ପଡ଼ୁଛି ଘଟିଥିବା କିଛି ଘଟଣା, ଭଲ ମନ୍ଦର ଅନୁଭବ ସହ ସେହି ଚରିତ୍ରଙ୍କର ସଂଳାପ ସବୁ। ହଁ ଶ୍ରୋତ ବନ୍ଧୁ, ଇ ବହିର କାହାଣୀ ନୁହେଁ, ଆମ ଜୀବନର ବହି। ତିନି ସାଧା ଥିଲା, ବୟସ ବଢ଼ିବା ଅନୁଯାୟୀ ଲେଖା ହେଲାଣି କେତେ ଯେ କାହାଣୀ, କିନ୍ତୁ ଲେଉଠିଲା ବେଳକୁ ହୁଏତ କିଛି ଝାପ୍ସା ଝାପ୍ସା, ଆଉ କିଛି ସ୍ପଷ୍ଟ ସେଇ ବହିକୁ ଆରମ୍ଭରୁ ପଢ଼ିଲା ବେଳକୁ। ଖୋଜୁଛି ଆ ଜୀବନ କୋଉଠି, କୁଆଡ଼େ ଗଲା ସେଦିନ ସେଇ ସୁନେଲି ସ୍ୱପ୍ନ, ଯେଉଁଠି ବଞ୍ଚିବାକୁ ଆରମ୍ଭ କରିଥିଲା ଏଇ ଜୀବନ। ସେଇ ପୃଷ୍ଠା ଆଗକୁ ବଢ଼ୁଛି, ଅଧ୍ୟାୟ ଲେଖା ଚାଲିଛି, ଜଣା ନାହିଁ କେଉଁଠି ପହଞ୍ଚିବ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କମ୍ ସୁଧରେ ଲୋନ ଦରକାର, ତାବି ଆପ୍ରେ ବାହା
4: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ, ଯଦି ଏଇ ଜୀବନ ବହିକୁ ମୂଳରୁ ଥରେ ପଢ଼ିବାକୁ ଆରମ୍ଭ କରିବା, ତେବେ ଏଇ ଅଧ୍ୟାୟ, ଏ ଜୀବନର ଅଧ୍ୟାୟ, କିଛି ଅଧ୍ୟାୟ ମନକୁ ଭାଙ୍ଗି ଚୁର୍ମାର୍ଗରେ ତ କିଛି ହସାଇ ପୁଣି କିଛି ଆଣି ପରିବର୍ତ୍ତନ, ଯାହା ମନରେ ହିଁ ସବୁଦିନ ପାଇଁ ପୃଷ୍ଠାଲେ ଉଠାଇଲେ ଆଖି ଚକେଇ ଆସେ, କହିବାକୁ ବେଳେବେଳେ ଲାଜ ଲାଗେ, ଇଚ୍ଛା ହୁଏ ବାରମ୍ବାର କହିବାକୁ ଏ ନୁହେଁ କାହାଣୀ, ଏ ତ ଆମେ ବଞ୍ଚିଥିବା ସେଇ ପୃଷ୍ଠା, ବଞ୍ଚିଥିବା ସେଇ କ୍ଷଣ, ସେଇ ମୁହୂର୍ତ୍ତ, ଯାହା ଆଗକୁ ବଢ଼ିବାକୁ ଦେଇଛି ଏକ ସୁନ୍ଦର ମନକୁ ନେଇ ପୁଣି ବଞ୍ଚିବା ଶିଖେଇଛି। ଜୀବନ ବହିରେ ଲେଖା ସେଇ ଫର୍ତ୍ତକୁ ପୁଣି ଥରେ ଯେତେବେଳେ ଲେଉଟେଇ ଦେଖୁ, ସ୍ମୃତିପଟ ଫେରେଇ ଦେଖୁ, କୋଉଠି ହାରିଯାଇଥିଲା ବେଳେ ମନ ବାନ୍ଧିଛି ସାହସ, ସେଇଠୁ ଶିଖିବା ଆରମ୍ଭ କରି ହାରିବାକୁ ଦେଇନି, ଆଉଥରେ ଆଉଥରେ ହାତରେ ହାତ ମିଶାଇ ପାଦକୁ ଆଗକୁ ବଢ଼ାଇଛି, ପୁଣି ପଢ଼ିବାକୁ ପଡ଼ି ଯାଇଛି ଏଇ ସୁନ୍ଦର ଜୀବନରୁ, ହୃଦୟର କଲମରୁ ଲେଖିବାକୁ ଅଭ୍ୟାସ କରିଛି।

ଥରୁଟିଏ ସ୍ମୃତିପଟ ଲେଉଟିଏ ଦେଖିଲି ଜୀବନଟା କେଉଁ କଥାବସ୍ତୁର କାହାଣୀର କଥାବସ୍ତୁର କମ୍ ନୁହେଁ। ଜନ୍ମରୁ ମୃତ୍ୟୁ ଯାଏ ଅସଂଖ୍ୟ ଅନୁଭୂତି, ସଂଘର୍ଷ, ସ୍ୱପ୍ନ, ଆଶା, ଅଭିଳାଷା, ପୁଣି ବିଚ୍ଛେଦ, ବିରହ, ତ୍ୟାଗର କାହାଣୀ। ମୁହଁରେ ଲେଖା ସଂଳାପ ସମୟ ଅନୁସାରେ ଚରିତ୍ର।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କେତେ ହସ, କେତେ ଲୁହ, କେତେ ସମ୍ପର୍କକୁ ନେଇ ଏଇ ପୃଷ୍ଠା ଲେଖା, କେତେ କଥା। ହଁ, ସେଇ କଥାକୁ ପୁଣି ଥରେ ମନେ ପକାଇଲେ, ପୁଣି ଥରେ ସେଇ ପୃଷ୍ଠାକୁ ଲେଉଟାଇ ଦେଖିଲେ ଗୋଟିଏ ଗୋଟିଏ କଥା ମନେ ପଡ଼େ। କ'ଣ କହିଲେ ପ୍ରଶ୍ନ, ସିଏ ହେଉଛି କାହିଁକି ଏମିତି ହେଇଥିଲା, କାହିଁକି ଏମିତି ନ ହୋଇ ସେମିତି ହେଇଥିଲେ କ'ଣ ହେଇନଥାନ୍ତା। ହେଲେ ମନ ବୁଝେ ଯେ ଇଏ ପରା ସମୟ ଅନୁଯାୟୀ ଲେଖା ସଂଳାପ ସବୁ, ସେଇ କର୍ମ ଯାହା ଆମକୁ ସମୟ କରାଏ, ସେଇଠୁ ତ ସୃଷ୍ଟି ଏକ ନୂତନ କାହାଣୀର, ନୂତନ ପୃଷ୍ଠାର, ଜୀବନର ଅଧ୍ୟାୟରେ, ଜୀବନର ପୁସ୍ତକରେ। ହଁ, ଏଇ ଶିଶୁକାଳରୁ ଆରମ୍ଭ ସେଇ ସୁନେଲି ବହିର ପୃଷ୍ଠା କେତେବେଳେ ପତ୍ର ଛଡ଼ା ଦେଇଦିଏ ଜଣାନାହିଁ, କିନ୍ତୁ ତା ଭିତରେ ଲେଖାଯାଇଥାଏ ଏମିତି କିଛି କଥା, ହୃଦୟକୁ ଛୁଇଁଯାଏ, ପୁଣି ସାହସ ଦିଏ। ଯୁବ ଅବସ୍ଥାରେ ସଂଘର୍ଷର ସେହି ଅଧ୍ୟାୟ, ମଣିଷ ନିଜ ଲକ୍ଷ୍ୟକୁ ଯେଉଁଠି ଖୋଜେ, ନିଜ ସ୍ୱପ୍ନ ପାଇଁ ଅନେକ ବାଧା ଆସି ତାକୁ ହାତରେ ହାତମୁଠାକୁ ଆଣିବା ପାଇଁ, ପାଇବା ପାଇଁ, କିନ୍ତୁ ସେହି ଅସଫଳତା ତାକୁ ଭାଙ୍ଗିଦେଇନି। ସେ ସମୟର ପୃଷ୍ଠାକୁ ନେଇ ସେ ଅନେକ ଗର୍ବ କରେ। କେତେବେଳେ ପୁଣି ସେ ସମୟ ଢେଉରେ ଆଗକୁ ବଢ଼ୁଥିବା ବେଳେ, ଜୀବନ ଅଟକି ଯାଉଥିବା ବେଳେ, କିଏ ତାକୁ ହାତ ଟାଣି ଆଗକୁ ନେଇଯାଏ। ହଁ, ଏମିତି କିଛି ଜୀବନର ଅଧ୍ୟାୟରେ ଲେଖା ସେ କାହାଣୀ।

ଏମିତି ତ ଆମ ଜୀବନର ପ୍ରତ୍ୟେକ ଦିନର ପୃଷ୍ଠାକୁ ଯଦି କାଗଜ କଲମରେ ଲେଖି ବସନ୍ତି, ଏ ତ କାହାଣୀଠୁ କିଛି କମ୍ ହୁଅନ୍ତାନି। ଏ ଜୀବନ ଏକ ବହିଟିଏ, ଖୋଲା ବହି, ତାକୁ ପଢ଼ି ପାରୁଥିବା ସେଇ ମଣିଷକୁ ଯଦି ଆମେ ଥରୁଟିଏ ପଚାରିଛେ, ଆମ କର୍ମକୁ କ'ଣ ବୁଝିପାରୁଛ, ଆମେ କରୁଥିବା କହୁଥିବା ସେ କଥାକୁ କ'ଣ କାନଡ଼ରେ କେହି ଶୁଣିପାରୁଛ, ଯଦି ଶୁଣିପାରୁଛ ଥରେ ଏଇ ଜୀବନକୁ ମୂଲ୍ୟାଙ୍କନ କର ନା। କେତେ ମହତ୍ତ୍ୱ ରହିଛି ଏ ଜୀବନର, ବଞ୍ଚିବା ଆରମ୍ଭ କରିଛେ, କେବଳ କର୍ମରେ ହିଁ ଜୀବନ ବଞ୍ଚି ରହେ ଅନେକ ଦିନ ପାଇଁ। ସେ କଥା ସେ କାହାଣୀ ଯୁଗ ଯୁଗ ଧରି ପୁଣି ବହିର ପୃଷ୍ଠାକୁ ଲେଉଟା ଯାଏ, କର୍ମରେ ବଞ୍ଚି ରହେ ମଣିଷ, ପିଢ଼ି ପରେ ପିଢ଼ି ଶୁଣନ୍ତି ଶିଖନ୍ତି ସେଇ ବହିରୁ, ଯେଉଁ ବହି ବାଣ୍ଟିଥାଏ ଜ୍ଞାନ, ବଞ୍ଚିବା ପାଇଁ ଶିଖେଇଥାଏ, ବତେଇଥାଏ, ପୁଣି ଦେଖାଇଥାଏ ରାସ୍ତା, ପୁଣି କାନଡ଼ିରେ କହିଥାଏ ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁ, ନୁହେଁ କି ସାଜିଥାଏ ବେଳେବେଳେ ସେ ମନୋରଞ୍ଜନର ମାଧ୍ୟମ। ଶ୍ରୋତାବନ୍ଧୁ, ଚାଲନ୍ତୁ ନା ଭଲ ବହିଟିଏ ହେବା, ଜୀବନରେ କିଛି ଭଲ କାମ କରି କିଛି ଅଧ୍ୟାୟକୁ ଏମିତି ଲିପିବଦ୍ଧ କରିଯିବା ଯେ ଜୀବନ ପୃଷ୍ଠା ସରିବା ପୂର୍ବରୁ ବାରମ୍ବାର ତାକୁ ପଢ଼ିବାକୁ ଆରମ୍ଭ କରିବା।

ଶ୍ରୋତାବନ୍ଧୁ ବେଳେବେଳେ କୌଣସି ଏକ ଗପ ବହି ପଢୁଥିବା ବେଳେ ଅବା ଉପନ୍ୟାସଟି ପଢୁଥିବା ବେଳେ ସେ ଚରିତ୍ର ସହ ନିଜ ଜୀବନକୁ ମିଶେଇଦେଲେ ହଁ ଇଚ୍ଛା ହୁଏନି।

ଜନ୍ମରୁ ଆରମ୍ଭ ପୁଣି ଶେଷ ହେବ ସେଇଦିନ ଯେଉଁଦିନ ସରିଯିବ ଏ ଜୀବନର ପୃଷ୍ଠା ବୃଦ୍ଧାବସ୍ଥା ଏ ବହିର ଜୀବନର ଗଭୀର ଅନୁଭବମୟ ପୃଷ୍ଠା ସେଠାରେ ଥାଏ ସ୍ମୃତିର ଅସଂଖ୍ୟ ଛବି ଅତୀତର ମଧୁର ସ୍ପନ୍ଦନ ଜୀବନକୁ ବୁଝିବାର ଶାନ୍ତ ଜ୍ଞାନ ସେ ସମୟରେ ମଣିଷ ବୁଝେ ଧନ ଆଉ ପ୍ରତିଷ୍ଠା ନୁହେଁ ଭଲ ପାଇବା ସମ୍ପର୍କ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ ଜୀବନ ରୂପକ ଏହି ବହିର ପ୍ରତ୍ୟେକ ମଣିଷ ନିଜେ ଲେଖକ ସେ ନିଜ କାର୍ଯ୍ୟରେ ଲେଖନ୍ତି ନିଜ ପରିଚୟ ନିଜ ବ୍ୟବହାରରୁ ଗଢ଼ି ନିଜର ସ୍ମୃତି ଯଦି ଆମେ

ଭଲ ବହି ଟିଏ ହେବାକୁ ଚାହୁଁଛି, ଭଲ କାମ କରିବା, ଆମର ଜୀବନ ଭାଇ ସୁଗନ୍ଧିତ ଫୁଲ ପରି ଏମିତି ବାସ୍ନା ବାଣ୍ଟି ଚାଲିଥିବ, ରହିଯିବ ଅନେକଙ୍କ ମନରେ। ସତ୍ୟ ପ୍ରେମ ମାନବତାର ଅନ୍ଧକାରରେ ଆଗକୁ ଆଗେଇବ, ସୁଖ ଦୁଃଖକୁ ସାଥୀ କରି ଜୀବନ ବାଟ ଚାଲିଥିବ।

ଗୀତ ଗୀତିକା ଆଜି ପାଇଁ ଏତିକି ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତନାଟ୍ୟ ମହି ରାବଣ ବଦ୍ଧ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ। ଆସନ୍ତୁ ଶୁଣିବା ଗୀତନାଟ୍ୟ ମହି ରାବଣ ବଦ୍ଧ।

0: ଉପଯୁକ୍ତ ପରାମର୍ଶ ଦେଇଅଛ ମାତା। ଅବିଳମ୍ବେ ମୁଁ ସମ୍ବାଦ ପ୍ରେରଣ କରୁଛି ପୁତ୍ର ମହିରାବଣ ନିକଟକୁ, ଆସନ୍ତାକାଲିର ଯୁଦ୍ଧରେ ସେ ହେବ ସେନାପତି।
1: ନା ନା, ଏକମାତ୍ର ପୁତ୍ର ମହିରାବଣ ଜୀବିତ ଥାଉ ସ୍ୱାମୀ।

0: ତାକୁ ତୁମେ ସମ୍ବାଦ ଦିଅ ନାହିଁ।
1: ମନ୍ଦଧରୀ, ରାଣୀ ହଂସପୁରକୁ ଗମନ କରିବା ପାଇଁ ମୁଁ ତୁମକୁ ନିର୍ଦ୍ଦେଶ ଦେଲି, କିନ୍ତୁ ତୁମ୍ଭେ ମୋର ନିର୍ଦ୍ଦେଶ ଅମାନ୍ୟ କରି ଗୋପନରେ ଶ୍ରବଣ କରୁଛ ମାତା ନିକଷାଙ୍କ ପରାମର୍ଶ।
0: ମୋର ପରାମର୍ଶ କେବଳ ବଂଶ ରକ୍ଷା କରିବା ପାଇଁ ସ୍ୱାମୀ, ତୁମେ ମୋର ଅପରାଧ ପାଇଁ ମୋତେ ବନ୍ଧିନୀ କର, କିନ୍ତୁ କ୍ଷାନ୍ତ ହୁଅ, କ୍ଷାନ୍ତ ହୋଇ ଅନ୍ୟ ଯୁଦ୍ଧ।
1: ରାବଣ ଭୀରୁକା ପୁରୁଷ ନୁହେଁ ମନ୍ଦଧରୀ, ସେ ଯୁଦ୍ଧ କରିବ ତାର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ।

0: ଏକ ଦୁଃସ୍ୱପ୍ନ ହୃଦୟରେ ଅସହ୍ୟ ଯନ୍ତ୍ରଣା ଆପେ ଆପେ ନୟନରୁ ବିଗଳିତ ହେଉଛି ଲୋତକ କି ଦୁର୍ଯୋଗ କି ଦୁର୍ଯୋଗ ଘଟିଲା ସ୍ୱର୍ଣ୍ଣପୁରୀ ଲଙ୍କା ଆଗଡ଼ରେ
1: ଏ କଣ ହେଲା ସ୍ୱାମୀ ଅର୍ଦ୍ଧରାତ୍ରିରେ ଏପରି ବିଳାପ କରୁଛ କାହିଁକି ପ୍ରଦୀପ ଆଲୋକରେ ଦିଶୁଛି ନୟନର ଲୋତକ
0: ଏକ ଦୁଃସ୍ୱପ୍ନ ଦେଖି ମୋର ଶରୀର କମ୍ପିତ ହେଉଛି ପ୍ରିୟ ଲବଣ ନନ୍ଦିନୀ
1: ଦୁଃସ୍ୱପ୍ନ କି ଦୁଃସ୍ୱପ୍ନ ଏ ମହିତଳ ରାଜ୍ୟରେ କଣ କିଛି ଦୁର୍ଯୋଗ ଘଟିବାର ସ୍ୱପ୍ନ ଦେଖିଲ
0: ନା ପ୍ରିୟ ମୁଁ ସ୍ୱପ୍ନ ଦେଖିଲି ବ୍ରହ୍ମାଗ୍ନିରେ ଜଳି ପୋଡ଼ି ଛାରଖାର ହେଇଯାଉଛି ସମଗ୍ର ଲଙ୍କା କଟକ
1: ଲଙ୍କା କଟକ
0: ହଁ ପ୍ରିୟ ନରବାନରମାନଙ୍କ ଆକ୍ରମଣରେ ଛାରଖାର ହେଉଛି ଲଙ୍କା ନଗ୍ର ବୀର କୁମ୍ଭକର୍ଣ୍ଣ ଭ୍ରାତା ଇନ୍ଦ୍ରଜିତ ଇତ୍ୟାଦି ବୀରମାନେ ମୃତ ତାଙ୍କ ଶବଗୁଡ଼ିକୁ ଶ୍ମଶାନରେ ଘେରି କନ୍ଦନରତ ନାରୀମାନେ ଯମଦୂତମାନେ ଚର୍ମ ଫାସରେ ବାନ୍ଧି ଟାଣି ନେଉଛନ୍ତି ସମସ୍ତଙ୍କୁ ଏପରି ବିପଦ କାଳରେ ପିତା ଲଙ୍କପତି ରାବଣ ଚିତ୍କାର କରୁଛନ୍ତି ବିକଳରେ ମହି ରକ୍ଷା କର ମହି ରକ୍ଷା କର
1: ଏହି କେବଳ ଦୁଃସ୍ୱପ୍ନ ପତି ତ୍ରିପୁର ବିଜୟୀ ଲଙ୍କପତିଙ୍କୁ ପରାଭୂତ କରିବାର ଶକ୍ତି କାହାର ଅଛି ଏ ଶଶାଗରା ଧରାରେ
0: ନା ତଥାପି ହୃଦୟ ଅସ୍ଥିର ହେଉଛି ସେ ସ୍ୱପ୍ନର କରୁଣ ଦୃଶ୍ୟ ମନରେ ପଡ଼ିଗଲେ ପ୍ରାଣ ବିକଳ ହେଇ ଉଠୁଛି
1: ତୁମେ ବୀର ସାମାନ୍ୟ ଦୁଃସ୍ୱପ୍ନ ଦେଖି ଏପରି ଅସ୍ଥିର ହେଉଛ କାହିଁକି
0: ସେ ଦୃଶ୍ୟ କଥା ବର୍ଣ୍ଣନା କଲେ ତମେ ମଧ୍ୟ ସହ୍ୟ କରିପାରିବନି ଲବଣ ନନ୍ଦିନୀ
1: ସ୍ୱାମୀ
0: ହଁ ପ୍ରିୟ ମୁଁ

0: ମୁଁ କଣ ଦେଖୁଛି ପିତା, ସ୍ୱର୍ଣ୍ଣ ଲଙ୍କା ଶ୍ମଶାନରେ ପରିଣତ ହୋଇଛି। ଚତୁର୍ଦ୍ଦିଗରେ କେବଳ କୁଢ଼ କୁଢ଼ ଦୁର୍ଗନ୍ଧଯୁକ୍ତ ଶବ, ଶୃଗାଳ ମାଳ ମାଳ ସ୍ୱର୍ଣ୍ଣ ଲଙ୍କାର ରାସ୍ତାଘାଟରେ, ପ୍ରାସାଦ ଉପରେ ଗୃଦ୍ଧ, କେବଳ ବିଧବାଙ୍କ କ୍ରନ୍ଦନରେ ବିଷାଦର ଛାୟା ପ୍ରତ୍ୟେକ ଗୃହରେ।
1: ପୁତ୍ର,
0: ଲଙ୍କାଗଡ଼କୁ ଶ୍ମଶାନରେ ପରିଣତ କରିଥିବା କିଏ ସେହି ଦୁରାଚାର? ପ୍ରକାଶ କର ପିତା।
2: ଅମରବାସୀ ସମର ସାଜି

0: ପୁତ୍ର ମହି ରାବଣ କି କହିବି ଦୁଃଖର କାହାଣୀ।
1: ଯଥାଶୀଘ୍ର ପ୍ରକାଶ କର ପିତା।
0: ଅଯୋଧ୍ୟା ଅଧିପତି ଦଶରଥ ସୁଦ ରାମ ଲକ୍ଷ୍ମଣଙ୍କ ପାଇଁ ଘଟିଛି ଏ ଦୁର୍ଦ୍ଦଶା।
1: ରାମ ଲକ୍ଷ୍ମଣ।
0: ହଁ ପୁତ୍ର।

0: ପିତା, ତୁମେ ପରସ୍ତ୍ରୀ ହରଣ କଲ କାହିଁକି? ତୁମେ ଜ୍ଞାନୀ ମାନୀ ରାଜନୀତି ନିପୁଣ ହୋଇ ବାଳିବଧ କରିଥିବା ବୀରକୁ ସାମାନ୍ୟ ବୋଲି ମନେ କଲ କିପରି?
1: ପୁତ୍ର,
0: ପୁଣି ଏଥିପୂର୍ବରୁ ମୋ ନିକଟକୁ ସନ୍ଦେଶ ପ୍ରେରଣ ନ କଲ କାହିଁକି?

0: ତୋର ବୀରତ୍ୱ କଥା ମୋତେ ଜଣା ଅଛି ପୁତ୍ର, ଏ ବିପଦ ସମୟରେ ପିତାକୁ ରକ୍ଷା କର, ନଚେତ ଧୂଳି ସାତ ହେଇଯିବ ତୋର ପିତୃ ରାଜ୍ୟ।
1: ଚିନ୍ତା କର ନାହିଁ ପିତା, ଆଜ ରାତ୍ରରେ ମୁଁ ତାର ଉପାୟ କରିବି।
0: ପୁତ୍ର, ଆଜ ରାତ୍ର।

0: ଭକ୍ତ ବିଭୀଷଣ,
1: ଆଦେଶ କରନ୍ତୁ ପ୍ରଭୁ ରାମଚନ୍ଦ୍ର।
0: ଏଇ କେତେ ଦିନର ଯୁଦ୍ଧରେ ଲଙ୍କାର ପରାକ୍ରମୀ ଯୋଦ୍ଧାମାନେ ନିହତ ହେବା ପରେ ଆଉ ଲଙ୍କପତି ରାବଣ କି କୌଶଳ ଅବଲମ୍ବନ କରୁଛି ସେ ସମ୍ବାଦ ସଂଗ୍ରହ କରିଛ କି? ଆସନ୍ତାକାଲି ଯୁଦ୍ଧର ସେନାପତି ହେବ କିଏ? କୌଣସି ଜଣେ ଯୋଦ୍ଧା ଥିଲେ ବି ସେ ଆମ୍ଭମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
1: ମୁଁ ପକ୍ଷୀ ରୂପରେ ଲଙ୍କାଗଳରେ ପ୍ରବେଶ କରି ସମସ୍ତ ସମ୍ବାଦ ଅବଗତ ହୋଇଛି ପ୍ରଭୁ।
0: କି ସମ୍ବାଦ ସଂଗ୍ରହ କରିଛ ଭକ୍ତ ବିଭୀଷଣ?
1: ଦାରୁଣ ଦୁଃସମ୍ବାଦ
0: ବିଭୀଷଣ।
1: ହଁ ପ୍ରଭୁ, ପ୍ରବଳ ପରାକ୍ରମୀ ମହୀତଳର ରାଜା ରାବଣର ଅନ୍ୟତମ ପୁତ୍ର ମହିରାବଣ ସେ ଆଗମନ କରିଛି ପିତୃରାଜ୍ୟକୁ ରକ୍ଷା କରିବା ପାଇଁ।
0: ମହିରାବଣ?
1: ହଁ ପ୍ରଭୁ, ସେ ମାୟାବୀ ଛଦ୍ମବେଶୀ ଦେବୀ ସାଧକ ମୁହୂର୍ତ୍ତକରେ ଧ୍ୱଂସ କରିଦେଇପାରେ ସମଗ୍ର ଅବନୀ ମଣ୍ଡଳ। ତାର ପରାକ୍ରମ ନିକଟରେ ଆମେ ସବୁ ତୁଚ୍ଛ।

0: ତେବେ ମହିରାବଣର କବଳରୁ କିପରି ରକ୍ଷା ପାଇବା ଭକ୍ତ ବିଭୀଷଣ?
1: ଚିନ୍ତା ନାହିଁ ପ୍ରଭୁ, ମୁଁ ପବନସୁତ ହନୁମାନ, ଆପଣଙ୍କ କୃପାରୁ ଭୟ କରେ ନାହିଁ ଏଛାର ଅସୁରସେନାକୁ। କୃପା ହେଲେ ମୁଁ ଏ ଲଙ୍କାଗଡ଼କୁ ଉପାଡ଼ି ନିକ୍ଷେପିବି ସମୁଦ୍ର ଗର୍ଭରେ।

0: ବୀର ହନୁମାନ, ମହିରାବଣ ଯେ ଯୁଦ୍ଧ ନ କରି ଛଦ୍ମବେଶରେ ଅପହରଣ କରିନେବ ପ୍ରଭୁ ରାମଚନ୍ଦ୍ର ଏବଂ ଅନୁଜ ଲକ୍ଷ୍ମଣଙ୍କୁ?
1: ଅସମ୍ଭବ। ତେବେ ନିଜ ଲାଙ୍ଗୁଳକୁ ବୃତ୍ତାକାର କରି ନିର୍ମାଣ କରିବି ଦୁର୍ଭେଦ୍ୟ ଦୁର୍ଗ। ସେଇ ଦୁର୍ଗ ମଧ୍ୟରେ ଅଙ୍ଗଦଙ୍କ କୋଳରେ ଲକ୍ଷ୍ମଣ ଏବଂ ସୁଗ୍ରୀବଙ୍କ କୋଳରେ ରାମ ଉପବେଶନ କରିବେ। ଚତୁର୍ଦ୍ଦିଗରେ ଘେରି ରହିବେ ବାନର ସେନାଦଳ। ମୁଁ ନିଜେ ପ୍ରହରୀ ପରି ଜଗି ରହିବି ଦୁର୍ଗର ଦ୍ୱାରରେ।
0: ଉପଯୁକ୍ତ ପ୍ରସ୍ତାବ ବୀର ହନୁମାନ।

0: ଓ ନିଜର ଲାଙ୍ଗୁଳରେ ହନୁମାନ ନିର୍ମାଣ କରିଛି ବିରାଟ ସୁବଳୟାଗଡ଼। ସୂଚୀବିଦ୍ଧ ହେବା ପାଇଁ ମଧ୍ୟ କୌଣସିଠାରେ ରନ୍ଧ୍ର ନାହିଁ। ଆକାଶ ମାର୍ଗରେ ନୀଳ, ପାତାଳ ଭାଗରେ ନଳ, ପୁଣି ଗଡ଼ଦ୍ୱାରରେ ନିଜେ ହନୁମାନ, ଚତୁର୍ପାର୍ଶ୍ୱରେ ବାନର ସେନା। କ'ଣ କରିବି, ରାମ ଲକ୍ଷ୍ମଣଙ୍କୁ ଅପହରଣ କରିବି କିପରି? ହେ ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ତୁମେ ସହାୟ ହୁଅ ମା। ହଁ, ଏବେ ଉପାୟ ମନକୁ ଆସିଲା। ଛଦ୍ମବେଶରେ ମୁଁ ପ୍ରବେଶ କରିବି ଗଡ଼ ମଧ୍ୟରେ।
1: କିଏ କିଏ ତୁମେ ଆଗନ୍ତୁକ?
2: ଓ, କୌଣସି ରାଜ୍ୟର ରାଜା ପରି ଦିଶୁଛ।

0: ମୋର ନୟନ ପିତୁଳା ରାମଚନ୍ଦ୍ର ବନବାସୀ ହେବା ପରେ ମୁଁ ନୈରାଶ୍ୟ ଜର୍ଜରିତ ହୋଇ ଦେହ ଛାଡ଼ିଥିଲି, କିନ୍ତୁ ସ୍ୱର୍ଗରେ ଦେବତାମାନେ ମୋତେ ନିନ୍ଦା କଲେ, ତେଣୁ ଆସିଛି ଥରେ ପୁତ୍ରମୁଖ ଦର୍ଶନ କରି ନୟନ ପବିତ୍ର କରିବି।
1: ତେବେ ଅପେକ୍ଷା କର ରାଜନ।

0: ନା, ବିଭୀଷଣ ଦେଖିବା ମାତ୍ରେ ତ ଚିହ୍ନି ପକାଇବେ, ତେବେ କ'ଣ କରିବି? ମୁଁ ନାରୀ ରୂପ ଧାରଣ କରି ପ୍ରବେଶ କରିବାକୁ ଚେଷ୍ଟା କରିବି ଗଡ଼ ମଧ୍ୟକୁ।
1: କିଏ କିଏ ତୁମେ? ନାରୀ
2: ମତେ ଚିହ୍ନି ପାରୁନାହ?
1: ନା, ମୁଁ ତ ଚିହ୍ନି ପାରୁ।

0: ଆରେ ବାପ, ମୋର ନୟନ ପିତୁଳା ପୁତ୍ର ବନବାସୀ ହେବା ଦିନରୁ ମନରେ ସୁଖ ନାହିଁ କି ଆନନ୍ଦ ନାହିଁ, ସେଇଥିପାଇଁ ଧାଇଁ ଆସିଛି ଥରେ ତାକୁ ଦେଖି ସନ୍ତୋଷ ଲାଭ କରିବା ପାଇଁ।
1: ତେବେ ଅପେକ୍ଷା କର ମାତା, ବିଭୀଷଣ ଆସନ୍ତୁ, ତାଙ୍କଠାରେ ଛଦ୍ମବେଶୀଙ୍କୁ ଚିହ୍ନିବାରେ ଶକ୍ତି ଅଛି, ସେ ଚିହ୍ନିଲେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରିବ।
2: ଓଃ, ଏବେ କ'ଣ କରିବି, କି ବେଶ ଧାରଣ କଲେ ହନୁମାନ ପଥରୋଧ କରିବ ନାହିଁ, ବିଭୀଷଣଙ୍କୁ ଚିହ୍ନିବା ପାଇଁ ଅପେକ୍ଷା କରିବ ନାହିଁ। ହଁ, ମନେ ପଡ଼ିଲା, ଏବେ ମୁଁ ଧାରଣ କରିବି ଦଶରଥ କୁଳଗୁରୁ ବଶିଷ୍ଠଙ୍କ ରୂପ।
1: କିଏ ତୁମେ ଗୈରିକ ବସନଧାରୀ ସନ୍ନ୍ୟାସୀ?

0: ଦୁରାତ୍ମା ରାବଣ ଦ୍ୱାରା ପୀଡ଼ିତ ହୋଇ ଶ୍ରୀରାମ ମୋର ନାମ ସ୍ମରଣ କରିଥିଲେ, ତେଣୁ ମୁଁ ତାଙ୍କ ଦୁଃଖ କାହାଣୀ ଶ୍ରବଣ କରିବାକୁ ଆସିଛି।
1: ତେବେ ଅପେକ୍ଷା କର ସର୍ବଜ୍ଞ ମୁନିଷ, ବିଭୀଷଣ ଆଗମନ କରନ୍ତୁ। ସେ ଚିହ୍ନିବା ପରେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରି ଆଶୀର୍ବାଦ କରି କହିବ, ସର୍ବାରିଷ୍ଟ ଶାନ୍ତି ହେଉ।
0: ନା, ଯେତେ ରୂପ ଧାରଣ କଲେ ମଧ୍ୟ ଦୁଷ୍ଟ ହନୁମାନ ପଥରୋଧ କରୁଛି, ତେବେ ଉପାୟ କ'ଣ? ହଁ, ଏବେ ଉପଯୁକ୍ତ ଛଦ୍ମବେଶ କଥା ମନରେ ପଡ଼ିଲା, ମୁଁ ବିଭୀଷଣ ରୂପ ଧାରଣ କରିବି।
1: କିଏ କିଏ ତୁମେ ଆଗନ୍ତୁକ?
2: ମୋତେ କ'ଣ ଚିହ୍ନି ପାରୁନାହଁ ବୀର ପବନ ତନୟ? ମୁଁ ବିଭୀଷଣ।
1: ବିଭୀଷଣ ଏ ଗଭୀର ରାତ୍ରରେ ପୁଣି ଆଗମନ କଲେ କାହିଁକି ଭକ୍ତ ବିଭୀଷଣ?

ହଉ, ମୋ ଗଡ଼ଦ୍ୱାର ଉନ୍ମୁକ୍ତ କରି ଦେଉଛି। ପ୍ରବେଶ କର ଭକ୍ତ ବିଭୀଷଣ, ରକ୍ଷା ପାଠ ପ୍ରଭୁ ରାମ ଲକ୍ଷ୍ମଣଙ୍କ ଶିରରେ ବନ୍ଧନ କର। ମହା

0: କିଏ କିଏ ପୁଣି ଆଗମନ କରୁଛି ଅନ୍ଧକାର ରାତ୍ରିରେ?
1: ମୁଁ ବିଭୀଷଣ ହନୁମାନ।
0: ବିଭୀଷଣ?

0: ଏତେ ବିଭୀଷଣ ଅଛନ୍ତି ଏ ଲଙ୍କାଗଡ଼ରେ? ମାୟାବୀ, ତୋର କେଶ ଆକର୍ଷଣ କରି ଫିଙ୍ଗିବି ଆକାଶ ମାତ।
1: ମୋର କେଶ ତ୍ୟାଗ କର। ଏ କି ବିଚିତ୍ର କଥା ବୀର ହନୁମାନ, ବିଭୀଷଣ ପ୍ରତି କଣ ତୁମର ସନ୍ଦେହ?

0: ଓଃ, ଇଏ କି କଦର୍ଯ୍ୟ ଭାଷା ମୁଖରେ ଉଚ୍ଚାରଣ କରୁଛ ବୀର ହନୁମାନ?
1: ତୁ ଲଙ୍କାଗଡ଼ର ଅବିଶ୍ୱାସୀ ରାକ୍ଷସ ବିଭୀଷଣ, ମିଥ୍ୟାରେ ଶରଣ ପଶିଲୁ ଶ୍ରୀରାମଙ୍କ ନିକଟରେ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ।

0: ଏବେ କି କରିବା କି କରିବା ପବନ ନନ୍ଦନ? ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ହରଣ କରିଛି ଛଦ୍ମବେଶୀ ମହି ରାବଣ, ସେ ନିଶ୍ଚୟ ହତ୍ୟା କରିବ ସେମାନଙ୍କୁ ଗୋପନ ସ୍ଥାନରେ।
1: ଓଃ, ଏ ଦାରୁଣ ତୁ ସମ୍ବାଦରେ ହୃଦୟ ବିତୀର୍ଣ୍ଣ ହୋଇଯାଉଛି ଭକ୍ତ ବିଭୀଷଣ। ମୋତେ ଅନ୍ଧାର ଦିଶୁଛି ଚତୁର୍ଦିଗ।

0: ତା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବିଭୀଷଣ।
1: କିନ୍ତୁ ବୀର ହନୁମାନ, ତୁମେ ପବନ ନନ୍ଦନ, ତାଙ୍କ କୃପାରେ ତୁମେ ନିରନ୍ଧ ସ୍ଥାନରେ ମଧ୍ୟ ପ୍ରବେଶ କରିପାର। ଏପରି ମୁହୂର୍ତ୍ତରେ ସେହି ଶକ୍ତି ପ୍ରୟୋଗ କରି ତୁମେ ବୀର ମଧ୍ୟ ଦେଇ ପାତାଳ ଭୁବନରେ ପ୍ରବେଶ କର। ବୀର, ଅନୁସନ୍ଧାନ କର ପ୍ରଭୁ ରାମ ଲକ୍ଷ୍ମଣଙ୍କୁ।
0: ଉପଯୁକ୍ତ ପରାମର୍ଶ ଦେଇଛ ଭକ୍ତ ବିଭୀଷଣ, ମୁଁ ବୀଳ ମଧ୍ୟ ଦେଇ ପାତାଳ ଭୁବନକୁ ଗମନ କରୁଛି। ଅନୁସନ୍ଧାନ କରିବି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ନଳ ନୀଳ ସୁଷେଡ଼ ଅଙ୍ଗଦ ସୁଗ୍ରୀବ ଇତ୍ୟାଦି ବୀରମାନଙ୍କୁ ସାହସ ପ୍ରଦାନ କରି ତୁମେ ଅପେକ୍ଷା କରିଥାଅ ମୋର ଆଗମନକୁ ଏଇ ସୁବଳୟା ପର୍ବତ ଉପରେ।
1: ହବିଳମ୍ବେ ଯାତ୍ରା କର ହନୁମାନ।
0: ଜୟ ଶ୍ରୀ ରାମ ଲକ୍ଷ୍ମଣ କି, ଜୟ ଶ୍ରୀ ରାମ ଲକ୍ଷ୍ମଣ କି।

0: ନ ରାଧମ ରାମ ଲକ୍ଷ୍ମଣ ତୁମେ ଛାରଖାର କରିଛ ମୋର ପିତୃ ରାଜ୍ୟ ସ୍ୱର୍ଣ୍ଣ ଲଙ୍କା ପାଷାଣ୍ଡ ଜାଣିନାହ ଲଙ୍କପତି ରାବଣର ବୀର ପୁତ୍ର ମହି ରାବଣ ଧ୍ୱଂସ କରିପାରେ ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିପୁର ଗୋଟିଏ ବାଣରେ ଛେଦନ କରିପାରେ କୋଟିଏ ରାମର ମସ୍ତକ ଏବେ କୃତକର୍ମର ଫଳ ଭୋଗ କର ପାପିଷ୍ଠ ତୁମ୍ଭଙ୍କୁ ଏପରି ବନ୍ଦୀ ଅବସ୍ଥାରେ ଦେବୀଙ୍କ ନିକଟରେ ବଳି ଦେଲେ ଆଶ୍ୱସ୍ତ ହେବ ମୋର ପ୍ରାଣ।
1: ଗଜା ଟୋକା ଦିଟା କି ଦୋଷ କଲେ ମହାରାଜ, ତାଙ୍କ ବଦଳରେ ଛେଳି କି କୁକୁଡ଼ା କିଛି ମିଳି ନାହିଁ।
0: ପୁରଞ୍ଜନ ପଣ୍ଡା
1: ମଣିମା,
0: ତୁମେ ଦେବୀ ମନ୍ଦିରର ପୂଜକ।
1: କେବଳ ମୁଁ ନୁହେଁ ମଣିମା, ମୋ ବାପା ଗନ୍ଧିଆ ପଣ୍ଡା, ତାଙ୍କ ବାପା ଖେସାଲି ପଣ୍ଡା, ତାଙ୍କ ବାପା ପେଣ୍ଠା ପଣ୍ଡା, ତାଙ୍କ ବାପା ଖୁଣ୍ଟା ପଣ୍ଡା, ସମସ୍ତେ ଥିଲେ ଏଇ ମା ଭଗବତୀଙ୍କର ପୂଜକ।
0: କାଲି ତମ ମନ୍ଦିରରେ ଛାଗଳ ବା ମହିଷ ନୁହେଁ, ଦିଆଯିବ ନରବଳି।
1: ମଣିମା, ଛେଳି କୁକୁଡ଼ା ବଳି ପଡିଲା ଭୋଗ କରି ଘରକୁ ନଉଥିଲି, ଘରଣୀ ଉନ୍ମାଦିନୀ ଜିରା ଅଦା ରସୁଣ ପିଆଜ ଲଙ୍କା ପକେଇ ସଯତ୍ନରେ ରନ୍ଧନ କରିବା ପରେ ହେଉଥିଲା ପ୍ରସାଦ ସେବନ, କିନ୍ତୁ ନରବଳି ପଡିଲେ
0: ତାକୁ ମଧ୍ୟ ଭୋଗ ବୋଲି ରନ୍ଧନ କରି ଭୋଜନ କରିବେ ସମସ୍ତେ।
1: ମଣିମା,
0: ନଚେତ ତୁମର ମଧ୍ୟ ମୁଣ୍ଡ କାଟ ହେବ ସେଇ ଦେବୀ ମନ୍ଦିରରେ।
1: ପକ ମାଛି ପରି ସାଲୁରୁ ବାଲୁରୁ ହଉଥିବା ଛୁଆ ଗୁଡା ମରିଯିବ ମଣିମା।
0: ନରବଳିର ସମସ୍ତ ଆୟୋଜନ
1: କର। ଆଜ୍ଞା ଆଜ୍ଞା ଆଜ୍ଞା, ବୋଝେ ଆରିସା ଦି ବୋଝ କାକରା, ତିନି ଠେକି ସାରପୁଳି, ଚାରି ଠେକି ଦହି, ପାଞ୍ଚ ଠେକି ଘିଅ, ଅଧ ଠେକି ମହୁ, ପାଞ୍ଚ ବାର କ୍ଷୀର, ମହଣେ ଗୁଡା, ଦି ଭାର ନଡ଼ିଆ, ଖଣ୍ଡେ ସିନ୍ଦୁର, ଆଉ ଅଧବସ୍ତେ ଝୁଣା।
0: କଣ କହିଲ, ଅଧବସ୍ତେ ଝୁଣା?
1: ହଁ ଆଜ୍ଞା, ଏ ଟୋକା ଦିଟାଙ୍କର ମୁଣ୍ଡ କାଟିଦେବା ପରେ ଯଜ୍ଞ କୁଣ୍ଡରେ ପକେଇଲେ ଭାରି ପୁରୁକୁଟିଆ ଗନ୍ଧେଇବ।
0: ପୁରଞ୍ଜନ
1: ମଣିମା,
0: ଏସବୁ ପଦାର୍ଥ ବରାଦ କରିବା ଅପେକ୍ଷା ନିଜେ ଯୋଗାଡ଼ କର।
1: ଆଜ୍ଞା, ଗତାଘର ଚାବିଟା ମତେ ଦେଇ ଦିଅନ୍ତୁ। ଆଜ୍ଞା
0: ନା
1: ଆଜ୍ଞା,
0: ମୋର ଆଦେଶ ମନ୍ତ୍ରୀଙ୍କୁ ଜଣାଇ ଦିଅ, ସେ ଆବଶ୍ୟକ ଅର୍ଥ ଯୋଗାଇ ଦେବେ।
1: ମୋଟା ଭାଗ ତ ମନ୍ତ୍ରୀ ନେବେ ଆଜ୍ଞା, ଏ ଗରିବ ବ୍ରାହ୍ମଣଟା।
0: ପୁରଞ୍ଜନ
1: ଆଜ୍ଞା, ଯାଉଛି ଯାଉଛି ମଣିମା।
0: କିନ୍ତୁ ମନେ ରଖ, ଗୋପନ ରଖିବ ଏ ସମସ୍ତ ବିଷୟ।
1: କୋଉ ବିଷୟ ମଣିମା?
0: ନରବଳି ବିଷୟ।
1: ଆଜ୍ଞା, ଇଏ ଟୋକା ଦିଟା ତ କିଏ ମୁଁ ଜାଣିନି, ଆଉ କହିବି କଣ?
0: ଜାଣିନାହ?
1: ଆଖି ଛୁଁଛି ମଣିମା, ମୁଁ କିଛି ଜାଣିନି।

0: ଦଶରଥ ସୁତ ରାମ ଲକ୍ଷ୍ମଣ ମୋଟେ ମୋଟେ କହିବିନି ମଣିମା, ଘରଣୀଟା ସିନା ଡବ ଡବି ହେଲେ ମୁଁ ବିଲକୁଲ ତାଲା ବନ୍ଦ ମଣିମା, ବିଲକୁଲ ତାଲା ବନ୍ଦ।
1: ହଉ ଯାଅ।
0: ଯାଉଛି ଯାଉଛି ମଣିମା।
2: ମହି ରାବଣର ପୁରେ ଭ୍ରମି ଭ୍ରମି କୋଣେ ଅନୁକୋଣେ ନ ପାଇଲି ସନ୍ଦେଶ ମୁଁ, କେଉଁଠାରେ ପ୍ରତାପୀ ରାକ୍ଷସ ସେ ରାବଣର ସୁତ ଗୋପନେ ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନକ୍ରି ନକ୍ରି ଜନପଦେ ଗଡ଼ର ଦ୍ୱାରରେ ଦିବାରାତ୍ରି ଜାଗ୍ରତ ପ୍ରହରୀ। ତେବେ ତେବେ କି କରିବି କି କରିବି, ଏବେ ନିଷ୍ଫଳ ହେବ କି ମୋର ଆଗମନ। ମହିତଳ ପୁରୀ ମାୟାବୀ ରାକ୍ଷସ ସତେ ନିର୍ତ୍ତ କରିବ ହତ୍ୟା ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ଠିକ୍ ମତେ ଠିକ୍ ମତେ ଠିକ୍ ମୋର ସେବକ ଜୀବନ ନା ହେବି ନାହିଁ ତୁର୍ପଣ। ହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଗ୍ରହ ତାରା ନକ୍ଷତ୍ର ମଣ୍ଡଳ, ହେ ବ୍ରହ୍ମ ଶଙ୍କର ସୂର୍ଯ୍ୟ, ହେ ଦୁର୍ଗତି ନାଶିନୀ ଦୁର୍ଗା କରାଳୀ କାଳିକା, ଅନ୍ୟାୟର ହେବ କି ଜୟ ଏ ବିଶ୍ୱ ମଣ୍ଡଳେ।
0: ଓମ୍ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ।

0: କିଏରେ ତୁଟା ଏଠି ଏକୁଟିଆ ଠିଆ ହେଇ କଣ କରୁଛୁ?
1: କିଏ ତୁମେ ସେବକ? ବିଷ୍ଣୁ ନାମ କର ଉଚ୍ଚାରଣ ମହିରାବଣର ପୁରେ।
0: ଓହୋ, ଭୁଲ ହେଇଗଲା ଭୁଲ ହେଇଗଲା, ତୋ ଆଗରେ ପାଟିରୁ ବାହାରି ପଡ଼ିଲା। ଓଂ ମହିରାବଣ ଓଂ ମହିରାବଣ ଓଂ ମହିରାବଣ।
1: ତୁମେ ତାହେଲେ
0: ଓଂ ମହିରାବଣ?
1: କିଏ ତୁମେ ସେବକ?
0: ମୁଁ ଆରେ ମଇତଳ ଦେଶ ରାଜ୍ୟରେ ମତେ ନ ଜାଣେ କିଏ, ତୁମେ ମତେ ଚିହ୍ନି ପାରିଲ ନାହିଁ। ତୁମ ଘର ମହିତଳ ଦେଶ ରାଜ୍ୟରେ ନୁହେଁ କି?
1: ହଁ, ମହିତଳ ପୁରେ। ତ
0: ତେବେ କିଏ ତୁମେ? ତୁମ ବାପା ନାଁ କଣ? ତମ ଗୋସାପା ନାଁ କଣ? ତମ ଅଣଗୋସାପା ନାଁ କଣ? ତମ ପଣଗୋସାପା ନାମ ନାଁ କଣ? ତମ ଘର କୋଉ ଗାଁ କହିଲ କହିଲ?
1: ମୋ ନାଁ ମାରୁତି।
0: ହେ ମାରୁତି, ଆରେ ବାପା ନାଁ କଣ କହ?
1: ପବନ ସୁତ। ମୁଁ
0: ପବନ ସୁତ, ମାତି ସୁତ, ପାଣି ସୁତ, ଏସବୁ କଥା ମୁଁ କିଛି ବୁଝିପାରୁନି। ତୁ କଣ କହୁଛୁ ଫିଟେଇକି କହିଲୁ?
1: ମୁଁ ଅଞ୍ଜନା ନନ୍ଦନ।
0: ହେ ଅଞ୍ଜନା ନନ୍ଦନ, ଆରେ ଏପରି ନାଁ ତ ଆମ ମହିତଳ ରାଜ୍ୟରେ ନାହିଁ। ତୁ କିଏ କିଏ କଣ ଠିକ କହ?
1: ମୁଁ ତୁମ ପରି ଜଣେ ବିଷ୍ଣୁ ସେବକ ପଣ୍ଡାଏ।
0: ବିଷ୍ଣୁ ସେବକ? କଥା ସରିଗଲା ରେ ପୁଅ, କଥା ସରିଗଲା। ମୁଣ୍ଡଟା କେତେବେଳେ ଗଣ୍ଡିବି ଯେ ଖସି ପଡିବ କିଛି ଜାଣି ହବନି।
1: ଗୋଟାଏ ସମ୍ବାଦ ଦେଇପାରିବ ବାବା?
0: ହଁ ହଁ କହ କହ, ଆମ୍ଭଙ୍କୁ କେଉଁ ସମ୍ବାଦ ଜଣା?
1: ମଣିମା ମହିରାବଣ ଯେଉଁ ଦୁଇ ଜଣଙ୍କୁ ଲଙ୍କାଗଡ଼ରୁ ବନ୍ଦୀ କରି ଆଣିଛନ୍ତି, ତାଙ୍କୁ ରଖିଛନ୍ତି କୋଉଠି?
0: ଆରେ ଆରେ, ଇଏ ଲୋକଟା କେମିତି ଜାଣିଲା ସେ ଗୋପନ କଥା? ମୋ ପଣ୍ଡା ପୁଣିଆ ସରିଗଲା ରେ ବାବା।
1: କୁହ ପଣ୍ଡାଏ।
0: ପଣ୍ଡାଏ ନା କେଣ୍ଡାଏ, ଆମ୍ଭଙ୍କୁ କିଛି ଜଣା ନାହିଁ।
1: ଅନୁରୋଧ କରୁଛି କୁହ।
0: କହିବି ପା, ଆମ୍ଭଙ୍କୁ କିଛି ଜଣା ନାହିଁ। ଭଲ ଗତି ଅଛି ଦେବେ ବାତ ଛାଡ, ନହେଲେ ରାଜାଙ୍କ କଟୁଆଳକୁ ଡାକିବି।
1: ପଣ୍ଡାଏ ପଣ୍ଡାଏ, ଦୌଡ଼ି ପଳଉଛ କାହିଁକି? ନା, କିଛି ଫଳ ନାହିଁ। କୌଣସି ସ୍ଥାନରୁ ପ୍ରକୃତ ସମ୍ବାଦ ଲାଭ କରିବା ଉପାୟ ନାହିଁ। ତେବେ ଏଇ ସମ୍ମୁଖ ଜଡ଼ଘାଟ ନିକଟକୁ ଯାଏ, ବୃକ୍ଷ ଅନ୍ତରାଳରେ ଗୋପନରେ ରହି ଅପେକ୍ଷା କରେ। ଯଦି କିଛି ସମ୍ବାଦ ମିଳିପାରେ।
2: ଆଗ ସଙ୍ଗାତ, ଆଜି ତମର ଆସୁ ଆସୁ ଏତେ ଡେରି କାହିଁକି? କେତେବେଳୁ ମୁଁ ଆସି ଏ ପୋଖରୀ ଘାଟରେ କଳସୀ ରଖି ଏଠି ବସିଛି।
3: ଆଜି ତୁମେ ସହଳ ଚାଲି ଆସିଛ ସଙ୍ଗାତ, ହେଇ ଏ ଯାଏ ତ ତାଳ ଗଛ ଉପରେ ସୁରୁଛ। କୋଉ ଦିନ ହେଲାଣି ଯେ ଗେରସ୍ତକୁ ପଖାଳ ମୁଠି ଦେଇ ଆସୁଛି?
2: କହନା କହନା ସଙ୍ଗାତ, ଆଜି କଣ ମତେ ମରିବାକୁ ସମୟ ଅଛି? ଖଟୁଛି ଯେ ଖଟୁଛି, ପୁଣି ପାଣି ନେଇ ଗଲେ ରାତିରେ ମଧ୍ୟ ଜିନିଷ ତିଆରି ହବ।
3: କଣ ଏମିତି ଜିନିଷ ତିଆରି କରୁଛ କି ସଙ୍ଗାତ ଉନ୍ମାଦିନୀ?
4: ଚୁପ୍ ଚୁପ୍, ବଡ ପାଟିର କହନା, ରାଜା ଘର ଜିନିଷ।
3: ରାଜା ଘର ଜିନିଷ? କି ଜିନିଷ?
4: କାଲି ଦେବୀ ମନ୍ଦିରରେ ବଳି ଦିଆଯିବ ସେଇ ଜିନିଷ।
3: କୋଉ ଦିନ ଏବେ ଦେବୀ ମନ୍ଦିରରେ ବଳି ନ ପଡୁଛି ଯେ? ଆଜି ନୂଆ କଥା, ସବୁଦିନ ତ ପୁରଞ୍ଜନ ଭାଇନା ମାଂସ ଖାଇ ହାକୁଟି ମାରୁଛନ୍ତି।
4: ନାଇଲୋ ନାଇ, କାଲି ସେ ବଳି ନୁହେଁ,
3: ଆଉ କୋଉ ବଳି?
4: ନର ବଳି।
3: ଏ ନର ବଳି?

0: ସତରେ ସଙ୍ଗାତ?
1: ହଁ ଲୋ ହଁ, କଣ କରିବି, ୟାଙ୍କୁ ତାହେଲେ ପୂଜାକୁ ଯିବା ପାଇଁ ମନା କରିବି? ପାଗଳି ହେଲୁ କି ଲୋ ତୁ, ରାଜା ଗୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣ ମୁଣ୍ଡ କଟା ନ ହୋଇ କଟାଯିବ ପୁରଞ୍ଜନ ଭାଇନାଙ୍କ ମୁଣ୍ଡ।
0: ନା ନା ନା, ସେ କଥା ତୁଣ୍ଡରେ ଧରନା ସଙ୍ଗାତ।
1: ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି,
0: ଚାଲ ସଙ୍ଗାତ।
2: ଶୁଣିଲି ସବୁ କଥା, ତେବେ ଦୁଷ୍ଟ ମହି ରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବୀ ତ୍ରିନେତ୍ରା, ହେ ରୁଦ୍ରାଣୀ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ବ୍ରହ୍ମୀ ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଧରଣୀ।

0: କିଏ? ବୀର ହନୁମାନ? ଧନ୍ୟ ଭକ୍ତ, ଧନ୍ୟ ତୁମର ପ୍ରଭୁ ଭକ୍ତି।
1: ଏଛାର ସେବକକୁ ପ୍ରଶଂସା କରନ୍ତୁ ନାହିଁ ପ୍ରଭୁ, କେବଳ ଏ ଦାସର ଅନୁରୋଧ ରକ୍ଷା କରନ୍ତୁ।
0: ଅନୁରୋଧ?
1: ହଁ ପ୍ରଭୁ, ଯେତେବେଳେ ପାପିଷ୍ଠ ମହିରାବଣ ଆପଣଙ୍କୁ କହିବ ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କର, ସେତେବେଳେ ଆପଣ କହିବେ ଆମ୍ଭେ ରାଜପୁତ୍ର ସାଷ୍ଟାଙ୍ଗ ପ୍ରଣିପାତ କରି ଜାଣିନାହୁଁ, ତୁମ୍ଭେ ନିଜେ କରି ତାହା ଶିଖାଇ ଦିଅ।
0: ହଁ, ତୁମ ନିର୍ଦ୍ଦେଶ ମୁଁ ପାଳନ କରିବି ହନୁମାନ।
1: ନିର୍ଦ୍ଦେଶ ନୁହେଁ ପ୍ରଭୁ, ଅନୁରୋଧ।
2: ଆରେ ହେ ଟୋକାଜିଟା, ଏଇ ଜୁପକାଠ ନିକଟରେ ଠିଆ ହୁଅ। ଆରେ ଆରେ, ଏ ଠାକୁର ଘର କଣ ଦୀପ ଲିଭି ଯାଇଛି?
3: ପୁରଞ୍ଜନ ପଣ୍ଡା
2: ମଣିମା,
3: ଭୋଗ ସାମଗ୍ରୀ କାହିଁ? ମଣ୍ଡା ଆରିସା କାକରା ଦହି କେଉଁଠି ରଖିଛ?
2: ହେଇ ହେଇ ଆଜ୍ଞା, ସବୁଠି ଏଇ ହାଣ୍ଡି ଟୋକେଇ ଡାଲାରେ ରହିଛି ଆଜ୍ଞା। ଇଏ କଣ ଭୋଗ ଗୁଡା ଗଲା କୁଆଡେ? ଆରେ ଆରେ, ଭୋଗ ସବୁ ଗଲା କୁଆଡେ?
3: ପୁରଞ୍ଜନ ଭୋଗ କାହିଁ?
2: ମଣିମା ମଣିମା, ସବୁ ଆଣିଥିଲି ମଣିମା।
3: କଣ ଆଣିଥିଲ
2: ମଣିମା? ଆଣିଥିଲି ଆଣିଥିଲି ସବୁ।

0: ତ ଦଶ ମଶା ଆଜ୍ଞା କିଏ କାଳ ଘଟିଲା ନାହିଁ ତ ଦଶ ମଶା ଷୋଳ ମହଣ ଷୋଳା ସାଚି କୋରା ମିଶା
1: ତମେ ସବୁ ଖାଇଛ
2: ମଣିମା ମଣିମା ଏ ପେଟଟା ପାତାଳପୁର ଗନ୍ତା ଘର ନୁହେଁ ମଣିମା ସେରିକିଆ ଚୁଡା ଦହିକିଆ ପେଟ
1: ହଉ ପରେ ସେ କଥାର ବିଚାର ହବ ଏବେ ପୂଜା ଆରମ୍ଭ କର
2: କରୁଛି କରୁଛି ମଣିମା ସର୍ବ ମଙ୍ଗଲ ମଙ୍ଗଲେ ଶିବେ ସର୍ବାର୍ଥ ସାଧିକେ ଶରଣେ ଜନ୍ମକେ ଗୌରୀ ନାରାୟଣ ନମସ୍ତୁତେ ଓଂ ଦେବୀ ଗତ୍ରା ଗଛ ଓଂ ଗତିଷ୍ଟ ଗୀତ ଏ ଟଙ୍କା ଏ ଟଙ୍କା ଏଠି ଘାସ ଏଠି ଘାସ ଏଠି ଘାସ ଦେବୀଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କର
1: ରେ ପାପିଷ୍ଠ ରାମ ଲକ୍ଷ୍ମଣ ଏବେ ଇଷ୍ଟ ସ୍ମରଣ କର ତୁମର ମୃତ୍ୟୁ କାଳ ଉପନୀତ କିଏ ରକ୍ଷା କରୁଛି ତୁମକୁ।

ବେଣୁବର ବାକ୍ୟତର ହୋଇଲା ଅସହ୍ୟ ଲୋ ରାକ୍ଷସୀ ଆଉ ରକ୍ଷା ନାହିଁ ତତେ ଯାର ପଦାଘାତେ କମ୍ପେ ସମସ୍ତ ମେଦିନୀ ସେହି ପଦ ପ୍ରହରୁଛି ଉଦାରେ ତୋହର ସମନପୁରକୁ ଯାଅ ରାକ୍ଷସୀ ଦୁର୍ଦଣ୍ଡୀ ଏଥରକ ଦେଖିଲି ତୁ ବୀର ହନୁମାନର ଶକ୍ତି।

ଶୁଣିଲି ଗୀତିନାଟ୍ୟ ମହିରାବଣ ବଧ। ବିଭିନ୍ନ ଚରିତ୍ରରେ ଥିଲେ ରାବଣ ସାମୁଏଲ ସାହୁ, ମହିରାବଣ ବିନାୟକ ମିଶ୍ର, ରାମ ନୟନଚନ୍ଦ୍ର ମହାପାତ୍ର, ହନୁମାନ ରଜିତ କୁମାର କର, ପୁରଞ୍ଜନ ଅରୁଣ କୁମାର ନନ୍ଦ, ବିଭୀଷଣ ଭୀମ ସିଂ, ମନ୍ଦୋଦରୀ ଦେବକୀ ରାଣୀ ମହାନ୍ତି, ଉନ୍ମାଦିନୀ ମଞ୍ଜୁଳତା ମଞ୍ଜୁଳା କୁମାର, ଲାବଣ୍ୟବତୀ ନୀଳିମା ମହାନ୍ତି, ସଙ୍ଗାତ ପୁଷ୍ପାଞ୍ଜଳି ଜେନା। ସଙ୍ଗୀତାଂଶରେ ଥିଲେ ବାଳକୃଷ୍ଣ ଦାସ, ମହେଶ୍ୱର ରାଓ, ସୁବୀର କୁମାର ଦାସ, ସତୀଶ କୁମାର ମଜୁମଦାର, ଶେଖର ଚନ୍ଦ୍ର ଘୋଷ, ପୂର୍ଣ୍ଣମାସୀ ପଣ୍ଡା, ସଂଯୁକ୍ତା ଚୌଧୁରୀ, କୁଳମଣି ଦାସ ଏବଂ ମହମ୍ମଦ ସିକନ୍ଦର ଆଲାମ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଏବଂ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା ଅନାଦି ସାହୁ।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ଦିନ 1:20 ନାରୀମହଲ ଏଥିରେ ଶୁଣିବେ ଆଲୋଚନା ଘରର ସିରି ଶାଶୁ ବୋହୁ ଆଲୋଚନା କରିଛନ୍ତି ମନୋରମା ମହାପାତ୍ର। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଆଲୋଚନା ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ। ଆଲୋଚକ ଆଶୁତୋଷ ମିଶ୍ର ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପ ଅଭିଶାପ କହିବେ ପ୍ରଭାସିନୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: QR କୋଡ୍ ସ୍କାନ କରନ୍ତୁ, 5000ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI PIN entering, কেবল টঙ্কা পঠাইবা পাই উদ্দিষ্ট।
6: RBI কহে
7: সচেতন হুন্তু সতর্ক রুহন্তু।
8: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
9: ଠିକ ଲାଗୁନି, ସ୍କାମ ବି ହେଇପାରେ।
10: APK

0: ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ଧନେଶ୍ୱର ବେହେରା ଏବଂ ସାଥୀ ପଦ୍ମଚରଣ ମହାପାତ୍ର, ରାଜକିଶୋର ଦାସ, ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା।

0: ସମ୍ମାନୀୟ ସୁଧୁବୃନ୍ଦେ
1: ଇନ୍ଦ୍ର ତ ମରି ସାରିଲା ପରେ ଲଙ୍କା କଟକ ବୀର ଶୂନ୍ୟ
0: ଲଙ୍କାରେ ମାତ୍ର ରାବଣ ମନ୍ଦୋଦରୀ କେବଳ ବଞ୍ଚିଛନ୍ତି। ଦିନେ ରାବଣ ଏକାନ୍ତରେ ବସି ଚିନ୍ତା କରୁଛି, ବହୁ ଦିନ ତଳେ ରାମଚନ୍ଦ୍ର ତାଙ୍କର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମୋତେ ନିମନ୍ତ୍ରଣ କରିଥିଲା। ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ

ରାମ ମୋତେ ବର ଦେଇଥିଲା ବ୍ରହ୍ମସରରେ ମାରି ମୋର ବୁକୁ ଚିରି ମୋତେ ବୈକୁଣ୍ଠରେ ବୈକୁଣ୍ଠକୁ ପଠେଇବା ନିମିତ୍ତ ଏବେ ଜାଣିଲେଣି ପୁଅ ନାତିମାନେ ମଲେଣି ବଂଶ ବୁଢ଼ିଲାଣି ଆଜିକି ମୋର ବଡ଼ପ ଇନ୍ଦ୍ର ତ ମରିବାର 6 ଦିନ ହେଲା ଆଉ 4 ଦିନ ପରେ ରାମ ମୋତେ ନିଶ୍ଚୟ ଜୀବନେ ମାରିବ ହଁ ସେଇ ସେତୁବନ୍ଧ ନିକଟରେ ମୁଁ ରାମର ହାତ ଧରି ଆପତ୍ତି କରି କହିଲି ରାଘବ ମୋତେ ତ ବର ଦେଲ ବ୍ରହ୍ମସର ମାରିବ ଆପତ୍ତି ରହିଲା ମୋର ଲଙ୍କା ହଉଛି ସ୍ୱର୍ଣ୍ଣମୟ ଲଙ୍କା ମୁଁ ଟିକେ ବଞ୍ଚିଥିଲା ବେଳେ ଆପଣ ଲଙ୍କା କଟକ ବୁଝିବେ ମୁଁ ଆପଣଙ୍କ ହାତ ଧରି ଲଙ୍କା କଟକର ଭଲ ମନ୍ଦ ବୁଲେଇ ଦେଖେଇଦେବି ରାମ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ମୋତେ ମାରିବା ପୂର୍ବରୁ ବୁଲି ଆସିବ ଆଜି ପର୍ଯ୍ୟନ୍ତ ଆସିଲାନି ଜାଣିଲି ତେଣୁ ପର୍ବତ ଏବଂ ନାରଦ ଋଷିଙ୍କ ଅଭିଶାପ ଅନୁଯାୟୀ ତାଙ୍କୁ ଅଜ୍ଞାନ ଅନ୍ଧକାର ଘଟିଛି ରାମ କେମିତି ମୋର ଲଙ୍କା ବୁଲି ଆସିବ

ଏଇଠି ରାବଣର ମନରେ ମୋଟାମୋଟି ସୁଜ୍ଞାନ ଉଦ୍ଦୀପନ ହେଇଛି। ରାବଣ ଭାବିଲା ବୋଲା ମୁଁ ଟିକେ ରାମଙ୍କୁ ଲଙ୍କା କଟକରେ ପୂଜା କରିବି, କାହିଁକି ନା ରାମ ହଉଛି ମୋର ଠାକୁର, ମୁଁ ହଉଛି ତାର ଭକ୍ତ। ମୁଁ ଯଦି ଲଙ୍କାରେ ତାକୁ ପୂଜିବି ସମୁଦ୍ର କୂଳରେ ଆସନ ଟଳମଳ ହବ, ମୋ ଭକ୍ତ ଭାବରେ ବାନ୍ଧି ନିଶ୍ଚୟ ସନ୍ଧ୍ୟା ସୁଦ୍ଧା ରାମ ଲଙ୍କା ଆସିବ। ବିଚାର କଲା କଣ କରିବି, ରାମଙ୍କର ଗୋଟେ ସୁବର୍ଣ୍ଣ ମୂର୍ତ୍ତି ତିଆରି କରି ଲଙ୍କାରେ ପୂଜା କରିବି। କାହା ଦ୍ୱାରା ତିଆରି କରିବି? ଲଙ୍କାର ଶିଳ୍ପୀ ବିଦ୍ୟୁଜୁହା ଲଙ୍କା ଯୁଦ୍ଧରେ ମରିଛି, ତାହେଲେ ଦେବତା ମାନଙ୍କୁ ବନ୍ଦୀ କର କିଛି ସେମାନଙ୍କ ମଧ୍ୟରେ ଅଛି ବିଶ୍ୱକର୍ମା। ଏଇ କଥା ବିଚାରିଣ ବିଶ୍ରବାନନ୍ଦନ ଯାଏ ବନ୍ଦୀ ଘର ନିକଟରେ ବୋଇଲା ଭଜନ। ବିଶ୍ୱକର୍ମାଙ୍କୁ ଏଇ ସମ୍ପର୍କରେ ସମସ୍ତ ଘଟଣା କହନ୍ତେ। ବିଶ୍ୱକର୍ମା କଣ କଲା, ରାମଚନ୍ଦ୍ରଙ୍କର ଗୋଟା ସୁବର୍ଣ୍ଣ ମୂର୍ତ୍ତି ବିଂଶମାଡ ସୁବର୍ଣ୍ଣରେ ଆଣି ରାବଣ ହାତରେ ଦେଇଦେଲା। ରାବଣ ରାମଙ୍କର ପ୍ରତିମୂର୍ତ୍ତି ଦେଖି ଜ୍ଞାନ ସୁଜ୍ଞାନ ଉଦ୍ଦୀପନ ହେଇଗଲା। ରାବଣ କଣ କଲା, ଏଇ ତ ନୈଷ୍ଠିକ ବ୍ରାହ୍ମଣ, ଜୀବନ୍ୟାସ ମନ୍ତ୍ର ଦେଇ ସିଂହାସନ ପାଖରେ ରଖି ପୂଜା କରିବାକୁ ଆରମ୍ଭ କଲା। ଏହି ସମୟରେ ହଠାତ୍ ନାରଦ ଋଷି ଯାଇ ପହଞ୍ଚିଗଲେ। ସିଂହ ଦ୍ୱାରେ ନାରଦ ତେଳେ ଅତିକ୍ରମ କରି ଦେଖିଲେ ରାବଣ ବର୍ତ୍ତମାନ ରାମଙ୍କର ପ୍ରତିମୂର୍ତ୍ତିକୁ ପୂଜା କରୁଛି। ନାରଦ କିଛି ନ କହି ନିରବରେ ଠିଆ ରହିଲେ। ସେ କେମିତି ପୂଜା କରୁଛି ବୋଲି ନାରଦ ଦେଖିଲେ, ଲେଖିଲେ କବି ଲେଖିଲେ, ଶ୍ରୀରାମଚରଣଂ ମନସା ସ୍ମରାମି, ଶ୍ରୀରାମଚରଣଂ ବଚସା ଗୃଣାମି, ଶ୍ରୀରାମଚରଣ।

ପୂଜା କରିସାରି ଯେତେବେଳେ ରାବଣ ଉଠିଲା ପୁଷ୍ପାଞ୍ଜଳି ଦେଇସାରି କହିଲା, ହେ ରାଘବ ଆଜି ସନ୍ଧ୍ୟା ସୁଦ୍ଧା ଆମ ଲଙ୍କା ଆପଣ ବୁଲି ଆସନ୍ତୁ। ଉଠିଲା ବେଳେ ନାରଦଙ୍କୁ ଦେଖିଦେଲା। ଏଇଠି ରାବଣ ବିଚାର କଲା, ମୋର ପୂଜାରେ ବ୍ୟାଘାତ ଘଟିଲା, କାହିଁକି ୟାଙ୍କର କୁଆପାଟି ଚାରିଆଡେ କହିଦେବେ ଶତ୍ରୁ ରାମଙ୍କୁ ପୂଜା କରୁଛି। ରାବଣ କଣ କଲା, ରାଗରେ ପ୍ରଜ୍ୱଳିତ ହୋଇ ଦେବର୍ଷି ନାରଦଙ୍କୁ ବହୁ ଗାଳି ଗୁଲଜ କରି ଅପମାନ ଦେଲା। ନାରଦ ଯେତେବେଳେ ପଣ୍ଡିତ ବର୍ଗେ ଲକ୍ଷ୍ୟ ଦେବେ ଅପମାନିତ ଯାଉଛନ୍ତି, ପୁଣି ରାବଣ ମନେ ସୁଜ୍ଞାନ ପହଞ୍ଚିଗଲା। ନାରଦଙ୍କ ପଛେ ପଛେ ଗୋଡେଇ ଗଲା, ଡାକିଲା, ଦେବର୍ଷି ଆପଣ ମୋର ଅତିଥି, ଅନାହୁତ ପ୍ରବେଶ କରିଥିଲେ ସୁଦ୍ଧା

ଯାହା ଘରେ ଅତିଥି ସତ୍କାର ନବ ସେ ଘରର ଅମଙ୍ଗଳ, ତେଣୁ ଆପଣଙ୍କ ଘରେ ଟିକେ ଜଳ ଗ୍ରହଣ କରିଯିବେ। ନାରଦ କଥା ଶୁଣି କହିଲେ, ବାରଣ କରିଲେ ମୁନେ ପଙ୍ଗବ, ନାରଦ ପଣ୍ଡିତେ ବିଚାର କଲେ ଗୋଟା କଳି ଲଗେଇବି। ନାରଦ କହିଲେ ତୋ ଘରେ ଜଳ ଗ୍ରହଣ କରନ୍ତି କିନ୍ତୁ କରିବିନି, କାହିଁକି ନା ତୋର ହଜାର ହଜାର ପୁଅ ନାତି ମାନେ ମରିଛନ୍ତି, ଦୈବେ ତୋର ବଡ ପୁଅ ଇନ୍ଦ୍ରଜିତ ତ ଆଜିକି ଛଅ ଦିନ ମରିଛି, ତୋର ମୃତା ହେଇଛି। ମୁଁ ହଉଛି ବ୍ରହ୍ମାଙ୍କ ପୁଅ ନାରଦ, ତେଣୁ ତୋ ଘରେ ଜଳ ଗ୍ରହଣ କରିବିନି। ମୁଁ ଜଳ ଗ୍ରହଣ କରେ କୋଉଠି ନା

6 ଦିନ ମରିଛି, ତୋର ମୃତା ହେଇଛି, ମୁଁ ହଉଛି ବ୍ରହ୍ମାଙ୍କ ପୁଅ ନାରଦ, ତେଣୁ ତୋ ଘରେ ଜଳଗ୍ରହଣ କରିବିନି। ମୁଁ ଜଳଗ୍ରହଣ କରେ କୋଉଠି ନା ରାବଣ ଜାଣିଛୁ? ବୈକୁଣ୍ଠପୁର ଭୋଜନ ବ୍ୟତୀତ ଯେଉଁଠାରେ ଦେବତା ମାନେ ଥାନ୍ତି ସେଟା ବୈକୁଣ୍ଠ, ମୁଁ ସେଠି ଜଳଗ୍ରହଣ କରେ। ତୋ ରାକ୍ଷସ ରାଜବାଟିରେ ମୂର୍ତ୍ତିକାରେ ଜଳଗ୍ରହଣ କରିବିନି। ଏଇଠି ରାବଣକୁ ସୁଯୋଗ ମିଳିଲା। ପଣ୍ଡିତ ମଣ୍ଡଳୀ ମୋ ଶୁଣନ୍ତୁ ଦେ ମନ, ସମୟ ରାବଣ ଦେ ବୋଇଲା ବଚନ। ରାବଣ କହିଲା ଠିକ ଅଛି, ଆଜି ଦେବତା ମାନଙ୍କୁ ମୁଁ ବୈକୁଣ୍ଠପୁର ବାନ୍ଧି ଆଣି ଲଙ୍କା କଟକରେ ଦୀର୍ଘ ନିଲା ବନ୍ଦୀ କରି ରଖିଛି। ତେଣୁ ଆପଣ କହୁଛନ୍ତି ଦେବତା ଯୋଉଠି ବୈକୁଣ୍ଠ ସେଇଟା, ତେଣୁ ଲଙ୍କାରେ ବାଧ୍ୟତାମୂଳକ ଜଳଗ୍ରହଣ କରିବେ। ଏ କଥା ନାରଦ କହିଲା, ଆରେ ଦେବତା ମାନଙ୍କୁ ଲଙ୍କାରେ ବନ୍ଦୀ କଲେ ଲଙ୍କା ବୈକୁଣ୍ଠ ହବନି, ଜହିଁ ପହଡ଼ି ନାହିଁ।

ବୈକୁଣ୍ଠରେ ଥାନ୍ତି ଲକ୍ଷ୍ମୀ ନାରାୟଣ, ତେଣୁ ଲଙ୍କାରେ ତୁ ଦେବତା ମାନଙ୍କୁ ବନ୍ଦୀ କରିଛୁ, ଲକ୍ଷ୍ମୀ ସ୍ୱରୂପା ସୀତାକୁ ବନ୍ଦୀ କରିଛୁ, ତାହେଲେ ଦେବତାଙ୍କୁ ବନ୍ଦୀ କରିଛୁ, ସୀତା ସ୍ୱରୂପା ଲକ୍ଷ୍ମୀ ବନ୍ଦୀ କରିଛୁ। ରାମଚନ୍ଦ୍ର ବର୍ତ୍ତମାନ ଅଛନ୍ତି ସମୁଦ୍ର କୂଳରେ, ତୁ ଯଦି ରାମଚନ୍ଦ୍ରକୁ ଆଜି ସନ୍ଧ୍ୟା ସୁଦ୍ଧା ବାନ୍ଧି ଆଣିବୁ, ରାମ ସୀତାଙ୍କୁ ଏକାଠି ବସି ଦେବତା ମାନଙ୍କ ମଧ୍ୟରେ ବସେଇବୁ, ଲଙ୍କା ତୋର ବୈକୁଣ୍ଠ ହବ, ତୋର ମୃତା ପବିତ୍ର ହେଇଯିବ ରେ। ଏ ବଚନ ଶୁଣି ରାବଣ କହିଲା, ନାଇଁ ନାଇଁ, ଦେବତା ମାନଙ୍କୁ ବାନ୍ଧି ଆଣିଲି, ସୀତା ସ୍ୱରୂପା ଲକ୍ଷ୍ମୀ ବାନ୍ଧି ଆଣିଲି, ରାମକୁ ବାନ୍ଧି ଆଣେ ମୋ ପକ୍ଷେ ଅସମ୍ଭବ। ନାରଦ କହିଲେ, କାହିଁକି ଘରେ ଏଥିରେ

ଯୁଦ୍ଧ କଲେ ପତତେ ଏମିତି ଗୋଟେ ବାଟ ବତେଇଦେବି, ରାମ ଆଜି ସନ୍ଧ୍ୟା ସୁଦ୍ଧା ଲଙ୍କା କଟକ ଉତ୍ତର ଆସିବ। ରାବଣ କହିଲା କେମିତି? ନାରଦ କହିଲେ ବୋଲେ ବହୁତ ଦିନ ତଳେ ରାମଙ୍କର ସେତୁବନ୍ଧ ପ୍ରତିଷ୍ଠା ନିମିତ୍ତ ତତେ ଡାକିଥିଲେ ରାମ ପତ୍ର ଦେଇକି ମୋରି ହାତରେ। ମୁଁ ତତେ ପତ୍ର ଦେବାରୁ ତୁ ଯଥା ସମୟରେ ବ୍ରାହ୍ମଣ ରୂପ ଧରି ସୀତାକୁ ଡାହାଣ କାନ୍ଥରେ ପଦ୍ମଫୁଲରେ ବସେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲୁ। ତୋର ଆଜି ରାମ ଯଦି ଦରକାର ତୁ ସେମିତି ଗୋଟେ ଚିଠି ଲେଖେ, ମୁଁ ରାମଙ୍କୁ ନେଇକି ପତ୍ର ଦେଇ ସମୁଦ୍ର କୂଳରେ ଯଥା ସମୟରେ ସନ୍ଧ୍ୟା ସଦା ରାମଚନ୍ଦ୍ରଙ୍କୁ ତୋ ନିକଟକୁ ନେଇ ଆସିବେ। ରାବଣ ଏ କଥା ଶୁଣି ଆନନ୍ଦ ହେଲା। ରାବଣ ଭୋଜପତ୍ର ଧରି ଲେଖନ ଧରି ରାମଙ୍କୁ ଆଜ୍ଞା ନିମନ୍ତ୍ରଣ

ରାବଣ ଟିକେ ଅତୀତର କିମ୍ବଦନ୍ତୀ ଲେଖିଲା, କହିଲା ହେ ରାଘବ, ତମର ସେତୁବନ୍ଧ ପ୍ରତିଷ୍ଠା ବେଳେ ମୋତେ ତୁମେ ବ୍ରାହ୍ମଣ ରୂପରେ ନିର୍ବାଚନ କରି ପତ୍ର ପଠେଇଥିଲ, ତମର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥାସମ୍ମାନ ନିରସ୍ତ୍ରୀକରଣ ଭାବରେ ଯାଇ ସେତୁବନ୍ଧ ଶିବଲିଙ୍ଗ ମୁଁ ପ୍ରତିଷ୍ଠା କରିଥିଲି। ଯେତେବେଳେ ପ୍ରତିଷ୍ଠା ସରିଲା ମୁଁ ଆପଣଙ୍କ ହାତ ଧରି କହିଥିଲି, ରାଘବ ତମେ ମୋତେ ମାରିବା ପୂର୍ବରୁ ଟିକେ ଲଙ୍କା ବୁଲିଯିବ, ଆପଣ ମୋତେ ଜବାବ ଦେଇଥିଲେ, ଯେଣୁକରି ଆଜି ପର୍ଯ୍ୟନ୍ତ ଆପଣ ନ ଆସିଲେ। ଆପଣଙ୍କ ନିକଟକୁ ଜରୁରୀ ମନେ କରି ପତ୍ର ଲେଖୁଛି, ଆପଣ ପତ୍ର ପାଇ ସନ୍ଧ୍ୟା ସୁଦ୍ଧା ମୋ ଲଙ୍କା କଟକ ବୁଲି ଆସିବେ। ଆଉ ଧାରିଏ ତଳେ ଲେଖିଲା, ରାବଣ ହଉଛି ଭକ୍ତ ରାମଚନ୍ଦ୍ର ଠାକୁର, ଯୁଗେ ଯୁଗେ ଭକ୍ତମାନ ଠାକୁରକୁ ପରୀକ୍ଷା କରନ୍ତି। ରାବଣ ତଳେ ଆଉ ଧାଡ଼ିଟି ଲେଖିଲା, ବିଶେଷ ଦ୍ରଷ୍ଟବ୍ୟ ରହିଲା ବର ଯିଏ ଏକ ଜଣ, ବଳ ସହିତରେ ଆସିବ ମୋର ପୁରେୟା। ରାବଣ ଲେଖିଲା, ହେ ରାଘବ ପତ୍ର ପାଇ ସଦଳ ବଳ ଭାଲୁ ମାଙ୍କଡ ମାନଙ୍କୁ ଧରି ସମସ୍ତଙ୍କୁ ମୋ ସାଥିରେ ଆପଣ ଧରି ଲଙ୍କା କଷିବେ, ମାତ୍ର ସମୁଦ୍ର କୂଳରେ ପତ୍ର କୂଳରେ ଆପଣ ଜଣଙ୍କୁ ଛାଡ଼ିକି ଆସିବେ। ରାବଣ କାହା ନାଁଟା ଉଲ୍ଲେଖ କଲା ନାହିଁ, କେବଳ କପଟରେ ଲେଖିଲା ପ୍ରଭୁ ଜାଣିପାରୁଛନ୍ତି କି ନାହିଁ। ଏତିକି ଲେଖି ଇତି ବିଂଶ ବାହୁ ସ୍ୱାକ୍ଷର କରି ନାରଦ।

ରାମଚନ୍ଦ୍ର ପତ୍ର ପଢିଲେ ନାରଦ ପତ୍ର ଦେଲା ମାନେ ରାମଚନ୍ଦ୍ର ଚିଠିରୁ ଜାଣିଲେ ଯେ ରାବଣ ଆମମାନଙ୍କୁ ନିମନ୍ତ୍ରଣ କରିଛି ସମସ୍ତଙ୍କୁ ପଚାରିଲେ କଣ ଆମେ ଲଙ୍କାକୁ ଯିବା ସମସ୍ତେ ରାଜି ହେଇଗଲେ ପୁନଃ ପୁନଃ ବାରମ୍ବାର ଯେତେବେଳେ ପତ୍ର ପଢିଲେ ଯେଉଁ ବିଦ୍ରୋହ ରାବଣ ଲେଖିଥିଲା ସେହି ଚରଣରେ

ଲକ୍ଷ୍ମଣ କହିଲା ମୁଁ ତା ଭଉଣୀ ନାକ କାନ ସୁର୍ପଣ ଘର କାଟିଲି, ତାର ବଡ ପୁଅ ଇନ୍ଦ୍ର ତୁଗା ଯିବି ମାରିବା ଛଅ ଦିନ ମୋର ହେଲା, ଏଣୁ ମୋତେ ମନା କରିଛି। ରାମ କହିଲା ନାଇଁ ଲକ୍ଷ୍ମଣ ତୁ ଯିବୁ। ହନୁମାନ କହିଲା ମୁଁ ତା ଲଙ୍କାକୁ ଜାଳି ପଡି ଭସ୍ମ କଲି, ଅକ୍ଷୟ ଜମୁମାଳିକି ମାରିଲି, ଏଣୁ ମୋତେ ମନା କରିଛି। ତାପରେ ରାମ କହିଲା ତମେ ଯିବ, ତମକୁ ମନା କରିନି। ଆଉ ଜଣେ ଠିଆ ହେଇ କହିଲା କି ନଳ ସେନାପତି।

ଏଇଠି ସୁଧୀ ପର୍ଯ୍ୟନ୍ତ ଲକ୍ଷ୍ୟ ଦେବେ, ନଳସେନାପତି କଲା ମୋ ଦ୍ୱାରା ସେତୁ ବନ୍ଦଲା ମୋତେ ମନା କରିଛି, ଅଙ୍ଗତ କଲା ନାଇଁ ନାଇଁ, ମୁଁ ଯେତେବେଳେ ଆଜ୍ଞା ପତ୍ରିକା ନେଇ ଯାଇଥିଲେ ରାବଣ ଜଗତ ଉପରେ ବସିଥିଲା, ସେ ଆଜ୍ଞା ପତ୍ରିକା ରାବଣ ହାତରେ ଦିଅନ୍ତେ ରାବଣ ପତ୍ରକୁ ଚେରିକି ପଦାଘାତ କଲା, ମୁଁ ଦେଖିଲି ମୋର ପ୍ରଭୁଙ୍କର ପତ୍ର ଅବମାନ କଲା, ମୁଁ ଜଗତ ଉପରକୁ ଉଠିଯାଇ ରାବଣକୁ ମାଡ ଦେଲି, ସୁବର୍ଣ୍ଣ ମୁକୁଟ ଖସି ପଡ଼ିଲା, ତାର ସୁବର୍ଣ୍ଣ ମୁକୁଟ ମୁଁ ଧରିକି ପଳେଇ ଆସିଥିଲି ଆପଣଙ୍କ ନିକଟକୁ, ତେଣୁ ମୁଁ ମଧ୍ୟ ଯିବି ନାହିଁ। ଏମିତି ହନୁଅଙ୍ଗଦ ନଳନୀଳ ଗବାକ୍ଷ ଦୋଷ ତ୍ରୁଟି କରି କହିଗଲେ, କିଏ ନଜୀବ ବୋଲି ଏପର୍ଯ୍ୟନ୍ତ ନିଷ୍ପତ୍ତି ହେଇପାରି ନାହିଁ, କିନ୍ତୁ ରାମଚନ୍ଦ୍ର ଜାଣିପାରିଛନ୍ତି ପତ୍ର ପଢି ରାବଣ ଯାହାକୁ ବନା କରିଛି। ଏ ସମୟ ଲଙ୍କ

ରାମଚନ୍ଦ୍ର କହିଲେ କାହିଁକି ତମେ ତ ଲଙ୍କାରେ ତିନି ଭାଇ ରାବଣ କୁମ୍ଭକର୍ଣ୍ଣ ବିଭୀଷଣ, ତମକୁ ଲଙ୍କାର ବାଣ୍ଟି ଦେଲେ ହକ ତମର ପାଞ୍ଚ ଜଣ ଚାରିପାଲା ବାଣ୍ଟ ପଡିବ, ତମେ କାହିଁକି ଯିବ ନାହିଁ ବୋଲି ବର୍ତ୍ତମାନ ଚିନ୍ତା କରୁଛ, ପତ୍ର ଶୁଣି କାହିଁକି ଭାବୁଛ? ବିଭୀଷଣ ଗଲା, ହେଲେ କଣ ହେଲା, ମୋ ଭାଇ ରାବଣ ଯେଉଁଦିନ ଆପଣଙ୍କ ସୀତାକୁ ଚୋରି କରିନେଲା, ଲଙ୍କାରେ ମର୍ଯ୍ୟାଦା ଟେକ ଦେଖେଇ କହିଲା ମୁଁ ମୋର ଭଉଣୀ ନାକକନ କାଟିବାରୁ ତା ଭାଇ ଲକ୍ଷ୍ମଣ ମୁଁ ତାର ଘରେ ଚୋରି କରି ଆଣିବାଟା ଭୁଲ କରିଛି ନା ଠିକ କରିଛି, ସମସ୍ତେ ହାତ ଟେକି ସମର୍ଥନ କଲେ। ବିଭୀଷଣ ଗଲା, ମୁଁ ବିରୁଦ୍ଧ ଆଚରଣ କଲି, ମୁଁ କହିଲି ଭାଇ ପରନାରୀ ଚୋରି କରି ଆଣି ଲଙ୍କାରେ ଟେକ ମର୍ଯ୍ୟାଦା ଦେଖୁଛ, ଯାହା ସେ ପରମ୍ପରମ ରାମଚନ୍ଦ୍ର ନିକଟେ ସୀତାକୁ ଫେରେ ଭୁଲ ମାଗ, ରାମ ତମର ଦୋଷ କ୍ଷମା କରିବେ। ଠାକୁରେ ମୋର ହିତ କଥାକୁ ବିଷମଣି ମୋତେ ମହିରାବଣ ଦ୍ୱାରା ମାଡ ଦେଇ ନିଜେ ପାଦରେ ପଦାଘାତ କରି ତଳିଦେଲା। ମୁଁ ମାଡ ଖାଇ ଆସିଲା ବେଳେ କହିଲି ଭାଇ ଦେଖ ହିତ କଥାକୁ ତୋତେ ବିଷମଣି ମୋତେ ତଳି ଦଉଛୁ, କିନ୍ତୁ ଯାଉଛି ସେଇ ପରମ୍ପରମ ରାମଚନ୍ଦ୍ର ପାଖରେ ଶରଣ ପଶିବେ। ହେଲେ ମନେ ରଖ ଭାଇ ରାବଣ, ମରିବା ପର୍ଯ୍ୟନ୍ତ ତୋର ମୁଖ ଚାହିଁବି ନାହିଁ ରେ। ତେଣୁ ରାବଣ ଯାହା ହେଲେ କିଛି ଜଣଙ୍କୁ ଛାଡି ସମସ୍ତେ ଆସିବ, ମୁଁ ଯଦି ଆପଣଙ୍କ ସହିତ ଯିବି ମୋର ସତ୍ୟତା ଭଗ୍ନ ହେଇଯିବ। ଏଇ କଥା ରାମଚନ୍ଦ୍ର ଆଗରୁ ଚିନ୍ତା କରିଥିଲେ। ରାମଚନ୍ଦ୍ର କହିଲେ ଠିକ ଅଛି, ତାହେଲେ ଲଙ୍କପତି ବିଭୀଷଣ ତମେ ଯିବ ନା ବାକି ଆମେ ସମସ୍ତେ ଯିବା। ରାମଚନ୍ଦ୍ର ସମସ୍ତ ସହକର୍ମୀ ବୃନ୍ଦ କହିଲେ ଯଦି ଆମକୁ ରାବଣ ନିମନ୍ତ୍ରଣ କରିଛି, ମୁଁ ଭାବୁଛି ଆମେ ଅସ୍ତ୍ରଶସ୍ତ୍ର ନ ନେଇ ନିରସ୍ତ୍ରୀକରଣ ଭାବରେ ଯିବା, ମାନେ ସେତୁ ବନ୍ଧ ପ୍ରତିଷ୍ଠା କରିବା ଆସିଲା ବେଳେ ସେ ଖାଲି ଆସିଥିଲା, ଆମେ ଯଦି ଅସ୍ତ୍ରଶସ୍ତ୍ର ଆମକୁ କପଟି ଜ୍ଞାନ କରିବ ତେବେ ଲଙ୍କପତି ବିଭୀଷଣ ତ ଯିବେ ନାହିଁ, ପତ୍ର ଅନୁସାରେ ତାଙ୍କରି ପାଖରେ ଅସ୍ତ୍ରଶସ୍ତ୍ର ଜମା ରଖିଦେଇ ଚାଲ ସମସ୍ତେ ଯିବା। ସମସ୍ତେ ଆଜ୍ଞା ବାହାରିଲେ, କିନ୍ତୁ ରାକ୍ଷସର ମାୟା ରାକ୍ଷସ ଜାଣେ, ବିଭୀଷଣ କଣ କଲା ଲକ୍ଷ୍ମଣ ପାଖରେ ପହଞ୍ଚିଗଲା, ଦେଖ ସମିତି ମୋର ଭାଇ ରାବଣ ଯାହା ଲେଖିଛି ଆପଣମାନେ ସମସ୍ତେ ଅବଶ୍ୟ ଯିବ, ପତ୍ର ଅନୁସାରେ ମୁଁ ଯିବିନି, ତେଣୁ ରାବଣଟା ମୋର ହେଲେ ଭାଇ ହେଲେ କଣ ବଡ କପଟି ବଡ ମାୟା, ବି ମାୟା ସୀତାବଦ୍ଧ କରିଛି, ମାୟା ରାମବଦ୍ଧ କରିଛି, ମାୟା ଜ୍ୟୋତି ବିଷୟରେ ସୀତାଙ୍କୁ ଚୋରି କରିନେଇଛି, ମୁଁ ଭାବୁଛି ତମେମାନେ ତା ବଂଶ ଧ୍ୱଂସ କଲଣି, ତମକୁ ବୋଧେ ଡାକିଛି ରାବଣ ଲଙ୍କାରେ ଗଣ୍ଡିମୁଣ୍ଡ ଦୁଇଖଣ୍ଡ କରିବ। ତେଣୁ କହିବାର କଥା ଶତ୍ରୁ ପାଖକୁ ଗଲେ ଖାଲି ଖଣ୍ଡେ ଅସ୍ତ୍ର ଭାବେ ଦେହ।

ବିଭୀଷଣ ରାଣା ଖଣ୍ଡେ ଅସ୍ତ୍ର ନେବାକୁ ପଡିବ। ଲକ୍ଷ୍ମଣ କଲା କେମିତି ନେବି, ବିଭୀଷଣ ଗୋଟା ଗୁପ୍ତ ଛୁରୀ ଦେଲା, ଜଟା ଭିତରେ ଲକ୍ଷ୍ମଣ ଛୁରୀଟାକୁ ଘରି କଲା। ଏ କଥା କେବଳ ଜାଣେ ଲକ୍ଷ୍ମଣ, ଜାଣେ ବିଭୀଷଣ, ଆଉ କେହି ଜାଣନ୍ତି ନାହିଁ। ବୃତ୍ତାନ୍ତ ମନକୁ ଏଲା ବିରସ ମିତ୍ରେଶ ବେଣ୍ଟକ ଜଟା ବାନ୍ଧେ ଆଣ୍ଟେ ବେଣ୍ଟାରେ ଛୁରେ ରାମଚନ୍ଦ୍ର କହିଲେ ତାହେଲେ ସମସ୍ତେ ଯିବା, କେହି କିଛି ଜାଣିନ, ସମସ୍ତେ କହିଲେ କେହି କିଛି ଜାଣିନୁ, କିନ୍ତୁ ଲକ୍ଷ୍ମଣ ଲୁଚେଇକି ଜଟା ଭିତରେ ଛୁରୀ ନେଇଛି। ନାରଦ ଆଗେ ଆଗେ ଚାଲିଲେ, ସମସ୍ତେ ପଲକ ମାତ୍ରେ ଯାଇ ଲଙ୍କା କଟକ ସିଂହଦ୍ୱାରେ ପଣ୍ଡିତେ ପହଞ୍ଚିଲେ। ନାରଦ କହିଲେ ଆପଣମାନେ ଏଠି ଅପେକ୍ଷା କରନ୍ତୁ, ମୁଁ ଯାଉଛି ରାବଣ କହିବି, ଆପଣମାନେ ଆସିଲେଣି ବୋଲି ଆପଣଙ୍କୁ ସମ୍ମାନ ରାବଣ ନେଇଯିବ। ରାମ ଲକ୍ଷ୍ମଣ ଇତ୍ୟାଦି ରୁକ୍ଷ କବି ଥାଟ ସମାଜ ସମସ୍ତେ ସିଂହଦ୍ୱାରେ ବସିଲେ। ନାରଦ ଯାଇ ରାବଣ ପାଖରେ ପହଞ୍ଚିଲେ, ପହଞ୍ଚିଗଲେ ପୁଅ ତୋର ପତ୍ର ଅନୁସାରେ ବର୍ତ୍ତମାନ ରାମଚନ୍ଦ୍ର ଆସି ସିଂହଦ୍ୱାରେ ଉପଗତ ହୋଇଗଲେ। ଆଚ୍ଛା ତୁ ଚିଠି ଲେଖିଥିଲୁ ଜଣଙ୍କୁ ଛାଡ଼ି ସମସ୍ତେ ଆସିବ, ରାବଣ କହିଲା ତେବେ କିଏ ଆସିଲା ନାହିଁ। ନାରଦ କହିଲେ ବହୁ ଆଲୋଚନା ପରେ କେବଳ ତୋରି ଭାଇ ବିଭୀଷଣ ଆସିଲା ନାହିଁ। ରାବଣ ଏ କଥା ଶୁଣି ଗୋଟେ ବିରାଟ ଅଟହାସ ହସିଦେଲା, କହିଲା ସେ ମୂର୍ଖ କ୍ରୁର କୁଳାଙ୍ଗାର ବଂଶମରାଡ ଆଉ କଣ ଆସିଲା, ଭଲ ହେଇଛି। ସିନା ଚିନ୍ତା କଲା, ପୁଣି ଭାବିଲା ଅନ୍ତର୍ଯ୍ୟମୀ ପରମ ପୁରୁଷ ରାମଚନ୍ଦ୍ର ମୋର ମନ କଥା ଜାଣିପାରି ବିଭୀଷଣଙ୍କୁ ଆଣିଲେ ନାହିଁ। ତେଣୁ ରାବଣ ଚିନ୍ତା କଲା, ରାମଚନ୍ଦ୍ର ମନୁଷ୍ୟ ନୁହେଁ ନାରାୟଣ, ସେ ରାମ ମାଣରେ ମୋର ମୃତ୍ୟୁ ଅନିବାର୍ଯ୍ୟ। ନାରଦ କହିଲା ବିଳମ୍ବ କର ନାହିଁ, ଯା ରାମଚନ୍ଦ୍ରକୁ ବନ୍ଦାପନା କରି ବର୍ତ୍ତମାନ ଲଙ୍କା କଟକ ଭିତରୁ ନେଇ ଆସିବ, ଯେ ଏକୁଟିଆ ଯିବା ପାଇଁ ପଡିବ ନାହିଁ। ଶାସ୍ତ୍ର କହିଛେ ସଧର୍ମିଣୀ

ନାରଦ କହିଲେ ରାମଚନ୍ଦ୍ର ନିକଟରେ ସୀତା ନଥିବାରୁ ତୁ ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ସୀତାଙ୍କୁ ସାଙ୍ଗ ନେଇଯାଇଥିଲୁ, ସେମିତି ତୋର ମନ୍ଦୋଦରୀ ମାତ୍ର ବଞ୍ଚିଛି, ମନ୍ଦୋଦରୀକି ସାଙ୍ଗରେ ନେଇ ରାମଚନ୍ଦ୍ରଙ୍କୁ ମନ୍ଦାପନା କରି ଭିତରକୁ ଆଣେ, ନିଜେ ଯା ମନ୍ଦୋଦରୀକୁ ମନ୍ଦୋଦରୀ ଡେରି ନ କରି ଆସି ଯିବା, ମୋର ଜ୍ୱାଇଁ ରାମଚନ୍ଦ୍ର ନିମନ୍ତ୍ରିତ ସିଂହଦାରେ ବସିଛନ୍ତି, ତୁ ଗଲେ ମୋ ଜ୍ୱାଇଁକି ବନ୍ଦାପନା କରି ଆଣିବା। ରାବଣ ଶୁଣି ଆଶ୍ଚର୍ଯ୍ୟ ହେଲା, କହିଲା ରାମ ମୋର ଜ୍ୱାଇଁ କେମିତି? ନାରଦ କହିଲେ ତେବେ ଶୁଣୁ, ରାମ ହଉଛି ତୋର ଜ୍ୱାଇଁ, ସୀତା ହଉଛି ତୋର ଝିଅ, ସେତେବେଳେ ରାବଣର ମୋଟାମୋଟି ସୁଜ୍ଞାନ ଆସିଯାଇଛି, ଆଉ ରାମ ତାର ଶତ୍ରୁ ବୋଲି ସେ ବିଚାର କରୁନି। ନାରଦ କହିଲେ ବୋଲେ ବେଦମତୀ କନ୍ୟାକୁ ଯେତେବେଳେ ତୁ ଯୁବକ ଅବସ୍ଥାରେ ବଳାତ୍କାର ହରଣ କରିଯାଉଥିଲୁ, ବେଦମତୀ କନ୍ୟା ସତୀ ନାରୀ ତୋର ତାର କ୍ରୋଧାଗ୍ନି ଜଳିଲା, ଅଭିଶାପ ଦେଲା ଭସ୍ମ ହେବା ପୂର୍ବରୁ, ପାଷାଣ୍ଡ ବର୍ବର ତୋ ଯୋଗୁଁ ମୋ ପ୍ରାଣ ଯାଉଛି, ମୋ ଯୋଗେ ତୋ ବଂଶ ବିନାଶ ହବ। ତୁ ଭାବିଲୁ ଯୁବତୀ ଝିଅଟା ଜଳିପୋଡ଼ି ଭସ୍ମ ହେଇଗଲା, ୟା ଯୋଗୁଁ ମୋ ବଂଶ କେମିତି ବିନାଶ ହବ? ତେଣୁ ଅସ୍ଥି ଆଉ ପାଂଶକୁ ଏକାଠି କରି ତୋଳିକି ଆଣିଲୁ, ଆଣି ଋଷିମାନଙ୍କୁ ଖଜଣା ମାଗିଲୁ, ଋଷିମାନେ ନାହିଁ କରିବାର ତାଙ୍କ ସର୍ବାଙ୍ଗରୁ ରକ୍ତ ମାଗିଲୁ, ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମକୁ ଅସ୍ଥିକୁ ଏକାଠି କରି ଗୋଟାଏ ଭାଣ୍ଡରେ ଭର୍ତ୍ତି କରି ମନ୍ଦୋଦରୀ କଲୁ, ବିଶ୍ୱଭାଣ୍ଡ ରଖିଥା ମୁଁ ଦିଗ୍ବିଜୟ କରିଯାଉଛି। ତୁ ଦିଗ୍ବିଜୟରୁ ଫେରୁ ବହୁତ ଦିନ ଡେରି ହେଲା, ମନ୍ଦୋଦରୀ ଭାବିଲା ମୋ ସ୍ୱାମୀ ତ ମୋତେ ବିଷ ଦେଇଛନ୍ତି, ଯାଉଛି ବିଷ ଖାଇକି ମରିବି, ସେ ଜାଣି ନାହିଁ ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମ ଅସ୍ଥି ବୋଲି, ତମେ କବଳିତ କଲା, ତମେ ତା ଗର୍ଭ ବଢ଼ିଲା। ନାରଦ କହିଲେ ଦେଖିଲା ମନ୍ଦୋଦରୀ ବିଷ କଲା ସିନା ମରିବ, କିନ୍ତୁ ଗର୍ଭ ବଢ଼ିଲା, ବିଚାର କଲା ମୋ ସ୍ୱାମୀ ଦିଗ୍ବିଜୟ କରିଗଲା ବେଳେ ଗର୍ଭ ଖାଲି ଥିଲା, ଫେରିଲା ବେଳକୁ ଦେଖିବେ ଗର୍ଭ ହେଇଛି, ଉଦରକୁ ଦି ହାତରେ ଚିରିଲା, ଅଜନୀ ସମ୍ଭୁ ତା ପିଲାଟେ ବାହାରିଲା, ସେ ପିଲାଟା ଗୋଟା କାଠର ମନୁଷ୍ୟରେ ଭରି କରି ମନ୍ଦୋଦରୀ ବସେଇଦେଲା। ତେଣୁ କଥାରେ କହନ୍ତି ରାମାୟଣ ସାତ କାଣ୍ଡ ଶେଷ ସୀତା ଅଣ୍ଡିରା ମାଇ ଜଣା ନାହିଁ, ମନ୍ଦୋଦରୀ ସେଟାକୁ ପୁଅ କହିଛି ଦେଖି ନାହିଁ, କାଠର ମନୁଷ୍ୟରେ ଭରି କରି ବସେଇଦେଲା, ବାସି ବାସି କରି ସେଇ ମଞ୍ଜୁଷା ମିଥିଳାରେ ଲାଗିଲା, ମାଟି ପୋତି ଗଲା କାଳକ୍ରମେ, ଜନକ ରାଜା ଯଜ୍ଞଭୂମି କରନ୍ତ କର୍ଷଣ ରଙ୍ଗଳ ମୁନେ ବାହାରିଲା ଅଦ୍ଭୁତ ମଞ୍ଜୁଷା, ଜନକ ତାକୁ ଖୋଲିଲେ, ଜନକ ଖୋଲି ଦେଖିଲେ ସୁନ୍ଦରୀ ଝିଅଟି ଶୋଇଛି, ତାକୁ ଆନନ୍ଦରେ ପାଳିଲେ, ସୀତା ଯୋଜନଗନ୍ଧା ପାର୍ଥବୀ ବୈଦେହୀ ଜାନକୀ ମୈଥିଳୀ ଛଅଟା ନାନ୍ଦି ପାଳିଲେ, ସୀତା କ୍ରମେ ବଡ଼ ହେଲେ, ତାଙ୍କ ପାଇଁ ସ୍ୱୟଂବର କରାଗଲା, କଣ ହେଲା ଯେ ଶିବଧନୁ ମାଙ୍ଗିବ ସୀତାଙ୍କୁ ବିବାହ କରିବ, ଏଇ ଲକ୍ଷେ ରାଜା ପୁଅ ଫେଲ ହେଲେ, ରାମ ଯାଇ ଶିବଧନୁ ମାଙ୍ଗି ସୀତାଙ୍କୁ ବାହା ହେଲେ, ଏ ପ୍ରକାର ସୀତା ହେଲା ତୋର ଝିଅ ରାମ ତୋର ଜ୍ୱାଇଁ, ଯାହା ତୋର ଜ୍ୱାଇଁକି ବନ୍ଦାପନା କରି ଚଞ୍ଚଳ ଆଣେ। ରାବଣ ଶୁଣି ଆନନ୍ଦ ହେଲା, ମନ୍ଦୋଦରୀ ପାଖରେ ପହଞ୍ଚିଗଲା, ମନ୍ଦୋଦରୀ ରୁଚିବାର ନାହିଁ, ରାମ ମୋର ଜ୍ୱାଇଁ ସୀତା ମୋର ଝିଅ, ଆମ ଜ୍ୱାଇଁ ରାମକୁ ଆମେ ବନ୍ଦାପନ କରି ଆଣିବା। ମନ୍ଦୋଦରୀ ଗଲା, ଯଦି ଜାଣିଲ ସ୍ୱାମୀ ରାମ ଆମର ଜ୍ୱାଇଁ ବୋଲି, ତମେ ସତ୍ୟ କର ମୁଁ ଗୋଟେ ବର ମାଗିବି, ତାପରେ ରାମକୁ ବନ୍ଦାପନା କରି ଆଣିବାକୁ ଯିବା। ରାବଣ ତ୍ରିବାର ସତ୍ୟ ଗଲା।

ମନ୍ଦ ଧରି ଗଲା ସ୍ୱାମୀ, ଯଦି ଜାଣିଲ ସୀତା ଆମର ଝିଅ ରାମ ଆମର ଜ୍ୱାଇଁ ବୋଲି, ତାହେଲେ ଯା ଝିଅ ସୀତାକୁ ଅଶୋକ ବନ ଆଣି ରାମଚନ୍ଦ୍ର ପାଦରେ ଫେରେ ଭୁଲ ମାଗ। ଶାସ୍ତ୍ର କହିଛି ଝିଅ ଦେଇଥିବ ଯାହାକୁ ଲହି ପଡ଼ିଥିବ ତାକୁ। ରାମ ଆମର ଝିଅ କୁହ ଅଯୋଧ୍ୟାକୁ ଯିବେ, ତମେ ମୁଁ ଥିଲେ ପୁଣି ଆମର ବଂଶ ବଢିବ। ରାବଣ ସବୁ କଥା କହିବା, ସୀତା ଫେରିବା କଥା କହିବନି। ରାବଣ ଯେତେବେଳେ ସୀତା ଫେରିବା କଥା ମନ୍ଦୋଦରୀଠୁ ଶୁଣିଲା, ରାବଣ ରାଗରେ ପ୍ରଜ୍ୱଳିତ ହେଇଗଲା। କହିଲା, ମନ୍ଦୋଦରୀ ମହାନାଟକ କହିଛି, ଜାନାମି ସୀତା ଜନଙ୍କ ପ୍ରସୂତା, ଜାନାମି ରାମ ମଧୁସୂଦନ, ଜାନାମି।

ଯାହା ମୁଁ ଜାଣିଛି ଯେ ସୀତା ସେ ଲକ୍ଷ୍ମୀ, ଯେ ଜାଣିଛି ଯେ ରାମ ସେ ନାରାୟଣ, ମୁଁ ଜାଣିଛି ରାମ ମାନେ ନିଶ୍ଚୟ ମରିବି, ତଥାପି ସୀତାକୁ ଦେବିନି। ଆଉ ସିଂହଦ୍ୱାରରେ ଲେଖା ହେଇଛି ମୋର ସୀତା ହରଣ ରାବଣ ମରଣ, ଜାଣିଶୁଣି ସୀତାକୁ ଚୋରି କରିଛି, ରାମ ମାନିଲେ ବୈକୁଣ୍ଠ ଯିବି। କିନ୍ତୁ ମନ୍ଦୋଦରୀ, ତୁ ମୋତେ ଆଜି ସୀତା ଫେରିବା କଥା କହୁଛୁ। ବହୁ ଦିନ ତଳେ ବିଭୀଷଣ ଭାଇ ମୋତେ ଏଇ କଥା କହିଥିଲା, ମୁଁ ତାକୁ ବିଶ୍ୱମଣି ରାଜ୍ୟରୁ ତଳି ଦେଇଥିଲେ, ତେଣୁ ବଂଶ ବଢ଼ିଲା, ପୁଅ ନାତି ମାନେ ସରିଲେ, ସବୁ କଥା ସରିଲା। ତେଣୁ ଯଦି ନାରଦ ଏଇ ରାବଣ ବିଚାର କଲା ବୋଲେ ମୁଁ ଜାଣିଲିନି, ତୋରି ମନ୍ତ୍ରଣାରେ ନାରଦ ମୋତେ କହି ଗୋଟେ ଚିଠି ଦେଇ ରାମଙ୍କୁ ଡାକିଛନ୍ତି, ରାମ ଆଜି ମୋର ସୀତାକୁ ନେଇଯିବ। ରାବଣ ଆସିଗଲା, କୁଜ୍ଞାନ ରାକ୍ଷସ ହବ, ପାଟ ଖଣ୍ଡା ଧରି ଦୌଡ଼ିଲା ରାମଚନ୍ଦ୍ରଙ୍କୁ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ ଦିଖଣ୍ଡ କରି କାଟିଦବ। ଯେତେବେଳେ ସିଂହଦ୍ୱାର ରାକ୍ଷସ ରୂପେ ଧରି ପହଞ୍ଚିଗଲା, ଭାଲୁ ମାଙ୍କଡ ମାନେ ଦେଖି ଭୟରେ ଥରିଲେ। ଲକ୍ଷ୍ମଣ ବିଚାର କଲେ, ଏଟା ବଡ଼ କପଟି, ବଡ଼ ମାୟାବୀ ରାବଣ, ବିଭୀଷଣ ଯାହା କହୁଥିଲା ପ୍ରକୃତ ସତ୍ୟାସତ ହରଣା। ଲକ୍ଷ୍ମଣ କହିଲା, ରହ, ତୋ ପାଇଁ ପ୍ରତି ଔଷଧ ଆଣିଛି। ଚୋଟା ଭିତରେ ଯୋଉ ଛୁରୀ ଭରି କରି ନେଇଥିଲା ବିଭୀଷଣ ବଚନ ଅନୁଯାୟୀ ନେଇକି ରାମଚନ୍ଦ୍ରଙ୍କ ମସ୍ତକ ଉପରେ ପ୍ରତିରୋଧ କଲା। ଏଠି ରାବଣ ଯେତେବେଳେ ଖଡ଼ଗ ପ୍ରହାର ରାମଙ୍କ ଉପରେ କରିଦେଉଛି, ଲକ୍ଷ୍ମଣଙ୍କର ଖଡ଼ଗ ପ୍ରତିରୋଧ କଲା। ବେନିଙ୍କର ଅସ୍ତ୍ର ତାଳରେ ଥିଲା, ରାବଣ ନିଜର ଖଡ୍ଗ ଟାଣି ନେଇ ତଳେ ପକେଇ ଦେ। ରାମ ଲକ୍ଷ୍ମଣ କହି ଚାହିଁ କହିଲା, ବୋଲା ତୁମେ ମିତ୍ର ଦେହ କୃତଜ୍ଞ ଜେନରା ବିଶ୍ୱାସଘାତ ତେନରା ନରକେ ଯାଆନ୍ତି ଯାବଚନ୍ଦ୍ର ଦେବା କର। ରାବଣ କହିଲା, ମାୟା କରିଦେଲା ରାବଣ, ମାୟାରେ କହିଲା ମାୟା ବେଟା ତ ବୋଇଲା, ବୋଲା ତମେ ଯୋଉଦିନ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲ, ମୁଁ ଖାଲି ହାତରେ ଯାଇଥିଲି। ରାବଣ କହିଲା, ତମର ବୁଦ୍ଧି ପରୀକ୍ଷା କରିବାକୁ ତମକୁ ଡାକିଥିଲେ, ତମେ ଆଜି ଜୋଟା ଭିତରେ ଖଡ୍ଗ ଆଣିଛ, ମୋ ସାଙ୍ଗରେ ଯୁଦ୍ଧ କରିବ। ରାବଣ କହିଲା, ତମ ଦୁଇ ଭାଇଙ୍କ ଅଭିଶାପ ଦେବି। ରାମଚନ୍ଦ୍ର ନିରବରେ ଠିଆ ହେଇଛନ୍ତି। ଏହି ସମୟ ରାବଣ ଧରିଲା ବ୍ରାହ୍ମଣ ରୂପ, ଯୋଉ ସେତୁବନ୍ଧ ପ୍ରତିଷ୍ଠା କରିଯାଇଥିଲା ସେ ବ୍ରାହ୍ମଣ ରୂପ ଧରି ପଇତାକୁ ଛିଣ୍ଡେଇକି ରାମ

ରାବଣ କହିଲା ମୁଁ ଯଦି ପ୍ରକୃତରେ ବିଶ୍ରବ ଋଷିଙ୍କ ରୋଷ ଜନ୍ମେଇ ବ୍ରହ୍ମ ତ ମୂର୍ଥିବ ତମ ଦି ଭାଇଙ୍କ ଅଭିଶାପ ଦଉଛି, ତମ ହାତ ପାଦ ଛିଡ଼ିଯିବ, ତମେ ପଙ୍ଗୁ ଭଳିଆ ପୂଜା ପାଇବ। ରାମଚନ୍ଦ୍ର ନମ୍ର ହେଇଗଲେ।

ରାମଚନ୍ଦ୍ର କଲେ ବର୍ତ୍ତମାନ ତୁ ଅଭିଶାପ ଦଉଛୁ, ଅଭିଶାପରେ ହାତ ପାତ ଛିଡ଼ିବ ନାହିଁ। ମନେ ରଖ, ମୁଁ ବହୁତ ଦିନ ତଳେ ଜଣଙ୍କୁ ଆଶୀର୍ବାଦ କରିଛି, ଯେତେବେଳେ ତୁ ମୋ ସୀତାକୁ ଚୋରି କରି ଆଣିଲୁ, ଆମେ ଦୁଇ ଭାଇ ସୀତା ଖୋଜି ଖୋଜି ଯାଇ ପମ୍ପା ସରୋବର ନିକଟରେ ପହଞ୍ଚିଲୁ। ସୁବାହୁ ନାମକ ଜଣେ ବୁଢା ଗୋପାଳ ଗାଈ ଚରୁଥିଲା, ତାକୁ କ୍ଷୀର ମାଗିଲି, ତୃଷା ଦୂର କଲା କ୍ଷୀରଦାନ କରି। ବୁଢା କହିଲି, କଣ ଭର ମାଗୁଛୁ ମାଗେ? ବୁଢା କହିଲା, ମୋର ଧନ ସମ୍ପତ୍ତି ପ୍ରୟୋଜନ ନାହିଁ, ତମରି ଭଳିଆ ଯୋଡ଼ିଏ ପୁଅ କେମିତି କୂଳରେ ପାଇବି? ସୁବାହୁ ଗୋପାଳ କହିଲି, ଯା, ଏ ତ୍ରେତା ଯୁଗ ଉପରେ ଦ୍ୱାପର ଯୁଗରେ ତୁ ନନ୍ଦରାଜା ହବୁ, ତୋରି କୂଳରେ ଆମେ ରାମକୃଷ୍ଣ ରାମ ଲକ୍ଷ୍ମଣ ଦିବା ଯାକ କୃଷ୍ଣ ବଳ ରାମ ରୂପରେ ଶୋଭା ପାଇବୁ, ଏବଂ ଦ୍ୱାପର ଯୁଗରେ ଗୋପାଳ ଘରେ ବଢିବୁ। ମୁଁ ନିଜେ ଯଦୁବଂଶ ଧ୍ୱଂସ କରି ଯେତେବେଳେ ଶିଆଳ ତା ଉପରେ ବସିଥିବି, ବାଳିସୁତ ଅଙ୍ଗଦ ବରେ ମୋ ବ୍ୟାଧ ବିନ୍ଧିବ ସର ମୋ ପାଦକୁ। ଏ ତ୍ରେତା ଯୁଗରେ ମୁଁ ବାଳିକି ବିନା ଦୋଷରେ ଲୁଚିକି ମାରିଛି, ଯଥା ସମୟରେ ତାର ପିତା ଅଙ୍ଗଦକୁ ତାର ପୁତ୍ର ଅଙ୍ଗଦକୁ ମୁଁ ମୋର କାଣ୍ଡ ଦେଇଯିବି, ସରଜୁରେ ପ୍ରାଣ ବିସର୍ଜନ କରିଲା ବେଳେ କହିବି, ଯେବଣ ମାଣେ ହତମାଳି ତେବଣ ମାଣେ ହତମମ। ସେଇ ଅଙ୍ଗଦ ଯାରା ସବୁ ରୂପରେ ଦ୍ୱାପର ଯୁଗରେ ଜନ୍ମ ହୋଇଥିବ, ମୁଁ ଯେତେବେଳେ ଯଦୁବଂଶ ଧ୍ୱଂସ କରି ଶିଆଳ ତା ଉପରେ ବସିଥିବି, ଯଥା ସମୟରେ ମୋର ପାଦକୁ ମୃଗକର୍ଣ୍ଣ ଭାବି ସର ମାରିବ, ସେ ଯାରା ସବର ସରରେ ମୁଁ ଢଳି ପଡ଼ିବି, ଯାରା ସବର ଯେ ମୋତେ ନେବ ସମୁଦ୍ର କୂଳେ ପଡ଼ିବ, ଯାରା ସବର ମୋତେ ସମୁଦ୍ର କୂଳରେ ପଡ଼ିବ, ମୋର ସର୍ବ ଅଙ୍ଗ ଜଳି ଯିବ, ମାତ୍ର ନାଭି ବ୍ରହ୍ମ ମୋ ରହିବ, ସେଇ ନାଭି ବ୍ରହ୍ମ ଛିଟିକି ବାଙ୍କିମାନ ଲାଗିବ। ସେତେବେଳକୁ ପୁରୀ ଜିଲ୍ଲାର କଣ୍ଟିଲ ମାଧବଙ୍କୁ ବିଶ୍ୱାବସବର ପୂଜା କରୁଥିବ, ଯଥା ସମୟରେ ବିଦ୍ୟାପତି ବ୍ରାହ୍ମଣ ଯାଇ ଲଳିତାକୁ ବାହାଇ ନୀଳମାଧବଙ୍କୁ ଚୋରି କରି ଆଣିବ, ବଡ଼ ଦୋଳରେ ନୀଳମାଧବଙ୍କୁ ପୂଜା କରୁଥିବ, ରାମଚନ୍ଦ୍ର ରାବଣ କଲେ।

ଉତ୍ତରାବଣ ଶୁଣୁ ସେତିକି ବେଳେ ମୁଁ ଯଥା ସମୟରେ ଦ୍ୱାପର ଯୁଗ ପରେ କଳି ଯୁଗ ପହଞ୍ଚିବ ରାଜା ଇନ୍ଦ୍ରଦୁମ୍ନ ରାଣୀ ଗୁଣ୍ଡିଚା ତାଙ୍କ ଗୁଣ୍ଡିଚା ରାଣୀଙ୍କ ପାଖରେ କହିବି ଏତେ ବଡ ଦେଉଳରେ ଛୋଟିଆ ଦିଅ ପୂଜା ପାଇ ଶୋଭା ପାଉନି ମୁଁ ଏକୋଇଶ ଦିନ ଭିତରେ ମୂର୍ତ୍ତି ଗଢ଼ିଦେବି ଗୁଣ୍ଡିଚା ରାଣୀ ମୋତେ ନିବୁଜ ପଥର ଘର ଭିତରେ ଭରି କରିବେ ଠିକ ଚଉଦ ଦିନ ତ ଠକଟ ଶୁଭିବ ନାହିଁ କବାଟ ଖୋଲିଦେବେ ଦେଖିବେ ଯେ ଦରଗଡା ଦିଅ ଯା ତୋର ଭିସା ପରେ ଆମ ଦି ଭାଇଙ୍କର ହାତ ପାଦ କଳି ଯୁଗରେ ଛିଡ଼ିଯିବ ଆମେ ରାମ ଲକ୍ଷ୍ମଣ କଳି ଯୁଗରେ ଜଗନ୍ନାଥ ବଳଭଦ୍ର ରୂପରେ ଲୀଳା ତୁଳକ୍ଷେତ୍ର ଶୋଭା ପାଇବ ରାବଣ ଅଭିଶାପ ଦେଇ ସାରିଲା ଯଥାସ୍ଥରେ ମନ୍ଦୋଦରୀ କି ଯେ ଡାକିଲା କହିଲା ଜୁଆଇଁ ରାମଙ୍କୁ ଅଭିଶାପ ଦେଲି ସେ ଜଗନ୍ନାଥ ବଳଭଦ୍ର ହେବେ ଆ ଜୁଆଇଁକି ବନ୍ଦାପନ କରି ଆଣିବା ଆ ମନ୍ଦୋଦରୀ କି ସାଙ୍ଗରେ ନେଇ ରାମଙ୍କୁ ବନ୍ଦାପନ କରି ଆଣି ସିଂହାସନ ପାଖରେ ବସେଇଲା ଅଶୋକ ବନକୁ ଯାଇ ସୀତାକୁ ଝିଅ ବୋଲି ସମ୍ବୋଧନ କରି ପାଖରେ ବସେଲା ଦେବତାମାନଙ୍କୁ ମନ୍ଦିର ମୁକ୍ତି କଲା ଦେବତାମାନେ ବସିଲେ ଚାରିପାଖରେ ମଝିରେ ରାମ ସୀତା ବସିଲେ ନାରଦଙ୍କୁ ପଚାରିଲା ତେବେ ଦେବତାମାନଙ୍କ ମଝିରେ ଲକ୍ଷ୍ମୀନାରାୟଣ ବସି ଲଙ୍କା ବୈକୁଣ୍ଠ ହେଲା ନାରଦ କହିଲେ ତୁ ପବିତ୍ର ହେଇଗଲୁ ତୋର ମୃତା ଦୂର ହେଇଗଲା ବର୍ତ୍ତମାନ ଲଙ୍କା ଆଜ୍ଞା ବୈକୁଣ୍ଠ ହେଲା ଯେ ରାମ ଲକ୍ଷ୍ମଣ ସେ ଜଗନ୍ନାଥ ବଳଭଦ୍ର ଉପରେ ରାବଣ ବିଶାପରେ ହାତ ପଦ ନଥାଇ

ଶୁଣିଲି ପାଲା, ପରିବେଷଣ କଲେ ଧନେଶ୍ୱର ବେହେରା ଏବଂ ସାଥୀ। ସାଥୀମାନେ ହେଲେ ପଦ୍ମଚରଣ ମହାପାତ୍ର, ରାଜକିଶୋର ଦାସ, ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ମଞ୍ଚୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ, ତେବେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଜୀବନ ଯମୁନାରେ ଜୁଆର ଉଠେରି କଥାଚିତ୍ର ଅମର ବାଟର ଏହି ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା ଏବଂ ଅରୁଣ କୁମାର ବେହେରା।

କଥାଚିତ୍ର କ୍ରିଜ୍ ଥ୍ରୀର ଏହି ଗୀତଟିକୁ ଗାଇଛନ୍ତି ଜୁବିନ ଗର୍ଗ ଏବଂ ଆଲିସା ଚିନ୍ନା। ଅନୁରୋଧକାରୀ ଶ୍ରୋତା ହେଲେ କରୁଅ ପାଟକୁରା କେନ୍ଦ୍ରାପଡ଼ାରୁ ଶୁଭଙ୍କର।

ପରବର୍ତ୍ତୀ ଏସଏମଏସଟି ଆସିଛି କାଇମାଟିଆ ଖୋର୍ଦ୍ଧାରୁ ପଠାଇଛନ୍ତି ମାନସ ରଞ୍ଜନ ଦାସ, ବିକାଶ ଏବଂ ବଳରାମ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହିସାବ ନିକାଶ କଥାଚିତ୍ରର ସୁରେଶ ୱାଡେକର ଗାଇଥିବା ଗୀତ ଆସିଛି ଏକା ଯିବି ମୁଁ ଏକା ଏକା ହୋଇ। ତାହେଲେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

କିଛି ଅନିର୍ବାଚ୍ୟ କାରଣବଶତଃ ଆମେ କିଛି ସମୟ ପୂର୍ବରୁ ହିସାବ ନିକାଶ କଥାଚିତ୍ରର ଗୀତଟି ପ୍ରଚାର କରିପାରିନଥିଲୁ, ସେଥିପାଇଁ ଆମେ ଦୁଃଖିତ। ତେବେ ବର୍ତ୍ତମାନ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ। ଆପଣ ମାନସ ରଞ୍ଜନ ଦାସ ଏବଂ ବିକାଶ ବଳରାମ ଅନୁରୋଧ କରିଛନ୍ତି ଏହି ଗୀତଟି କାଇମାଟିଆ ଖୋର୍ଦ୍ଧାରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଶୁଣିବାକୁ ପୂଜା ଫୁଲ କଥା ଚିତ୍ରରେ ସୁରେଶ ସ୍ୱାଳିକର ଗାଇଥିବା ଗୀତ ଫୁଲ ଫୁଟି ହସୁଅବା ମଉଳି ଯାଉ। ଏ ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର ଆମେ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ଝୁଲି ଝୁଲି ଖେଳେ ଦୋଳି ଟିକିନା ମୋର ପରଦେଶୀ ବନ୍ଧୁ ଆଜି କଲାମତିପର। ଏହି ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି କଟକରୁ ଅବିଚାରୀ ସାହୁ। ତେବେ ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

0: ଶୁଣିଲେ ଖଞ୍ଜଣୀ ଭଜନ ପରିବେଷଣ କଲେ ରୁଦ୍ରପ୍ରକାଶ ରାୟ ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ କିନ୍ତୁ ତା ପୂର୍ବରୁ ବିଜ୍ଞାପନ
1: ସାବିତ୍ରୀ ମୁଁ ଅଫିସ ଯାଉଛି
2: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ
1: ବାପରେ ଏତେ ଟଙ୍କା
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ
2: କାଇଁ ଚିନ୍ତା କରୁଛ ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା
3: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
5: ଠିକ ଲାଗୁନି ସ୍କାମ ବି ହେଇପାରେ

ଭଉଣୀ ସାମାଜିକ ପ୍ରାଣୀ ଭାବେ ବଞ୍ଚି ରହିବାର ମଣିଷର ଆଗ୍ରହ ବଢ଼ାଏ ପରିବାର। ପାରିବାରିକ ସମ୍ପର୍କ ସବୁ ସମୟରେ ଜୀବନକୁ ଆଗେଇ ନେବାରେ ଉତ୍ସାହ ଯୋଗାଇଥାଏ, କାହିଁକି ନା ପରିବାରର ସମସ୍ତ ସଦସ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ସମସ୍ତେ ସରଳ ସାବଲୀଳ ଗତିରେ ଜୀବନ ବିତାଇବା ହେଉଛି ଜନ୍ମଗତ ଅଧିକାର। ଏଠି କାହାର କେତେବେଳେ ପ୍ରାଧାନ୍ୟ କମିଯାଏ ଆଉ ପୁଣି କେତେବେଳେ ବଢ଼ିଯାଏ, ଏହି କଥାଟି ମନକୁ ଆସିଲେ ପରିବାରରେ ଶାଶୁବୋହୂର ସମ୍ପର୍କ ଆଲୋଚନାକୁ ଆସେ, ଯାହା କାଳେ କାଳେ ବିତର୍କ ମଧ୍ୟ ଦେଇ ଗତି କରେ। ଶାଶୁବୋହୂ ସମ୍ପର୍କରେ ଘରୋଇ କଳି, ମାନ ଅଭିମାନ, ଭୁଲ ବୁଝାମଣାର ଭାଗମାପ ବୋଧହୁଏ ବେଶୀ ପରିଲକ୍ଷିତ ହୁଏ। ସତ କହିବାକୁ ଗଲେ ସବୁ ସମ୍ପର୍କରେ ଏମିତି ଅଳ୍ପ ବହୁତ ସମସ୍ୟା ଥାଏ, ଆଉ ସମସ୍ତ ସମସ୍ୟା ମଧ୍ୟରେ ବି ଲୁଚି ରହିଥାଏ ସବୁକୁ ସମ୍ଭାଳିବାର ରହସ୍ୟ। ତେବେ ଆଜିର ବିଜ୍ଞାନ ଯୁଗରେ ସବୁ କରିପାରୁଥିବା ନାରୀଟିଏ କ'ଣ ଏହି ସମସ୍ୟାର ସମାଧାନ କରିପାରିବନି? ଆଜି ଆସନ୍ତୁ ଶୁଣିବା ଶାଶୁବୋହୂଙ୍କର ଏହି ଅନନ୍ୟ ସମ୍ପର୍କକୁ ନେଇ ଆଲୋଚନା, ଘରର ସିରିଜ୍ ଶାଶୁବୋହୂ। ଆଲୋଚନା କରିଛନ୍ତି ମନୋରମା ମହାପାତ୍ର, ତାଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଶାନ୍ତିପ୍ରିୟା ମହାପାତ୍ର।

0: ଶାଶୁବୋହୂ ଆମେ ବିଭିନ୍ନ ଯୁଗରେ ଦେଖିଆସୁଛୁ, କିନ୍ତୁ ବର୍ତ୍ତମାନ ସମୟରେ ଆମର ଏଇଟା ଗୋଟେ ଆଲୋଚନାର ବିଷୟ କାହିଁକି ହେଇଛି ଯେ ଶାଶୁବୋହୂର ସମ୍ପର୍କ କେମିତି ହବା ଉଚିତ?
1: ଶାଶୁବୋହୂର ସମ୍ପର୍କଟା ସବୁ ଯୁଗରେ ଥିଲା, ଏ ଯୁଗରେ ବି ରହିଛି, ମଧ୍ୟବର୍ତ୍ତୀ ଯୁଗରେ 19ଶ ଶତାବ୍ଦୀରେ ବି ଥିଲା। ସବୁବେଳେ କହନ୍ତି ଯେ ଶାଶୁବୋହୂ ସମ୍ପର୍କ ସାଧାରଣତଃ ତିକ୍ତ, ଯେବେ ଶାଶୁ ମରିବା ସତ ତେବେ ଦେଉଳେ ବାନ୍ଧିବି ନେତ, ତା ମାନେ ଶାଶୁ ସେତିକି କଷ୍ଟ ଦଉଥିଲା ବୋଲି ତ ସେ ଦେଉଳେ ନେତ ବାନ୍ଧିବା କଥା ଚିନ୍ତା କଲା। ତାର କହିବାର ମୂଳ କାରଣ ହେଲା, ମା ପୁଅକୁ ଯେତେ ଭଲ ପାଏ ସେ ତାର ଭଲ ପାଇବାଟା ସର୍ବଗ୍ରାସୀ ଭଲ ପାଇବା। ଯେତେବେଳେ ପୁଅଟି ବିବାହ ହେଇକିରି ଆଉ ଗୋଟିଏ ଘରକୁ ଝିଅଟି ଆସିଲା, ଯାହାକୁ ଭଲ ପାଇବା ମା ଠୁ ନେଇଗଲା, ଅନେକ ଶାଶୁ ସେଇ ଭଲ ପାଇବାଟାକୁ ଯୋଉ ଦୃଷ୍ଟିକୋଣରୁ ଦେଖିବା କଥା ଦେଖିପାରନ୍ତି ନାହିଁ, ଫଳରେ ତାଙ୍କର ବୋହୁ ପ୍ରତି ଟିକେ ବିଦ୍ୱେଷ ଭାବ ରହେ। ତେଣୁ ସେକାଳରେ ମଧ୍ୟ କହିବାର ମୁଁ ଶୁଣିଛି, ଢଗଡ଼ମାଳି ଆମର ଅଛି, ଶାଶୁ ମାରୁଥାଏ ବୋହୁକୁ, ବୋହୁ ଛାର ହେଇ କାହାକୁ ମାରିବ, ମାରୁଥାଏ ଚୁଲି ମୁହଁକୁ। ତାମାନେ ଶାଶୁ ନିଶ୍ଚୟ ବୋହୁକୁ କଷ୍ଟ ଦଉଥିଲେ ସେ ଭିତରେ, କିନ୍ତୁ ସେତେବେଳେ ଯୋଉ ଶାଶୁ କଷ୍ଟ ଦଉଥିଲେ, ବର୍ତ୍ତମାନ ଯୋଉ ଶାଶୁମାନେ ହେଲେଣି ସେଥିରେ ସେତେବେଳେ ବୋହୁମାନଙ୍କୁ କିଛି ସୁଯୋଗ ମିଳୁନଥିଲା। କିନ୍ତୁ ବର୍ତ୍ତମାନ ପରିବର୍ତ୍ତିତ ସମୟରେ, ସାମାଜିକ ପରିବର୍ତ୍ତନରେ, ଇଭେନ୍ ଆମର ମଧ୍ୟ ଓଡ଼ିଶାରେ ବି ଝିଅମାନେ ଶିକ୍ଷିତ ହେଲେଣି, ପାଠ ପଢ଼ିଲେଣି, ରୋଜଗାର କରୁଛନ୍ତି, ତାପରେ ଦଶଭୁଜା ଦୁର୍ଗା ପରି ସବୁ କାମ ସେ କରୁଛନ୍ତି, ଘର କାମ, ରୋଷେଇ କାମ, ଚାକିରି କାମ ସବୁ କରୁଛନ୍ତି। ଏ କ୍ଷେତ୍ରରେ ଶାଶୁମାନଙ୍କର ଦୃଷ୍ଟିକୋଣ ବଦଳିବା ଦରକାର, କିନ୍ତୁ ତା ସଙ୍ଗେ ସଙ୍ଗେ ଆଉ ଗୋଟିଏ ପ୍ରକାର ଦରକାର, ଶିକ୍ଷିତା ଝିଅମାନେ ଯେଉଁମାନେ ପାଠ ପଢ଼ିଛନ୍ତି ମନସ୍ତତ୍ତ୍ୱ, ସେ ବି ଭାବା କଥା ଯେ ଶାଶୁ ତାଙ୍କ ବହୁ ଦିନରେ ତାଙ୍କର ପିଲା ଜନ୍ମ କଲାବେଳେ କେତେ କଷ୍ଟ ପାଇଥିଲେ, କିଛି ସୁଯୋଗ ପାଇନଥିଲେ, ଏତେ ପ୍ରତିଭା ଥାଇକିରି ବି ଆମେ ସବୁ ପାଇଛୁ, ତାଙ୍କ ମନରେ କେମିତି ଆମେ ଆନନ୍ଦ ଦବୁ, ତାଙ୍କୁ କେମିତି ଆମେ ବୁଝିବୁ, ତାଙ୍କର ମନର ପ୍ରତିଭାକୁ କିଭଳି ଆମେ ସମ୍ମାନ କରିବୁ, ସେ ଦିଗରେ ମଧ୍ୟ ସେମାନେ ଚିନ୍ତା କରିବା ଉଚିତ। ଶାଶୁ ବୋହୁ ଉଭୟ ଯଦି ପରସ୍ପର କାଳ ଅନୁସାରେ ଶାଶୁମାନେ ପରିବର୍ତ୍ତିତ ହେବା ଦରକାର, ଏବଂ ବୋହୁମାନେ ମଧ୍ୟ ସେକାଳର ଶାଶୁମାନଙ୍କର କଥା ଚିନ୍ତା କରିବା ଦରକାର। ଯେଉଁମାନେ କରୁଛନ୍ତି ସେଠି ସଂସାର ସୁନ୍ଦର ହେଉଛି, କିନ୍ତୁ ନ କରିବା ଜାଗାରେ ଉଭୟଙ୍କର ବୁଝାମଣାର ଅଭାବ ଏଇଟା ହେଉଛି। ବର୍ତ୍ତମାନ ସାମ୍ପ୍ରତିକ ଆଣବିକ ଯୁଗ ଆଉ କମ୍ପ୍ୟୁଟର ଯୁଗରେ ଶାଶୁମାନଙ୍କୁ ଆମେ ଭିନ୍ନ ଶ୍ରେଣୀଭାଗ କରିବା, ଆମେ ଦେଖିବା ଚାରି ପ୍ରକାର ଶାଶୁ ଅଛି। ଗୋଟିଏ ଶାଶୁ ହେଉଛନ୍ତି ସେକାଳର ପାଠ ନ ପଢ଼ିଥିବା, ଶାଶୁମାନଙ୍କ ଦ୍ୱାରା ମାଡ଼ ଖାଇ ନିର୍ଯାତିତ ହୋଇଥିବା ଶାଶୁ ସାଧାରଣ ଝିଅ ବୋହୁ, ଯେଉଁମାନେ ଅତି ଉଚ୍ଚ ଶିକ୍ଷିତା ନୁହନ୍ତି କିନ୍ତୁ ଶିକ୍ଷାର ସୁଯୋଗ ପାଇଛନ୍ତି। ଆଉ ଗୋଟିଏ ପ୍ରକାର ସେଇ ଶାଶୁଙ୍କ ପାଖରେ ବି ଖୁବ୍ ଉଚ୍ଚ ଶିକ୍ଷିତା ବୋହୁ ବି ରହୁଛନ୍ତି। ଆଉ ଗୋଟିଏ ଶାଶୁ ହେଉଛନ୍ତି ଯେଉଁମାନେ ନିଜେ ପାଠ ପଢ଼ିଛନ୍ତି ଏବଂ ନିଜେ ଜ୍ଞାନ ଆହରଣ କରିଛନ୍ତି, କିନ୍ତୁ ତତ୍କାଳୀନ ଯୋଉ ରକ୍ଷଣଶୀଳ ପରିବାର ଯୋଗୁଁ ତାଙ୍କୁ ତାଙ୍କ ସ୍ୱାମୀମାନେ ଚାକିରି କରିବାକୁ ସୁଯୋଗ ଦେଇନାହାନ୍ତି, ତାଙ୍କ ଭିତରେ ବହୁତ ଅଭିମାନ ରହିଛି, ବହୁତ ଅସନ୍ତୋଷ ରହିଛି, ସେମାନେ ଶାଶୁ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ବୋହୂମାନେ ଚାକିରି କରି ଖୁବ୍ ଭଲ ଭାବରେ ସ୍ୱଚ୍ଛନ୍ଦ ଜୀବନଯାପନ କରୁଛନ୍ତି, ଇଏ ଆଉ ଗୋଟିଏ ପ୍ରକାର ଶାଶୁ। ଆଉ ଗୋଟିଏ ପ୍ରକାର ଶାଶୁ ହେଉଛନ୍ତି ଯେଉଁମାନେ ନିଜେ ଚାକିରି କରିଛନ୍ତି, ପ୍ରତିଷ୍ଠା ଲାଭ କରିଛନ୍ତି, କିନ୍ତୁ ତାଙ୍କ ବୋହୂମାନେ ଯେତେବେଳେ ତାଙ୍କଠୁ ଅଧିକ ଭଲ କରିପାରୁଛନ୍ତି ଏବଂ ତାଙ୍କଠୁ ପ୍ରତି କ୍ଷେତ୍ରରେ ଅତିକ୍ରାନ୍ତ କରିକି ସେମାନେ ଖ୍ୟାତି ଲାଭ କରିପାରୁଛନ୍ତି, ସେଇଭଳି ବୋହୂଙ୍କ ସାଙ୍ଗରେ ଚଳିଲା ବେଳେ ସେମାନଙ୍କର ଅହମ୍ଭାବ ଉପରେ ଆଘାତ ଆସୁଛି ଏବଂ ସେଠି ତାଙ୍କର ଏଇଭଳି ସଂଘର୍ଷ ଘଟୁଛି। ତେଣୁ ଏଇଭଳି ଭାବରେ ଆମ ସମାଜରେ ଆମେ ଦେଖିବାକୁ ପାଉଛୁ ଶାଶୁଙ୍କ ସମ୍ପର୍କ। ଆମ ଝିଅ ବୋହୂମାନେ ଯେତେ ଜାଣିଛନ୍ତି ଆମେ ଜାଣିନୁ, ଏଇଟା ସ୍ୱୀକାର କରିବା କିଛି ଲଜ୍ଜା କଥା ନାହିଁ, କିନ୍ତୁ ଯଦି ସେମାନେ ଆମକୁ ପୁରାପୁରି ଅବଜ୍ଞା କରିବେ ବା ଆମକୁ କିଛି ଗୁରୁତ୍ୱ ନ ଦେବେ, ତେବେ ଯେଉଁମାନଙ୍କର ଅନ୍ୟ ପେଶା ଅଛି ସେ ତ ଅଲଗା, କିନ୍ତୁ ଯାହାର ଅନ୍ୟ ପେଶା ନାହିଁ, ଯେ କେବଳ ଆପଣଙ୍କ ପରିବାରକୁ କେନ୍ଦ୍ର କରିକି ଆଜି ପର୍ଯ୍ୟନ୍ତ ବଢ଼ିଛି, ତାକୁ ଏଇଟା କେତେ ବାଧିବ, ସେଇ କଥାଟା ମୋ ବିଚାରରେ ଆଜିକାଲି ବହୁ ଦକ୍ଷ ଏବଂ ସବୁ କ୍ଷେତ୍ରରେ ଭଲ କାମ କରିବା ଭଳି ଜ୍ଞାନ ଥିବା, ପରିବାରକୁ ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବିଦୁଷୀ କର୍ମତତ୍ପରା ଝିଅମାନଙ୍କର ଟିକିଏ ସ୍ୱାର୍ଥ ତ୍ୟାଗ କରିବା ଦରକାର, ଟିକେ ସହାନୁଭୂତିଶୀଳ ଭାବରେ ପଛ ଯୁଗକୁ ଫେରିଯାଇ ସେ ଯୁଗର ଶାଶୁମାନଙ୍କର ମାନସିକତାକୁ ଟିକେ ନିରୀକ୍ଷଣ କରିବା ଦରକାର ଏବଂ ଭଲ ପାଇବା ଦରକାର। ସେମାନେ ଦେଖିବେ ଯଦି ଟିକେ ଏଇ ପ୍ରକାର ପ୍ରୟୋଗ କରିବେ, ଶାଶୁମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବେ ଏବଂ ତାଙ୍କୁ ସବୁ ପ୍ରକାର ସ୍ୱାଧୀନତା ଦେବା ପାଇଁ ଆନନ୍ଦରେ ଆଗଭର ହେବେ। ଏମିତି ବହୁ କ୍ଷେତ୍ରରେ ଘଟୁଛି, ମୁଁ ମୋ ଜୀବନ ଭିତରେ ମୁଁ ବି ଜଣେ ଶାଶୁ, ଗୋଟିଏ ବୋହୂ ମୋର ଚାକିରି କରେ, ସବୁ କାମ କରେ ଏବଂ ମୁଁ ଦେଖୁଛି ଏକାଧାରେ ସେ ଯେତେ କାମ କରିପାରୁଛି, ମୁଁ ବି ଚାକିରି କରୁଥିଲି ମୁଁ କିନ୍ତୁ ଏତେ କାମ କରିପାରୁନଥିଲି, ତା ଭଳିଆ ସେଟା ମୁଁ ଅନୁଭବ କରେ, କିନ୍ତୁ ଆମ ଭିତରେ ବୁଝାମଣାଟା ବହୁତ ଭଲ। ସେମିତି ଯୋଉ ବୋହୂ ଚାକିରି ନ କରିଛି ସେ ଘର ଯାକର ସମସ୍ତଙ୍କ କଥା ବୁଝେ, ପରିବାରର ସମସ୍ତ

0: କଥା ବୋଝେ। ମୁଁ ସବୁବେଳେ କହେ ମୋ ମା ଲକ୍ଷ୍ମୀ ଆସିଛି, ସିଏ ସବୁ କରୁଛି, ମୋ ଦେହରେ ଧୂଳି ମୂଳି ଲାଗୁନି। ଏ ଯୋଉ ଗୋଟିଏ ଜଣଙ୍କର ଭଲ ଗୁଣକୁ ପ୍ରଶଂସା କରିବା ପାଇଁ ମାନସିକତା ଥିବା ଦରକାର। ଅନେକ କ୍ଷେତ୍ରରେ ମୁଁ ଦେଖିଛି ଭଲ ଯୋଗ୍ୟ ବୋହୂମାନେ ଅଛନ୍ତି, ଶାଶୁମାନଙ୍କୁ ବାଧ୍ୟ କହିବାକୁ ଯେ ମୋ ବୋହୂଟା ଯୋଗ୍ୟ ବୋଲି। ସେ କହେ ମଲା, ଏ ତ ରହିଛି ତାଙ୍କର ଗ୍ୟାସ ଚୁଲି, ପ୍ରେସର କୁକର, ଆଉ ସବୁ ଯନ୍ତ୍ରପାତିରେ କରିଦଉଛନ୍ତି, ଆଉ କରିକିରି ବାଡ଼ିକିରି ଥୋଇଦେଲେ ବଡ଼ କଥାରେ କଣ ହେଲା? ଆମେ ତ କେତେ କଷ୍ଟ କରିକିରି କେମିତି ଘଷି ଜାଳି ପୋଡ଼ପିଠା କରୁଥିଲୁ, ଅମୁକ କରୁଥିଲୁ, ଏକାଳରେ ସବୁ ଝିଅଙ୍କର ହାତ ଗୋଡ଼ ଲାଗୁନି କରୁଛନ୍ତି। ଉଦାହରଣ ସ୍ୱରୂପ କହୁଛି, ଗୋଟେ ଝିଅଟିଏ, ସିଏ ଅଧ୍ୟାପିକା ହେଇଛି, ଚାକିରି କରୁଛି, ପୋଡ଼ପିଠା କଲା, ଓଭେନ୍ରେ କଲା। ଶାଶୁଙ୍କୁ ପଚାରିଲା, କହିଲା ବୋମ ଇଏ କହୁଥିଲେ ଆପଣ କେମିତି ଘଷିରେ ପୋଡ଼ପିଠା କରୁଛନ୍ତି, ବଢିଆ ପୋଡ଼ପିଠା ଲାଗେ କରେ, ଏବେ ତ ସବୁ ସୁବିଧା ହେଇଗଲାଣି, କିନ୍ତୁ ଆଣଟା ଯଦି ଠିକଣା ନା ହବ ପୋଡ଼ପିଠା କଣ ଭଲ ହବ? ଆପଣ ଯେମିତି ଆଣ କରୁଥିଲେ ମତେ ଟିକେ ବତେଇ ଦିଅନ୍ତୁ, ମୁଁ ତାପରେ ଏଥିରେ କହିବି। ନା ଲୋ ଝିଅ, ତମେ ତ କେତେ ପାଠ ପଢୁଛୁ, ନା ପାଠ ପଢିଲେ କଣ ହେଲା, ଆମେ କଣ ଏଗୁଡାକ ଜାଣିଛୁ, ଏ ବିରି ଚାଉଳ ପୋଡ଼ପିଠା? ନା ହଉ ଲୋ ଝିଅ, ସେଠୁ ସବୁ ବତେଇ ଦେଲେ। ବୋହୁ କଲା, ବୋହୁ ଯେତେବେଳେ କରିକି ସେଠି ବସେଇଲା, ପୋଡ଼ପିଠା କଡା ହେଇଗଲା, ସାଙ୍ଗେ ସାଙ୍ଗେ ବୋହୁ କଲା ପିଠା, ବୋହୁ କରୁଛନ୍ତି। ବୋହୁ କେମିତି ଓଭେନ୍ରେ ପିଠା କଲା? ନା ମଲା, ବୋହୁ ସବୁ ବତେଇ ଦେଲେ ମୁଁ କଲି, ନା ମତେ କଣ ଆସିଥାନ୍ତା? ଏଇଟା ପୁଣି ଦେଖୁନୁ କେତେ ବଢିଆ ହେଇଛି। ବୋହୁ ଖାଇକିରି କହିଲା, ହଁ ଲୋ ବୋହୁ, ତୁ ଯେମିତି ସକାଳେ କରୁଥିଲୁ ସେମିତିଆ ଲାଗୁଛି। ବୋହୁ କହିଲା, ନାଇ ରେ ପୁଅ, ଏଇ ଯୋଉ ଯନ୍ତ୍ର ଆଉ ତମେ ଯେମିତି କରୁଛ ସେଇଥିରେ ହଉଛି ନା, ବୋହୁକୁ କଣ ଏଗୁଡାକ ଜଣାଥିଲା? ମୋଠୁ କେତେ ଭଲ ଜାଣିଛି ଆମ ବୋହୁ। ଶାଶୁକୁ ଟିକେ ଗୁରୁତ୍ୱ ଦେବା ଫଳରେ ଶାଶୁ ବୋହୁ ପ୍ରତି ସହାନୁଭୂତିଶୀଳ ହେଲେ। ବୋହୁ କଲେଜ ଯିବାକୁ ତରବର ହଉଛି, ଶାଶୁ କହିଲେ, ହଲୋ ଝିଅ, ତୁ ଆମର ଚଞ୍ଚଳ ବସିଲୁ, ମୁଁ ଖାଇବାକୁ ବାଡ଼ିଦେ, ତୁ ଖାଇକି ଗଲୁ, ମୁଁ ପୁଅକୁ ଖାଇବାକୁ ଦେଇଦଉଛି, ତୋର ତେଣେ କ୍ଲାସ ଡେରି ହେଇଯିବ, ତୁ ବେଗେ ଯା। ପିଲାମାନଙ୍କ କାମ କରିବାକୁ ଶାଶୁ ଆଗ୍ରହରେ ବାହାରିଲେ, କିନ୍ତୁ ତା ଯଦି ନ କଲେ ତାହେଲେ ଶାଶୁ ମୁଁ ଶ୍ରେଷ୍ଠ ଏ ଭାବନା ଯୋଉ ତାଙ୍କ ମନ ଭିତରେ ସୁପ୍ତ ଅଛି ସେଇଟା ଉପରେ ଆଘାତ ଆସେ। ଯୋଉଠି ଏକଥା କରାଯାଏ ସେଠି ଘରେ ଶାନ୍ତି ରହେ, ଏବଂ ସେଇ ମଫସଲ ଶାଶୁମାନେ ମଧ୍ୟ ଆପଣାର ଶିକ୍ଷିତା ବୋହୁ ପାଇଁ ବେଶ ଗର୍ବ ଅନୁଭବ କରନ୍ତି, ଘରକୁ ସୁନ୍ଦର କରନ୍ତି, ଯଥେଷ୍ଟ କାର୍ଯ୍ୟ କରନ୍ତି। ପ୍ରକୃତରେ ଯୋଉମାନେ ଶାଶୁଙ୍କ ପ୍ରତି ଭଲ ବ୍ୟବହାର କରନ୍ତି ଏବଂ ଶାଶୁଙ୍କର ମନସ୍ତତ୍ତ୍ୱ ବୁଝିବାକୁ ସମର୍ଥ ହୁଅନ୍ତି, ସେଠି ଶାଶୁମାନେ ନାତିନାତୁଣୀକି ଯେତେ ଆଦରରେ ଯେତେ ଭଲରେ ରଖିଛନ୍ତି, ଏ ଦୃଷ୍ଟାନ୍ତ ଆଜିକାଲି ଦିନକୁ ଦିନ ବଢିବାରେ ଲାଗିଛି।
1: କିନ୍ତୁ ବର୍ତ୍ତମାନ ଦେଖାଯାଉଛି ପୁଅମାନେ ଚାକିରି କରିକି ବାହାରକୁ ଗଲେ, ବୋହୂମାନେ ତାଙ୍କ ସାଙ୍ଗରେ ସେଠି ବି ଚାକିରି କଲେ, ବାପା ମା ବୁଢା ବୟସରେ ଏକୁଟିଆ ପ୍ରାୟ ଅଧିକାଂଶ ଜାଗାରେ ରହୁଛନ୍ତି। ସେ କ୍ଷେତ୍ରରେ ବାପା ମା ପୁଅ ବୋହୂଙ୍କ ପାଖକୁ ଯିବାକୁ ଇଚ୍ଛା ନ କରିବାର କାରଣ କଣ ହେଇଥାଏ ବୋଲି ଆପଣ ଭାବୁଛନ୍ତି?
0: ପ୍ରକୃତରେ ଇଚ୍ଛା ନ କରିବାର କାରଣ ହଉଛି ଯେ ସେମାନଙ୍କ ଗୁରୁତ୍ୱ କମିଯାଉଛି। ସେଠି ଜଣେ ଶାଶୁଙ୍କ କଥା କହୁଛି, ସେ ସେଠିକି ଗଲେ ରହିଲେ 7 ମାସ ପରେ ସେ ଆସି ଆପଣା ପିଣ୍ଡାରେ ବସିଛନ୍ତି, ମୁଁ ଦିନେ ଯାଇଛି ଦେଖା ହେଲା, ମୁଁ କହିଲି କଣ କିଅ ନାନି ତମେ କଣ ପଳେଇ ଆଇଲଣି ଏଡ଼େ ବେଗି, ତମେ ବମ୍ବେରେ ରହିଲଣି କି? ନା ଲୋ କହନି ଲୋ ଝିଅ, ତୁ ତ ଲେଖିକା, ଶୁଣ ମୋ ଦୁଃଖ। ମୁଁ କହିଲି କଣ ହେଲା? ନା ଲୋ ଗଲି ତ ସେଠି ରହିଲି, ଭାଷା ତ ବୁଝୁନି, ସେଠି ତାଙ୍କର ମରାଠୀ ଭାଷାରେ କଥା କହୁଛନ୍ତି, ବୋହୁ ଯିବ ଚାକିରି କି ପୁଅ ଯିବ ଚାକିରି କି ନାତି ନାତୁଣୀ ସିଏ ଯିଏ ପଢିବାକୁ, ମୁଁ ଘରେ ଏକୁଟି। କଲିଙ୍ଗ ବେଲ୍ ବାଜିଲା, ମୁଁ ଗଲି ସେ ବେଲ୍କୁ ଶୁଣିକି କବାଟ ଫିଟେଇବାକୁ, ଦିନକ କଥା କହୁଛି, କିଏ ଖୋଜୁଛି ବୋହୁକୁ, କିଏ ଖୋଜୁଛି ପୁଅକୁ, କିଏ ଖୋଜୁଛି ନାତୁଣୀ କି, କିଏ ଖୋଜୁଛି ସେ 7 ବର୍ଷର ନାତି ଟୋକାକୁ, ଆଲୋ 80 ବର୍ଷର ଉଡିକି କେହି ଖୋଜୁନାହାନ୍ତି। ଦିନେ ଦିନେ ଲଗାତର ମୁଁ ଦେଖିଲି, ହଇଲ ମୁଁ କାହିଁକି ଏଠି ରହିବି, ମୋତେ କେହି ଲୋଡ଼ୁନାହାନ୍ତି କି ଖୋଜୁନାହାନ୍ତି। ବୋହୁ ହେଲେ କହନ୍ତା, ଆଏ ମା ତମେ ପରିବାର ଦିଟା କାଟିଦିଅ, ବୋହୁ କହୁଛି ବସ ବସ, ତମେ କିଛି ଦରକାର ନାହିଁ, ମୁଁ କରିକି ଦଉଛି, ମୋର ହାତ ଲାଗୁନି ଗୋଡ ଲାଗୁନି, ଗୋଟେ ଟିଭି ଆଡକୁ ଚାହିଁକିରି ବସିଥିବେ, କାନ୍ଥ ଚାରିପଟ ବନ୍ଦ କରିକି, ଯିଏ ଆସିଲେ ଭାବିବେ ଆହା କିଏ ମତେ ପଚାର, ହୟ ମାଉସୀ କେମିତି ଅଛ, କେହି ପଚାରୁନାହାନ୍ତି। ମୁଁ ଆସି ପୁଅକୁ କହିଲି, ମୁଁ କହିଲି ବାପରେ ତୁ ଯାହା କଲେ କର ପଛକେ, ମୋ ଘରେ ମୁଁ ଦାଣ୍ଡପିଣ୍ଡାରେ ବସିଲେ 5 ଲୋକ ଆଇଲେ, ଯୋଗୀ ଭିକାରୀ ଆଇଲେ, ମୁଁ ତାଙ୍କ ମୁଠେ ମୁଠେ ଚାଉଳ ଦେଲି, କିଏ ଘରଟାକୁ ଓଳେଇ ଦେଲା, କାହାର ଅସୁବିଧା ହେଇଛି, ତାକୁ ଡାଲି ଟିକେ ବଳିଛି, ଭାତ ଗୋଟେ ବଳିଛି ଦେଲି, ଆଉ ମୁଁ ଏଠି ରହିବିନି, ସେଠି ମୁଁ ପଳେଇ ଆସେ। ଇଏ ହଉଛି ଗୋଟେ ପ୍ରକାର କଥା। ପୁଣି ଯୋଉମାନେ ବି ଯାଉଛନ୍ତି ବୋହୂମାନେ, ସେମାନେ ଟିକେ ସ୍ୱାର୍ଥପର ହେଇକି ଡାକୁଛନ୍ତି, ଯଥା 2 ପୁଅ ଅଛନ୍ତି, ବଡ ପୁଅର ପିଲାମାନେ ଭଲ ପାଠ ପଢ଼ନ୍ତି ଏବଂ ବଡ ପୁଅର ବାପା ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ତେଣୁ ସେ କହିଲା ବାପା ମୋ ପାଖେ ରହିବେ, ମୋ ପୁଅକୁ ଟିକେ ଦେଖିବେ ପଢା ତାର, ସେ ଯେମିତି ଫାଷ୍ଟ ହବ, ଭାରି ବ୍ରିଲିଆଣ୍ଟ ପିଲା। ସାନ ପୁଅ କହିଲା ବୋଉ ମୋ ପାଖେ ରହିବ, କାହିଁକିନା ମୋ ସ୍ତ୍ରୀ ଚାକିରି କରିଛି, ଏବେ ସେ ମ୍ୟାଟର୍ନିଟି ଲିଭ୍ ନେଇଛି, ଆଉ ତାର ପିଲା ହବ, ବୋଉ ରହିବ। ଆଚ୍ଛା, ଯେତେବେଳେ ବୁଢା ବୟସରେ ସ୍ୱାମୀ ସ୍ତ୍ରୀ ପରସ୍ପର ପାଖେ ରହିବାକୁ ଚାହାନ୍ତି, ସେତେବେଳେ ଯଦି ମା ଯାଇକରି ଗୋଟେ ପୁଅ ପାଖେ ରହିଲା କଣ ହବ? ଏଥିରେ ସେ କେମିତି ରାଜି ସବୁ ଦରକାର ନାହିଁ ବାବା, ଆମେ ଯେମିତି ରହୁଛୁ ଆମେ ଦିଅଙ୍କ ପାଖେ ଦୀପ ବସେଇବୁ, ଆମ ପିଲେ ଭଲରେ ରହନ୍ତୁ, ଆମେ ରହିବୁ। କିନ୍ତୁ ବିଦେଶରେ ଚାକିରି କରୁଥିବା ପୁଅ ବୋହୂମାନେ ତାଙ୍କ ପିଲାଙ୍କୁ କେୟାର ନେବା ପାଇଁ ସେଠି ସୁଯୋଗ ପାଉନାହାନ୍ତି। ଯୋଉଠି ଉଦାର ହୃଦୟ ଶାଶୁ ଯାଇକି ତାଙ୍କ ପାଖେ ରହୁଛନ୍ତି, ସେଠି ଏତେ ସୁନ୍ଦର ସଂସାର ହେଇଛି, ଏମିତି ବହୁତ ଓଡ଼ିଆ ପରିବାର ଦେଖିକି ଆସିଲି, ମତେ ଭଲ ଲାଗିଲା। ଫେରିଲା ବେଳକୁ ଥରେ ପାଞ୍ଚଟି ଶାଶୁଙ୍କ ସାଙ୍ଗରେ

0: ମୋର ଦେଖା ହେଲା ଟି ଓଡ଼ିଆ ନୁହନ୍ତି, ଜଣେ ଓଡ଼ିଆ, ଜଣେ ହେଉଛନ୍ତି ମହାରାଷ୍ଟ୍ରିଆନ, ଜଣେ ହେଉଛନ୍ତି ଆନ୍ଧ୍ରର, ଆଉ ଜଣେ ପଞ୍ଜାବୀ। ଦେଖିଲି ଯେ ସେମାନେ ଏଥିପାଇଁ କମ୍ ତ୍ୟାଗ ସ୍ୱୀକାର କରୁନାହାନ୍ତି। ଆମର ମାଡ୍ରାସୀ ଭଦ୍ରମହିଳା ଜଣକ ବେଶ ବିଦୁଷୀ, ଇଂରାଜୀରେ ଭଲ କଥା କହିପାରୁଛନ୍ତି, ପଢ଼ିଛନ୍ତି ବିଏ ଯାଏଁ, କିନ୍ତୁ ଚାକିରି କେବେ କରିନାହାନ୍ତି। ସେ କହିଲେ ଯେ ପିଲାଦିନେ ମୁଁ ପାଠ ପଢ଼ିଥିଲେ ମଧ୍ୟ ମୋତେ ମୋ ଶାଶୁ ଏତେ ଏମାନେ ଥିଲେ ରକ୍ଷଣଶୀଳ ଯେ ମୋତେ ଚାକିରି କରିବାକୁ ଦେଇନଥିଲେ, ଘରୁ ବାହାର କରିଦେଇନଥିଲେ, ମୁଁ ଯାଇନି କିଛି କରିନି। ପିଲାମାନଙ୍କୁ ମଣିଷ କଲି, ନଣନ୍ଦ ଦିଅର କୁନି କୁନି ହେଇଥିଲେ ତାଙ୍କୁ ମଣିଷ କଲି, ମୋ ନିଜ ପୁଅ ଝିଅମାନଙ୍କୁ ମଣିଷ କଲି, ସବୁ କରି ପଠେଇଲି ବିଦେଶକୁ। ତାପରେ ବୋହୁଟା ମୋର ହଇରାଣ ହବ, ଚାକିରି କରିବନି, ଏତେ ବ୍ରିଲିଏଣ୍ଟ ଝିଅ, ଫାର୍ଷ୍ଟ କ୍ଲାସ ପାଇଛି, ସବୁଥିରେ ଡକ୍ଟରେଟ୍ କରିଛି, ମୁଁ ଚାହିଁଲି ନା ସେ କରିବ ବୋଲି। ମୁଁ କହିଲି ପୁଅକୁ ଠିକ ଅଛି ଯିବି, ପୁଅ କହିଲା ଯେ ତୁ ଏକୁଟିଆ, ମୁଁ କହିଲି ତା ହେଇପାରିବନି, ମୁଁ ବୁଢା ବୟସ, ତୋ ବାପାଙ୍କୁ ଛାଡି ଯାଇପାରିନି, ଆମେ ଦିହେ ଯାକ ଯିବୁ। ଆମେ ଦିହେ ଯାଇ ସେଠି ରହିଲୁ, ବୋହୁର ପିଲା ହେଲା, ଏଇ ଯୋଉ ପୁଅଟିକୁ ମୁଁ ଏଠି କାଖେଇଛି ଅଢେଇ ବର୍ଷ, ଆଜିକି 4 ବର୍ଷ ହେଲା ମୁଁ ଫରେନ୍ରେ ଥିଲି ଆସୁଛି। ସେତେବେଳେ ଆମ ବାବୁଙ୍କୁ ସେଠା ସୁଖ ଲାଗିଲାନି, ସିଏ ଯେତେବେଳେ ଆସିବାକୁ ବ୍ୟସ୍ତ ହେଲେ ମୁଁ ଭାବିଲି ଚାଲି ଆସିବି, ସେତେବେଳେ ବୋହୁ କହିଲା ମା ତମେ ଯାଉଛ, ପିଲାକୁ କିଏ ସମ୍ଭାଳିବ, ତମେ ନେଇଯାଅ। ବର୍ତ୍ତମାନ ମୋତେ ସେ ବହୁତ ଭଲ ପାଇ ନେଉଛି, କିନ୍ତୁ ବେଳେବେଳେ ଭାବୁଛି ଯେ ଆଉ ତ ବୟସ ନାହିଁ, ଯୌବନ ନାହିଁ ଏତେ କାମ କରିବାକୁ। ମନ କହୁଛି ସବୁ ସାହାଯ୍ୟ କରିବି, କିନ୍ତୁ ଶରୀର ବେଳେବେଳେ ଚାହୁଁନି। ଆଉ ବେଳେବେଳେ ସତ କଥା କହିଲେ ହବ, ଟିକେ ମନ ଭିତରେ କାହିଁକି ବିଦ୍ରୋହ କରିବାକୁ ଇଚ୍ଛା ହଉଛି। ଆମେ କଣ ପାଇଲୁ ଜୀବନରେ, ସମସ୍ତେ ତ ସବୁ ପାଇଲେ, ଆମେ କଣ ପାଇଲୁ ଜୀବନରେ। ସେତେବେଳେ ଭାବୁଛି ହଁ, ନିଃସ୍ୱାର୍ଥପର ମା ମନ ନେଇ ଭାବିଲେ ମୁଁ ଖୁସି ବି ଯେ ମୋ ପୁଅର ମୁହଁରେ ମୁଁ ହସ ଦେଖିପାରୁଛି, ମୋ ପୁଅ ସଂସାରଟା ଆନନ୍ଦିତ ମୁଁ ଦେଖିପାରୁଛି। ଅନ୍ତତଃ ଆଜିକାଲିକାର ଭୟଙ୍କର ରୋଗ, ଡାଇଭର୍ସ ରୋଗ, ସେ ରୋଗରେ ମୋ ପିଲାମାନେ ପୀଡିତ ହଉନାହାନ୍ତି, ଏତିକି ଦେଖି ମୁଁ ଆନନ୍ଦ ପାଉଛି।
1: ନିଜର ଶାଶୁ ହୁଅନ୍ତୁ କା ନିଜର ମା ହୁଅନ୍ତୁ, ତାଙ୍କର ଯୋଉ ତ୍ୟାଗ ଝିଅମାନେ ଦେଖୁଛନ୍ତି ବା ବୋହୂମାନେ ଦେଖୁଛନ୍ତି, ସେଥିରୁ ସେମାନେ କଣ ଶିଖିବା ଉଚିତ ତାଙ୍କର ଭବିଷ୍ୟତ ପାଇଁ?
0: ସେମାନଙ୍କର ପ୍ରକୃତିରେ ଶିଖିବା ଉଚିତ ଯେ ସେ ଯୁଗରେ ସେମାନେ ଯେତେ ତ୍ୟାଗ କରିଥିଲେ ସେଥିପାଇଁ ଚକ୍ରବୃଦ୍ଧି ହାରରେ ତାଙ୍କୁ ଆମେ ସନ୍ତୋଷ ଆନନ୍ଦ ଦବା, ଏବଂ ଆମେ ଯେତିକି ତ୍ୟାଗ କରିବା ଚକ୍ରବୃଦ୍ଧି ହାରରେ ଆମକୁ ମଧ୍ୟ ଆମର ଭବିଷ୍ୟତ ପୀଡିତା ଦେବେ। ଗୋଟେ ଭାରି ସୁନ୍ଦର କାହାଣୀ ଥାଏ, ଗୋଟେ ପଥୁରଟେ ଭାଙ୍ଗିଗଲା ବୋଲି ବୁଢ଼ୀ ସେ ପଥୁରେ କ୍ଷୀରି ଖାଉଥିଲା, ମା ରାଗିଗଲା ପଥୁରୀ ଭାଙ୍ଗିଦେଲୁ, କହିଲା ମୁଁ ବୁଢ଼ୀକି କୋଉଥିରେ କ୍ଷୀରି ଦେବି। ତାପରେ ସ୍କୁଲକୁ ଯିବାକୁ ଡ୍ରେସ୍ କରୁଛି ପୁଅକୁ, ପୁଅ ଯାଉନି କାନ୍ଦୁଛି, କଣ ନା କାହିଁକି ପଥୁରୀ ଭାଙ୍ଗିଲା, ମୁଁ କଣ କରିବି। ମା ରାଗିକି କହିଲା ପଥୁରୀ ଭାଙ୍ଗିଲା ତୋର କଣ ଗଲା, ନା ତୁ ଯେତେବେଳେ ବୁଢ଼ୀ ହବ ମୁଁ ତତେ କୋଉଥିରେ ଖାଇବାକୁ ଦେବି। ସାଙ୍ଗେ ସାଙ୍ଗେ ମା ତାର ସଚକିତ ହେଇଗଲା, କହିଲା କେତେ ପ୍ରଭାବ ପଡୁଛି ପିଲାମାନଙ୍କ ଉପରେ, ମୁଁ ଶାଶୁକୁ ଅବଜ୍ଞା କରୁଛି, ମୋ ପୁଅ ଶିଖିବ ମୋତେ ଅବଜ୍ଞା କରିବାକୁ। ମାନେ ବୋହୂମାନେ ଶାଶୁକୁ ସମ୍ମାନ ଦିଅନ୍ତି, ସେମାନେ ମଧ୍ୟ ଯେତେବେଳେ ଶାଶୁ ହୁଅନ୍ତି ସେମାନେ ଚକ୍ରବୃଦ୍ଧି ହାରରେ ବହୁ ଗୁଣ ସମ୍ମାନ ପାଆନ୍ତି। ଏଇଟା ଅନୁଭବର କଥା, ଖାଣ୍ଟି କଥା। ମୋ ଶାଶୁ ଚାହା ପିଇବାକୁ ଭାରି ଭଲ ପାଉଥିଲେ, ଯେତେବେଳେ ଉପାସ କରନ୍ତି ଚାହା ନ ପିଇକି ଭାରି ବ୍ୟସ୍ତ ହୁଅନ୍ତି, ଏତେ କଷ୍ଟ ହୁଏ। ମୁଁ ଦିନେ ବୁଦ୍ଧି କରିକି କହିଲି ବୋଉମ ଏବେ ଭାଗବତ ନୂଆ ଲେଖା ହେଲାଣି, ବୋଉ ତ ଆମର ପଢି ଜାଣନ୍ତିନି, ଶାଶୁ ଅକ୍ଷର ଚିହ୍ନ ନାହାନ୍ତି। କହିଲେ କଣ କିଲୋ, ମୁଁ କହିଲି ଭାଗବତ ଲେଖା ହେଇଛି ହସିକ ହିଲେ ପିତ ବାସ, ଚାହା ପିଇଲେ ନାହିଁ ଦୋଷ, ଯେ ନାରୀ ନୀତି ପିଏ ଚାହା ଜଗଦୀଶ ଯେ ତାକୁ ସାହା, ଚାହା ଯେ ଚେତନ ସ୍ୱରୂପ ଉଦ୍ଧବ କହିଲେ ତୁ ହଇଲ। ଉଦ୍ଧବ କୃଷ୍ଣ ଚାହା ପିଉଥିଲେ, ଚାହା ସମ୍ପର୍କରେ ରସାଳ କାହାଣୀ କହିକରି ବୋଉଙ୍କୁ ଖୁସି କରିଦେଲା ପରେ ଅଦା ପକେଇ ଚାହା ଦେଲି, ବୋଉ ଆନନ୍ଦରେ ପିଇଲେ ଏବଂ ତାଙ୍କ ମନଟା ଭଲ ଲାଗିଲା। ତାହେଲେ ଏଇ ଯୋଉ କୁସଂସ୍କାରଟାକୁ ମୁଁ ଯଦି ଓଲଟିକରି କହିଥାନ୍ତି, କଣ ଚାହା କାହିଁ ପିଇବେନି, ଏଇଟା ଗୋଟେ କୁସଂସ୍କାର ଯେ ଉପାସ ଚାହା ପିଇବନି, ଇଏ କରିବନି, ଏଗୁଡାକ ବାହାର କରିଦେବା କଥା, ତାହେଲେ କଦାପି ସେ ଗ୍ରହଣ କରିନଥାନ୍ତେ, ତାଙ୍କ ମନରେ ଦୁଃଖ ହେଇଥାନ୍ତା। କିନ୍ତୁ ଏଇଭଳି ଭାବରେ କଲେ ଏଇଟା କିଛି ଦୋଷାବହ ନୁହଁ। ଆମେ ଯଦି ତାଙ୍କର କଣ ତାଙ୍କୁ ସୁଖ ଲାଗୁଛି ଜାଣିକିରି ଟିକେ ତାଙ୍କ କଥା କହିଦବା, କିଛି ନାହିଁ ପଚାରିଦେଲେ କଣ କ୍ଷତି ହେଇଯାଉଛି, ବୋମ ଆଜି କଣ ଜଳଖିଆ କରିବା ତମେ ଟିକେ କୁହ, ତାହେଲେ ଶାଶୁଙ୍କୁ ଖୁସି ଲାଗନ୍ତା। ହେଲୋ ତୁ ତ କେତେ ପ୍ରକାର ଜାଣିଛୁ, ମୁଁ କଣ ନାଇଁ, ତମେ ଗୋଟେ ଦିନ କୁହ ନା ଆଜି ରବିବାରଟା, ଆଜି ବୋଉଙ୍କ ପସନ୍ଦରେ ଆମର ଜଳଖିଆ ଖାଇବା, ଆଜି ତ ଘରେ ଟିକେ ଅଛ ଆନନ୍ଦରେ ଖାଇବା, ଶାଶୁ ଆଲୋ ଝିଅ ତୁ ଏମିତି କର, ପିଆଜ ପକେଇଦେ, ଧନିଆ ପତ୍ର ପକେଇଦେ, ଲଙ୍କା ମରିଚ ପକେଇଦେ, ଏଇ ଯୋଉ ପିଠୁ ତା ଦେହରେ ପଞ୍ଚ ଫୁଟଣ ଫୁଟେଇକି ଚକୁଳି କରିଦେବୁ, ଯେ ଗରମ ଗରମ ଚକୁଳି ଚାହା ସାଙ୍ଗେ ସୁଖ ଲାଗିବ, ସମସ୍ତେ ବସି ଖାଇଲେ ଆନନ୍ଦରେ, ଆଜି ବୋଉଙ୍କର ରେସିପି ଦେଖ କେମିତି ଲାଗୁଛି, ପିଲାମାନେ ଖୁସି ହେଲେ, ସମସ୍ତେ ଖୁସି ହେଲେ। ତେଣୁ ତମେ ଯଦି କାହାକୁ ପ୍ରାଣ ଭରି ଭଲ ପାଇବ, ବୁଝାମଣା ଠିକଣା ରହିବ, ପରିବାର ସୁନ୍ଦର ହବ, ପରିବାର ସୁନ୍ଦର ହେଲେ ପରବର୍ତ୍ତୀ ପିଢି ସେମାନେ ମଧ୍ୟ ଏଇ ଆଦର୍ଶରେ ଅନୁପ୍ରେରିତ ହେବେ। ସେମାନଙ୍କର ଯୋଉ ଜ୍ଞାନ, ସେମାନେ ଯେମିତି ବର୍ତ୍ତମାନ ଚାକିରି କରିକି ଆଉ ଜ୍ଞାନ ଅର୍ଜନ କରୁଛନ୍ତି, ରୋଜଗାର କରୁଛନ୍ତି, ରକ୍ଷଣଶୀଳ ଶାଶୁମାନେ ପୁରା ବଦଳି ଯିବେ, ତାକୁ ମୁକ୍ତ ପ୍ରାଣେ ଗ୍ରହଣ କରିବେ। ଏଭଳି ବହୁ ବହୁ ଦୃଷ୍ଟାନ୍ତ ମୁଁ ନିଜ ଆଖିରେ ଦେଖିଛି। ମୋର ବିଶ୍ୱାସ ଯେଉଁମାନେ ସୁଯୋଗ ପାଇଛନ୍ତି ପଢ଼ିବାର ଜ୍ଞାନ ଅର୍ଜନ କରିବାର ସେମାନେ ଟିକେ ଦୟାପରବଶ ହେଇ

0: ସବୁଥିରୁ ବଞ୍ଚିତ ହୋଇଥିବା ଶାଶୁମାନଙ୍କର ପଛକୁ ଫେରି ଯାଇ ତାଙ୍କ ମନସ୍ତତ୍ତ୍ୱକୁ ଅଧ୍ୟୟନ କରନ୍ତୁ ଏବଂ ତାଙ୍କ ଦୋଷକୁ ଦୋଷ ବୋଲି ନ ବିଚାରି କେମିତି ତାଙ୍କର ମାନସିକ ଶାନ୍ତି ଆସିବ ଓ ମାନସିକ ପରିବର୍ତ୍ତନ ହେବ ସେ ଦିଗରେ ସେମାନେ ଟିକିଏ ସ୍ନେହ ଶ୍ରଦ୍ଧା ସହ ବୁଦ୍ଧି ପ୍ରୟୋଗ କରନ୍ତୁ, ତେବେ ଘର ସୁନ୍ଦର ହେବ ଏବଂ ସେହି ଶାଶୁମାନେ କହିବେ ସତେଲ ଦଶଭୁଜା ଦୁର୍ଗା ପରି ଏକାଳ ଝିଅ ଯାହା କାମ କରୁଛନ୍ତି ଆମ ଜୀବନରେ ଆମେ ତା କରିନୁ।
1: ଏଇ ଟିକେ ଆଗରୁ ଆପଣଙ୍କ ସାଙ୍ଗରେ ଆଲୋଚନା କଲାବେଳେ ଆପଣ ଗୋଟେ କବିତା ଶୁଣାଉଥିଲେ।

0: ଆମ ଜୀବନରେ ଆମେ ତା କରିନୁ।
1: ଏଇ ଟିକେ ଆଗରୁ ଆପଣଙ୍କ ସାଙ୍ଗରେ ଆଲୋଚନା କଲାବେଳେ ଆପଣ ଗୋଟେ କବିତା ଶୁଣାଉଥିଲେ ମତେ, ଯେ ଆପଣ ଗୋଟେ କବିତା ଲେଖିଥିଲେ ବୋଲି, ଆଉ ଆପଣ କଣ ସେ କବିତାଟା ଲେଖିଥିଲେ ଆମକୁ ବହୁତ କମରେ କୁହନ୍ତୁ।
0: ନାଇଁ ଟିକେ ଦୁଇପଦ କହିବି ସେଥିପାଇଁ, ଅନେକ ଶସ୍ତ କହିବା କଥା ଯେ ବୋହୁମାନେ ତାଙ୍କୁ ଖଟଉ ନାହାନ୍ତି, କାମ କରଉ ନାହାନ୍ତି, କିନ୍ତୁ ତାଙ୍କୁ ଗୁରୁତ୍ୱ ଦଉନାହାନ୍ତି। ଏଇଟା ହେଲା କବିତାର ବିଷୟବସ୍ତୁ। ସେମାନେ କହିବା କଥା ଯେ ସବୁ ଜିନିଷ ତ ଭାଉ ବଢୁଛି, ଶାସଙ୍କ ଭାଉ କାହିଁକି କମୁଛି, ଏଇଟା ହେଲା କଥା। ସେଇକୁ ଆଧାର କରିକି ମୁଁ ଗୋଟେ ମାନେ ଟିକେ ହାସ୍ୟରସାତ୍ମକ କବିତା ତାଙ୍କୁ ଲେଖିଥିଲି, ଯେଉଁଟା ସେମାନଙ୍କୁ ଭାରି ଭଲ ଲାଗିଥିଲା। ସେମାନେ ଯାଉଥିଲେ କୁମ୍ଭମେଳାକୁ, ଏତେ ଖୁସି ହେଲା ଯେ ସବୁ ଅଣ୍ଟିରୁ କାଢିକିରି ପଇସା ଦେଲେ, କହିଲେ ବହି ଛାପ ଆମ କଥା ରେଖ। ଦୁଇପଦ କହୁଛି, ଶାଶୁମାନେ କହୁଛନ୍ତି, ମଲାମ ଫୁଲଣା ଅଭିଲା ଅଲଣା ଘଡ଼ି ଘଡ଼ି କିଲୋ ଘଡ଼ିକି ଚାହିଁ, ଦଶ ବାଜିଲେ ବୋହୁଏ ସାଜିଲେ ରିକିସା ମଟର ଛୁଟିଲା କାହିଁ, କଳ ସାଇ କଲେ ପଣତ ହଲେଇ ଡେଣାରେ ଚମଡ଼ା ଥଳିକି ଝୁଲେଇ, ବର ଅଙ୍ଗିଟାଣି ବୋହୁ ଭୁଆ ଶୁଣି ଦାଣ୍ଡେ ଦାଣ୍ଡେ ଗଲେ ସରମ ନାହିଁ, ଆମେ ଶାଶୁଯାକ ଜମର ଅରୁଚି କୁଗାତେ ପଶିବୁ ମରଣ କାହିଁ, ତୁଣ୍ଡ ବୁଝି କେତେ ସହିବୁ କହଲୋ ପୋଡ଼ପାଡ଼ ପେଟ ଖାଲି ଫୁଟୋଇ, ହାତ ଯୋଡୁଥିଲ ବୋହୁଏ ଆମର ଦୀପଦ କହିବୁ ଆମ ଦୋଷ ତମେ ଗିନିମ ନାହିଁ। ସେମାନେ ଯାହା କଷ୍ଟ ପାଇଥିଲେ ଏବଂ ଯେତେବେଳେ ଭାବିଥିଲେ ଯେ ସେମାନେ ଶାଶୁ ହେଲା ପରେ ତାଙ୍କରି ଅମଳ ଭଳିଆ ବୋହୁମାନେ ତାଙ୍କର ସବୁ କରିବେ, ସେ ଇଚ୍ଛା ତାଙ୍କର ପୂରଣ ହେଲା ନାହିଁ। ତେଣୁ ମୁଁ ସେଥିରେ ଲେଖିଥିଲି, ବୋହୁ ହୋଇ କେତେ ଲୁହ ବୁହାଇଲୁ ଶାଶୁ ହୋଇ ଏବେ କହୁଣି ଓଦା, ମାଲ ଧନ ଲୋ ହାତ ଅଠ ଧରି ଏଇ ଘରେ ଆମେ ଚଳୁଛୁ ସଦା, ତୋ ଆଗ ସୁନ୍ଦର ତୋପଛ ସୁନ୍ଦର କେଡ଼େ ପାରିବାର ଟେକୁଛୁ ମନ୍ଦର, ଅଠି କଣା ଢଙ୍ଗ ଦେଖି ଜଳେ ଅଙ୍ଗ ଗୁଡ଼ ଖାଇ ଯାଆନ୍ତି ପିମ୍ପୁଡ଼ି ଚନ୍ଦା, ତୁଣ୍ଡ ଖଣ୍ଡକକୁ ଦିଖଣ୍ଡ କରିଲେ ଆମେ ଶାଶୁଯାକ ହୋଇବୁ ବନ୍ଧା।
1: ପୁରାଣ ଯୁଗରେ ଯୋଉ ଶାଶୁ ବୋହୁ ସେଇ ବିଷୟରେ ଟିକେ ଆମର ଶ୍ରୋତାମାନଙ୍କୁ ଆପଣ।
0: ଏଇ ପୁରାଣ ଯୁଗର ଗୋଟିଏ ଜିନିଷ ମତେ ଭାରି ଭଲ ଲାଗିଥିଲା, ସେଇଟା ମୁଁ ଶୁଣିଥିଲି। ସେଇ ହେଉଛି ରାମଚନ୍ଦ୍ର ଯେତେବେଳେ ସୀତାଙ୍କୁ ବାହାହେଇକି ଆସିଲେ, ଆମର ରୀତି ଅନୁସାରେ ମା ମାନେ ବନ୍ଦେଇକିରି ଘରକୁ ନେବେ। ରାମଙ୍କର ତ ତିନି ମା, କୌଶଲ୍ୟା, କୈକେୟୀ ସୁମିତ୍ରା, କୈକେୟୀ ଅପୂର୍ବ ସୁନ୍ଦରୀ, କୈକେୟୀ ହେଉଛନ୍ତି ଦଶରଥଙ୍କର ପରମପ୍ରିୟା। ସେ ପୂର୍ବରୁ ତାଙ୍କର ଯୋଜନା କରିଛନ୍ତି ସୀତାଙ୍କୁ ସର୍ବୋତ୍କୃଷ୍ଟ ଗହଣା ଦେବେ, ଯାହାକି କେହି କେବେ ହେଲେ ଜଗତରେ ଦେଇନଥିବେ। ସେଇ ଅନୁସାରେ ସେ ଅଳଙ୍କାର କରିଛନ୍ତି ସୀତାଙ୍କୁ ଦେବା ପାଇଁ। ସୁମିତ୍ରା ମଧ୍ୟ ତାଙ୍କ ସ୍ୱାମୀଙ୍କୁ କହିଛନ୍ତି, ମୋର ଯେମିତି ସୀତାଙ୍କୁ ମୁଁ ଦେବି ଅସମ୍ମାନିତ କରିବିନି, ସେମିତି ମୋତେ ଗହଣା ଦିଅ। କିଛି କହିନାହାନ୍ତି ଅଭିମାନରେ ଜନ୍ମ କଲା ଜନନୀ କୌଶଲ୍ୟା। ସେ ଭାବୁଛନ୍ତି, ଦଶରଥ ତାଙ୍କୁ ପଚାରିବେ, କୌଶଲ୍ୟା ତମେ ତ ଗର୍ଭରୁ ଜନ୍ମ କରିଛ ରାମଙ୍କୁ, ରାମ ତ ତମ ପୁଅ, ତମର କଣ ମନ ହେଉଛି ବୋହୁକୁ ଦେବାକୁ ମତେ କହ, ତମେ ଯାହା କହିଲେ ମୁଁ ଭଣ୍ଡାର ଖୋଲା କରିଦେବି, ସବୁ ଦେଇଦେବି। ଅପେକ୍ଷା କରିଛନ୍ତି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ, ଦଶରଥ ପଚାରି ନାହାନ୍ତି। ତାଙ୍କର ନିଜର ବି କେତେ କଣ ଅଛି ସେ ଦେବେ ବୋଲି ଭାବିଲେ, ଫେର ଭାବିଲେ ଯେ କହିକି ଏତେ ଦଉଛି ମୁଁ କଣ ଦେଇପାରିବି, ଯାହା ସର୍ବଶ୍ରେଷ୍ଠ ହବ। ଏଇ କଥା ଭାବିକିରି ଯେତେବେଳେ ବନ୍ଦାପନା କରିବାକୁ ଆସିଲେ, ପ୍ରଥମ ମା ବନ୍ଦାପନା କରିବେ, ମା କୌଣସି ଜିନିଷ ନ ଦେଇକିରି ସିଧା ସଳଖ ସୀତାଙ୍କର ହାତକୁ ଧରିଲେ, ରାମର ହାତରେ ଧରି ମିଶେଇ କହିଲେ, ମା ଲୋ ମୋ ଜୀବନର ତପସ୍ୟା, ମୋର ସବୁ ଭଲ ପାଇବା, ମୋ ଜୀବନର ସବୁ ସୁଖ ସବୁ ଆନନ୍ଦ ତାହା ହେଲା ମୋର ରାମ, ସେଇ ରାମକୁ ମୁଁ ଆଜିଠୁ ତୋ ହାତରେ ସମର୍ପଣ କରିଦେଲି। ସୀତାଙ୍କ ଆଖିରୁ ଧାର ଧାର ଲୁହ ବୋହି ପଡିଲା। ସେ ମାଙ୍କୁ ପ୍ରଣାମ କରି କହିଲେ, ମା ଆପଣଙ୍କର ଏଇ ଯୋଉ ଅପୂର୍ବ ଦାନ ତା ସମ୍ମାନ ମୁଁ ଚିରଦିନ ରଖିବି। ସେଇଥିପାଇଁ ବନବାସକୁ ଗଲାବେଳେ ସୀତା ପଚାରିଲେ, ମା ମତେ କଣ ଉପଦେଶ ଦିଅନ୍ତୁ। ତାଙ୍କୁ ଉପଦେଶ ଦେଲେ, ମୋ ପୁଅ ଯେତେବେଳେ ବଣକୁ ଯାଉଛି ସେ ତ ରଜା ପୁଅ ନୁହଁ, ଅପୂର୍ବ ଦ୍ରବ୍ୟ ଦେଖି ତୁ କିଛି ମାଗିବୁନି। ତାଙ୍କ କଥା ମନରେ ନ ରଖିକିରି ହେମହରିଣୀକି ଦେଖି ମାଗିଥିଲେ ବୋଲି ପଛରେ ବହୁତ ଅନୁତାପ କରିଥିଲେ। ତେଣୁ ଗୁରୁଜନଙ୍କର ଆଶୀର୍ବାଦ ଠୁ ବଳିକିରି ଆଶୀର୍ବାଦ ଏ ଜଗତରେ କିଛି ନାହିଁ। ମୁଁ ତ ବିଚାରେ ମୁଁ ଯେତିକି ଆଜି କରିପାରୁଛି ମୋ ଶାଶୁଙ୍କ ଆଶୀର୍ବାଦ ପାଇଁ।
1: ଆମେ ତ ବହୁତ କଥା ଶାଶୁ ବୋହୁଙ୍କ ସମ୍ପର୍କ ବିଷୟରେ ଆଲୋଚନା କଲେ, ଆପଣଙ୍କ ଅଭିଜ୍ଞତା ବିଷୟରେ ବି ଆପଣ କହିଲେ ଯେ ଶାଶୁ ଆଉ ବୋହୁ କିଭଳି ଭାବରେ ସମ୍ପର୍କ ରହିବା ଉଚିତ ହେଲେ ଘରେ ସୁଖ ଶାନ୍ତି ରହିବ, ପରିବାରର ଭଲରେ ଚଳିବ। ତେବେ ଗୋଟିଏ ଜିନିଷ ଶେଷରେ ଆପଣ କୁହନ୍ତୁ, ଏଇସବୁର ସମାଧାନ କଣ?
0: ସମାଧାନ ଉଭୟଙ୍କ ପାଇଁକା ପ୍ରୟୋଜନ। ଶାଶୁମାନେ ମଧ୍ୟ ପରିବର୍ତ୍ତିତ କାଳ ଅନୁସାରେ ନିଜକୁ ବଦଳିବା ଦରକାର। ଜଣେ ଶାଶୁ ମତେ କହିଲେ, ଯାଇଥିଲି ଯେ ବୋହୁ ଘରକୁ, ଚଟି ପିନ୍ଧି ରାତିର ଲୁଗା ପିନ୍ଧି ଆସିକି ତରବର କରି ମୁଁ ଗାଧେଇକି ଆସିଛି, ମତେ ଚାହା କରିକି ଦଉଛି, ମୁଁ ଯେମିତି ଚାହା ପିଇବିନି ବୋଲି କହିଲି। ଶେଷ ପୁଅ ମତେ କହିଲା, ଦେଖେ ସିଏ ରାତି ଅଧ ଯାଏ କମ୍ପ୍ୟୁଟରରେ କାମ କରୁଥିଲା, ତୁ ଭୋର ଛଅଟାରେ ଗାଧୋଉଛୁ ବୋଲି ଶୁଣିକି ସେ ଆସି ଚାହା କରିକି ଦେଲା, ତୁ ତାପରେ ତା ଚାହା ପିଇବୁନି? ମୁଁ କହିଲି, ଦେଖେ ଅଗାଧୁଆ ଚାହା ପିଇବିନି, ମୁଁ ଘରକୁ ଆସି। ମୁଁ ତାଙ୍କୁ କହିଲି, ଦେଖ ଗୋଟେ କଥା କହ, ସ୍ନେହରେ ସେ ଦେଲା, ଭକ୍ତିରେ ସେ ଦେଲା, ତମର ତାକୁ ଗ୍ରହଣ କରିବା କଥା। ଯୁଗ ବଦଳି ଗଲାଣି, ଚଟି ପିନ୍ଧି ଚାହା କଲେ ଚାହା ଅଶୁଦ୍ଧ ହବ ନାହିଁ, କିମ୍ବା କଥା ଅଗାଧୁଆରେ କରିଦେଲେ କିଛି କ୍ଷତି ହବନି। ଯୋଉ ଆନ୍ତରିକତା ସ୍ନେହ ସେ ଦେଲା ସେଇ ସ୍ନେହରେ ଖଇଠା କୋଳି ଯଦି ସବରି ଦେଲା ରାମଚନ୍ଦ୍ର ଖାଇଦେଲେ ତାହେଲେ ଏଇଟା କଣ ତମେ ଖାଇଦେଲେ କ୍ଷତି ହେଇଥାନ୍ତା। ସେ ଚମକି ପଡିଲେ କହିଲେ ହୟ ତମେ ତ କେଡ଼େ ସୁନ୍ଦର କଥାଟେ କହିଲ ସତରେ।

0: ଏତେ ମନ ଦୁଃଖ କଲା ଯେ ମୁଁ ଭାବିଲି ଆହା ମୋର ଗୋଟେ ବୋଲି ପୁଅ ତା ମନରେ କାହିଁକି ଦୁଃଖ ଦେଲି, କିନ୍ତୁ ମୁଁ କଣ କରିବି, ଅଗାଧୁଆ ଚାହା ପିଲେ ଦୋଷ ବୋଲି ମୁଁ ଭାବିଲି, ଅଗାଧୁଆରେ ସେ କରିଛି ବୋଲି। ଏମିତି କେତେ ଗୁଡିଏ ଜିନିଷ ଯେମିତି ସେମାନେ ପରିବର୍ତ୍ତିତ ପୃଷ୍ଠଭୂମିରେ ଯାହା ଯାହା କରୁଛନ୍ତି ତାକୁ ଆମେ ଗ୍ରହଣ କରିବା କଥା। ଅନେକ ଶାଶୁ ମୁଁ ଦେଖିଛି ବେଶ ବଦଳିଗଲେଣି ଏବଂ ବଦଳିବା ଫଳରେ ତାଙ୍କ ଘର ବି ସୁନ୍ଦର ହେଲାଣି। ଆଉ ବୋହୂମାନେ ମଧ୍ୟ ଟିକେ ସ୍ୱାର୍ଥପର ହେଇଯାଉଛନ୍ତି ବୋଲି ଆମେ ଅନୁଭବ କରୁଛେ। ସେମାନେ ଯଦି ଟିକେ ନିଃସ୍ୱାର୍ଥପର ହୁଅନ୍ତେ ତାହେଲେ ବୋଧେ ମୁଁ ଭାବୁଛି ଶାଶୁ ବୋହୂ ସମ୍ପର୍କ ଯଥେଷ୍ଟ ଭଲ ହେଇଯାଆନ୍ତା। ଆଜିକାଲି ଝିଅମାନେ ଭାରି ଯୋଗ୍ୟ, କିନ୍ତୁ ଏତେ ଯୋଗ୍ୟତା ସତ୍ତ୍ୱେ ସେମାନଙ୍କର ଅନ୍ୟର ମନ ଚିହ୍ନିବା ପାଇଁ କା ସମୟ ଦେଇପାରୁନାହିଁ। ଚିହ୍ନିବାକୁ ଶିଖି ନାହିଁ ପର ମନ, ସେକି କେବେ ପ୍ରଭୁ ପଣକୁ ଭାଜନ। ତେଣୁ ଆଗ ପରର ମନକୁ ଚିହ୍ନନ୍ତୁ। ଶାଶୁମାନେ ମଧ୍ୟ ବୋହୂମାନଙ୍କ ମନ ନ ଚିହ୍ନି ପାରିଲେ ସେମାନେ ଶ୍ରେଷ୍ଠତ୍ୱ ପାଇପାରିବେ ନାହିଁ।
1: ଆପଣ ଆଜି ବହୁତ ସୁନ୍ଦର ଭାବରେ ଆମର ଶ୍ରୋତା ଭଉଣୀ ମାନଙ୍କୁ ଶାଶୁ ବୋହୂଙ୍କ ବିଷୟରେ କହିଲେ, ସେ ନିଶ୍ଚିତ ଭାବରେ କିଛି ଶିକ୍ଷା ପାଇବେ ଏବଂ କଥା ଗୁଡିକ ମଧ୍ୟ ଉପଭୋଗ କରିବେ। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ଶୁଣିଲେ ଆଲୋଚନା ଘରର ଶିରୀ ଶାଶୁ ବୋହୂ। ଏ ସମ୍ପର୍କରେ ଆଲୋଚନା କରିଥିଲେ ମନୋରମା ମହାପାତ୍ର ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଶାନ୍ତିପ୍ରିୟା ମହାପାତ୍ର। ତେବେ ଆସନ୍ତୁ ଶ୍ୟାମାମଣି ଦେବୀଙ୍କ କଣ୍ଠରୁ ଏହି ପଲ୍ଲୀ ଗୀତଟି ଶୁଣିବା। ଏହାକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ଶୁଣିଲେ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଚୀନ୍ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5ଟି ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସ୍ଲ୍ୟାଣ୍ଡ ଏବଂ ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍କର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ଭାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ୱଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, 4 ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.59 ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96

0: 7 ପଇସା ହୋଇଥିବା ବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ଏବଂ 96.11 ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଂକେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି, ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍କାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୁପ୍ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ଭେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।
1: यह एक ऐसा मील का पत्थर है जो हमारे द्विपक्षीय संबंधों की गहराई, परिपक्वता और दृढ़ता को दर्शाता है। मुझे खुशी है कि आपकी हाल की भारत यात्रा के दौरान इसे अब इनहांस कॉम्प्रिहेंसिव स्ट्रेटेजिक पार्टनरशिप में अपग्रेड किया गया है। मुझे विश्वास से राज्य हमारी चर्चा हमारे रक्षा सहयोग को और अधिक मजबूत करेगी तथा आने वाले वर्षों में सहयोग के लिए नए रास्ते में खोलेगी।
0: ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ୍ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ୍ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ବହୁ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ୍ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧକ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧକ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ୍ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। आईपीएल क्रिकेट रे आज राजस्थान रॉयल्स एवं लखनऊ सुपर जायंट्स मध्ये मैच

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल तो ओडिशा ने रिकॉर्ड बनाया है। धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ

ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋହାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷ ଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜିକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00ରେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4,00,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 70,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9:00ରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି।

ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ାବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା ଦୁଇଟି ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶଳରେ ଓଝା ସେବକମାନେ ତିନି ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସଦନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଧର୍ମର ହେବ ଜୟର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ପାପୀ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅକ୍ଷିଓ କି ଝରକସେର ସୁନ୍ଦର ଗୀତଟି ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ହେମଲତା।

ଆପଣମାନେ ଶୁଣୁଛନ୍ତି ଅଶାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହର୍ଜାଇ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ତେବେ ଶ୍ରୋତାବନ୍ଧୁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଶ୍ରୋତାବନ୍ଧୁ, ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରିତ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ। ତେବେ ଆପଣମାନଙ୍କର କିଛି ଏସ୍ଏମ୍ଏସ୍ ଆସିସାରିଛି, ଚାଲନ୍ତୁ ଦେଖିବା। ପ୍ରଥମ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି? ପ୍ରଥମ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସୁନିତା ପୃଷ୍ଟି, ଗୋପପୁର ନିଶ୍ଚିନ୍ତ କୋଇଲିରୁ, କଟକରୁ। ନିଶ୍ଚିନ୍ତ କୋଇଲି କଟକରୁ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଲବମ୍ ବାବୁଲା ବାରବୁଲାର ଇରା ମହାନ୍ତି ଗାଇଥିବା ଏହି ସୁନ୍ଦର ଗୀତଟି।

0: ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଭୁବନେଶ୍ୱରରୁ ପଠାଇଛନ୍ତି ପୂଜା ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଲବମ୍ ହଳଦୀ ବସନ୍ତର ସୁଭାଶିଷ ଏବଂ ନିବେଦିତା ଗାଇଥିବା ଗୀତଟି ତମ ସଜଳ ସଜଳ ଆଖିରେ।
1: अच्छा,

ମନ ଚାହୁଁଥିଲା ଏଇ ଜନମରେ ଦେଖିବି ତୋ ବଧ ବେଶ ହାତ ଭାଗା ବୋଲି ତତେ ହରେଇଲି ରହିଗଲା ଅବଶ।

ବାବୁଲ ସୁପ୍ରିୟଙ୍କ କଣ୍ଠରେ ଖୁବ୍ ସୁନ୍ଦର ଗୀତଟିଏ ଶୁଣିଲେ ଆପଣମାନେ। ତେବେ ପରବର୍ତ୍ତୀ ଗୀତଟି ବି ଆପଣମାନଙ୍କ ମନକୁ ଛୁଇଁବ ବୋଲି ଆଶା କରୁଛି ଶ୍ରୋତାବନ୍ଧୁ। ଗୀତଟିକୁ ଗାଇଛନ୍ତି ନିବେଦିତା ଏବଂ ଆଲବମ୍ ବାଇ ଚଢ଼େଇ। ଅନୁରୋଧକାରୀ ଶ୍ରୋତା ହେଲେ ଖୋର୍ଦ୍ଧାରୁ ଓସିନ୍।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ବୟସ ରାଜପଥରେ ମନ ହେଲି ବାଟବଣା, ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା। ଏହି ସୁନ୍ଦର ଗୀତଟି ଶୁଣନ୍ତୁ ଶକ୍ତି ମିଶ୍ରଙ୍କ କଣ୍ଠରେ। ଅନୁରୋଧକାରୀ ଶ୍ରୋତା ହେଲି ଭୁବନେଶ୍ୱରରୁ ସୋନାଲିସା।

ଗୀତଟିଏ। ତେବେ ଚନ୍ଦ୍ରକାନ୍ତ ବାବୁ, ଆପଣଙ୍କ ଅନୁରୋଧର ଗୀତଟି ଆମ ପାଖରେ ଉପଲବ୍ଧ ନଥିବାରୁ ଆମେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରିପାରୁନୁ, ସେଥିପାଇଁ ଦୁଃଖିତ। ତେବେ ତା ପରିବର୍ତ୍ତେ ଅସୀମା ପଣ୍ଡାଙ୍କ କଣ୍ଠରେ ଗୀତଟିଏ ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ତେବେ ଆପଣ ଶୁଣିବାକୁ ଚାହିଁଥିଲେ ଅସୀମା ପଣ୍ଡା ଏବଂ ମଣ୍ଟୁ ଛୁରିଆଙ୍କ କଣ୍ଠରେ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଶୁଣନ୍ତୁ ଦେଶଭକ୍ତି ଗୀତ କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ ରଚନା କୃଷ୍ଣ ମୋହନ ପଟ୍ଟନାୟକ

ଶୁଣିଲେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଦେଶଭକ୍ତି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

ଜାତିଜାତିକା ଫୁଲ, ଖାଇବାକୁ ଗରମ ଏବଂ ତଟକା ଖାଦ୍ୟ, ପିନ୍ଧିବାକୁ ନୂଆ ଜାମା। କିନ୍ତୁ ପୁନେର ବାସ୍ତବିକ ପରିସ୍ଥିତି ଏହାଠୁ ଢେର ବିପରୀତ। ମେହେନ୍ତର ବସ୍ତିରେ ତା ଘର, ଘର ନୁହେଁ ତ, ଖାଲି ମାଟିର କୁଡ଼ିଆ ଖଣ୍ଡେ। ତା ଭିତରେ ମେହେନ୍ତର ମାନଙ୍କର ଅଳକୁଚି ମଳକୁଚିର ସଂସାର। ସେହି ମେହେନ୍ତର ବସ୍ତିର ନାଁ ହେଉଛି ନାକଧରାପୁର। ଚାରିଆଡ଼େ କୁଡ଼ କୁଡ଼ ଅସନା ଓ ମଇଳା, ପଞ୍ଜାଏ ଚମଛଡ଼ା ରୋଗିଣା କୁକୁର, ନାକରୁ ସିଙ୍ଘାଣି ବୋହି ପଡୁଥିବା ଲଙ୍ଗଳା ଶିଶୁ, ନିଶାରେ ଚୁର ହୋଇ ମାଡ଼ଗାଳି ଲାଗୁଥିବା ବୟସ୍କ ଓ ସକାଳୁ ସକାଳୁ ମଇଳା ଟୋକେଇ ଏବଂ ପହଁରା ଧରି ପାଇଖାନା ସଫା କରିବାକୁ ବାହାରୁଥିବା ମଣିଷ, ଏହି ହେଉଛି ନାକଧରାପୁରର ଗୋଟା ଗୋଟା ଜୀବନ୍ତ ଦୃଶ୍ୟ। ପୁନିର ମା ହେଉଛି ଜେମା ନାମକ ମେହେନ୍ତ୍ରାଣୀ। ସେ ପୁନିକୁ ଅନ୍ୟମାନଙ୍କ ପରି କାମକୁ ଛାଡ଼େ ନାହିଁ। ସେ ଚାହେଁ ପୁନି ଘର ଭିତରେ ରହୁ, ସେ ଚାହେଁନି ପୁନିର ଭାଗ୍ୟ ବସ୍ତିର ଅନ୍ୟ ଝିଅ ପିଲାମାନଙ୍କ ପରି ହେଉ। ତା ଅଲି ଅଲି ସୁକୁମାରୀ ଝିଅ ସକାଳୁ ଯାଇ ପରର ପାଇଖାନା ସଫା କରିବ, ଏକଥା ଭାବିଲା ବେଳକୁ ଜେମାର ଦେହ ଜଳିଯାଏ। ଘଟଣା କ୍ରମରେ ପୁନିର ବୋଉ ଗୋଟାଏ କୋବି ଚୋରି କଲାବେଳେ ଜଗୁଆଳିଠାରୁ ନିସ୍ତୁକ ମାଡ଼ ଖାଏ ଓ ଜ୍ୱରରେ ପଡ଼େ। ବୋଉର ଏତାଦୃଶ ଅବସ୍ଥା ହେଲା ପରେ ପୁନି ନିଜେ କର୍ମକ୍ଷେତ୍ରକୁ ଓହ୍ଲାଇବାର ନିଷ୍ପତ୍ତି ନିଏ। ବସ୍ତିର ଅନ୍ୟ ଝିଅମାନଙ୍କ ପରି ପୁନି କାମକୁ ଯିବ, ଘରକୁ ପଇସା ଆଣିବ, ତା ନିଜ କାମ କଲା ପଇସାରେ ବୋଉ ପାଇଁ ପଥି କିଣିବ, ଭାତ ରାନ୍ଧିବ। ଏକଥା ଭାବିଲା ବେଳକୁ ପୁନିର ଛାତି କୁଣ୍ଢେମୋଟ ହୋଇଉଠିଛି। ନୂତନ କର୍ମର ବ୍ୟାପକ ସମ୍ଭାବନାରେ ତା ମନ ଆକାଶ ଉଜ୍ଜଳ ଦିଶିଛି। ପୁନି ନିଜ ବୋଉର ଅସନା ଲୁଗା ପିନ୍ଧି ପକାଇ ସକାଳୁ ସକାଳୁ କାମକୁ ବାହାରି ଆସିଛି, ତା ସହ ତା ସାଙ୍ଗ ରଙ୍ଗ ଓ ଟଭା। ସେମାନେ ପୁନିକୁ ଅପରୂପ ଆଜି କାମକୁ ଆସିଛନ୍ତି କହି ଥଟ୍ଟା କରିଛନ୍ତି। ପୁନି ଭଳି ସୁକୁମାରୀ ଝିଅ ପରର ପାଇଖାନା କିପରି ସଫା କରିବ ସେ ନେଇ ଆଶଙ୍କା ପ୍ରକାଶ କରିବା ସହ ପୁନିକୁ ସାହସ ମଧ୍ୟ ଯୋଗାଇ ଦେଇଛନ୍ତି। ଏହି ଅସନା କାମ କଲାବେଳେ କିଭଳି ଥଟ୍ଟା ତାମସା କରି ପିଙ୍କା ଟାଣି କାମ ହୋଇଯାଏ ସେ କଥା ବୁଝାଇବାରେ ଲାଗିଛନ୍ତି। ପ୍ରଥମ ଦିନ ବାବୁମାନଙ୍କ ପାଇଖାନା ସଫା କଲାବେଳକୁ ଘୃଣାରେ ପୁନିର ଦେହ ହାତ ପୁରି ଉଠିଛି, ତା ଦେହରେ ମନରେ ମଇଳା ଲାଗିଛି। ସେ କାମରୁ ଫେରିବା ପରେ ନିଜ ଦେହର ମଇଳା ସଫା କରିବା ପାଇଁ ଘଣ୍ଟା ଘଣ୍ଟା ଟୁବି ଗାଡ଼ିଆରେ ଦେହକୁ ରେନ୍ଥିଛି। ଦେହର ମଇଳା ଯାଇଛି ହେଲେ ମନର ମଇଳା ଯାଇନି। ପୁନି ଆହୁରି ରାନ୍ଧିଛି, କାମ କରିବାର ପୂର୍ବ ପୁଲକତା ତାର ମରିଯାଇଛି। ଜେମାର ଶରୀର କ୍ରମାଗତ ଅସୁସ୍ଥ ରହିଛି। ପୁନି ନାକଟେକାରୁ ଆରମ୍ଭ କରିଥିବା କାମକୁ ଦେହସୁଆ କରିଛି। ସେ ରଙ୍ଗ ଓ ଟଭା ସହ ମିଶି ଥଟ୍ଟାତାମସା କରିଛି, ପିଙ୍କା ଟାଣିଛି। ନିଜ କୁଡ଼ିଆର ଝରକାରୁ ଯେଉଁ ବଡ଼ ବଡ଼ କୋଠା ଦେଖି ପୁନିର ଆଖି ଖୁସି ହୋଇଯାଏ, ଏବେ ସେ ସେହି ବଡ଼ ବଡ଼ କୋଠାମାନଙ୍କର ପାଇଖାନା ସଫା କରୁଛି। ସେହି ବଡ଼ ବଡ଼ କୋଠାମାନଙ୍କ ଭିତରୁ ଅବିନାଶ ବାବୁଙ୍କ କୋଠା ତା କୁଡ଼ିଆର ଠିକ୍ ବିପରୀତ ପାର୍ଶ୍ୱରେ। ଅବିନାଶ ବାବୁଙ୍କ ଯୋଡ଼ିଏ ପୁଅ ଓ ଝିଅ, ଝିଅର ନାଁ ମାନମୟୀ ଏବଂ ପୁଅର ନାଁ ହେଉଛି ଅଘର। ମାନବୀ ପୁନିର ସମବୟସ୍କା। ସେ ଅବସର ସମୟରେ ଖବରକାଗଜ ପଢ଼େ, ଗୀତ ଶିଖେ, ମଟର ଗାଡ଼ିରେ ବୁଲିବାକୁ ଯାଏ, ନିଜକୁ ଯାବତୀୟ ପ୍ରସାଧନ କରି ସଜାଏ। ପୁନି ସମୟ ସମୟରେ ମାନୁ କଥା ମନକୁ ଆଣେ। କ'ଣ କଲେ ମଣିଷଟେ ପୁନି ନ ହେଇ ମାନୁ ହେଇ ଜନ୍ମ ହୁଏ, ଏହି ପ୍ରଶ୍ନ ପୁନିକୁ ରୀତିମତ ଘାରେ। ସେହିପରି ଅଘର ବାବୁଙ୍କୁ ଦେଖିଲେ ପୁନିର ଆଖି ଲାଖିଯାଏ। ସେ ଦେଖିବାକୁ ସୁନ୍ଦର, ବଳିଷ୍ଠ ଚେହେରା, ମୁହଁରେ ଦୀପ୍ତି, ସ୍ୱଭାବରେ ଭାବୁକ। ପୁନିର ମନ ଟାଣି ହୋଇଯାଏ ଦୁଇତାଲାର ବାଲକୋନି ପାଖକୁ, ଯେଉଁଠି ଅଘର ବାବୁ ବସନ୍ତି, ଭାବନ୍ତି, ନହେଲେ ଟହଲ ମାରନ୍ତି। ପୁନି ଜୀବନରେ ବାସ୍ତବତା ଓ ସ୍ୱପ୍ନ ଦୁଇଟା ରେଳ ଲାଇନ ପରି ସମାନ୍ତର ଭାବେ ଆଗକୁ ବଢ଼ନ୍ତି। ତା ବାସ୍ତବ ଜୀବନର ପୁରୁଷ ହେଉଛି ସନିଆ। ସନିଆ ହୁଙ୍କାପିଟା ପ୍ରକୃତିର ମଣିଷ, ଭିତରୁ ସାଫ, ମନରୁ ନିରୀହ। ସନିଆ ଓ ପୁନି ପିଲାଦିନୁ ସାଙ୍ଗ, ଗୋଟାଏ ବସ୍ତିରେ ଘର। ସନିଆ ପୁନିକୁ ଖୁବ୍ ଭଲ ପାଏ, ପୁନି ପାଇଁ ଚାନ୍ଦର ଘର ତୋଳିବାକୁ ସ୍ୱପ୍ନ ଦେଖେ। ପୁନିର ସନିଆ ପ୍ରତି ଭିତର ମମତା ଝରିପଡ଼େ। ସେ ସନିଆର ନିରୀହ ପ୍ରେମକୁ ମନେ ମନେ ସ୍ୱୀକାର କରେ, ହେଲେ ପାଟି ଫିଟାଏ ନାହିଁ। ସନିଆ ମଇଳା ଗାଡ଼ି ଟାଣେ, ସେହି କାମରୁ ଯାହା କିଛି ମିଳେ ପୁନି ପାଇଁ କିଛି ଗୋଟାଏ ଭଲ ଜିନିଷ କିଣିବାର ସ୍ୱପ୍ନ ଦେଖେ। ମେହେନ୍ତର ସାହିର ଅନ୍ୟ ଜଣେ ଚରିତ୍ର ହେଉଛି ଧନୀବୁଢ଼ା। ସେ ସମସ୍ତଙ୍କ ଦୁଃଖ ସୁଖରେ ଛିଡ଼ା ହୁଏ, ମେହେନ୍ତର ବସ୍ତିକୁ ନିଜର ପରିବାର ମାନେ। ମେହେନ୍ତରମାନଙ୍କ ମଇଳା ସଫା କାମକୁ ଧନୀବୁଢ଼ା ବିରୋଧ କରେ। ସେହି ଧନିକ ଶ୍ରେଣୀର ତଣ୍ଟି ଚିପି ପଇସା ରୋଜଗାର କରିବାକୁ ଅନ୍ୟମାନଙ୍କୁ ଉସୁକାଏ, ନେଇ ଆଣି ଥୋଇପାରିଲେ ଚୋରିବିଦ୍ୟା ଭଲ। ଏହି ଉକ୍ତିକୁ ଗୁରୁ ମାନି ଧନୀବୁଢ଼ା ଚୌର୍ଯ୍ୟବୃତ୍ତିର ପ୍ରଚାର କରେ। ପୁନିକୁ ନିଜର କରିବା ନିଶାରେ ସନିଆ ଅଧିକ ପଇସା ରୋଜଗାର କରିବାକୁ ଚାହିଁଛି। ସେ ପଇସା ରୋଜଗାର କରି ଦେଖେଇ ପାରିଲେ ପୁନିର ବୋଉ ଜେମା ନିଶ୍ଚୟ ଖୁସି ହେବ ଏବଂ ତା ହାତରେ ପୁନିର ହାତକୁ ଦେବ। ଏସବୁ ମନରେ ବିଚାରି ସନିଆ ଧନୀବୁଢ଼ାର ଶିଷ୍ୟ ହୋଇଛି। ସେମାନଙ୍କ ପ୍ରଥମ ଚୋରି ସଂଘଟିତ ହୋଇଛି ଅବିନାଶ ବାବୁଙ୍କ ଘରେ। ଅବିନାଶ ବାବୁଙ୍କୁ ଡରେଇ ଧମକେଇ ସେମାନେ ତାଙ୍କ ସିନ୍ଦୁକରେ ଥିବା କିଛି ପଇସା ଲୁଟି ନେଇଛନ୍ତି।
ଏହାପରେ ସନିଆ ନିଜ ଜୀବନକୁ ମନଭରି

ଉପଭୋଗ କରିବାର ଲାଗିଛି। ତା ପାଇଁ ଦୁର୍ବୋଧ୍ୟ ମନେ ହେଉଥିବା ମଟରରେ ବସିଛି, ମିଠାଇ ଖାଇଛି, ପୁନିକୁ ମେଳା ବୁଲେଇ ଆଣିଛି, ବାସ୍ନା ସ୍ନୋ ନୂଆ ଶାଢ଼ୀ କିଣିକି ଦେଇଛି। ପୁନି ବିପରୀତ ଦିଗରୁ ନିଜର ସ୍ନେହ ଓ ପ୍ରେମ କିଛି ସନିଆ ପାଇଁ ଢାଳି ଦେଇଛି। ସନିଆ ସେତକ ପାଇ ଧରାକୁ ସରାମଣିଛି। ଅବିନାଶ ବାବୁଙ୍କ ଘରକୁ ସବୁଦିନ ପାଇଖାନା ସଫା କରିବାକୁ ଗଲାବେଳେ ପୁନିର ଅଘର ବାବୁଙ୍କ ସହ ଆଖି ମିଶିଛି। ଦୂରରୁ ଜହ୍ନକୁ ଦେଖି ସ୍ୱପ୍ନ ବୁଣିଥିବା ପୁନି ପାଇଁ ଜହ୍ନ ସମୟ ସହ ହାତମୁଠାକୁ ଆସିଛି। ପୁନି ଏବଂ

0: କରିବା ପାଇଁ ଯୋଜନା ବାନ୍ଧିଛନ୍ତି। ମେହେନ୍ତର ବସ୍ତି ଥିବା ଜାଗାକୁ ନିଜ ନାମରେ ପଞ୍ଜୀକରଣ କରି ସେମାନଙ୍କର ମୂଳୋତ୍ପାଟନ କରିବା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ସାଜିଛି। ସେ ଏଥିପାଇଁ ଅଘରଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଘଟଣାକ୍ରମରେ ଆଉ ଏକ ଚୋରି କରିବାକୁ ଯାଇ ସନିଆ ପୋଲିସ ହାତରେ ଧରାପଡ଼ିଛି। ପୋଲିସ ନିସ୍ତୁକ ମାଡ଼ ମାରି ସନିଆକୁ ଜେଲ୍ ନେଇଛି। ସନିଆର ଏତାଦୃଶ ଅବସ୍ଥା ଦେଖି ପୁନିର ହୃଦୟ ବିଗଳିତ ହୋଇ ଉଠିଛି। ସନିଆ ପ୍ରତି ଥିବା ଭଲ ପାଇବା ଆଉ ସ୍ନେହ ତରଳ ହୋଇ ପୁନିର ଆଖି ଦେଇ ବୋହିଯାଉଛି। ସେ ଅଘରଙ୍କୁ ଭଲ ପାଏ। ଅଘର ଦିବାସ୍ୱପ୍ନ ପରି ହେଲେ ଏ ସନିଆ ତାର ବାସ୍ତବିକତାର ସ୍ୱରୂପ। ସେ ପୁନିକୁ ସୀମା ବାହାରେ ପ୍ରେମ କରେ। ସନିଆର ଏଭଳି ଅବସ୍ଥା ପୁନି ଆଦୌ ସହିପାରେ ନାହିଁ। ଅବିନାଶ ବାବୁଙ୍କ ଘରେ ଯଶୋଦା ନାମ୍ନୀ ଚାକରାଣୀ କାମ କରେ। ସେ କେବେ ଅବିନାଶ ବାବୁଙ୍କ ଖୁବ୍ ଅନ୍ତରଙ୍ଗ ଥିଲା। ଜାତି ଆଉ କର୍ମରେ ଛୋଟ ଥିବା ସେ ନାରୀଟିକୁ ଅବିନାଶ ବାବୁ ଯୁବକ ଅବସ୍ଥାରେ ପ୍ରଲୋଭନ ଦେଖାଇ ନିଜର କରିଥିଲେ। ସମୟକ୍ରମେ ତା ସ୍ଥାନ ଯାଇଛି ଏବଂ ସେହି ସ୍ଥାନ ନେଇଛନ୍ତି ଅବିନାଶ ବାବୁଙ୍କ ଧର୍ମପତ୍ନୀ ରମା। ଯଶୋଧା ଏବେ ଏକ ପାଗଳୀ ଚାକରାଣୀ, ମାତ୍ର ସେ ବେଳେବେଳେ ପାଗଳାମୀ ବାହାର କରେ। ଏତେ ବର୍ଷ ପରେ ବି ସେହି ପୁରୁଣା କଥାକୁ ଦୋହରାଏ। ତାର ସେହି କଥାଗୁଡ଼ିକ ଶୁଣିଲା ବେଳକୁ ଅବିନାଶ ବାବୁଙ୍କ ସଭ୍ୟ ଚେହେରା ତଳେ ଥିବା ସେ ଅସଭ୍ୟ ରୂପଟା ଝଲସି ଉଠେ। ଅଘର ଓ ପୁନିଙ୍କର କ୍ରମାଗତ ମିଳାମିଶା ଜାରି ରହିଛି। ସନ୍ଧ୍ୟା ହେଲେ ଅଘର ଟର୍ଚ୍ଚ ଖଣ୍ଡ ଧରି ବୁଲି ଆସନ୍ତି ଏବଂ ପୁନି ମିଛ ସତ କହି ଘରୁ ଚାଲି ଆସେ ତାଙ୍କର ଟିକେ ସହଚର୍ଯ୍ୟ ପାଇଁ। ପୁନି ବାସ୍ତବତାକୁ ସେହି କ୍ଷଣରେ ଭୁଲିଯାଇ ତାଙ୍କ ସହ ମିଠା ମିଠା ସ୍ୱପ୍ନରେ ମଜିଯାଏ। ସେ ସ୍ୱପ୍ନର ଅନ୍ତରେ ଲହୁଲୁହାଣ ନା ଉଷୁମ ନରମ ସେଜ ସେ ବୁଝିପାରେନି। ଅବିନାଶ ବାବୁଙ୍କ ଚକ୍ରାନ୍ତ କ୍ରମେ ମେହେନ୍ତର ବସ୍ତିର ଜାଗା ତାଙ୍କ ନିଜ ନାଁକୁ ଆସିଛି। ଏବେ ମେହେନ୍ତର ବସ୍ତି ଉଠାଇବା ପାଇଁ ଡେଙ୍ଗୁରା ପିଟା ହୋଇଛି। ଏଭଳି ଏକ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଧନୀ ବୁଢ଼ା ସମସ୍ତଙ୍କୁ ବୁଝାଇ ସୁଝାଇ ଆନ୍ଦୋଳନର ପ୍ରମୁଖ କର୍ତ୍ତା ସାଜିଛି। ଏହି ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଅବିନାଶ ବାବୁ ସାମ ଦାନ ଦଣ୍ଡ ଭେଦ ନୀତିକୁ ଗ୍ରହଣ କରିଛନ୍ତି। ପ୍ରଥମେ ସ୍ଥାନୀୟ ନେତାଙ୍କ ଦ୍ୱାରା ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଛି ଏବଂ ତାଙ୍କୁ ପ୍ରଲୋଭନ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କିଛି ବୁଝିଛନ୍ତି ଆଉ କିଛି ବୁଝିନାହାନ୍ତି। ଏହାପରେ ହଠାତ୍ ଦିନେ ରାତିରେ ମେହେନ୍ତର ବସ୍ତିରେ ନିଆଁ ଲାଗିଯାଇଛି ଏବଂ ମେହେନ୍ତରମାନଙ୍କ ଅଳକୁଚି ଅଳକୁଚି ସଂସାର ନିଶ୍ଚିହ୍ନ ହୋଇଛି। ସାହିରେ ନିଆଁ ଲାଗିଥିବା ଦେଖି ପ୍ରବଳ କାନ୍ଦଣା ଉଠିଛି। ଏପଟେ ମାନବୀ କୋଠା ଝରକାରୁ ଅଗ୍ନିର ଏହି କରାଳ ରୂପକୁ ପରିଦର୍ଶନ କରି ତୃପ୍ତ ହେଉଥିବାର ଦେଖାଯାଇଛି। କିଭଳି ଧନିକ ଶ୍ରେଣୀ ଗରିବ ମଳିମୁଣ୍ଡିଆମାନଙ୍କ ହାଡ଼ରେ ପଶାପାଲି ଖେଳନ୍ତି ଏହା ଏହି ଉପନ୍ୟାସରେ ଦର୍ଶାଯାଇଛି। ଏଭଳି ଆକସ୍ମିକ ଘଟଣାରେ ଜେମା ପାଗିଳି ପରି ଆବୁରୁ ଜାବୁରୁ ଗପି ଚାଲିଛି। ତା କଥାର ସାରାଂଶ ଅବିନାଶ ବାବୁଙ୍କର ଅବୈଧ ସନ୍ତାନ ହେଉଛି ପୁନି। ପୁନି ବୋହୁର ଏ କଥାକୁ ଅନ୍ୟମାନେ ଅବିଶ୍ୱାସ କରି ମଜାରେ ଉଡ଼ାଇ ନେଇଛନ୍ତି। ତହି ପରଦିନ ମେହେନ୍ତରମାନେ ନୂଆ ବସ୍ତିର ସନ୍ଧାନରେ ବାହାରି ଯାଇଛନ୍ତି ଏବଂ ସେମାନଙ୍କ ଦରପଡ଼ା କୁଡ଼ିଆକୁ ଧୂଳିସାତ କରି ସେହି ସ୍ଥାନରେ ଅବିନାଶ ବାବୁଙ୍କର ପରିବାର ପୂଜାର୍ଚ୍ଚନା କରିଛନ୍ତି ଏବଂ ମନ୍ଦିରଟିଏ ତୋଳିବ ବୋଲି ଭାବିଛନ୍ତି। ଉପନ୍ୟାସର କଥାବସ୍ତୁ ଏଇଠି ସମାପ୍ତ ହୋଇଛି ସେନା। ଏହା ପାଠକ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଥିଲା ବାଲା ଓ ନଥିବା ବାଲା, ସ୍ପୃଶ୍ୟ ଓ ଅସ୍ପୃଶ୍ୟ, ସତରେ କ'ଣ ଆମମାନଙ୍କ ଭିତରେ ମଣିଷ ପଣିଆ ବଞ୍ଚିଛି? ଆଗକୁ ବଢ଼ିବାକୁ ହେଲେ କ'ଣ ସବୁବେଳେ ସମାଜର ଶୋଷିତ ଗୋଷ୍ଠୀର ଛାତି ଉପରେ ଗୋଡ଼ ରଖି ଆଗକୁ ଯିବାକୁ ହେବ? ଏହି କ୍ଷେତ୍ରରେ ହରିଜନ ଏକ ଯୁଗାନ୍ତକାରୀ ରଚନା।
1: ତେବେ ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଗୋପୀନାଥ ମହାନ୍ତିଙ୍କ ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ, ଯାହାକୁ ଆଲୋଚନା କରିଥିଲେ ଆଶୁତୋଷ ମିଶ୍ର।
2: ବନ୍ଧୁ, କବିତାରେ ସାଇତା ଅତୀତର ସ୍ମୃତି, ବର୍ତ୍ତମାନର ସୁଖ ଦୁଃଖ, ଭବିଷ୍ୟତର ଭାବନା, ଆଉ ପୁଣି ମନ ତଳର କେତେ ଅପୁହା କଥା।
1: ହଁ ଶ୍ରୋତା ବନ୍ଧୁ, କବିତାଟି ଲେଖି ହୁଏ ବୋଲି ସିନା କବିଟିଏ କାନ୍ଦେନି ଆଖିରେ, ଝରେନି ତା ଆଖିରୁ ଲୁହ, କବି କାନ୍ଦେ ତା ଶବ୍ଦରେ, ଢାଳି ଦେଇ କଲମରୁ କାଳି।
2: ସେଥିପାଇଁ ତ ବନ୍ଧୁ ଶ୍ରୋତା ଭାଇ ଭଉଣୀ ଲେଖି ପଠାନ୍ତି ନିଜ ମନର କଥାକୁ ଆମ ପାଖକୁ କବିତାରେ, ଆମେ ପରଷି ଦେଉ ସେହି କବିତା ଆମ ଶ୍ରୋତାମାନଙ୍କ ଆଗରେ।
1: ତେବେ ଆଉ ଡେରି ନ କରି ଶୀତଲ ଶୁଣିବା ଶ୍ରୋତାଙ୍କ କଲମରୁ କବିତା।
2: ଶ୍ରୋତାଙ୍କ କଲମରୁ କବିତାରେ ପ୍ରଥମ କବିତାଟି ପଠାଇଛନ୍ତି ପ୍ରଶାନ୍ତ ମହାନ୍ତି। କବିତାର ଶୀର୍ଷକ ତୁମେ ଗଲା ପରେ। ଖାସ୍ ତୁମେ ଗଲା ପରେ ମୋ ଚାରିପାଖ ପୃଥିବୀଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିଲା, ବଦଳି ଯାଉଥିଲା ଭୂଗୋଳ। ଖାସ୍ ତୁମେ ଗଲା ପରେ ଆସିନି ଫଗୁଣ, ମଳୟ ମଉଳି ଯାଏ ବସନ୍ତର ବାସ ବିବନ୍ନ ବିବନ୍ନ। ଛମ ଛମ ଚାଲି ତୁମ କେତେ ଦୂରୀ କହଥରେ, ଶୁଭୁ ନାହିଁ ପାଦର ପାଉଁଜି, ନିଦାଗର ନିର୍ଘୋଷ ପଥରେ ପଥିକ ମୁଁ ନିଜେ ନିଜକୁ ପାଏନା, ଠିକଣା ମୁଁ ଯାଇଥାଏ ହଜି ତୁମେ ଗଲା ପରେ। ତୁମେ ଗଲା ପରେ କେବେ ଆସିନି ଶ୍ରାବଣ, ଭିଜିନି ମୁଁ ପ୍ରେମର ବର୍ଷାରେ, କଣ୍ଟାର ଆଘାତ ସହି ଫୁଲ ମୁଁ ତୋଳୁଛି, ଲହ ଲହ ଜୀବ।

0: ତେଣୁ ଜୀବନରେ ସଫଳତା ଆସୁ, ଟଙ୍କା ଆସୁ, ପଦବୀ ଆସୁ, କିନ୍ତୁ କେବେ ମଧ୍ୟ ଅହଙ୍କାର ହୃଦୟରେ ସ୍ଥାନ ନ ପାଉ।
1: ହଁ, ଯେମିତି ବିମଳ ବାବୁଙ୍କ ପୁଅ ଆକାଶ ତା ମାଙ୍କ ଭଳି ନମ୍ର ନ ହୋଇ ବାପାଙ୍କ ଭଳି ସାଜିଥିଲା ଅହଙ୍କାରୀ, ସେଥିପାଇଁ ତ ଅହଙ୍କାରୀ ଆଦର ନୁହେଁ ଅଭିଶାପ ପାଇଥାଏ।
0: ତେବେ ଶ୍ରୋତା ବନ୍ଧୁ, ଶୁଣିବା ଏହି ପରିପ୍ରେକ୍ଷୀରେ ଆଜିର ଗଳ୍ପ ଅଭିଶାପ, ଯାହାକୁ ପଢି ଶୁଣାଉଛନ୍ତି ପ୍ରଭାସିନୀ ସାହୁ।
2: ବାଲେଶ୍ୱର ଜିଲ୍ଲାର ବୀରମିତ୍ରପୁର କହିଲେ ଜମିଦାର ବିମଳ ବାବୁଙ୍କୁ ହିଁ ବୁଝାଏ। ସାତ ଖଣ୍ଡ ଗାଁର ଜମିଦାର ଥିଲେ ବିମଳ ବାବୁ, ଲୋକେ ସାଆନ୍ତେ ବୋଲି ଡାକନ୍ତି। ପରିବାର କହିଲେ ସାଆନ୍ତେ, ସ୍ତ୍ରୀ ଶାନ୍ତି ଦେବୀ, ଆଉ ଏକମାତ୍ର ପୁଅ ଆକାଶ। ଏମିତିରେ ବି ଘରେ ଚାକର ପୂଜାରୀ ଏମାନଙ୍କର ଅଭାବ ନାହିଁ। ମା ସାନ୍ତାଣୀ ମାନେ ଶାନ୍ତି ଦେବୀ ବା, ସେ ଖୁବ୍ ଭଲ ମଣିଷ, ଅନ୍ୟମାନଙ୍କୁ ଖୁବ୍ ଭଲ ପାଉଥିଲେ, ଆପଣାର ବୋଲି ଭାବୁଥିଲେ। ସିଏ ଜମିଦାରଙ୍କ ସ୍ତ୍ରୀ କି ବଡ଼ ଘର ବୋଉ ବୋଲି ତାଙ୍କ ମନରେ ଟିକେ ବି ଗର୍ବ ନାହିଁ। ହେଲେ ବିମଳ ବାବୁ ପୁରା ପୁରୀ ଓଲଟା ମଣିଷ। ଜମିଦାର ବୋଲି ଅନ୍ୟ କାହାରିକୁ ନା ଖାତିର କରନ୍ତି ନା ସମ୍ମାନ, ନିରୀହ ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲନ୍ତି, ପୁଣି ସେମାନଙ୍କୁ ଆକ୍ଷେପ କରି କେତେ କଥା ଶୁଣନ୍ତି। ସେମାନେ ଏତେ ସବୁ ଅନ୍ୟାୟକୁ ସହି ଯାଆନ୍ତି ସିନା, ହେଲେ ଡରରେ ତୁଣ୍ଡ ଖୋଲନ୍ତି ନାହିଁ, କାହାର ବା ନିଜ ଜୀବନ ଉପରେ ଭରସା ନାହିଁ। ଏମିତିରେ ଦିନ କେତେ ଗୁଡ଼ିଏ ବିତିଗଲାଣି। ଏବେ ବୋଧେ ଭଗବାନଙ୍କର ଏଇଆ ହିଁ ଇଚ୍ଛା, ହଠାତ୍ ମା ସାଆନ୍ତାଣୀଙ୍କର ହୃଦଘାତରେ ଦେହାନ୍ତ ହୋଇଗଲା। ସତେ ଯେମିତି ସାଆନ୍ତଙ୍କ ଘରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଲା, ସାରା ବୀରମିତ୍ରପୁର ଶୋକାକୁଳ ପରିବେଶ ପାଲଟିଗଲା, ଆଉ କାହା ମୁହଁରେ ଖୁସି ଦେଖିବାକୁ ମିଳିଲାନି। ବିମଳ ବାବୁ ବ୍ୟସ୍ତ ହୋଇପଡ଼ୁଥିଲେ, ପୁଅ ଆକାଶ ଏବେ ମା ଛଣ୍ଡ ହୋଇଗଲା। ସେ ମନକୁ ମନ ଚିନ୍ତା କଲେ, ଆକାଶକୁ ନେଇ ହଷ୍ଟେଲରେ ଛାଡ଼ିଦେବି, ତାଙ୍କରି କଥା ହିଁ ରହିଲା। ବାପାଙ୍କ ପରି ପୁଅଟି ମଧ୍ୟ ଅନ୍ୟ କାହାରିକୁ ଭଲସେ କଥା କହେ ନାହିଁ କି ଖାତିର କରେ ନାହିଁ। ଏସବୁ ଭିତରେ ଏମିତି ଅନେକ ଦିନ ବିତିଗଲାଣି। ଆଗଭଳି ସାଆନ୍ତଙ୍କ ଦେହ ସେତେ ଭଲ ରହୁନାହିଁ। ସେ ଘରର ଚାକର ରଘୁକୁ ଡାକି କହିଲେ, ତୁ ସାନ ବାବୁଙ୍କ ପାଖକୁ ଖବର ପଠା, ତାକୁ ଦେଖିବାକୁ ମୋର ବହୁତ ଇଚ୍ଛା। ସାଆନ୍ତେ, ଆପଣ ଏ କଥା ମୋ ମନରୁ ଛଡ଼େଇ ନେଲେ, ସାନ ବାବୁଙ୍କୁ ଦେଖିବା ପାଇଁ ମୋ ମନ ବି ଉଚ୍ଛନ, ଖାଲି ଆପଣଙ୍କ ଡରରେ ମୁହଁ ଖୋଲେନି। ଯାହା ହେଉ, ଏତେ ଦିନେ ମୋ ଡାକ ଈଶ୍ୱର ଶୁଣିଲେ, ଏପଟେ ବାପାଙ୍କ ଖବର ପାଇ ପୁଅ ଆକାଶ ବି ଖୁବ୍ ବ୍ୟସ୍ତ, ସେ କେବେଠାରୁ ବାପାଙ୍କୁ ଦେଖି ନାହିଁ, ତେଣୁ ବାପାଙ୍କୁ ଦେଖିବା ପାଇଁ ଦୁଇଦିନ ଭିତରେ ଘରେ ହାଜର। ପୁଅକୁ ଦେଖି ବାପାଙ୍କ ଆଖିରେ ଲୁହରେ ଛଳ ଛଳ ହୋଇଗଲା। ଆକାଶ ବାପାଙ୍କୁ ଯାଇ କହିଲା, ଏତେ ଦିନ ପରେ ପୁଅକୁ ପାଖରେ ପାଇ ଆପଣ ଖୁସି ହେବା ପରିବର୍ତ୍ତେ ମନ ଦୁଃଖ କରୁଛନ୍ତି, ମୁଁ ଏବେ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବି ନାହିଁ। ଠିକ୍ ଅଛି। ଏହି ସମୟରେ ବାହାରୁ ଶୁଣାଗଲା ଝିଅଟିର ସ୍ୱର, ସାଆନ୍ତେ ସାଆନ୍ତେ। ଡାକ ଶୁଣି ସାନ ବାବୁ ବାହାରକୁ ଆସି ପଚାରିବାରୁ ଝିଅଟି କହିଲା, ଆପଣ କିଏ ବାବୁ? କାଇଁ, ମୁଁ ତ ଆପଣଙ୍କୁ ଏ ଘରେ କେବେ ଦେଖି ନାହିଁ। ମୋ କଥା ଛାଡ଼, ଆଗ ତୁ କହ ତୁ କିଏ? ବାବୁ, ମୁଁ ଚମ୍ପା, କଣ ଜାଣିପାରୁନାହାନ୍ତି ମ, ଆପଣଙ୍କ ଘରେ କାମ କରୁଥିବା ରଘୁର ଝିଅ ଚମ୍ପା। କଥା କଣ କି, ବାପାଙ୍କ ଦେହ ଖରାପ ଅଛି, ସେ କଣ କହୁଥିଲେ କି ତାଙ୍କ ସାନ ବାବୁଙ୍କର ଆଜି ଆସିବାର ଥିଲା, ସେଥିଲାଗି ସେ ମତେ ପଠାଇଛନ୍ତି। ଆପଣ ତାଙ୍କ ସାନ ବାବୁ କି? ବାବୁ, ମୁଁ ପରା ଆପଣଙ୍କୁ କିଛି ପଚାରୁଛି, ଆପଣ ଏମିତି କଣ ଦେଖୁଛନ୍ତି? ଆରେ, ସେମିତି କିଛି କଥା ନାହିଁ, ମୁଁ ହିଁ ତୋର ସାନ ବାବୁ। ଠିକ୍ ଅଛି, ରଘୁ କିଛି ଦିନ ଘରେ ବିଶ୍ରାମ କରୁ, ତୁ ତ ଅଛୁ, ତୁ ଏ ଘରେ କିଛି ଦିନ ପାଇଁ ରହିଯା, ବାହାରେ କାହିଁ ଛିଡ଼ା ହେଲୁ, ଆ ଭିତରକୁ ଆ। ଆକାଶ ବାବୁଙ୍କର ଖରାପ ନଜର ପ୍ରଥମରୁ ହିଁ ଚମ୍ପା ଉପରେ ପଡ଼ିଥିଲା। ସେ ଚମ୍ପାକୁ ଦେଖୁ ଦେଖୁ ତାଙ୍କ ମନରେ ପାପ ଚିନ୍ତାଧାରା ହିଁ ପାଶି ଯାଇଥିଲା। ସେ ଚମ୍ପାକୁ କେମିତି ହାସଲ କରିବେ ସେ ଦିନକୁ ହିଁ ଅପେକ୍ଷା କରୁଥିଲେ। ଚମ୍ପାକୁ ଦିନେ ଘରେ ଏକା ପାଇ ତା ସହ ଖରାପ ବ୍ୟବହାର କରିଥିଲେ। ଏହି ଘଟଣା ପରେ ଚମ୍ପା ପୁରା ଭାଙ୍ଗି ପଡ଼ିଥିଲା, ମୁହଁ ଲୁଚେଇ କାନ୍ଦିବା ଛଡ଼ା ମୁହଁ ଖୋଲି କାହାକୁ କିଛି କହିପାରୁନଥିଲା। ଏ କଥା ସେ କହିବ ବା କାହାକୁ? ଏମିତି କିଛି ଦିନ ବିତିଗଲାଣି। ଏପଟେ ପୁଅ ବାହାଘର ଲାଗି ବିମଳ ବାବୁ କନ୍ୟା ପାତ୍ରେ ଦେଖିସାରିଲେଣି, ଆସନ୍ତା ମାସ ପାଇଁ ବିବାହ ସ୍ଥିର ମଧ୍ୟ ଠିକ୍ ହୋଇଗଲା। ଏ କଥା ଶୁଣି ଚମ୍ପା ମନେ ମନେ ସ୍ଥିର କଲା, ମୋ ସହିତ ସାନ ବାବୁ ଏପରି ବ୍ୟବହାର କରିବା ପରେ ସେ ଅନ୍ୟ କାହାକୁ କେମିତି କିପରି ବିବାହ କରିପାରିବେ। ଖାଲି ସେତିକି ନୁହେଁ, ସେଦିନ ତାଙ୍କର ସେ ଭୁଲ ପାଇଁ ମୁଁ ଏବେ ତାଙ୍କ ପିଲାର ମା ହେବାକୁ ଯାଉଛି, ମୋ ନିଜ ପାଇଁ ନହେଲେ ନାହିଁ, କମସେ କମ୍ ତାଙ୍କ ପିଲାର ଅଧିକାର ମୁଁ ତାଙ୍କଠାରୁ ନିଶ୍ଚୟ ଆଦାୟ କରିବି। ଚମ୍ପାଠାରୁ ସମସ୍ତ କଥା ଶୁଣି ଆକାଶ ବାବୁ ଚମକି ପଡ଼ିଲେ। ଗରିବ ଛୋଟଲୋକ ଭିକାରୁଣୀ ଏମିତି ଅନେକ କଥା କହି ତାଚ୍ଛଲ୍ୟ କଲେ। ଗରିବ ଲୋକଙ୍କୁ ତାଙ୍କ ଅଧିକାର ଦେବା ପାଇଁ ଯଦି ଆପଣଙ୍କୁ ଖରାପ ଲାଗୁଛି, ତାହେଲେ ମୋ ସହିତ ଏଭଳି ଛୋଟ କାମ କରିବାକୁ ଆପଣଙ୍କୁ ଟିକେ ବି ଖରାପ ଲାଗିଲାନି? କଣ ପାଇଁ ଆପଣଙ୍କର ଏ ଗର୍ବ ଅହଙ୍କାର? ଯଦି କେବେ ଆପଣମାନଙ୍କ ପରି ବଡ଼ ଲୋକ ଶରୀରରେ ଆମମାନଙ୍କ ଗରିବ ଲୋକର ହାର୍ଟ, କିଡ୍ନୀ, ଆଖି, ବ୍ଲଡ୍ ଏସବୁ ଲାଗି ଆପଣମାନଙ୍କ ଜୀବନ ବଞ୍ଚି ଯାଇପାରୁଛି, କାହିଁ ସେତେବେଳେ ତ ଏ ବାଛ ବିଚାରର କଥା ଉଠୁନି? ତାହେଲେ ମତେ ଏ ଘରେ ଅଧିକାର ମିଳିବାର ଅସୁବିଧା କଣ? ଠିକ୍ ଅଛି, ଆଜି ସିନା ମୁଁ ଏଠୁ ଚାଲିଯିବି, ହେଲେ ନାରୀ ଆଖିର ଲୁହରେ ଆପଣଙ୍କର ଗର୍ବ ଅହଙ୍କାର ପୋଡ଼ି ପାଉଁଶ ହୋଇଯିବ।

0: ଏ ବଂଶରେ ଆଉ କେହି କୁଳଦୀପ ହୋଇ ରହିବେ ନାହିଁ। ଆଜି ଏଇଟା ମୋର ଆପଣଙ୍କୁ ଅଭିଶାପ। ସେଦିନର ସେଇ ଅଭିଶାପଟି ସତରେ ସତ ହୋଇଗଲା। ଅନେକ ବର୍ଷ ବିତି ଯାଇଥିଲେ ବି ସେ ପରିବାରରେ ଆଜି ପର୍ଯ୍ୟନ୍ତ କୌଣସି କୁଳଦୀପ ଜାତ ହେଲେ ନାହିଁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଗଳ୍ପ ଅଭିଶାପ, ଯାହାକୁ ପଢ଼ି ଶୁଣାଉଥିଲେ ପ୍ରଭାସିନୀ ସାହୁ।
2: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆପଣମାନେ ଆମକୁ ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
2: ଆମ ମେଲ୍ ଆଇଡି ହେଉଛି yv.airctc@gmail.com।
1: ତେବେ ଆଜିର ସୃଜନୀ ସନ୍ଧ୍ୟାରୁ ବିଦାୟ ନେଇ ରହୁଛି। ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ।
2: ଆଉ ମୁଁ ଶୀତଲ
1: ରହୁଛୁ। ନମସ୍କାର।

0: অজনা লিঙ্ক ক্লিক করন্তু নাই। সাইবার ক্রাইম হেল্পলাইন 1930 মনে রাখন্তু। এসবিআই সচেতন রহন্তু, সুরক্ষিত রহন্তু।
1: আচ্ছা দাসবাবু, আপনার ঘরটা 1970 রে তৈরি হইতিলা, রাইট? তাহলে এ পর্যন্ত এত স্ট্রং কেমিতি আছে?
2: আরে এটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিতিলি, এবং আজি মধ্যে চেটিনাড সিমেন্ট উপরে।
3: শক্তি যাহা বর্ষ বর্ষ নহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
4: यहाँ खबरें तोड़ी मरोड़ी नहीं जाती।
5: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
4: यहाँ होती है सीधी, सटीक और सच्ची खबरें।
5: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
4: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।
6: अपन माने कार्यक्रम सुनुछंदी आकाशवाणी कटक केन्द्र रु।
7: नमस्कार श्रोता बंधु, संध्या 6:00 रो न्यूज हेडलाइंस को अपन मान को स्वागत करूछि मु महेश्वर साहू। ଭାରତ ଏବେ ନକ୍ସଲମୁକ୍ତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଛତିଶଗଡ଼ର ବସ୍ତର ଜିଲ୍ଲାରେ ଆଜି ଶ୍ରୀ ଶାହା ଏହି ଘୋଷଣା କରିଛନ୍ତି। ନକ୍ସଲମୁକ୍ତ ଭାରତ ପାଇଁ ଯବାନମାନଙ୍କ ବଳିଦାନକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ଏଥିସହ ନକ୍ସଲମୁକ୍ତ ଲଢ଼େଇରେ ପ୍ରାଣବଳି ଦେଇଥିବା ଯବାନଙ୍କ ଜ୍ଞାତି ପରିଜନଙ୍କ ପ୍ରତି ଶ୍ରୀ ଶାହା ଗଭୀର ସମବେଦନା ଜଣାଇଛନ୍ତି। ଏଣିକି ବସ୍ତର ଜିଲ୍ଲା ବିକାଶ ପଥରେ ଆଗେଇବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଲାଗି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଆଜି ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ହୀରାକୁଦରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଆକଳନ କରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଓ ଏହାର ଚିକିତ୍ସା ପ୍ରଣାଳୀ ସମ୍ବନ୍ଧରେ ପ୍ରଚାର ପ୍ରସାର କରାଯାଇଛି। ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ମଧ୍ୟରେ ଆଜି ପୁଣି ଥରେ ଶ୍ରୀମନ୍ଦିରରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ହୋଇଛି। ପ୍ରାଧିକୃତ ଟିମ୍ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ କରୁଥିବାରୁ ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଚଳିତ ମାସରେ 9 ଦିନ ପାଇଁ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ। ଆସନ୍ତା 21, 23, 26, 28, 29 ଓ 30 ତାରିଖରେ ମଧ୍ୟ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ।

ର କାର୍ଯ୍ୟକ୍ରମର ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ଶରତ ଚନ୍ଦ୍ର ରଥ ଶ୍ରୀମଦ୍ ଭାଗବତର 41ତମ ଭାଗ ସକାଳ 6:40 ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆମ ମସ୍ତିଷ୍କ ଆଲୋଚନା କରିବେ ଡାକ୍ତର ରବୀନ୍ଦ୍ର କୁମାର ତଳାଇ ପ୍ରଭାତ ପରିକ୍ରମା ସକାଳ 7:25 କଥିକା ସକାଳ 7:35 ଏଥିରେ ଶୁଣିବେ ଅଗ୍ରେ ବହ୍ନି ପୃଷ୍ଠେ ଭାନୁ ରାତ୍ର ଚିବୁକ ସମର୍ପିତ ଜାନୁ ଆଲୋଚକ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା ସକାଳ 7:40 ରାଗମଞ୍ଜରୀ କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ ବୈଦେହିଶ ବିଳାସର 29ତମ ଭାଗ ସକାଳ 8:45 ଦିନ 10:00 ପ୍ରଚାର କରିବ ନାଟକ ଏବେ ନୁହେଁ ତ କେବେ ନୁହେଁ ରଚନା ହରିହର ମିଶ୍ର ପ୍ରଯୋଜନା ଝରଣା ଦାସ ଆମ ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଗୀତାରାଣୀ ଦାସ ଆଭା ପଣ୍ଡା ଏବଂ ବନ୍ଦିତା ଦାସ ଦିନ 11:30 ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ ଦିନ ଗୋଟାଏ 10 ମୃଦଙ୍ଗ ବାଦ୍ୟ ପରିବେଷଣ କରିବେ ବୁଦ୍ଧିରାମ ମୁତୁଲି ନାରୀମହଲ ଦିନ ଗୋଟାଏ 20 ଏଥିରେ ଆଳାପରେ ଶୁଣିବେ ତରଙ୍ଗବାଳା ତ୍ରିପାଠୀଙ୍କ ସହିତ ସାକ୍ଷାତକାର ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ସନ୍ଧ୍ୟା 6:30 ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହିତ ଆଲୋଚନା ରାତି 9:30 କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ବନମଲ୍ଲିକାର ଷଷ୍ଠ ଭାଗ ପ୍ରଚାର କରିବ ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 10:30 ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30 ଗୀତ ଗୀତିକା ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00 କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00 ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ।

0: ମହୁମାଛିଙ୍କ ଗତିବିଧି ଗୁରୁତ୍ୱ ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରିଚିତ। ଏଥିରୁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ହାତରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟୀର ଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମ୍ରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ। ଏତଦ୍ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ, ଚାକିରି ହଉ ବା ଚାକିରି ନଥାଉ, ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ। ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି। ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାଦେୟ। ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ। ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ। ଏବଂ ସାଧାରଣତଃ ଆମେ ଘରୋଇ ମହୁମାଛି ଯେଟା କହୁଛେ ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା, ଏହି ଦୁଇ ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁବାକ୍ସ ମାଧ୍ୟମରେ ହେଇପାରିବ। ଏବଂ ଏହି ମହୁବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ। ମହୁମାଛି ଥରେ ପରିବେଶ ସହିତ ଖାପ ଖୁଆଇଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟି ତିଆରି ହୋଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ, ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ, ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ। ତେଣୁ ମହୁମାଛି ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବରେ କରିପାରିବେ। ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ। ସେଥିପାଇଁ ଜଙ୍ଗଲ ରହିବା ଦରକାର, ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର। ଆମେ ଏଇଭଳି ଗୋଟିଏ ସୁନ୍ଦର ଏବଂ ଉପାଦେୟ ମୂଲ୍ୟବାନ ଚାଷକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି।
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक सोचा दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी। एक मिनट में, दो मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ।

ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ୍ କଲେଜ ଓ ହସ୍କିଟାଲ୍ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିଭିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ୍ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍କିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପଭି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ୍ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍କୋଚନ କରିବେ। ଅପରାହ୍ନ 3:00ରେ results.orissa.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9ଟି ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ June 5 ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା RIEBBS.ac.in ପୋର୍ଟାଲରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ତାରିଖରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, 24 ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ

0: ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ଭଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମ୍ରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲ୍ୟାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ 100 ବିଲିୟନ୍ ଡଲାର ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ଭଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର

0: ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍ରେ ପହଞ୍ଚଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧନ କରିଥିଲେ। ଭଲ୍ଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିଭିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। କୃଷିକ୍ଷେତ୍ର ଓ କୃଷକଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଏଥିସହ ଆସନ୍ତା ଜୁନ୍ 1 ତାରିଖରୁ 15 ତାରିଖ ଯାଏ କ୍ଷେତ ବଚାଓ ଅଭିଯାନ ଚାଲୁ ରହିବ। ଆଜି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଏଣିକି ନକଲି ବିହନ ବିକିଲେ ଜେଲ୍ ଦଣ୍ଡ ମିଳିବ, ପ୍ରତ୍ୟେକ ଚାଷୀଙ୍କୁ ଡିଜିଟାଲ ପରିଚୟପତ୍ର ପ୍ରଦାନ କରାଯିବ। କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟତଃ 5ଟି ମୁଖ୍ୟ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଖାଦ୍ୟ ସୁରକ୍ଷା, ପୋଷଣ ସୁରକ୍ଷା, ଚାଷୀଙ୍କ ଆୟ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ସଠିକ୍ ମୂଲ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆଜି ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ ହୋଇଛି। ଆସନ୍ତାକାଲି ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି, ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ରତିକାନ୍ତ ଶତପଥୀ, କଥାଚିତ୍ର ରୁମ୍କୁ ଝୁମାନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସ୍ଟଚୀ

0: ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
1: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାଥ ଜିଲ୍ଲେ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
0: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ବାରମ୍ଭାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡୁ ଗତବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚବାର ସମସ୍ତଙ୍କର ଅଧିକାର ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
2: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी। 1 मिनट में 2 मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା ଲକ୍ଷ୍ନୌ ଏବଂ ଚେନ୍ନାଇରେ ତିନୋଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍‌ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ଭାର ବୈଠକ ହେଉଛି ଏବଂ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
2: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଯାଇଛି। କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଗୋଟେ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ ବିଏଲ୍ଓ ମାନଙ୍କୁ ପୁଣି ଆଉଥରେ ଟିକେ ରିଫ୍ରେସ୍ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟାଦେଶ ଦେଇସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ

0: ସବୁ ଲେଖକର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମ ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି। ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ୍ କରିବା ପାଇଁ ଆମେ ଆମ ଲେବଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
1: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍କାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ ଏନ୍ଟିପିସି ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସି ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାରେରୁ ଅଧିକ କୃଷକ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ସୁମି ସୁମି
1: ଜେମା ବାପା ଜୁହାରେ ଜୁହାରେ
0: ହଁ ଜୁହାରେ ଜୁହାରେ ଆସିକି କେତେବେଳୁ ବସିଲଣି କି
1: ବସିଲେଣି କେତେବେଳୁ
0: କିନ୍ତୁ ଗୋଟାଏ କଥା
1: କଣ ମ ତମେ ଆଜି ତିନିଟା ବେଳେ କୁଆଡେ ଯାଉଥିଲ କହିଲ
0: ନା ମୋ ସୁମି ଇ ମୋ ବୋହୁକୁ ଦେଖୁନ ଖାଲି ପାଠ ପଢେଇବ।

0: ଛୁଆଙ୍କୁ ଇଏ ପାଖ ଘରକୁ କଣ ଯାଇଥିଲା ପଢିବା ପାଇଁ, ଆଉ ମତେ ସେ ତିନିଟା ସାଢେ ତିନିଟା ବେଳେ କହିଲା ବୋଉ ଟିକେ ଯାଉନି ଟିକେ ଝିଅକୁ ଧରି ଆସିବା, ମୁଁ ଯାଇଥିଲି।
1: ଆଚ୍ଛା ଖରାବେଳେ ଛୋଟ ଛୁଆକୁ ପାଠ ପଢିବା ପାଇଁ ପଠଉଛ, ଯୋଉ ନିରାଟ ଖରା ହେଇଛି।
0: ଏ କୁହନି କୁହନି, ଆଜିକାଲି ଦେଖୁଛ ତ ଇଏ ବାପା ମା ମାନେ ପିଲାକୁ ଉଠା ବସା କରଉଛନ୍ତି, ଖାଲି ପାଠ ପଢ ପାଠ ପଢ। ମୁଁ ତାକୁ ସେଇ କଥା କହିଲି,
1: ପାଠ ପଢିବ ଯେ ଆଗ ଦେହର ଯତ୍ନ ନବ କି ନାହିଁ।
0: ହଁ ପରା ଛୋଟ ପିଲା, ତାକୁ ବସେଇ ଉଠେଇ ଦଉନି, ଖରାବେଳଟାରେ ପଠେଇଲା କଣ ନା, ତୁ ଟିଉସନ ଯା।
1: ନାଇଁ ନାଇଁ ନାଇଁ ନାଇଁ ଚଳିବନି, ତମେ ଏଥିରେ ଟିକେ ଶକ୍ତ ହୁଅ।
0: ମୁଁ ପରା କହିଲି, ସେ କଣ ମୋ କଥା ଶୁଣୁଛନ୍ତି, ତଥାପି କହିଲେ ବୋଉ ଆଜି ଯାଇଛି ଆଉ କାଲିଠୁ ଯିବନି, କାଲି ଗଲାବେଳକୁ ସାଢେ ଚାରିଟା ବେଳେ ଯିବ।
1: ହଁ ଛାଇଲେ ଉଠେଇଲେ ପଠାଅ।
0: ହଁ
1: ତୁ ଉଦିଆ ଖରାବେଳଟାରେ ଛୋଟ ଛୁଆକୁ ଛାଡି ଦେଇଛ, ତା ପଛେ ପଛେ ତୁମେ ଯାଇଛ।
0: ନା ମୁଁ ସେ କଣ ପଠେଇ ଦେଇକି ଆସିଥିଲା, ତାଙ୍କର କଣ ଟିକେ କଣ ସେ ଯୋଉ ତିଆରି କରନ୍ତିନି କାଗଜ ପତ୍ରରେ, ସେଇମିତି କଣ ସବୁ ତିଆରି କରୁଛନ୍ତି, ଇଏ ଛୁଆକୁ ନେଇକି ଛାଡି ଦେଇ ଆସିଥିଲା। ମତେ କହିଲା ବୋଉ ଟିକେ ତମେ ଯାଇକି ନେଇ ଆସିବ, ମୁଁ ତ ଆଣିବା ପାଇଁ ଯାଇଛି, ମୋ ଦେହ ହାତ କଣ ହେଇଯାଉଛି।
1: ଆଉ ତାହେଲେ ଆଗ ଦେହର ଯତ୍ନ ନବ।
0: ହଁ ପରା ସୁମି, ଆମେ ହେଲେ ଚାଷୀବନ୍ଦୀ ଲୋକ, ଆମେ ତ ବିଲକୁ ଯିବା, ସକାଳ ବେଳା ଯିବା ନହେଲେ ନାହିଁ ଉପର ବେଳା ଯିବା, ଦିନ ଏଗାରଟାରୁ ତିନିଟା ଭିତରେ ଆମେ ବାହାରକୁ ଯିବା ନାହିଁ ବା ପଦାକୁ ଯିବା ନାହିଁ। ଯଦି ଦରକାରୀ କାମ ଅଛି ବାହାରକୁ ଯାଉଛନ୍ତି, ତାହେଲେ ପେଟେ ପାଣି ଦହି ପାଣି ତୋରାଣି ପିଇକି ବାହାରକୁ ଯିବା, ପାଦରେ ଜୋତା ମୁଣ୍ଡରେ ଛତା ଆଖିରେ କଳା ଚଷମା ହାତରେ ପାଣି ବୋତଲ ତା ସହିତ ଦେହରେ ସୂତା ଢିଲା ପୋଷାକ ପିନ୍ଧିକି ବାହାରକୁ ଯିବା।
1: ଏଇସବୁ ନିୟମ ପାଳିକି ଚଳିଲେ ସିନା ଆମେ ଭଲ ରହିବା।
0: ନା ନା ମୁଁ ତ ସବୁବେଳେ ପାଳୁଛି। ତା ସହିତ ସୁମି, ଆମେ ଯୋଉ ଗୃହପାଳିତ ପଶୁପକ୍ଷୀ ରଖିଛନ୍ତି ଏଇ ଖରାଦିନେ ସେମାନଙ୍କର ବି ଯତ୍ନ ନଉଥିବା।
1: ଆଉ ସେମାନେ ପରା ମୁକ ଜନ୍ତୁ, ସେମାନେ କଥା କହିପାରନ୍ତିନି, ସେମାନଙ୍କର ଯତ୍ନ ନବା ଦାୟିତ୍ୱ ହେଲା ଆମର।
0: ଦେଖୁନ ମୋ ଗୁହାଳ ଘରେ କେମିତି ଓଦା, ଯୋଉ ଅଖା କରିକି ତାକୁ ପରା ଟଙ୍ଗେଇଛି, କେମିତି କଣ ଟିକେ ଥଣ୍ଡା ପବନ ଗାଈ ଗୋରୁ ପାଇବେ। ଏ ଖରା ସମୟରେ ଗାଈ ଗୋରୁଙ୍କୁ ପରା ବାହାରକୁ ଛାଡୁନି, କୁକୁଡ଼ା ଛେଳି ଏମାନଙ୍କର ବି ଯତ୍ନ ନିଆ ହଉଛି, ଥଣ୍ଡା ପାଣି ପିଇବାକୁ ଦିଆ ହଉଛି, ତାକୁ ଗାଧେଇ ଦିଆ ହଉଛି। ଏ ଘଡ଼ଘଡ଼ି ବର୍ଷା ସମୟରେ ସେମାନଙ୍କୁ ବାହାରକୁ ଛାଡୁନି, ଗୁହାଳ ଘରେ ବାନ୍ଧିକି ରଖୁଛି।
1: ଏଥିସହିତ ତାଙ୍କୁ ପରିଷ୍କାର ସ୍ୱଚ୍ଛ ଖାଇବା ଦରକାର।
0: ହଁ ଖାଇବା ବି ଦିଆ ହଉଛି, ତା ସହିତ କେମିତି ଥଣ୍ଡାରେ ସେମାନେ ରହିବେ, ଯେମିତି ଗରମର ପ୍ରଭାବ ତାଙ୍କ ଉପରେ ବି ପଡିବନି। ତା ସହିତ ସୁମି, ତୁମେ ଯୋଉ ଗାଁରେ ସବୁ ଘୁମ ରଖିନ ଗଛ ତଳେ, ଲୋକମାନଙ୍କ ପାଇଁ ତ ଘୋଡେଇକି ରଖିଛ,
1: ଏଇ ଯୋଉ ପାଣି ରଖିଛୁ ଲୋକମାନଙ୍କ ପାଇଁ ତ।
0: ହଁ ମୋ ବାଟରେ ଆମର ଯିଏ ଯିବା ଆସିବା କରୁଛନ୍ତି ସେ ଯୋଉ ପତ୍ର ଘୋଡେଇକି ରଖିଛ ସେ ଘୁମରେ ଗଛ ଛାଇ ତଳେ, ସେଠି ସମସ୍ତେ ପିଉଛନ୍ତି ଟିକେ ବସୁଛନ୍ତି, ଦେଖି ମତେ ଭାରି ଖୁସି ଲାଗୁଛି।
1: ତା ସହିତ ପଶୁପକ୍ଷୀ ମାନଙ୍କ ପାଇଁ ମଧ୍ୟ ନନ୍ଦିଆରେ ପାଣି ରଖିଛୁ,
0: ବାଟରେ ଯେତେବେଳେ ଗାଈ ଗୋରୁ ଯାଉଛନ୍ତି ଆଉ ସେଠି ମୁଣ୍ଡାଇ ମୁଣ୍ଡାଇ ପାଣି ପିଇକି ଯାଉଛନ୍ତି, ଥଣ୍ଡା ପାଣି ପିଉଛନ୍ତି, ଗଛ ଛାଇରେ ସେ ବି ଟିକେ ଶୋଇପଡୁଛନ୍ତି, ଭାରି ଭଲ ଲାଗୁଛି। ବିଶେଷ କରି ଏଇ ଖରାଦିନ ମାନଙ୍କରେ ଆମେ ନିଜ ଦେହର ଯେମିତି ଯତ୍ନ ନବା ସେମିତି
1: ପଶୁପକ୍ଷୀ ମାନଙ୍କର ବି ଯତ୍ନ ନବା ଦରକାର।
0: ଆଉ ଛାତ ଉପରେ ଟିକେ ଗୋଟେ ଜାଗାରେ ପାଣି ଟିକେ ରଖି ଦଉଥିବ,
1: ଚଢେଇ ମାନେ ଯୋଉ ଆସିଲେ ସେମାନେ ବି ଟିକେ ପାଣି ପିଇବେ, ତାଙ୍କ ପାଇଁ ଟିକେ ଖାଇବା ବି ରଖିଦବା।
0: ହଁ ଏ ଯିବେ ଦୟା ମନୋଭାବରେ ଯଦି ଆମେ ରଖିଥିବା ମାନେ ଭଲରେ ରହିବା।
1: ହଁ ତା ସହିତ ପରିବେଶ ମଧ୍ୟ ସନ୍ତୁଳିତ ରହିବ।
0: ହଁ ତା ସହିତ ଯୋଉ ଗଛ ବୁଚ ଆମେ ଲଗେଇଛନ୍ତି ତାକୁ ଏ ଖରାଦିନ ମାନଙ୍କରେ ଶୁଖିଯିବାକୁ ଦବାନି, ନିୟମିତ ସେଥିରେ ପାଣି ଦଉଥିବା, ସତେଜ ରହିଥିବ, କାହିଁକିନା ଛାତ ଉପରେ ଆମେ ଗଛ ଲଗେଇଛନ୍ତି, ତାକୁ ଯଦି ନିୟମିତ ପାଣି ନ ଦବା ସେ ଶୁଖିଯିବନି। କହିଲ
1: ଠିକ କଥା ଅପା। ଅପା ଆଜି କଣ ଆମେ ଏମିତି ଗପୁଥିବା ନା ସନ୍ଧ୍ୟାବେଳ କିଛି ଭଜନର ବ୍ୟବସ୍ଥା ଅଛି?
0: ଓହୋ ମୁଁ ତ ତୁମ ସାଙ୍ଗରେ କଥାବାର୍ତ୍ତା ହେଲା ଭିତରେ ଭୁଲି ଯାଇଛି, ହଉ ବସିକି ଭଜନ ଟିକେ ଶୁଣିବା ତାପରେ କଥା ହବା।
1: ନିହାତି ନା।

0: ସନ୍ଧ୍ୟା ବେଳେ ବୈଠକି ଘରେ ଭଜନ ଟିକେ ବାଜିଲେ ମନକୁ ପୁରା ଶାନ୍ତି ମିଳୁଛି।
1: ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ସବୁ କଥା ଭିତରେ ଆମକୁ ପେଟ ପାଟଣା କଥା ଚିନ୍ତା କରିବାକୁ ପଡିବ। ଆଉ ପେଟ ପାଟଣାରେ ଆଜି ଆମେ ଯୋଉ ବିଷୟରେ କଥା ହଉଥିଲେ ମୁଁ ଆସିଲା ବେଳଠୁ ପଶୁପକ୍ଷୀ ମାନଙ୍କ କଥା, ତାରି ଉପରେ ବିଷୟଟି ଆଲୋଚନାର ବିଷୟ ହେଉଛି ଖରାଦିନେ ପଶୁପକ୍ଷୀଙ୍କ ଯତ୍ନ।
0: ଏ ସମ୍ପର୍କରେ ଆଲୋଚନା ପାଇଁ ଆମ ପାଖରେ ଅଛନ୍ତି ଡକ୍ଟର ନିର୍ମାଲ୍ୟ ପତି। ଅପା, ତୁମେ ତାହେଲେ ମହାଶୟଙ୍କ ସହିତ କଥା ହୁଅ, ଆମେ ବସିକି ଶୁଣିବୁ।
1: ହଉ ତାହେଲେ। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡ଼ା ଗରଦପୁର ପ୍ରାଣୀ ଚିକିତ୍ସକ ଡକ୍ଟର ନିର୍ମାଲ୍ୟ ପତି। ଆସନ୍ତୁ ସାର, ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ମ୍ୟାଡମ।
1: ଡକ୍ଟର ପତି, ଆପଣ ଆମକୁ ଟିକେ କହିବେ ଏଇ ଖରାଦିନେ ପଶୁମାନେ ସବୁଠାରୁ ବେଶୀ କେଉଁ ସମସ୍ୟାରେ ପଡନ୍ତି? କାହିଁକିନା ବିଶେଷ କରି ଆମକୁ ଯେମିତି କଷ୍ଟ ହେଉଛି ଖରାରେ, ସେମାନଙ୍କୁ ମଧ୍ୟ ସେମିତି କଷ୍ଟ ହେଇଥାଏ, କେଉଁ ସମସ୍ୟାରେ ପଡନ୍ତି ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ପରାମର୍ଶ ଦିଅନ୍ତୁ।
2: ଆଜ୍ଞା ମ୍ୟାଡମ୍, ପ୍ରଥମ କଥା ହେଉଛି ଖରାଦିନେ ଯେତେବେଳେ ଟେମ୍ପରେଚର ମାନେ ତାପମାତ୍ରା 40 ଡିଗ୍ରୀରୁ ଅଧିକା ହେଇଗଲା ପରେ ଗାଈ ମଇଁଷିଙ୍କର ଶ୍ୱାସହାର ବଢିଯାଏ, ସେମାନଙ୍କର ଖାଦ୍ୟ ଗ୍ରହଣ ମଧ୍ୟ କମିଯାଏ। ମାନେ ଯେଉଁ ଅଭିପ୍ରାୟରେ ଆମର ଚାଷୀ ଭାଇ ଭଉଣୀ ମାନେ ଗାଈଗୋରୁ ରଖିଥାନ୍ତି କ୍ଷୀର ଉତ୍ପାଦନ ମଧ୍ୟ ହ୍ରାସ ପାଇଥାଏ। ବର୍ତ୍ତମାନ ସମୟରେ ତାପମାତ୍ରା ଯେହେତୁ 40 ଡିଗ୍ରୀରୁ ଅଧିକା ରହୁଛି, ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଏଭଳି ତାପମାତ୍ରାରେ ଗାଈଗୋରୁମାନେ ରହିଲେ ସେମାନଙ୍କ ଶରୀରର ଜଳୀୟ ଅଂଶ କମିଯାଇ ଡିହାଇଡ୍ରେସନ ଓ ପରେ ପରେ ହିଟ୍ ଷ୍ଟ୍ରୋକ୍ ଭଳି ସମସ୍ୟା ମଧ୍ୟ ଆସିପାରେ। ଆମେ ଯଦି ବର୍ତ୍ତମାନ ଦେଖିବାକୁ ଯିବା, ଆମର ଗାଈର ସାଧାରଣତଃ 101-102 ଭିତରେ ଟେମ୍ପରେଚର ରୁହେ, ମଇଁଷିର ଟେମ୍ପରେଚର ମଧ୍ୟ ସମାନ, କୁକୁର ବା ଗୃହପାଳିତ ପଶୁମାନଙ୍କର ଟେମ୍ପରେଚର ମଧ୍ୟ 101-103 ଭିତରେ ରହିଥାଏ। ଏହାଠାରୁ ଅଧିକ ହେଲେ ଆମେ ଜ୍ୱର କିମ୍ବା ହିଟ୍ ଷ୍ଟ୍ରେସ୍ ସଂକେତ ବୋଲି ନେଇପାରିବା। ପ୍ରଥମ କଥା ହେଉଛି ପଶୁ ଶରୀର ଯେତେବେଳେ ବାହାର ତାପମାତ୍ରାକୁ ସହିପାରେ ନାହିଁ, ସେତେବେଳେ ଆମେ ଯେଉଁ ପ୍ରକ୍ରିୟାରେ ପହଞ୍ଚୁ ତାକୁ ଆମେ ହିଟ୍ ଷ୍ଟ୍ରେସ୍ ବୋଲି କହୁ। ଟେମ୍ପରେଚର ହ୍ୟୁମିଡିଟି ଇଣ୍ଡେକ୍ସ ବା THI ସେଟା ଯେତେବେଳେ 72ରୁ ଅଧିକା ହେଇଯାଏ ସେତେବେଳେ ହିଟ୍ ଷ୍ଟ୍ରେସ୍ ଆରମ୍ଭ ହୁଏ। ଏଥିରେ ଅଧିକ ଅନ୍ୟ ପରିମାଣର ହରମୋନ୍ ବଢ଼ିଯାଏ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ପଶୁ ଅଧିକ ଜୋରରେ ପାଟି ଖୋଲିକି ନିଶ୍ୱାସ ନିଏ ଓ ପାଟିରୁ ଲାଳ ମଧ୍ୟ ବହୁତ ଜୋରରେ ବାହାରିପାରେ। ଏହାର ପରବର୍ତ୍ତୀ ଅବସ୍ଥା ହେଉଛି ହିଟ୍ ଷ୍ଟ୍ରୋକ୍। ଏହାର ଶରୀର ତାପମାତ୍ରା ଯେଉଁଟା ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି 101-103 ଭିତରେ ରହିବା କଥା, ଏଠି ତାପମାତ୍ରା ପାଖାପାଖି 105ରୁ ଅଧିକା ହେଇଯାଏ। ପଶୁ ଠିଆ ହେଇପାରେ ନାହିଁ, ପଡିଯାଏ, ଅଚେତ ହେଇଯାଏ ଓ ଏହା ଏକ ଜୀବନଘାତୀ ଅବସ୍ଥା ଅଟେ।
1: ଆଜ୍ଞା, ସାଧାରଣତଃ ଏଇ ଯୋଉ ଆମେ ଗାଈ ରଖିଛେ, ଗାଈର ହିଟ୍ ଷ୍ଟ୍ରେସ୍ର ଲକ୍ଷଣ ସବୁ କ'ଣ?
2: ପ୍ରଥମ ଲକ୍ଷଣ ହେଉଛି ଅଧିକ ମାନେ ପାଟି ଖୋଲିକି ନିଶ୍ୱାସ ନେବା, ପାଣି ଅଧିକା ପିଇବା, ଆଉ ଖାଇବା ଟୋଟାଲି ଛାଡ଼ିଦେବା, ତଳେ ପଡିଯିବା, ପାଟିରୁ ଲାଳ ବାହାରିବା। ଆଉ ଯଦି ଆପଣ ଟେକ୍ନିକାଲ ସାଇଡ୍କୁ ଯିବେ ତାହେଲେ ଯୋଉ ତାପମାତ୍ରା ବା ଶ୍ୱାସହାର 60 ମିନିଟ୍ରୁ ଅଧିକ ହୋଇଯାଏ, ଟେମ୍ପରେଚର ମଧ୍ୟ 103ରୁ ଅଧିକା ହେଇଯାଏ, ଅଧିକ ସମୟ ରହିଲେ ଗାଈ ଦୁର୍ବଳ ହୋଇଯାଏ, ଅଚେତ ହୋଇଯାଇପାରେ।
1: ଆଜ୍ଞା, ଆଉ ଗୋଟେ କଥା ଡକ୍ଟର ପତି, ଆମେ ଜାଣିବା ପାଇଁ ଚାହିଁବୁ ଏଇ ମଇଁଷିମାନେ ଗରମରେ ବେଶୀ ପ୍ରଭାବିତ ହୁଅନ୍ତି କି?
2: ଆଜ୍ଞା ମ୍ୟାଡମ, ମଇଁଷିମାନେ ଗାଈମାନଙ୍କଠୁ ଅଧିକ ପ୍ରଭାବିତ ହୁଅନ୍ତି, କାରଣ ମଇଁଷିମାନଙ୍କର ରଙ୍ଗ ହେଉଛି କଳା ଓ ତାଙ୍କ

0: ଦେହରେ ଆମ ଭଳିଆ ଶ୍ୱେତ ଗ୍ରନ୍ଥି ବା ଝାଳ ବାହାର କରିବାର କ୍ଷମତା ନଥାଏ, ସେଥିପାଇଁ ସେମାନେ ଝାଳ ବାହାରି କରିପାରନ୍ତି ନାହିଁ, ଯାହାଫଳରେ ସେମାନଙ୍କୁ ଦୁଇଥର ଦିନରେ ଅତି କମ୍ରେ ପାଣିରେ ଗାଧୋଇ ଦେବା ଭଲ। ସେଥିପାଇଁ ଆପଣ ଦେଖିଥିବେ ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ମଇଁଷି ରଖିଛନ୍ତି ସେମାନେ ପାଖାପାଖି ଗୋଟେ ଜଳାଶୟ ପାଖରେ ମଇଁଷିମାନଙ୍କୁ ରଖନ୍ତି। ଆଉ ଯଦି ଆମେ ଅଧିକା ବଡ଼ ବଡ଼ ଫାର୍ମକୁ ଯିବା ସେଠି ସେମାନେ ରେଗୁଲାର ଇଣ୍ଟରଭାଲରେ ତାଙ୍କ ଉପରେ ପାଣି ସ୍ପ୍ରେ କରିଥାନ୍ତି।
1: ଆଜ୍ଞା ଡକ୍ଟର ପତି, ଆମେ ଏଇ ଯୋଉ ଆମେ ଯୋଉ ଅଞ୍ଚଳରେ ରହୁଛନ୍ତି ସେ ଅଞ୍ଚଳରେ ପଶୁଙ୍କର ଘର ଗୁହାଳ ଘର କେମିତି ହେବା ଦରକାର?
0: ପ୍ରଥମ କଥା ମ୍ୟାଡାମ, ଆମ ଅଞ୍ଚଳ ଆପଣ ଜାଣିଥିବେ ଉପକୂଳବର୍ତ୍ତୀ ଅଞ୍ଚଳ, ସେଥିପାଇଁ ତାପମାତ୍ରା ଆମର ଜେନେରାଲି ଟିକେ ଅଧିକା ରହିଥାଏ, ଅତ୍ୟଧିକ ଶୀତ ଆମ ଅଞ୍ଚଳରେ ପଡ଼େନି କିଛିଟା ଜାଗାକୁ ଛାଡ଼ିଦେଲେ। ତେଣୁ ଆମ ଅଞ୍ଚଳ ପ୍ରଥମ କଥା ହେଉଛି ଘର ଟିକେ ପବନ ଚଳାଚଳ କରୁଥିବ, ସେଥିପାଇଁ ଜେନେରାଲି ଆମେ ଘରକୁ ଯଦି ପୂର୍ବ ପଶ୍ଚିମ ଦିଗରେ ରଖିବା ତାହେଲେ ପବନ ଚଳାଚଳ ଭଲ ପଡ଼ିବ ଓ ସୂର୍ଯ୍ୟକିରଣ ମଧ୍ୟ ଠିକ୍ସେ ପଡ଼ିବା ଫଳରେ ଜୀବାଣୁମାନେ ମରିଯିବେ। ଖରା ଦିନରେ ଛାତ ଉପରେ ଆମେ ଘାସ ପକାଇ ପାରିବା କିମ୍ବା ନଡ଼ା ପକାଇକି ସେଥିରେ ପାଣି ଦେଲେ ଟେମ୍ପରେଚର ଟିକେ କମିଯିବ, ନହେଲେ ଯଦି ଆମେ ଅଧିକା ପଇସା ତେବେ ଧଳା ରଙ୍ଗ ବି ମାରିପାରିବା। କିନ୍ତୁ

0: ଚଳାଚଳ ଭଲ ପଡିବ ଓ ସୂର୍ଯ୍ୟକିରଣ ମଧ୍ୟ ଠିକସେ ପଡିବା ଫଳରେ ଜୀବାଣୁ ମାନେ ମରିଯିବେ। ଖରା ଦିନରେ ଛାତ ଉପରେ ଆମେ ଘାସ ପକେଇ ପାରିବା କିମ୍ବା ନଡା ପକେଇକି ସେଥିରେ ପାଣି ଦେଲେ ଟେମ୍ପରେଚର ଟିକେ କମିଯିବ। ନହେଲେ ଯଦି ଆମେ ଅଧିକା ପଇସା ଅଛି ତେବେ ଧଳା ରଙ୍ଗ ବି ମାରିପାରିବା, କିନ୍ତୁ ଯୋଉଟା ଗାଁ ଗହଳିରେ ସବୁଠୁ ଅଧିକା କରନ୍ତି ଓଦା ମାଟି କିଛି ଜଣ ରଖିଦିଅନ୍ତି ସେଇଟା କରିବା ଉଚିତ ନୁହଁ। କାରଣ ଓଦା ମାଟି ରଖିଲେ ଆପଣମାନେ ଜାଣିଥିବେ ଉଈମାନଙ୍କର ଗନ୍ତା ଘର, ଯୋଉଥିପାଇଁ ଆମକୁ ବିଭିନ୍ନ ପ୍ରକାର ରୋଗ ବି ଗାଈ ଗୋରୁଙ୍କୁ ହେଇପାରେ। ତାପରେ ମ୍ୟାଡାମ୍, ପ୍ରଥମ କଥା, ପଶୁମାନଙ୍କୁ ଦିନକୁ ଯଦି ଗୋଟେ ଗାଈ କ୍ଷୀର ଦଉଛି ତାହେଲେ ତାକୁ ଦିନକୁ ପାଖାପାଖି 60-80 ଲିଟର ପାଣି ଦରକାର। ମଇଁଷି ପାଇଁ 100 ଲିଟର ହେଇପାରେ, ଛେଳି ମେଣ୍ଢାକୁ 5-10 ଲିଟର ପାଣି ଦରକାର। ପାଣିକୁ ଆମେ ସବୁବେଳେ ସଫା ପାଣି ଦେବା ଦରକାର, ଆଉ ଟିକେ ଥଣ୍ଡା ପାଣି ଦେଲେ ଭଲ। ଖରା ଦିନରେ ଆମେ ଯେମିତି ORS ନଉଛୁ ସେମିତି ଗାଈ ଗୋରୁଙ୍କୁ ମଧ୍ୟ ଅତ୍ୟଧିକ ଖରାରେ ଚରେଇକି ଆଣିସାରିଲା ପରେ ତାଙ୍କୁ କିଛିଟା ଇଲେକ୍ଟ୍ରୋଲାଇଟ୍ ବା ଧାତବ ଲବଣ ମିଶେଇକି ଦେଲେ ସେମାନଙ୍କ ଶରୀରରୁ ଝାଳ ଆକାରରେ ଯୋଉ ଖଣିଜ ଲବଣ ବାହାରି ଯାଇଥାଏ ସେଟାର ପୁନରାବୃତ୍ତି ଆମ ପାଖରେ ରହିପାରେ। ପ୍ରଥମ କଥା ହଉଛି ଇଲେକ୍ଟ୍ରୋଲାଇଟ୍ ଦେଲେ ଆମକୁ ସୋଡିୟମ ପୋଟାସିୟମ ଆଉ କ୍ଲୋରାଇଡ୍ର ସନ୍ତୁଳନ ରକ୍ଷା କରିପାରେ। ପ୍ରତି ଲିଟର ପାଣିରେ 5-10 ଗ୍ରାମ ଇଲେକ୍ଟ୍ରୋଲାଇଟ୍ ପାଉଡର ଦେଲେ ଏହା ଡିହାଇଡ୍ରେସନ କମେଇପାରେ। ଏଥିସହିତ ଆମେ ଭିଟାମିନ୍ ସି ମଧ୍ୟ ଦେଇପାରିବା।
1: ଡକ୍ଟର ପତି, ଆମେ ସାଧାରଣତଃ ଏଇସବୁ ତ ଗାଈ ଗୋରୁଙ୍କର ଯତ୍ନ ନେବା କି ଆମେ ଭିଟାମିନ୍ ଦେବା କି ORS ଦେବା, ତାପରେ ଗୋଟେ କଥା ଜାଣିବା ପାଇଁ ଚାହିଁବୁ ଯୋଉଟା ବଡ କଥା କୁହନ୍ତି, ଖରାଦିନେ
2: ଗାଈମାନଙ୍କର କ୍ଷୀର କାହିଁ କମିଯାଏ?
0: ପ୍ରଥମ କଥା ହଉଛି ଯେଉଁଟା ମୁଁ ଫାଷ୍ଟରେ ଆପଣଙ୍କୁ କହିଥିଲି, ଖାଇବା ଗରମରେ ସେମାନେ ଖାଇବା କମେଇ ଦିଅନ୍ତି। ଖାଇବା କମେଇଲା ମାନେ ତାପ ନିୟନ୍ତ୍ରଣର ଶକ୍ତି ବି ବାହାରକୁ ପଳାଏ, ଖାଇବା କମିଲା ମାନେ ସେମାନଙ୍କର କ୍ଷୀର ଉତ୍ପାଦନ କମିଯିବ, ଏଇଟା ହେଲା ପ୍ରଥମ କଥା। ତେଣୁ ବେଳେବେଳେ ଭଲ ଭଲ ହାଇଲ୍ଡର ଗାଈ ଯେମିତି HF ହେଲା, ସାହିୱାଲ ଗାଈ ହେଲା, ଏମାନେ ପାଖାପାଖି ଖାଇବା କମେଇ ଦେଲେ ଏମାନଙ୍କ କ୍ଷୀର ପ୍ରଡକ୍ସନ 20-30% ପର୍ଯ୍ୟନ୍ତ କମିଯାଏ।
1: ଏଇ ଖରାଦିନେ କଣ ଖାଦ୍ୟ ଦେବା ଉଚିତ ଯୋଉଟା କି ତାଙ୍କ ପାଇଁ ଭଲ?
0: ପ୍ରଥମ କଥା ହଉଛି ଖରାଦିନେ ଆମକୁ ଘାସ ଦେବାକୁ ପଡିବ, ତା ସହିତ ଫଡରରେ ଆମକୁ ମୁଖ୍ୟତଃ ମକା, ଆଉ ବର୍ତ୍ତମାନ ଆମର ଯେମିତି ସରକାରୀ ସହାୟତାରେ ଚାଲିଛି ଆଜୋଲା ସ୍କିମ୍ ବା ଆଜୋଲା ଯୋଉ ଚାଷ କରାହଉଛି ଆଜୋଲା, ଓ ତା ସହିତ ଅଳ୍ପ ପରିମାଣରେ ମିନେରାଲ ମିକ୍ସଚର ଦେବା ଭଲ। ଅଧିକ ଡ୍ରାଏ ଫଡର ବା ଯୋଉ ଶୁଖିଲା ଖାଦ୍ୟ ଦେବା ଉଚିତ ନୁହଁ, କାରଣ ଖାଦ୍ୟ ଆପଣ ଯେତେ ଅଧିକା ଦେବେ ଶୁଖିଲା ଖାଦ୍ୟ ସେତେ ଅଧିକା ତା ଶରୀର ଭିତରେ ତାପ ଉତ୍ପାଦନ ହେବ, ବାହାରର ତାପ ଶରୀର ଭିତରେ ତାପ ମିଶିକି ତାକୁ ଅଧିକା ହିଟ୍ ଷ୍ଟ୍ରେସ୍କୁ ନେଇଯିବ। ଆଉ ଦ୍ୱିତୀୟ କଥା ହେଉଛି ଖାଇବା ସାଧାରଣତଃ ସକାଳେ ଓ ସନ୍ଧ୍ୟାବେଳେ ଦେବା ଭଲ, ଦୁଇ ପ୍ରହର ବା ଅଧିକ ଖରା ସମୟରେ ଗାଈକୁ ଖାଇବାକୁ ଦେବା ଠିକ୍ ନୁହଁ, କାରଣ ପାଚନ କ୍ରିୟାରୁ ବାହାରୁଥିବା ତାପ ଓ ବାୟୁର ଉଷ୍ଣ ତାପମାତ୍ରା ମିଶିକି ହିଟ୍ ଷ୍ଟ୍ରେସ୍ କରାଇପାରନ୍ତି। ଏଥିସହିତ ଆମେ ପାଖାପାଖି 50-60 ଗ୍ରାମ ଯଦି ମିନେରାଲ ମିକ୍ସଚର ଦେବା ଓ 100-150 ଗ୍ରାମ ବାଇପାସ୍ ଫ୍ୟାଟ୍ ବା ଯୋଉଟା ଗୋଟେ ଏନର୍ଜି ସପ୍ଲିମେଣ୍ଟ ତାକୁ ଯଦି ପାଖ ପଶୁ ଚିକିତ୍ସକ ପରାମର୍ଶ ଅନୁସାରେ ଦେବା ତାହେଲେ କ୍ଷୀର ଉତ୍ପାଦନ ବେଶୀ କମିବ ନାହିଁ।
1: ସାଧାରଣତଃ ଆମେ ଏଇ ଖରାଦିନ ମାନଙ୍କରେ ଯୋଉ ହିଷ୍ଟ୍ରୋକ୍ ହେଲେ ପ୍ରାଥମିକ ଚିକିତ୍ସା ଆମେ କଣ କରିପାରିବା ପଶୁପକ୍ଷୀମାନଙ୍କ?
0: ମ୍ୟାଡମ୍, ପ୍ରାଥମିକ ଚିକିତ୍ସା ପାଇଁ ଆପଣ ପଶୁକୁ ତୁରନ୍ତ ଛାଇ ଜାଗାକୁ ନେଇଯିବେ। ଦ୍ୱିତୀୟରେ ହେଉଛି ତା ଶରୀରରେ ଥଣ୍ଡା ପାଣି ଢାଳିକି ଫ୍ୟାନ୍ ଦେବେ, କିମ୍ବା ଯଦି ପାଖରେ କୌଣସି ବଡ଼ ବିଞ୍ଚଣ ଅଛି ତାହେଲେ ପବନ କରିବା ଦରକାର, ବାରମ୍ବାର ତା ମୁଣ୍ଡକୁ ଥରେ ଓଦା କପଡ଼ା ଭିଜେଇକି ପୋଛିବା ଦରକାର। ଏହାପରେ ବି ଯଦି ଆପଣଙ୍କୁ ଯଦି ଗାଈର କିଛି ରିକଭରି ନ ହେଉଛି ତାହେଲେ ତୁରନ୍ତ ପଶୁ ଚିକିତ୍ସକଙ୍କ ପରାମର୍ଶ ନେଇକି ତାଙ୍କୁ ଡାକିଦେବା ଦରକାର, ତାପରେ ସିଏ ଆସିକି ତାଙ୍କର ଦରକାର ପଡ଼ିଲେ ଇଞ୍ଜେକ୍ଟେବୁଲ ସାଲାଇନ୍ ଯୋଉଟା ଆମର ଲାଗୁଛି ତା ସହିତ କିଛି ଭିଟାମିନ୍ ସି ଆଣ୍ଟିହିଷ୍ଟାମିନ୍ ସେ ଦେଇପାରିବେ।
1: ସାଧାରଣତଃ ଏଇ ଖରାଦିନ ମାନଙ୍କରେ ଯୋଉ ଆମେ ଛେଳି ରଖିଥାନ୍ତି ଗୃହପାଳିତ ପଶୁ ଭାବରେ, ସେଇ ଛେଳିମାନେ ଖରାରେ କେମିତି ପ୍ରଭାବିତ ହୁଅନ୍ତି?
0: ଛେଳିମାନଙ୍କର ଡିହାଇଡ୍ରେସନ ଶୀଘ୍ର ହୁଏ, କାରଣ ଯେହେତୁ ସେମାନେ ଛୋଟ ଜୀବ ତାଙ୍କର ବଡି ୱେଟ୍ ବି ପାଖାପାଖି 20-30 କେଜି ଅତି ବିଶେଷ 40 କେଜି ପର୍ଯ୍ୟନ୍ତ ଯାଏ, ସେଥିପାଇଁ ତାଙ୍କର ଡିହାଇଡ୍ରେସନଟା ଅଧିକ ପରିମାଣରେ ହୁଏ। ସେମାନେ ବି ସେମିତି ଖାଦ୍ୟ ଛାଡି ଦିଅନ୍ତି, ଆଉ ପ୍ୟାଣ୍ଟିଂ ବା ମୁହଁ ଖୋଲିକି ବହୁତ ଜୋରରେ ନିଶ୍ୱାସ ନିଅନ୍ତି ଆଉ ଲାଳ ବି ଅଧିକା ପକେଇଥାନ୍ତି। ଛୋଟ ଛୁଆ ଛେଳି ଅଧିକ ପ୍ରଭାବିତ ହୋଇଥାନ୍ତି।
1: ଆଉ ସେମିତି ମେଣ୍ଢାରେ କଣ ସମସ୍ୟା
0: ଦେଖା? ମେଣ୍ଢାର ଉଲ୍ ବା ପଶମ ଥିବା ଯୋଗୁଁ ତା ଶରୀରରୁ ତାପଟା ବହୁତ ଶୀଘ୍ର ନିଷ୍ପେଷିତ ହୋଇପାରେ ନାହିଁ, ସେଥିପାଇଁ ସେମାନେ ଅଧିକା ହିଟ୍ ଷ୍ଟ୍ରେସ୍ ପ୍ରତି ରହିଥାନ୍ତି। ସ୍କିନ୍ ଡିଜିଜ୍ ବି ତାଙ୍କର ହୋଇଥାଏ, ବିକଜ ଝାଳ ଲାଗିକି ରହିଲେ ପଶମ ଯୋଗୁଁ କୁଣ୍ଡେଇ ହେଇକି ସ୍କିନ୍ ଡିଜିଜ୍ ରହିଥାଏ, ତେଣୁ ଖରାଦିନ ଆସିବା ପୂର୍ବରୁ ତାଙ୍କର ପଶମ କାଟିଦେବାଟା ଭଲ।
1: ପୋଲଟ୍ରିରେ ହିଟ୍ ଷ୍ଟ୍ରେସ୍ର ଲକ୍ଷଣ ସବୁ କ'ଣ?
0: ମ୍ୟାମ୍, ଆପଣ ଜାଣିଥିବେ କି ଗାଈ ଗୋରୁ ମାନେ ଛେଳି ମେଣ୍ଢା ମାନେ କିଛି ପରିମାଣରେ ସେମାନେ ହିଟ୍ ଷ୍ଟ୍ରେସ୍କୁ ଟଲରେଟ୍ କରିପାରିବେ, କିନ୍ତୁ ପକ୍ଷୀ ବା ଆମେ ଯୋଉ ପୋଲଟ୍ରି ରଖିଥାନ୍ତି ମେନ୍ଲି କୁକୁଡ଼ା, ସେମାନେ ହିଟ୍ ଷ୍ଟ୍ରେସ୍କୁ ଟଲରେଟ୍ କରିପାରନ୍ତି ନାହିଁ, ବିକଜ ସେମାନଙ୍କ ଶରୀରରେ ମଧ୍ୟ ଶ୍ୱେଦଗ୍ରନ୍ଥି ନଥାଏ, ସେଥିପାଇଁ ସେମାନେ ଝାଳ ବାହାର କରିପାରନ୍ତି ନାହିଁ। ସେମାନେ କ'ଣ କରନ୍ତି ନା ମୁହଁ ବା ଥଣ୍ଟ ଖୋଲିକି ନିଶ୍ୱାସ ନିଅନ୍ତି, ନିଜର ଡେଣା ଯୋଉ ରହିଲା ତାକୁ ମେଲେଇକି ସେମାନେ ନିଜ ସର ତାପମାତ୍ରାକୁ କମ୍ କରିବା ପାଇଁ ଚେଷ୍ଟା କରନ୍ତି। ଜେନେରାଲି 35 ଡିଗ୍ରୀରୁ ଅଧିକା ତାପମାତ୍ରା ହେଲେ ସେମାନେ ଷ୍ଟ୍ରେସ୍ରେ ଆସିଯାଆନ୍ତି, ବ୍ରଏଲର କୁକୁଡ଼ାମାନଙ୍କର ଗ୍ରୋଥ କମିଯାଏ, ଲେୟର ମାନରେ ଅଣ୍ଡା ଉତ୍ପାଦନ କରିବା କମେଇ ଦେଇଥାନ୍ତି, ପାଣି ପିଇବା ସଂଖ୍ୟା ତାଙ୍କର ବଢ଼ିଯାଏ, ଆଉ ଯୋଉ ଲେୟର କୁକୁଡ଼ା ଆପଣ ଦେଖିବେ ସେମାନଙ୍କର ଅଣ୍ଡାର ଉପର ଭାଗ ଯୋଉ ଶକ୍ତ ଥାଏ କିନ୍ତୁ ହିଟ୍ ଷ୍ଟ୍ରେସ୍ରେ ପଡ଼ିଲେ ସେମାନଙ୍କର ସେଇ ଯୋଉ କ୍ୟାଲସିୟମ ଅଂଶଟା କମିଯାଇଥାଏ, ଫଳରେ ଅଣ୍ଡାର ଉପର ଭାଗଟା ପୁରା ପତଳା ଆସେ।
1: ଏଇ ଯୋଉ କୁକୁର ଆମେ ସାଧାରଣତଃ ଘରେ ବି ରଖିଛନ୍ତି, ବାହାରେ ବୁଲା କୁକୁର ବି ବୁଲୁଛନ୍ତି, ଏଇ କୁକୁରଙ୍କର ଷ୍ଟ୍ରୋକ୍ର ଲକ୍ଷଣ କ'ଣ?
0: ମ୍ୟାମ୍, କୁକୁରଙ୍କର ପ୍ରଥମ ଲକ୍ଷଣ

0: ଆପଣ ଜାଣିଥିବେ କୁକୁର ମାନଙ୍କର ଗୋଟେ ସ୍ୱଭାବ ହେଲା କି ସେମାନେ ମାକ୍ସିମମ ଟାଇମ୍ ରେ ଜିଭ ବାହାରକୁ ବାହାର କରିକି ନିଶ୍ୱାସ ନେଉଥାନ୍ତି। ହିଟ୍ରେସ୍ ପଡିଲେ ସେମାନେ ଆଉ ଜିଭ ଭିତରକୁ ଜେନେରାଲି ନିଅନ୍ତିନି, ମୁହଁ ଖୋଲିକି ସବୁବେଳେ ଧକେଇବା ସାଉଣ୍ଡ କରନ୍ତି, ଯାହାକୁ ଆମେ ଟେକ୍ନିକାଲ ଟର୍ମ ରେ ପ୍ୟାଣ୍ଟିଂ ବୋଲି କହୁଛୁ। ତାପରେ ତାଙ୍କର ଯଦି ଆପଣ ଜିଭକୁ ମାର୍କ କରିବେ ସେଟା ବେଳେବେଳେ ଲାଲ ପଡିଯାଏ, ଆଉ ବେଳେବେଳେ ସେମାନେ ବାନ୍ତି ବି କରନ୍ତି, ଯେମିତି ମଣିଷ ବାନ୍ତି କରେ ସେମିତି ବାନ୍ତି ବି କରନ୍ତି। ସିଭିୟର କେସ୍ରେ କୁକୁର ସଡନ୍ ପଡିକି କୋଲାସ ବା ଅଚେତ ହେଇଯାଇପାରେ। ଛୋଟ ବ୍ରିଡ୍ ଯେମିତି ଆପଣଙ୍କର ପଗ୍ ରହିଲେ, ବକ୍ସର ବ୍ରିଡ୍ ରହିଲେ, ବ୍ରାକିଓସେଫାଲିକ୍, ଏଇ ବ୍ରିଡ୍ ଗୁଡ଼ାକ ବେଶୀ ପ୍ରଭାବିତ ହୋଇଥାନ୍ତି।
1: ପ୍ରାଥମିକ ଚିକିତ୍ସା ଆମେ କ'ଣ ତାଙ୍କ ପାଇଁ?
0: ପ୍ରାଥମିକ ଚିକିତ୍ସା ତାଙ୍କ ପ୍ରଥମ କଥା ହେଉଛି ଯେହେତୁ ଛୋଟ ଜୀବ, ତେଣୁ ଆମେ ତାଙ୍କୁ ଇଜିଲି ଗାଧେଇ ଦେଇପାରିବା, ଓଦା କପଡ଼ାରେ ଘୋଡ଼ାଇ ଦେଇପାରିବା, ଆଉ ଓଆରଏସ୍ ଆଉ ଥଣ୍ଡା ପାଣି ଦେଇପାରିବା। କିନ୍ତୁ ମ୍ୟାଡମ୍, ଏଠି ମୁଁ ସବୁ ଚାଷୀ ଭାଇମାନଙ୍କୁ ଗୋଟେ କଥା କହି ରଖୁଛି, ଆସ୍ପିରିନ୍ ବା ଆମେ ଯୋଉ ହ୍ୟୁମାନ ମେଡିସିନ ଯୋଉ ବିନା ପଶୁ ଚିକିତ୍ସକଙ୍କ ପରାମର୍ଶରେ ଆମେ କୌଣସି ହ୍ୟୁମାନ ମେଡିସିନ କୁକୁରଙ୍କୁ ଦେବା ଠିକ୍ ନୁହଁ।
1: ଆଉ ଗୋଟେ ବଡ କଥା ସାର୍ ଆମେ ଜାଣିବା ପାଇଁ ଚାହିଁବୁ, ଏ ଖରାଦିନେ ପଶୁ ପକ୍ଷୀ କେମିତିଆ ରଖିବା ଆଉ ତାଙ୍କୁ କେମିତି ଚରେଇବା, ଗୁହାଳ ଘର କେମିତି ତାଙ୍କୁ ରଖିପାରିବା, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମ୍ୟାଡମ୍, ପ୍ରଥମ କଥା ହେଉଛି ଯେଉଁ ଫାର୍ଷ୍ଟରୁ କହିଥିଲି ଗାଈ ଗୋରୁମାନଙ୍କୁ ସକାଳେ ଆଉ ସନ୍ଧ୍ୟାବେଳେ ଚରିବା ଦରକାର, ଯେମିତି ଜେନେରାଲି ସକାଳ 5ଟାରୁ 9ଟା ଭିତରେ ଆଉ ସେମିତି ସନ୍ଧ୍ୟା 4:30-5 ପରେ ତାଙ୍କୁ ଚରେଇବା ଦରକାର। 11ଟାରୁ 4 ମଧ୍ୟରେ ସୂର୍ଯ୍ୟତାପ ଅତି ଅଧିକ ଥାଏ, ତେଣୁ ସେ ଟାଇମ୍ରେ ଆମେ ତାଙ୍କୁ ବିଲକୁଲ ଚରାଇବାକୁ ନେବା ଦରକାର ନାହିଁ। ସେକେଣ୍ଡ ଜିନିଷ, ତାଙ୍କୁ ଆମେ ଯୋଉ ଜାଗାରେ ଚରଉଛନ୍ତି ଆମେ ଧ୍ୟାନ ଦେବା ଦରକାର କି ସେ ଜାଗାରେ ଯେମିତି ଗୋଟେ ବଡ ଗଛ ବା ଝଙ୍କାଳିଆ ଗଛ ଥିବ, କାରଣ ଗଛ ଛାଇ ରହିଲେ ବଡି ଟେମ୍ପରେଚର 1-2 degree ପର୍ଯ୍ୟନ୍ତ କମିଯାଏ, ତ ଯଦି ଗାଈଙ୍କୁ କିଛି ଅବସ୍ଥା ଲାଗେ ସେମାନେ ଆସିକି ଛାଇରେ ବସିପାରିବେ। ସେମିତି ଗୁହାଳ ଆମେ ଯୋଉ କରିବା, ସେ ଗୁହାଳ ବି ପାଖାପାଖି ଛାଇ ଜାଗାରେ କରିବା ଦରକାର। ଆଉ ଯଦି ଅଧିକା ଗରମ ଏରିଆରେ ରହୁଛି ତାହେଲେ ଗୁହାଳ ଉପରେ ମଧ୍ୟ ଆମେ ପାଲପ ଟାଣି ଦେଇକି ବା ସେଡ୍ ମ୍ୟାନେଜମେଣ୍ଟ କରିପାରିବା। ବଡ ବଡ ଫାର୍ମ ଯାଏ ଯୋଉ ଲୋକମାନେ ଆମର 8-10 ଗାଈ ରଖିଛନ୍ତି, ଭଲ ଇଲ୍ଡିଂ ଗାଈ, ସେମାନେ ଫଗର ସିଷ୍ଟମ କରିବା ଦରକାର। ଫଗର ସିଷ୍ଟମ ମାନେ ମ୍ୟାଡମ୍, ଆପଣଙ୍କର ସ୍ପ୍ରିଙ୍କ୍ଲର ଭଳିଆ ପାଣି ସ୍ପ୍ରେ ହବ, ନହେଲେ ଯେମିତି ଆପଣ ରଥଯାତ୍ରା ଟାଇମ୍ରେ ଦେଖିଥିବେ କି ଭକ୍ତଙ୍କ ଉପରକୁ ପାଣି ପକାଯାଏ, ସେମିତି ଟାଇମ୍ରେ ଯଦି ଆମେ ଗାଈ ଗୋରୁଙ୍କ ଉପରକୁ ବି ପାଣି ସ୍ପ୍ରେ କରିପାରିବା ଦରକାର,
1: ତାଙ୍କର ଦେହର ତାପମାତ୍ରା ଠିକ୍ ରହିବ।
0: ସେମିତି ପୋଲଟ୍ରି କେସ୍ରେ ମ୍ୟାଡମ୍, ବର୍ତ୍ତମାନ ଯେଉଁମାନେ ଏନ୍ଭାରମେଣ୍ଟାଲି କଣ୍ଟ୍ରୋଲ ଘର କରୁଛନ୍ତି ସେମାନେ ଦିପଟରେ କୁଲିଂ ପ୍ୟାଡ୍ ଲଗେଇ ଦେଉଛନ୍ତି, ଯେଉଁଟା ଆମର ଏସି ଭଳିଆ କାମ ଦେଉଛି, ସେଥିପାଇଁ ଟେମ୍ପରେଚର ମେଣ୍ଟେନ୍ ହେଇକି ରହୁଛି।
1: ସାଧାରଣତଃ ଆମର ଏଇ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଆମେ କଣ କଣ ସବୁ ଏଇ ଖରାଦିନେ ତାଙ୍କୁ ଔଷଧ ଯୋଗାଇ ପାରିବା ବା ଔଷଧ ଦେଇପାରିବା ସେମାନଙ୍କର ଦେହ ସୁସ୍ଥ ରହିବା ପାଇଁ?
0: ମ୍ୟାଡମ୍, ପ୍ରଥମ କଥା ହେଉଛି ହିଟ୍ ଷ୍ଟ୍ରେସ୍ ଟାଇପ୍ରେ ଆମେ ତାଙ୍କୁ ଯଥେଷ୍ଟ ପରିମାଣରେ ଇଲେକ୍ଟ୍ରୋଲାଇଟ୍, ଯେମିତିକି ଓଆରଏସ୍ କହିଲି, ସେଇ ଟାଇପ୍ର ଆମେ ଇଲେକ୍ଟ୍ରୋଲାଇଟ୍ ଦେବା ଦରକାର। ତାପରେ ସେକେଣ୍ଡ ଜିନିଷ ହେଉଛି ଲିଭର ଟନିକ୍। ଲିଭର ଟନିକ୍ ମ୍ୟାଡମ୍ ଏମିତି ଗୋଟେ ଜିନିଷ ଯେଉଁଟା ଆପଣଙ୍କର ଲିଭରକୁ ଅଧିକ ଫଙ୍କସନ୍ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ, ତେଣୁ ତାକୁ ଆମେ ଲିଭର ଟନିକ୍ ବି ଦେବା ଦରକାର। ସେକେଣ୍ଡ ଜିନିଷ ହେଉଛି ନିୟମିତ ଟୀକାକରଣ। ଖରାଦିନେ ଆମେ ଗାଈ ଗୋରୁଙ୍କୁ ଯେ ସାଧାରଣତଃ ଏଚ୍ଏସ୍ ବା ସାହାଣ ରୋଗ ପାଇଁ, ତାପରେ FMD ବା ଫାଟୁଆ ରୋଗ ପାଇଁ, ଓ ଛେଳିକୁ PPR ବା ପ୍ଲିରୋନିମୋନିକ୍ ପ୍ଲଗ୍ ରୋଗ ପାଇଁ ଆମେ ତାକୁ ଟୀକାକରଣ କରିବା ଦରକାର। ଏଥିସହିତ ଖରାଦିନ ଆସିବା ପୂର୍ବରୁ ବା ଖରାଦିନ ଟାଇମ୍ରେ ଆମେ ତାଙ୍କୁ ଡିୱାର୍ମିଂ ବା କୃମିନାଶକ ମେଡିସିନ ଦେବା ଦରକାର, କାରଣ ଖରାଦିନେ ମୁଁ ଆପଣ ଯେମିତି କହିଥିଲି ଗାଈ ଗୋରୁମାନେ ଅଲରେଡି ଦୁର୍ବଳ ଅବସ୍ଥାରେ ଥାନ୍ତି, ଆଉ ସେହି ସମୟ ଯଦି କୃମି ରହିବେ ସେମାନେ ଖାଇବା ତ କମେଇ ଦେବେ, ପ୍ଲସ୍ ଯାହା ବି ଖାଇବେ ତାହା କୃମି ଦ୍ୱାରା ତାଙ୍କ ଶରୀର ଭିତରେ ଲାଗିବ, ତେଣୁ ଏହି ଜିନିଷ କରିବା ଦରକାର। ଏହା ସହିତ ବେଳେବେଳେ ଗାଈ ଆଉ ମଇଁଷି ଆପଣ ଜାଣିଥିବେ ସେମାନଙ୍କର ପେଟର ଗଠନ ଆମ ଭଳିଆ ନୁହଁ, ସେମାନଙ୍କର 4 ଷ୍ଟୋମାକ୍ ରହିଥାଏ, 4 chamber, ତେଣୁ ବେଳେବେଳେ କଣ ହୁଏ ନା ସେଠି ରୁମେନ୍ PHଟା କମିଯାଏ, ତେଣୁ ବେଳେବେଳେ ଆମକୁ ସୋଡିୟମ ବାଇକାର୍ବୋନେଟ୍ ମଧ୍ୟ ଆମେ ଦେଇପାରିବା ଏସିଡୋସିସରୁ ବଞ୍ଚିବା ପାଇଁ।
1: ଦେଖାଯାଏ ଗାଈ ଅପେକ୍ଷା ବାଛୁରୀ ଥାଏ, ଛୋଟ ଛୋଟ ବାଛୁରୀ, ସେମାନେ ଟିକେ ବେଶୀ ଖରାରେ ପ୍ରଭାବିତ ହୁଅନ୍ତି କି?
0: ହଁ ମ୍ୟାଡମ୍, ବାଛୁରୀ ମାନେ ଅଧିକ ପ୍ରଭାବିତ ହୁଅନ୍ତି, କାରଣ ମ୍ୟାଡମ୍ ଯେହେତୁ ମାନେ ସିମ୍ପଲ ଲଜିକ୍ ଲଗାଇଲେ ଆମର ମଣିଷ ଛୁଆ ଆଉ ଛୋଟ ବାଛୁରୀ ବି ସମାନ ଅବସ୍ଥାରେ ଆସେ, ଯେମିତି ଆମେ କହୁ କି ଯେକୌଣସି ଅସୁବିଧା ବେଳେ ଗର୍ଭବତୀ ମହିଳା, ବୃଦ୍ଧ ଆଉ ବାଳୁତ ଅଧିକା ସସ୍ପେକ୍ଟେଡ, ସେମିତି ବାଛୁରୀ ମାନେ ବି ଅଧିକା, କାରଣ ସେମାନଙ୍କର ବଡିରେ ସେତିକି ଇମ୍ୟୁନିଟି ଆସିନଥାଏ, ପ୍ଲସ୍ ଛୋଟ ବାଛୁରୀର ଶରୀରରେ ପାଖାପାଖି 70-80% ରହିଥାଏ ଆପଣଙ୍କର ଜଳୀୟ ଅଂଶ, ତ ଖରାରେ ଆସିଲା ଫଳରେ ଜଳୀୟ ଅଂଶ ତାଙ୍କୁ ସାହାଯ୍ୟ ନ କରିବା ଫଳରେ ସେମାନଙ୍କର ପ୍ରଭାବିତ ଅଧିକ ମାତ୍ରା ରହିଥାନ୍ତି, ଓ ବେଳେବେଳେ ସେମାନଙ୍କୁ ମଧ୍ୟ ଡାଇରିଆ ଧରିଯାଇଥାଏ ଖରାଦିନେ, ଯାହାଫଳରେ ଜଳୀୟ ଅଂଶ ନଷ୍ଟ ହୋଇଥାଏ।
1: ସାଧାରଣତଃ ସାର୍ ଏଇ ଯୋଉ ଆମେ ଗୃହପାଳିତ ପଶୁପକ୍ଷୀ ରଖିଛନ୍ତି, ଏଇ ଯୋଉ ହିଷ୍ଟ୍ରେସ୍ରେ ତାଙ୍କର କ'ଣ ସବୁ ପ୍ରୋବ୍ଲେମ୍ ଦେଖାଦଉଛି ଆଉ ତାକୁ କେମିତି ଆମେ ସମାଧାନ କରିପାରିବା?
0: ମ୍ୟାଡମ୍, ପ୍ରଥମ କଥା ହେଉଛି ହିଷ୍ଟ୍ରେସ୍ରେ ଗାଈର ଖାଇବା କମିଯାଏ, ତେଣୁ ଗାଈର କ୍ଷୀର ଉତ୍ପାଦନ ମଧ୍ୟ କମିଯାଏ। ଦ୍ୱିତୀୟ କଥା ହେଉଛି ଯୋଉ ଛୋଟ ଛୋଟ ଛଡ଼ା ବା ଯୋଉ ଗରମରେ ଆସୁଥିବା ଯୋଉ ଗାଈମାନେ ଥାନ୍ତି ସେମାନଙ୍କର ଯୋଉ ଇଷ୍ଟ୍ରସ୍ ସାଇନ୍ ଯୋଉଟା ଦେଖାଯାଏ ବା ଗାଈ ଗରମରେ ଆସିବାର ଯୋଉ ଲକ୍ଷଣ ଦେଖାଯାଏ ସେଇଟା ଖରାଦିନେ ଆମେ ସହଜରେ ଦେଖିପାରୁନାହୁଁ, କାରଣ ଯେହେତୁ ସେମାନଙ୍କର ନ୍ୟୁଟ୍ରିଏଣ୍ଟ ବା ବଡି ଯେତିକି ଅବଜର୍ଭ କରିବା କଥା କମିଯାଏ ତ ସେମାନଙ୍କର ରିପ୍ରଡକ୍ଟିଭ ଫେଲିୟର ବହୁତ ଟାଇମ୍ ଦେଖାଯାଏ। ତେଣୁ ଚାଷୀ ଭାଇ ଭଉଣୀମାନଙ୍କର ଗୋଟେ କମ୍ପ୍ଲେନ୍ ସବୁବେଳେ ଆସିଥାଏ କି ଖରାଦିନେ ଗାଈକୁ ଆମେ ଆର୍ଟିଫିସିଆଲ ଇନ୍ସେମିନେସନ କଲେ ବି ଗାଈ ବାରମ୍ବାର ଲେଉଟ ହେଉଛି, ଏଇଟା ତାଙ୍କର ମେନ୍ ଜିନିଷ ରହିଲା। ଆଉ ଗୋଟେ ଜିନିଷ ମ୍ୟାଡମ୍, ବର୍ତ୍ତମାନ ଆମ ଏରିଆରେ ଯୋଉ ଅଧିକ ଦୁଗ୍ଧ ଉତ୍ପାଦନର ଯୋଉ ବ୍ରିଡ୍ର ଗାଈ, ଯେମିତି ଲୋକମାନେ ପ୍ରିଫର କରୁଛନ୍ତି ଜର୍ସି ଗାଈ ଆଉ ହଲିଷ୍ଟନ ଫ୍ରିଜିଆନ ଗାଈ, ଯେହେତୁ ଜର୍ସି ଗାଈର ଉତ୍ପତ୍ତି ସ୍ଥଳ ହେଉଛି ଇଂଲଣ୍ଡ ଆଉ HF ବା ହଲିଷ୍ଟିନ ଗାଈର ଉତ୍ପତ୍ତି

0: ସ୍ଥଳ ହେଉଛି ହଲାଣ୍ଡ। ତ ସେମାନେ ମୁଖ୍ୟତଃ ଥଣ୍ଡା ଦେଶରୁ ଆସିଛନ୍ତି, ତ ସେମାନେ ଆମ ଅଞ୍ଚଳ ତାପମାତ୍ରାକୁ ସହଜରେ ସହିପାରନ୍ତି ନାହିଁ, ତେଣୁ ହିଟ୍ ଷ୍ଟ୍ରେସ୍ର ପ୍ରଭାବ ତାଙ୍କ ପାଖରେ ଅଧିକ ପରିମାଣରେ ଦେଖାଯାଏ। କମ୍ପେୟାର ଟୁ ଆମ ଇଣ୍ଡିଆର ଯୋଉ ନେଟିଭ୍ ବ୍ରିଡ୍ ଅଛନ୍ତି, ଯେମିତି ଆପଣଙ୍କର ଗିର୍ ଗାଈ ହେଲେ, ସାହିୱାଲ ହେଲେ, ୟା ଫିର୍ ରେଡ୍ ସିନ୍ଧି ଗାଈ ହେଲେ, ସେଇ ଗାଈ ଗୁଡାକ ଅଧିକ ପରିମାଣରେ ଗରମ ସହିପାରନ୍ତି,
1: ଯେହେତୁ
0: ଆମ ଅଞ୍ଚଳର ଗାଈ। ଆଜ୍ଞା, ତେଣୁ ଯେଉଁମାନେ ହଲିଷ୍ଟନ୍ ଫ୍ରିଜିଆନ୍ ବା ଜର୍ସି ଗାଈ ରଖୁଛନ୍ତି, ସେମାନଙ୍କର ଆଡଭାଇସ୍ ହେଉଛି ସେମାନେ ଯେମିତି ମୁଁ ଆଗରୁ କହିଥିଲି କୁଲିଂ ପ୍ୟାଡ୍ ୟା ଫିର୍ ସ୍ପ୍ରିଙ୍କ୍ଲର ସିଷ୍ଟମଟା ୟୁଜ୍ କରିବା ଦରକାର।
1: ସବୁଠୁ ବଡ କଥା ହେଲା କ୍ଷୀର ଧୋଇବା।
0: ଆଜ୍ଞା,
1: ଏଇ ଖରାଦିନେ କେତେବେଳେ ଆମେ ଗାଈ ଧୋଇଲେ ଭଲ?
0: ମ୍ୟାମ୍, ପ୍ରଥମ କଥା ହେଉଛି ବର୍ତ୍ତମାନ ଆପଣ ଯୋଉ ବି ଡେରି ପ୍ରଡକ୍ଟର ବ୍ରାଣ୍ଡ ଦେଖୁଥିବେ, ସେମାନେ ଗୋଟେ ଜିନିଷ ଲେଖୁଛନ୍ତି କି ଟ୍ରେସ୍ ଫ୍ରି କଣ୍ଡିସନରେ ଗାଈକୁ ରିୟର କରାହଉଛି। ୟା ଫିର୍ ଯଦି ଆପଣ ଉପୋଲଫେଡ୍ ଯେମିତି ଆମ ଗଭର୍ଣ୍ଣମେଣ୍ଟର ଯଦି ଆପଣ ଅଣ୍ଡା ବି ଦେଖିବା ପାଇଁ, ସେମାନେ କହୁଛନ୍ତି କି ଯୋଉ ଚିକ୍ ଗୁଡ଼ାକ ଆମେ ଷ୍ଟ୍ରେସ୍ ଫ୍ରି କଣ୍ଡିସନରେ ରଖୁଛୁ। ତ ମ୍ୟାଡମ୍, ଷ୍ଟ୍ରେସ୍ ଫ୍ରିର ମିନିଂ ହେଉଛି କି ଗାଈ ବି ଖୁସିରେ ରହିବ, ତାର କ୍ଷୀର ଉତ୍ପାଦନଟା ବଢିବ। ତେଣୁ ଆମେ ଗାଈକୁ ଜେନେରାଲି ସକାଳେ ଆଉ ସନ୍ଧ୍ୟାବେଳେ ଧୋଇବା ଦରକାର। ମଧ୍ୟାହ୍ନ ସମୟରେ ଟେମ୍ପରେଚର ଅଧିକା ଥିବା ଯୋଗୁଁ ଗାଈ ଅଲରେଡି ଷ୍ଟ୍ରେସ୍ରେ ଥାଏ, ତ ଆମେ ଯଦି ସେଇ ସମୟରେ ତା ଦେହରୁ ମିଲ୍କିଂ କରିବା ତ କ୍ଷୀର ଉତ୍ପାଦନ ତ କମିବ, ପ୍ଲସ୍ ଗାଈର ମଧ୍ୟ ଅଲଗା ଇରିଟେଟ୍ ହବା ଆସିଯିବ। ଆଉ ଗୋଟେ ଜିନିଷ ଚାଷୀ ଭାଇ ଭଉଣୀମାନଙ୍କୁ ମୋର ଆଡଭାଇସ୍ ହେଉଛି କି ମିଲ୍କିଂ ବା କ୍ଷୀର ଧୋଇବା ପୂର୍ବରୁ ନିଜର ହାତ ଭଲସେ ଧୋଇବା ଦରକାର, ଆଉ ଗାଈର ଯୋଉ ଚିର ବା ଅର୍ଡର ରହିଲା ତାକୁ ମଧ୍ୟ ଭଲସେ ସଫା କରନ୍ତି, କାରଣ ଖରାଦିନେ ଅଧିକ ପରିମାଣରେ ଧୂଳି ଉଡ଼ିଥାଏ। ଯଦି ଆମେ ଚିର ଭଲସେ ସଫା ନ କରିବା ତ ଏଇଟା ମାଷ୍ଟାଇଟିସ୍ ଭଳିଆ କଣ୍ଡିସନ ବା ଥନହରା ଯୋଉ କଣ୍ଡିସନ, ସେଇ କଣ୍ଡିସନକୁ ଗାଈକୁ ଆଫେକ୍ଟ କରିପାରେ।
1: ଆଜ୍ଞା, ତାମାନେ ଆମେ ସାଧାରଣତଃ ସକାଳେ ଆଉ ସନ୍ଧ୍ୟାବେଳେ ଗାଈ
0: ଧୋଇବା ଦରକାର।
1: ସାଧାରଣତଃ ଗରମରେ ଆଣ୍ଟିବାୟୋଟିକ୍ ଦବା ଦରକାର କି?
0: ମ୍ୟାଡାମ୍, ଆଣ୍ଟିବାୟୋଟିକ୍ ବ୍ୟବହାର କରିବାର ପ୍ରଥମ ଜିନିଷ ହେଉଛି ନିକଟସ୍ଥ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ। ପରାମର୍ଶ ଅନୁସାରେ ୟୁଜ୍ ନ କରିବା ଫଳରେ ଗୋଟେ ଟର୍ମ ଆସୁଛି ଆଣ୍ଟି ମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ, ଯୋଉଟା ଗାଈର ଡେଭଲପ୍ କରେ। ସାଧାରଣତଃ ହିଟ୍ ଷ୍ଟ୍ରେସ୍ କିମ୍ବା ହିଟ୍ ଷ୍ଟ୍ରୋକ୍ ହେଲେ କୌଣସି ଆଣ୍ଟିବାୟୋଟିକ୍ ଦେବା ଦରକାର ନାହିଁ, ନର୍ମାଲ ଇଲେକ୍ଟ୍ରୋଲାଇଟ୍ ବାଲାନ୍ସରେ ଠିକ୍ ହେଇଯିବ। ଯଦି ବି ଆପଣଙ୍କୁ କେବେ କିଛି ଲାଗୁଛି କି ଆଣ୍ଟିବାୟୋଟିକ୍ ଦେବା ପାଇଁ, ତାହେଲେ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ହିଁ ୟୁଜ୍ କରିବାଟା ଭଲ।
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଆମ ଶ୍ରୋତା ବନ୍ଧୁମାନେ ବି ଟିକେ ତାଙ୍କ ମନରେ ପ୍ରଶ୍ନ ଥିବ, ଏଇ ଯୋଉ ପୋଲଟ୍ରି ଆମେ କରିଛେ, ଚାଷୀ ଭାଇମାନେ କରିଛନ୍ତି, ଏଇ ପୋଲଟ୍ରିରେ ଯୋଉ ଏଗ୍ ପ୍ରଡକ୍ସନ କାହିଁକି କମିଯାଏ ଏଇ ଖରାଦିନ ମାନଙ୍କରେ?
0: ପ୍ରଥମ କଥା ହେଉଛି ସେମାନଙ୍କର ଖାଦ୍ୟ ଗ୍ରହଣ କମିଯାଏ। ଦ୍ୱିତୀୟ କଥା ହେଉଛି ଆପଣ ଜାଣିଥିବେ ଆମର ଯୋଉ ଲେୟର କୁକୁଡ଼ା ବା ଯୋଉ ଅଣ୍ଡା ଦିଆ କୁକୁଡ଼ା ଅଛନ୍ତି, ସେମାନେ ଯୋଉ ଅଣ୍ଡା ଦିଅନ୍ତି, ଅଣ୍ଡାର ଉପରର ଯୋଉ ଖୋଳଟା ସେଟା କ୍ୟାଲସିୟମରେ ତିଆରି ହୋଇଥାଏ। କିନ୍ତୁ ଯେହେତୁ ମୁଁ ଆପଣ ପ୍ରଥମରୁ କହିଛି କି ଖରାଦିନେ ମିନେରାଲର ବି ଡେଫିସିଏନ୍ସି ରହେ, ତ କ୍ୟାଲସିୟମ ମେଟାବୋଲିଜିମ୍ ପ୍ରଭାବିତ ହୋଇଥାଏ। କ୍ୟାଲସିୟମ ମେଟାବୋଲିଜିମ୍ ପ୍ରଭାବିତ ହେଲେ ଅଣ୍ଡାର ଯୋଉ ଉପର ଖୋଳ ରହିଲା ସେଟା ପତଳା ହେଇ ଆସେ, ତେଣୁ ବହୁତ ଗୁଡ଼ିଏ ଅଣ୍ଡା ଆପଣ ଦେଖିବେ ଖରାଦିନେ ସେମାନେ ପଡ଼ିକି ଅଟୋମେଟିକାଲି ଫାଟି ଯାଇଥାଏ। ଜେନେରାଲି ଯେହେତୁ ସେମାନେ ପାଣି ପିଇବା ମଧ୍ୟ କମେଇ ଦିଅନ୍ତି, ସେଥିପାଇଁ ସେମାନଙ୍କର ଅଣ୍ଡା ଉତ୍ପାଦନ ପାଖାପାଖି 15-20% ପର୍ଯ୍ୟନ୍ତ କମିଯାଇପାରେ।
1: ଆଜ୍ଞା, କେମିତି କ'ଣ ତାର ଯତ୍ନ ନେଇପାରିବା?
0: ମ୍ୟାମ୍, ଯତ୍ନ ନେବା ପାଇଁ ପ୍ରଥମ କଥା ହେଉଛି ଆମକୁ ତାଙ୍କୁ ଯଥେଷ୍ଟ ପରିମାଣରେ ପାଣି ପ୍ରଥମ ଦେବାକୁ ପଡିବ।
1: ଆଜ୍ଞା,
0: ଦାନା ଯୋଉ ବି ଆମେ ଦାନା ଦଉଛୁ ସେ ଦାନାର ଆମକୁ ଦେଖିବାକୁ ପଡିବ କି ସେଥିରେ ଯେମିତି କ୍ୟାଲସିୟମର ମାତ୍ରା କମି ନଯାଉ, ସେଥିପାଇଁ ଆମକୁ କ୍ୟାଲସିୟମ ସପ୍ଲିମେଣ୍ଟ ବି ଦେଲେ ଭଲ। ଯଦି ଆମେ ଡକ୍ଟରଙ୍କ ପରାମର୍ଶ କରିକି କିଛି ଲିଭର ଟନିକ୍ ବା କିଛି ଏନର୍ଜି ପାଉଡର, କିଛି ଆଣ୍ଟିବାୟୋଟିକ୍ର ପାଉଡର, ସେଟାକୁ ବି ମଧ୍ୟ ପାଣିରେ ମିଶେଇକି ଅଣ୍ଡା ଦିଆ କୁକୁଡ଼ାଙ୍କ ପାଇଁ ଦେଇପାରିବା। ଖରାଦିନେ ଯଦି ସଡନ୍ ବର୍ଷା ଆସେ, ଯୋଉଟା କାଳ ବୈଶାଖୀ ଯେମିତି ବର୍ଷା ଆସେ, ପ୍ରଥମ କଥା ହେଉଛି ଗାଈର ବଡିର ଟେମ୍ପରେଚରଟା ଅଟୋମେଟିକାଲି ଗରମ ଥାଏ। ଆଉ ବହୁତ ଲୋକ କ'ଣ କରନ୍ତି ନା ଭାବନ୍ତି କି ବର୍ଷା ହେଉଛି ତ ଥଣ୍ଡା ହେବ ବୋଲି ସେମାନେ ଗାଈକୁ ବର୍ଷାକୁ ଛାଡି ଦିଅନ୍ତି, କିନ୍ତୁ ସେମିତି କରିବା ଫଳରେ ଟେମ୍ପରେଚର ଫ୍ଲକ୍ଚୁଏସନ ହେଇଗଲା ପରେ ଜେନେରାଲି ଥଣ୍ଡାଟା ଗୋଟେ କମନ୍ ହେଇଯାଇଥାଏ ତାଙ୍କୁ ସାଧାରଣତଃ। ତାପରେ ନର୍ମାଲ ବର୍ଷା ଦିନେ କୀଟପତଙ୍ଗ ମାନେ ଅଧିକ ଆକ୍ଟିଭ ରହିଥାନ୍ତି, ଆଉ ଆପଣଙ୍କର ମାଛି ବି ଅଧିକ ଆକ୍ଟିଭ ଥାଏ, ଆଉ ଟିଙ୍କ, ଏଇ ତିନୋଟି ଜିନିଷ ଆସିବା ଫଳରେ କେନ୍ଦ୍ରାପଡ଼ା ଇଜ୍ ନୋନ୍ ଆଜ୍ ଦ ଥେଲେରିଆ ବେଲ୍ଟ ଅଫ୍ ଓଡ଼ିଶା। ଥେଲେରିଆ ବା ବ୍ଲଡ୍ ପ୍ରୋଟୋଜୋଆ ଡିଜିଜ୍ଟା ସେଠି ଅଧିକା, ଯାହାର ମୁଖ୍ୟ କାରଣ ହେଉଛି ଟିଙ୍କ। ତ ଯଦି ଆମ ଚାଷୀ ଭାଇ ଭଉଣୀ ମାନେ ଗୁହାଳ ପରିଷ୍କାର ରଖିବେ, ଗାଈ ଗୋରୁଙ୍କୁ ରେଗୁଲାରଲି ଟିଙ୍କର ଔଷଧ ଦେବେ, ତ ଏଇ ଯୋଉ ଦୁଇଟା ଡେଞ୍ଜରିୟସ୍ ଡିଜିଜ୍ ଅଛି ଆମେ ସେଥିରୁ ଭଲସେ ବଞ୍ଚିଯାଇ ପାରିବା।
1: ତାମାନେ ଆମେ ସାଧାରଣତଃ ଖରା ଦିନ ମାନଙ୍କରେ ଯେମିତି ଗାଈ ଗୋରୁଙ୍କର ପଶୁପକ୍ଷୀ ମାନେ ଯତ୍ନ ନେବା, ବର୍ଷାରେ ଅସମୟରେ ଯୋଉ ବର୍ଷା ହେଉଛି ସେଥିରେ ମଧ୍ୟ ଆମେ ଯତ୍ନ ନେଇପାରିବା।
0: ପ୍ରଥମ କଥା ହେଉଛି ଅସମୟର ବର୍ଷାରେ ଆମେ ଗାଈ ଗୋରୁଙ୍କୁ ଓଦା ହେବାକୁ ଛାଡିଦେବାନି, ସେତେବେଳେ ତାଙ୍କ ଟେମ୍ପରେଚରଟା ଅଧିକା ଥାଏ। ଆଉ ଗୋଟେ ଅସମୟର ବର୍ଷାର ମୁଖ୍ୟ କାରଣ ହେଉଛି ମ୍ୟାଡମ୍ ଘଡ଼ଘଡ଼ି ଆଉ ବିଜୁଳି। ଯଦି ବିଜୁଳିଟା ଆପଣ ଜେନେରାଲି ଜାଣିଥିବେ ଜଳାଶୟ ପାଖରେ ଅଧିକା ପରିମାଣରେ ଆଫେକ୍ଟ କରେ, ତ ଗାଈ ଗୋରୁ ମାନେ ବର୍ଷା ଆସିଲା ମାନେ ୟା ଫିର୍ ଯଦି ଖରା ଯୋଗୁଁ ପାଣି ପିଇବା ପାଇଁ ଜଳାଶୟ ପାଖକୁ ଯାଇଛନ୍ତି ଆଉ ସେ ସମୟରେ ଅଦିନିଆ ବର୍ଷା ଆସୁଛି, ତ ବହୁତ ଟାଇମ୍ରେ ଘଡ଼ଘଡ଼ି ପଡିକି ବି ଆପଣ ଶୁଣିଥିବେ ଗାଈ ଗୋରୁ ମାନେ ମରିଯାନ୍ତି। ତ ଏଇ ଦୁଇଟା ଜିନିଷରୁ ବଞ୍ଚିବା ପାଇଁ ଅସମୟରେ ବର୍ଷା ଆସିଲେ ଆମେ ଗାଈ ଗୋରୁଙ୍କୁ ଗୁହାଳକୁ ନେଇ ଆସିବାଟା ଦରକାର।
1: ଆଉ ସାର୍, ଶେଷରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ମ୍ୟାମ୍, ଚାଷୀ ଭାଇମାନଙ୍କୁ ଶେଷ ବାର୍ତ୍ତା ମୋର ରହିବ କି ଗୃହପାଳିତ ପଶୁପକ୍ଷୀମାନେ ହେଉଛନ୍ତି ଆମର ମୂଲ୍ୟବାନ ସମ୍ପଦ। ଖରାଦିନେ ସଠିକ୍ ପାଣି, ଛାୟା, ସୁଷମ ଖାଦ୍ୟ ଆଉ ସମୟ ମତେ ଚିକିତ୍ସା ଡାକ୍ତରୀ ପରାମର୍ଶ କ୍ରମେ ଦେଲେ ଆମେ ତାଙ୍କୁ ରୋଗ ବି ରୋକିପାରିବା। ହିଟ୍ ଷ୍ଟ୍ରେସ୍ର ପ୍ରତିରୋଧ କଲେ ଦୁଗ୍ଧ ଉତ୍ପାଦନ, ଅଣ୍ଡା ଉତ୍ପାଦନ, ମାଂସ ଉତ୍ପାଦନ ମଧ୍ୟ ଭଲ ରହିବ। ଶେଷରେ ଏତିକି କହିବି କି

0: ପଶୁ ହେଉଛି ସମୃଦ୍ଧ ଶସ୍ୟର ପ୍ରଗତିର ଚିହ୍ନ।
1: ଡକ୍ଟର ପତି, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଏତେ ସମୟ ଧରି ଖରାଦିନେ ପଶୁପକ୍ଷୀ ମାନଙ୍କ ଯତ୍ନ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଇଏ ସୁମି,
3: ହଁ
2: ମହାଶୟ କେତେ ସୁନ୍ଦର ଭାବରେ କହିଲେ, ମ
3: କେଡେ ବଢିଆ ଭାବରେ ବୁଝେଇକିରି କହିଲେ।
2: ଆଉ ମୋର ଯାହା ବୁଝିବାର ଥିଲା ମହାଶୟଙ୍କୁ ଟିକିନିକି କରି ପଚାରିଲି, ମହାଶୟ ତାଙ୍କର ଭଲ ଭାବରେ ବୁଝେଇ କହିଦେଲେ ଏଇ ଖରାଦିନ ମାନଙ୍କ ଆମେ ପଶୁପକ୍ଷୀ ମାନଙ୍କର ଯତ୍ନ ଭଲ ଭାବରେ ନଉଥିବା। ହେଲେ ମୈଠ ଘର ତରଫରୁ ଆମର ମହାଶୟଙ୍କୁ ଆଉ ଥରେ
3: ଧନ୍ୟବାଦ।
2: ସୁମି,
3: ହଁ
2: ଏଥର ତ ସବୁ କଥା ହେଲା, ଉଠିବା
3: ଉଠିବା,
2: ଆଉ
3: ପାଣିପାଗ ଆଗ ଶୁଣିବା, ତାପରେ ଯାଇ ଉଠିବା।
2: ହଁ ହଁ, ଇଏ ତ ଯୋଉ ଖରା ହଉଛି, ଦେହ କଣ ହେଇଯାଉଛି, କେତେବେଳେ କେମିତି କଣ ଧୁମଧଡ଼କିଆ ମାଡି ଆସୁଛି, ପାଣିପାଗ ଶୁଣିବା, ତାପରେ ଉଠିବା।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଉଦ୍ଘାଟନ ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00ରୁ ରାତି 10:00 ଯାଏଁ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର କ୍ୟା ୟହି ପ୍ୟାର ହେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ। ସମ୍ପାଦନା ଏବଂ ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ।
1: ଶ୍ରୋତାବନ୍ଧୁ ନମସ୍କାର। ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦକୁ ଆପଣମାନଙ୍କୁ ସାରସ୍ୱତ ସ୍ୱାଗତ। ଆଜି ପତ୍ରିକାର ସୂଚୀରେ ରହିଛି ମାଟିର ମହାକବି ସଚେ ରାଉତରାୟଙ୍କର ଉପରେ ଡକ୍ଟର ରବୀନ୍ଦ୍ର ନାରାୟଣ ମହାରଣାଙ୍କର ସ୍ୱତନ୍ତ୍ର ଉପସ୍ଥାପନା, କବିତା ପୃଷ୍ଠାରେ କବୟିତ୍ରୀ ଚିରଶ୍ରୀ ଇନ୍ଦ୍ର ସିଂଙ୍କର କବିତା, ଗଳ୍ପ ପୃଷ୍ଠାରେ ଗାଳ୍ପିକା ହିରଣ୍ମୟ ମିଶ୍ରଙ୍କର ଗଳ୍ପ ଏବଂ ସ୍କୃତି ପୃଷ୍ଠାରେ ପଣ୍ଡିତ ରଘୁନାଥ ମୁର୍ମୁ। ଏଥର ସମ୍ପାଦକୀୟ
2: ଜୀବନର ଚଲାପଥରେ ମଣିଷ ତାର ସମସ୍ତ ପ୍ରତିବନ୍ଧକକୁ ପ୍ରତିହତ କରି ନୂଆ ବାଟଟିଏ କାଢ଼ିଥାଏ, ଆଗକୁ ଆଗକୁ ନିରନ୍ତର ଭାବେ ଚାଲିଥାଏ। ତାର ରାସ୍ତା କେବେ ବି ସହଜ ନଥାଏ, କିନ୍ତୁ ତାର ଏହି ନିରବଚ୍ଛିନ୍ନ ଯାତ୍ରାରେ ସେ ପରିଚିତ ହୋଇଥାଏ ଅସଂଖ୍ୟ ସ୍ୱର ସହ, ଯେଉଁ ସ୍ୱରର ସ୍ୱାକ୍ଷର ଏତେ ସ୍ୱଷ୍ଟ ଥାଏ ଯେ ଯାହା କେବେ ପ୍ରାଣକୁ ଆନ୍ଦୋଳିତ କରେ ତ କେବେ ଅଭିଭୂତ। ଏହି ଅନୁଭୂତିଗୁଡ଼ିକ ଅନ୍ତରାତ୍ମାକୁ ଜାବୁଡ଼ି ଧରେ। ଅସହାୟ ହୋଇପଡ଼ିଥାଏ ମଣିଷ, ଅପେକ୍ଷା କରିଥାଏ ସେହି ସମୟକୁ ଯେଉଁ ନିରୋଳା ମୁହୂର୍ତ୍ତରେ ସେହି ଭାବନାଗୁଡ଼ିକ ଚିତ୍ରିତ ହୋଇଯିବ କାନ୍ଭାସ ଉପରେ, ପୁଣି ଶବ୍ଦ ହୋଇ କହିଉଠିବ କେତେ ଯେ ଅକୁହା କଥା, ରୂପ ନେବ କେତେ ଯେ ଗଳ୍ପ, ଉପନ୍ୟାସ, କାବ୍ୟ, ପୁଣି କବିତା। ସୃଜନୀର ସେହି ମଧୁର ସ୍ୱର୍ଶରେ ମଧୁକ୍ଷରା ହୋଇଉଠିବ ବସୁନ୍ଧରା। ଏହି ପ୍ରବହମାନ ସୃଜନୀର ଧାରା ନିରନ୍ତର ଭାବେ ଜୀବନର ମରୁପ୍ରାନ୍ତରରେ ମାନବିକତାକୁ ଉଜ୍ଜୀବିତ କରି ରଖିବ, ଅମୃତର ଆସ୍ୱାଦନ ନିମନ୍ତେ ଅନ୍ତରାତ୍ମାକୁ ଉନ୍ମୁକ୍ତ କରିବ।
1: ସାହିତ୍ୟ ପତ୍ରିକାର ପ୍ରଥମ ଅର୍ଘ୍ୟ ସ୍ୱତନ୍ତ୍ର ଉପସ୍ଥାପନା ମାଟିର ମହାକବି ସଚେ ରାଉତରାୟ, ଆଲୋଚନା କରୁଛନ୍ତି ଡକ୍ଟର ରବୀନ୍ଦ୍ର ନାରାୟଣ ମହାରଣା।
3: ସୁନ୍ଦର ମୋ ଜନ୍ମ ଭୂଇଁ, ସୁନ୍ଦରତା ଶାଗୁଆ ବନ, ସୁନ୍ଦରତା ପାହାଡ଼ ନଈ, ସୁନ୍ଦରତା ପାହାଡ଼ ନଈ। ଗାଁର ଏଭଳି ମନୋରମ ଦୃଶ୍ୟକୁ ଯିଏ ଅବିକଳ ଭାବରେ ସଙ୍ଗୀତରେ ମନଛୁଆଁ କରି ଆଙ୍କିପାରନ୍ତି ସିଏ ହେଉଛନ୍ତି ଆମର ପ୍ରିୟ ଆଧୁନିକ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ। ସଚ୍ଚିଦାନନ୍ଦ ରାଉତରାୟ ନାମଟି ଉଚ୍ଚାରଣ ହେଲା ମାତ୍ରେ ପ୍ରତ୍ୟେକ ମଣିଷଙ୍କ ମନେ ପଡ଼ିଯାଏ ତାଙ୍କ ପଲ୍ଲୀଶ୍ରୀ କବିତାର ସେହି ଲୋଭନୀୟ ଅଂଶଟି, ଯେଉଁଠି ସେ ଲେଖିଥିଲେ, ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି, ଛୋଟ ମୋର ଗାଁଟି। କବି ସଚ୍ଚିଦାନନ୍ଦ ବହୁ ପୂର୍ବରୁ ତାଙ୍କ ସ୍କୁଲ ମ୍ୟାଗାଜିନ୍ ପଞ୍ଚାମୃତରେ କବିତାଟିଏ ଲେଖି ନିଜକୁ କବି ଭାବରେ ଜାହିର କରିସାରିଥିଲେ। ମାତ୍ର 1931 ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ପାଥେୟ ତାଙ୍କୁ କବି ହେବାର ଅଜସ୍ର ଗୌରବ ଆଣିଦେଇଥିଲା। ମାତ୍ର ସମୟକ୍ରମେ ସେ କମ୍ୟୁନିଷ୍ଟ ଚିନ୍ତାଧାରା ସହିତ ଏକାତ୍ମ ହୋଇ ଉଠିଛନ୍ତି। ରୋମାଣ୍ଟିକ୍ କବିତା ପରିବର୍ତ୍ତେ ସେ ଲେଖିଛନ୍ତି ବିପ୍ଳବାତ୍ମକ କବିତା, ଯାହାକୁ ଆମେ

ପ୍ରଗତିଶୀଳ କବିତା ବୋଲି କହୁଛୁ। ଏହି ପର୍ଯ୍ୟାୟର କବିତାମାନଙ୍କ ଭିତରେ ରହିଛି ଅଭିଯାନ, ରକ୍ତଶିଖା ବା ବାଜିରାଉତ ପରି ତାଙ୍କର ଅତ୍ୟନ୍ତ ଶକ୍ତିଶାଳୀ କବିତାମାନ। ମାତ୍ର 1947 ମସିହା ବେଳକୁ କବି ପାଶ୍ଚାତ୍ୟ କବିତାର କାବ୍ୟଚେତନା ସହିତ ପରିଚିତ ହୋଇ ସେହି ମର୍ମରେ କବିତା ଲେଖିଲେଣି। ତାଙ୍କର ସେହି ନୂତନ ଆଭିମୁଖ୍ୟରୁ ଜନ୍ମ ନେଲା ପାଣ୍ଡୁଲିପି ନାମକ ଏକ କବିତା ସଂକଳନ। ପାଣ୍ଡୁଲିପିର ପ୍ରତିମା ନାୟକ ବା ଅଳକା ସାନେଲ କବିତା ହେଉ ବା ତା'ର ନାନ୍ଦିମୁଖ ହେଉ ବା ପରବର୍ତ୍ତୀ କାଳରେ ତାଙ୍କର କବିତା 1962ର ନୂତନ କବିତାର ଭୂମିକା ରୂପୀ ଦୀର୍ଘ ପୃଷ୍ଠବନ୍ଧ ଓଡ଼ିଆ କବିତାକୁ ଏକ ନୂତନ ମୋଡ଼ରେ ଗତି କରାଇଦେଲା। ଏଣିକି ଓଡ଼ିଆ କବିତା ହେଲା ସମ୍ପୂର୍ଣ୍ଣ ଆଧୁନିକ କବିତା। ଏଣିକି କବିତାର ଭାଷା ହୋଇଗଲା ମିଥ ପ୍ରତୀକ ଓ ଚିତ୍ରକଳ୍ପମୟ। କନକନିଆ ସକାଳ, ବାହାରେ ମାତିଛି ଝଡ଼ ସାଇଁ ସାଇଁ, ପ୍ରଚଣ୍ଡ ଚୈତ୍ର ଆସେ ଆମ୍ବ କଷି ମହକ ବିଛାଇ ବା ନରମ ଆଙ୍ଗୁଠିର ଛୁଆଁ ଆଦିର ପ୍ରୟୋଗ ପାଠକର ପ୍ରତିଟି ଇନ୍ଦ୍ରିୟକୁ ଚଳଚଞ୍ଚଳ କରିଦେଲା। ପ୍ରତୀକ ତ ଗୋଟିଏ କଥା କହିବ, ହେଲେ ଆଉ ଗୋଟିଏ କଥାରେ ଅର୍ଥ ପ୍ରକାଶ କରିବ। ହେଲେ ସବୁଠାରୁ ବଳିଷ୍ଠ ହେଉଛି ମିଥ। ପୌରାଣିକ ଆଖ୍ୟାନର ଆଧାରରେ ଆଧୁନିକ ଚେତନାକୁ ବୁଝାଯିବ, ଯେମିତି କବିଙ୍କ ଶିଶୁପାଳ କବିତା। ସବୁଠାରୁ ବଡ଼ କଥା ହେଉଛି ସେ କବିତା ପାଇଁ କେବେ ଛଳନାର ଆଶ୍ରୟ ନେଇନାହାନ୍ତି। ସେ ନିଜ କବିତା ସମ୍ପର୍କରେ କହିଛନ୍ତି, ଯିଏ ବ୍ୟଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ, ତାକୁ ଦେଇଛି ବାଣୀ କହିଛି ସେ ସାଧାରଣ କଥା, ଭାଷାର କପଟ ଜାଲେ ରଚି ନାହିଁ ମାୟାଜାଲ ତଥା। ଭାଷାର କପଟ ଜାଲେ ରଚି ନାହିଁ ମାୟାଜାଲ ତଥା। ପଲ୍ଲୀଶ୍ରୀରେ ସେ ଗାଉଁଲି ଜୀବନକୁ ଭଲ ପାଇଥିଲା ବେଳେ ଭାନୁମତୀର ଦେଶରେ ସହରୀ ଜୀବନର ଜୟଯାତ୍ରାକୁ ଉଲ୍ଲେଖ କରିଛନ୍ତି। ଛନ୍ଦମୟ କବିତାଠାରୁ ଆରମ୍ଭ କରି ସେ ଲେଖିଛନ୍ତି ଛନ୍ଦହୀନ କବିତା। ଭଜନ ଜଣାଣଠାରୁ ଆରମ୍ଭ କରି ସେ ଲେଖିଛନ୍ତି ମଧ୍ୟ ଆଧୁନିକ କବିତା। କବିତା 1962, କବିତା 1969 ପରି ବିଭିନ୍ନ ଆଧୁନିକ କବିତା, ଏପରିକି କବିତା 2004 ପର୍ଯ୍ୟନ୍ତ। ସେହି କାରଣରୁ ପରବର୍ତ୍ତୀ କାଳର ସବୁ କବିଙ୍କ ପାଇଁ ସେ ହୋଇଉଠିଛନ୍ତି ଆଧୁନିକ ଓଡ଼ିଆ କବିତାର ପିତୃପୁରୁଷ ବା ମାଟିର ଦ୍ରୋଣ। ତାଙ୍କ ସମଗ୍ର କବିତାର ଇତିହାସ ହିଁ ହୋଇଉଠିଛି ଓଡ଼ିଆ କବିତାର ଇତିହାସ। ମାଟିର ସୁଗନ୍ଧରେ ସେ ହୋଇଉଠିଛନ୍ତି ମାଟିର ମହାକବି। ସାହିତ୍ୟ ଏକାଡେମୀ ପୁରସ୍କାରଠାରୁ ଆରମ୍ଭ କରି ଜ୍ଞାନପୀଠ ପୁରସ୍କାର ପର୍ଯ୍ୟନ୍ତ ଅନେକ ପୁରସ୍କାର ଓ ସମ୍ମାନରେ ସେ ମଣ୍ଡିତ ହୋଇଛନ୍ତି କେବଳ ତାଙ୍କର ସାହିତ୍ୟ ପାଇଁ। ପଲ୍ଲୀଶ୍ରୀରେ ସେ ଯେଉଁ କଥା ଲେଖିଥିଲେ, କେତେ ଯେ ଯିଏ କେତେ ଯେ ମରେ ମରେ ନା ଖାଲି କାଟି ଛୋଟ ମୋର ଗାଁଟି।

0: କବି ଶଚୀ ରାଉତରାୟଙ୍କ ସାରସ୍ୱତ ସୃଷ୍ଟି ରୂପକ କା ଆଜି ତାଙ୍କୁ ଅମର କରି ରଖିଛି ଓ ଆଗାମୀ ଦିନ ପାଇଁ ସେ ଅମର ହୋଇ ରହିବେ ମଧ୍ୟ।
1: ଉଣେଇଶହ ସତାଅଶୀ ମସିହାରେ ଆମ କେନ୍ଦ୍ରର ପ୍ରତିନିଧି ଡକ୍ଟର ହୃଷିକେଶ ପଣ୍ଡାଙ୍କୁ କବି ଶଚୀ ରାଉତରାୟ ଦେଇଥିବା ସାକ୍ଷାତକାରର ଶୁଣନ୍ତୁ ସମ୍ପାଦିତ ଅଂଶ।
2: ମୋର ପ୍ରାଥମିକ କବିତା ବିଶେଷ କରି ପ୍ରକୃତି ଏବଂ ମଣିଷର ଦୁରବସ୍ଥା ଏବଂ ଦରିଦ୍ର ଉପରେ ଧନିକର ଅତ୍ୟାଚାର ଏହିସବୁ ବିଷୟ ନେଇକରି ଲେଖାଯାଇଥିଲା। ମୋର ପାଠର ପ୍ରଥମ କବିତା ବହି 1931 ମସିହାରେ ମୋତେ 17 ବର୍ଷ ବୟସ ହୋଇଥିଲା ବେଳେ ପ୍ରକାଶ ପାଇଥିଲା। ସେଥିରେ ଦାର୍ଶନିକ ଦୃଷ୍ଟିକୋଣ ସମ୍ପନ୍ନ କବିତା ଥିଲା ସତ, କିନ୍ତୁ ତା ସଙ୍ଗେ ସଙ୍ଗେ ଥିଲା ଏହି ଦୁର୍ବଳ ଉପରେ ପ୍ରବଳର ଅତ୍ୟାଚାର ଏବଂ ମାନବିକତାର ପୀଡ଼ନ। ତେଣୁ ମଣିଷର ଦୁରବସ୍ଥା ଏବଂ ମଣିଷ ଉପରେ ମଣିଷର ଅତ୍ୟାଚାର ଅନାଚାର ଏହିସବୁ ମୋତେ ପ୍ରଥମ ବୟସରେ କବିତା ଲେଖିବାକୁ ପ୍ରେରଣା ଦେଇଥିଲା। ପ୍ରାକୃତିକ ଦୃଶ୍ୟ ମଧ୍ୟ ମୋତେ ଆକୃଷ୍ଟ କରିଥିଲା ଏବଂ ମୋର କେତେକ କବିତା ପ୍ରକୃତି ଉପରେ ଲିଖିତ, କାହିଁକିନା ସେତେବେଳେ ଓଡ଼ିଆ କବିତା ଭାରତବର୍ଷ ଏବଂ ଓଡ଼ିଶା ଭିତରେ ହିଁ ସୀମାବଦ୍ଧ ଥିଲା, ଆନ୍ତର୍ଜାତିକ ସୀମା ସ୍ପର୍ଶ କରୁନଥିଲା।

0: ତେଣୁ ଏଇ ସ୍ପେନ୍ କବିତା ମୋର ମନେ ହୁଏ ବୋଧେ ପ୍ରଥମ କବିତା ଯେଉଁଥିରେ ଗୋଟେ ଆନ୍ତର୍ଜାତିକ ଦିଗ୍ମଣ୍ଡଳ ପ୍ରତିଫଳିତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଭାବ ମୋର କାବ୍ୟ କବିତାକୁ ବହୁ ପରିମାଣରେ ପ୍ରଭାବିତ କରିଛି। ସବୁଜ ସାହିତ୍ୟ ସେତେବେଳେ ଓଡ଼ିଶାର ଯୁବକମାନଙ୍କୁ ବେଶ ଅନୁପ୍ରାଣିତ କରିଥିଲା, କାରଣ ସେମାନେ ଗୋଟେ ରୋମାଣ୍ଟିକ ଶୈଳୀରେ ଲେଖୁଥିଲେ। କିନ୍ତୁ ରୋମାଣ୍ଟିକ ଭାବଧାରା ବିରୁଦ୍ଧରେ ମୁଁ ମଧ୍ୟ ମନେ ମନେ ଏବଂ ମୁଁ ଲେଖା ଭିତରେ ଅସନ୍ତୋଷ ପ୍ରକାଶ କରୁଥିଲି ଏବଂ ମୋର ପ୍ରତିବାଦ ମଧ୍ୟ ପ୍ରକାଶ କରୁଥିଲି। ଉଦାହରଣ ସ୍ୱରୂପ ମୋର ସମଗ୍ର ଚିତ୍ରଗ୍ରୀବ ଉପନ୍ୟାସଟା ହିଁ ସେଇ ରୋମାଣ୍ଟିସିଜିମ୍ ବିରୁଦ୍ଧରେ ଏକ ଯୁଦ୍ଧ ଘୋଷଣା। ଯେମିତି 1934ରେ ମୁଁ ଯେଉଁ କବିତା ଲେଖିଲି ବନ୍ଦୀର ବନ୍ଦନା ଏବଂ ଶ୍ରମିକର ଶ୍ରୀପଞ୍ଚମୀ, ଏହିସବୁ କବିତାରେ ମୁଁ ଲେଖିଥିଲି ଯେ କବି ରୋମାଣ୍ଟିସିଜିମ୍ ଛାଡ଼ି ସୌଖୀନ ସ୍ୱପ୍ନ ବିଳାସ ଛାଡ଼ି ବାସ୍ତବତା ଆଡ଼କୁ ଢଳିବା ଉଚିତ ଏବଂ ମଣିଷର ବାସ୍ତବ ଚିତ୍ର କାବ୍ୟ କବିତାରେ ପରିବେଷଣ କରିବା ଉଚିତ। ସହକାରରେ ଯେଉଁ ସବୁ କବିତା ପ୍ରକାଶ ପାଇଥିଲା ସେ କବିତାଗୁଡ଼ିକ ସେତେବେଳେ ଓଡ଼ିଶାର ଭାବ ଜଗତରେ ଗୋଟାଏ ବିପ୍ଲବ ସୃଷ୍ଟି କରିଥିଲା। ଯେମିତି ଦୀର୍ଣ୍ଣ ବୁକୁର ସ୍ପନ୍ଦନୁ ଜାତ ଆରେରେ ସର୍ବହରା, କିମ୍ବା ସେ ଯେଉଁ ବନ୍ଦୀର ବନ୍ଦନା, ଫାଶୀଖୁଣ୍ଟ, ଏସବୁ ଯେଉଁ କବିତା ସେତେବେଳେ ଓଡ଼ିଆ କାବ୍ୟଧାରାକୁ ରୋମାଣ୍ଟିସିଜିମ୍ର କବଳରୁ ମୁକ୍ତ କରି ଏକ ସବଳ ବାସ୍ତବବାଦ ଏବଂ ବିପ୍ଳବବାଦ ଆଡ଼କୁ ନେଇଯିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକି ବାକଭଙ୍ଗୀ ସଙ୍ଗେ କାବ୍ୟିକ ଭଙ୍ଗୀର ସମନ୍ୱୟ ଘଟେଇଲା ଏବଂ ଦୈନନ୍ଦିନ ଜୀବନକୁ ଆଣିକରି ମୁଖ୍ୟ ଆସନ ଦେଲା। ତେଣୁ କବିତା କବିତା ଭାବରେ ବଞ୍ଚିବ। ତେଣୁ ଆଧୁନିକ କବିତାକୁ ଅନେକ ଅନରାଇମ୍ଡ କ୍ୟାଡେନ୍ସ ବୋଲି କହିଥାନ୍ତି, କାରଣ ଆଧୁନିକ କବିତା ହେଉଛି ଗଦ୍ୟର ପରିଚ୍ଛନ୍ନତା ସଙ୍ଗେ କାବ୍ୟର ଆବେଗ ସଞ୍ଚାରୀ ସ୍ୱଭାବର ସମିଶ୍ରଣ ଘଟାଇ ଯେଉଁ କବିତା ରଚନା କରାଯାଏ ତାହା ହେଉଛି ଗଦ୍ୟ କବିତା। ପ୍ରାଚୀନ ବା ପରମ୍ପରାର ଯାହା ପ୍ରଗତିଶୀଳ ଅଂଶ ତାକୁ ଗ୍ରହଣ କରି ତା ସହିତ ନୂତନ ଭାବଧାରା ଏବଂ ନୂତନ ସେନ୍ସିବିଲିଟିଜ ଯେମିତି ଗୋଟାଏ ସମନ୍ୱିତ ପ୍ରକାଶ ହେବ ସେଇଭଳିଆ କବିତା ମୁଁ ରଚନା କରିଛି। ମୁଁ ମୋ କବିତାରେ କୌଣସି ପ୍ରକାର ଭାବପ୍ରବଣତା ନାହିଁ। ଭାବପ୍ରବଣତା ଯାହା ଅଛି ତାକୁ ଗୋଟାଏ ନ୍ୟାୟସଙ୍ଗତ ଐତିହାସିକ ପୂର୍ବଦୃଷ୍ଟିରୁ ପ୍ରକାଶ କରିବା ପାଇଁ ମୁଁ ଚେଷ୍ଟା କରିଛି ଏବଂ ସେଇ ଧାରା ହିଁ ମୋର ମନେ ହୁଏ କବିତାକୁ ଅନେକ ଅସଙ୍ଗତରୁ ରକ୍ଷା କରିପାରିବ ଏବଂ ଏହାକୁ ପ୍ରକୃତ ଦିଗ୍ଦର୍ଶନ ଦେଇପାରିବ।
1: ଏଥର ଖୋଲିବା କବିତା ପୃଷ୍ଠା। ଆଜି ଆମ ଗହଣରେ କବୟିତ୍ରୀ ଚିରଶ୍ରୀ ଇନ୍ଦ୍ର ସିଂ, ତାଙ୍କର କବିତା ମୋର ଉଜ୍ଜଳତମ କଳ୍ପନାରେ।
2: ମୋର ଉଜ୍ଜଳତମ କଳ୍ପନାରେ ସଜାଏ ମୁଁ ତୋ ପାଇଁ ସ୍ୱପ୍ନର ସ୍ତବକ, ସବୁଠାରୁ କୋମଳ ଶବ୍ଦ ଖୋଜି ଖୋଜି ରଚେ ମୁଁ ତୋର ଆରାଧନାର ସ୍ତବ। ମୋର ପ୍ରିୟତମ ଜଳଧୀର ନୀଳ ପଖଳା ତରଙ୍ଗାୟିତ ତୋର ଚରଣରେଖା, ମୋର ଶିଖରତମ ଶିଶିର ଶିଳାରେ ଉତ୍କୀର୍ଣ୍ଣ ତୋର ତିନି ରଙ୍ଗର ବିଭୂତି ଲେଖା। ସବୁଠୁ ନିବିଡ଼ ଭଲ ପାଇବାରେ ମୁଁ ଆଙ୍କେ ମାନଚିତ୍ର ତୋର, ସବୁଠୁ ଅଧିକ ନିଷ୍ଠାରେ ମୁଁ ଚରିତ ଗାଏ ତୋ ଇତିହାସର। ଆକାଶେ ଅଲ୍ଲେଳ ପଣ ଧରି ଛାତି ଭିତରେ ମୋର ବୋହୁଥାନ୍ତି ନଦ ନଦୀ ବୈତରଣୀରୁ ବ୍ରହ୍ମପୁତ୍ର, ମୋର ସବୁଠାରୁ ଅଧିକ ଅସତର୍କ ମୁହୂର୍ତ୍ତ ବି ବାରିପାରେ କେଉଁଠି ପାଦ ଥାପିଛି ତୋର ଦୂରାଗତ ପରମାଦ। ମୋର ସବୁଠାରୁ ବଡ଼ ଅର୍ଜନରେ ଲେଖା ହୋଇଛି ତୋର କଲ୍ୟାଣିଆ ନାମ, ତୁ ହିଁ ମୋର ବିଶାଳତମ ପୂଜାସ୍ଥଳ ଅନ୍ତରଙ୍ଗ ପାବନ ଧାମ। ମୋର ସବୁଠୁ ଉଦାସୀ ସଞ୍ଜରେ ତୁ ମୁଠାଏ ତାରାଫୁଲର ମହକ, ମୋର ପ୍ରତିଟି ବିନ୍ଦୁ ଶୁଣିତରେ ଆନ୍ଦୋଳିତ ତୋର ସପର୍ଚ୍ଚିଆର କୁହୁକ। ମୋର ସବୁଠୁ ଅନ୍ଧାର ଦିନରେ ଦିଗବାରିଣୀ ତୋର ବର୍ତ୍ତମାନ, ମୋର ସଂକ୍ଷିପ୍ତତମ ପରିଚୟ ତୋର ବରାଭୟ ଆଶ୍ରୟରେ, ତୃପ୍ତ ମୁଁ, ବ୍ୟାପ୍ତ ମୁଁ, ବ୍ୟସ୍ତ ମୁଁ, ବିହ୍ୱଳ ମୁଁ, ବ୍ରତଧାରୀ ତୋର ଜଣେ ସେବକ ସନ୍ତାନ ମୋର ସଂକ୍ଷିପ୍ତତମ ପରିଚୟ। ମୋର ସବୁଠୁ ଅନ୍ଧାର ଦିନରେ ଦିଗବାରିଣୀ ତୋର ବର୍ତ୍ତମାନ, ମୋର ସଂକ୍ଷିପ୍ତତମ ପରିଚୟ ତୋର ବରାଭୟ ଆଶ୍ରୟରେ, ତୃପ୍ତ ମୁଁ, ବ୍ୟାପ୍ତ ମୁଁ, ବ୍ୟସ୍ତ ମୁଁ, ବିହ୍ୱଳ ମୁଁ, ବ୍ରତଧାରୀ ତୋର ଜଣେ ସେବକ ସନ୍ତାନ। ମୋର ଗୋପନତମ ଅଭିଳାଷରେ ତୋର ରାଜରାଜେଶ୍ୱରୀ ବିଶ୍ୱକଲ୍ୟାଣୀ ବେଶ, ମୋର ଗହନ ନିଦର ଗହିରରେ ତୋର ଆଲୋକିତ ଦଶ ଦିଶ। ତୋର ଜନଗଣମନ ଗାନରେ ମୁଁ ଅବିଚ୍ଛିନ୍ନ ଏକ ବିନୀତ ବିଭୋର ସ୍ୱର, ମୁଁ ପ୍ରାଣଚଞ୍ଚଳ ଦାୟିତ୍ୱଶୀଳ ଚିରକାଳ ଲୋଡ଼ୁଥାଏ ମୁଁ ଖୋଜି ଆଣିବି ତୋ ପାଇଁ ଚନ୍ଦନ ଶାଖାରେ ଅଟକି ଯାଇଥିବା ପବନ, ଭାତହାଣ୍ଡି ତଳେ ଜଳିବାକୁ ଥିବା ନିଆଁ, ବସୁ

0: ବୃଦ୍ଧାକୁ କୁଟୁମ୍ବ ସ୍ୱୀକାର କରୁଥିବା ବନ୍ଧୁପଣ, ବାଲିର ପାହାଡ଼ ତଳେ ଲୁଚି ରହିଥିବା ମରୁଛର। ଜନନୀ ଜନ୍ମଭୂମି, ଜନନୀ ଜନ୍ମଭୂମି, ତୋର ଜନଗଣ ମନ ଗାନରେ ଏକାକାର ମୁଁ ଏକ ବିନୀତ ବିଭୋର ସ୍ୱର, ଏକାକାର ମୁଁ ଏକ ବିନୀତ ବିଭୋର ସ୍ୱର।
1: ପତ୍ରିକାର ଗଳ୍ପ ପୃଷ୍ଠାରେ ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କ

କେତେ ଯୁଗ କେତେ ବର୍ଷ ପରେ ତା ପାଖକୁ ଆସୁଛି ଏମିତି ଶବ୍ଦ ସବୁ ହେଉ ପଛେ ହାତରେ ଧରୁଥିବା ଏଇ ଛୋଟିଆ ଫୋନ୍ଟିରେ। କେବେ ଗୋଟେ ସମୟ ଥିଲା ତା ପାଖକୁ ଚିଠି ଆସୁଥିଲା, ଡାକବାଲାର ସାଇକେଲ ଘଣ୍ଟିକୁ ସେ ଶୁଣୁଥିଲା ତା ଘର ପାଖରେ। ଚିଠି ଆସିଛି ମା, ଚିଠି କୋଉଠୁ ଆସୁଛି ଏ ଶବ୍ଦ? ରାସ୍ତା ଆରପଟରେ ଥିବା ଅତ୍ୟାଧୁନିକ କୋଳାହଳପୂର୍ଣ୍ଣ ବିପଣୀରୁ, ଅନତି ଦୂରର ସମୁଦ୍ର ବେଳାରୁ, ନା ତା ଭିତରୁ? ଏଇ ତ ସେ ଡାକ ଯାହା ପାଇଁ ସେ ଅପେକ୍ଷା କରିଛି କେତେ ଦିନରୁ। ଅଥଚ ଏମିତି ଗୋଟେ ସମୟ ଥିଲା ତା ଚାରିପାଖରେ ଘେରି ରହିଥିବା ଗହଳିର ସମୟରେ ବି ଚିଠି ଆସୁଥିଲା। ଚିଠି ଆସୁଥିଲା ଚାକିରି ପରେ ଦୂର ସହରରେ ଥିବା ବାପାଙ୍କଠୁ, ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ମାଠୁ, ତାପରେ ନୂଆ ବାହାଘର ବର୍ଷ ସବୁରେ ଦୂରରେ ଥିବା ସ୍ୱାମୀଙ୍କଠୁ, ପୁଣି ସମୟକ୍ରମେ ଦୂର ସହରରେ ପାଠ ପଢୁଥିବା ଏକମାତ୍ର ପୁଅଠୁ, କେତେବେଳେ କେମିତି ଚିଠି ବି ଆସୁଥିଲା ଶାଶୁଙ୍କଠୁ, ଯାହା ସେ ଘରର ଚାଷ କାମ ବୁଝୁଥିବା ବଇଁଶୀର ଛୋଟ ପୁଅ ହାତରେ ପୋଷ୍ଟକାର୍ଡରେ ଲେଖି ପଠାଉଥିଲେ। ଆଜି ବି ମନେ ଅଛି ସେ ଚିଠିର ଶବ୍ଦ, ମାର ବସିବ ଆସନ୍ତା ଗୁରୁବାର, ଦିନେ ପାଇଁ ହେଲେ ବି ଆସି ବୁଲିଯିବୁ, ନହେଲେ ଚିଠିରେ ଲେଖା ଥିଲା ଏ ବର୍ଷ ବାରମାନିଆରେ ସରୁଧାନ ହୋଇଛି, ଚାଉଳ କରି ରଖିଥିବି, ଆସି ନେଇଯିବୁ, ମୁଗ ଛୁଇଁ ଖାଇବୁ କହୁଥିଲୁ ପରା। ମଧୁଚନ୍ଦଙ୍କ ଆଖିରେ ଭର୍ତ୍ତି ହୋଇଯାଉଥିଲା ବିନ୍ଦୁ ବିନ୍ଦୁ ଲୁହ। ବାପା ଲେଖିଥିଲେ ଚିଠି, ପାଠ ପଢ଼ିବୁ ମନ ଦେଇ, ଫାଷ୍ଟ ଡିଭିଜନ ହେଲେ ନୂଆ ସାଇକେଲ କିଣିଦେବି, କଲେଜ ଯିବୁ। ମଧୁଚନ୍ଦ ସତକୁ ସତ ପାଠ ପଢ଼ିଥିଲେ ମନ ଦେଇ, କଲେଜ ବି ଯାଇଥିଲେ। ବାପା ଫେରିବା ପରେ ମାର ଅସୁସ୍ଥତା ଲାଗି ରହୁଥିଲା, ବାହାଘର ହୋଇଗଲା ତାଙ୍କର, ଚାକିରି କରିବ ଭାବିବା ବେଳକୁ ପୁଅ ଆସିଗଲା କୋଳକୁ, ପୁଅ ପାଠ ପଢ଼ିଲା ବଡ଼ ହେଲା। ମଧୁଚନ୍ଦାଙ୍କର ଚିଠି ଲେଖା ଅଭ୍ୟାସ ଓ ଚିଠି ପାଇଲେ ଖୁସି ହେବାର ଅଭ୍ୟାସ ରହିଥିଲା ଅନେକ ଦିନ ଯାଏ। ପୁଅ ବି ତାର ହାତ ଲେଖା ଚିଠି ପାଇଁ ବିକଳ ହୁଏ, ଆର୍ମି ଚାକିରିରେ ସୀମାରେ 15 ଦିନ ଥରେ ଚିଠି ପହଞ୍ଚେ ମା, ଆଉ ସେ 15 ଦିନ ଯାଏ ତୋ ଚିଠି ପାଇଁ ଚାହିଁ ରହିଥାଏ ମୁଁ। ତୋ ହାତ ଲେଖା ଚିଠି ପଢ଼ିଦେଲେ ଘରଠୁ ଦୂରେଇ ରହିବାର ସବୁ କଷ୍ଟ କମିଯାଏ, ତୁ 3-4 ଦିନରେ ଗୋଟେ ଚିଠି ଲେଖିପାରନ୍ତୁନି ମୋ ପାଇଁ, ପୁଅ କହେ ଫୋନ୍ରେ। ମଧୁଚନ୍ଦା ସତକୁ ସତ 3-4 ଦିନରେ ଥରେ ଚିଠି ଲେଖୁଥିଲେ ପୁଅ ପାଖକୁ, ଆଉ ପୁଅ ବାହାଘର ପରେ ବୋହୁ ପାଖକୁ। ସେ ନାକ କାନ୍ଦୁରୀ ଝିଅଟା କଣ କମ୍ ଗେଲବସର ହେଇଥିଲା ତାଙ୍କ ପାଖରେ? ପୁଅ ସାଙ୍ଗରେ ଘର ଛାଡ଼ି ଯିବାବେଳେ ତାଙ୍କୁ କେମିତି ଜାବୁଡ଼ି ଧରି କାନ୍ଦୁଥିଲା, କେତେ ବୁଝେଇ ସୁଝେଇ ଘର ସଂସାର ସମ୍ଭାଳିବାର ମନ୍ତ୍ର ଦେଇ ତା ପାଖକୁ କେତେ ବର୍ଷ ଯାଏ ଲମ୍ବା ଲମ୍ବା ଚିଠି ଲେଖୁଥିଲେ ମଧୁଚନ୍ଦା। ଚିଠି ପାଇ ସେ ବି ଖୁବ୍ ଖୁସି ହେଉଥିଲା, ଫୋନ୍ରେ ଗପୁଥିଲା କେତେ କଥା। କେବେଠୁ ଅବସର ନେଇ ଦିଲ୍ଲୀରେ ରହୁଥିଲା ପୁଅ, 7 ବର୍ଷ ତଳେ ହୃଦଘାତରେ ପୁଅ ଚାଲିଯିବା ପରଠୁ ଆଉ ସମ୍ପର୍କ ରଖିନି ବୋହୁ। ମଧୁଚନ୍ଦା ଏମିତି ଅପେକ୍ଷାରେ ଥାନ୍ତି, ମନେ ପକାନ୍ତି ତାଙ୍କୁ 16 ପୁରୀ 17 ବର୍ଷରେ ପୁଅ ଜନ୍ମ ହୋଇଥିଲା, 70 ବର୍ଷ ପୁରୀ ଥାନ୍ତା ଏ ବର୍ଷ ପୁଅକୁ। ଅବଶ୍ୟ ଏହି ହିସାବ ସେ ଥରକୁ ଥର କରୁଥାନ୍ତି, ପୁରୁଣା ଚିଠି ସବୁ ସେହି ଦସ୍ତା ଟ୍ରଙ୍କ ଭିତରୁ ଖୋଲୁଥାନ୍ତି, ପଢୁଥାନ୍ତି, ପୁଣି ବାକ୍ସ ଭିତରେ ରଖନ୍ତି। ତାଙ୍କ ଟେବୁଲ ଡ୍ରୟାରରେ ଏକମାତ୍ର ଚାବି ଏ ଦସ୍ତା ବାକ୍ସର, ଏ ଘର ଛାଡ଼ି ସେ ଯାଇନାହାନ୍ତି କୁଆଡ଼େ ଅନେକ ବର୍ଷ ହେଲା। ବାକ୍ସ ଖୋଲିଲେ ସେ ଯୋଡ଼ି ହୋଇଯାଆନ୍ତି କେତେ ଚରିତ୍ର, କେତେ ସମୟ ଓ କେତେ ଦୃଶ୍ୟ ସହ। ନୂଆ ବାହା ହୋଇ ଗାଁରେ ବୋହୁପନିଆ କରିବା ସମୟରେ କାମରୁ ସହରରୁ ସ୍ୱାମୀ ଦେବଦତ୍ତ ଦେଇଥିବା ଚିଠି, ଦିଲ୍ଲୀରୁ କେବେ କେବେ ପୁଅ ଦେଇଥିବା ଚିଠି, ଅଚାନକ ଉପହାର ସହ ବୋହୁ ଦେଇଥିବା 2-4 ଧାଡ଼ିର ଚିଠି, ପିଲାଦିନେ ବାପା ଦେଇଥିବା ଚିଠି, ସବୁ ଥାକ ଥାକ ହୋଇ ସଜଡ଼ା ହୋଇ ରହିଛି ବାକ୍ସ ଭିତରେ। ଏତିକି ତାଙ୍କର ବାର୍ଦ୍ଧକ୍ୟର ସାହାରା ସମ୍ପତ୍ତି। ମଧୁଚନ୍ଦ ବାକ୍ସ ଖୋଲନ୍ତି, ସେଜସାରା ନିଜ ଚାରିପଟେ ବିଛେଇ ଦିଅନ୍ତି ଏ ଚିଠି ସବୁ, ପୁଣି ପଛଦିନ ସବୁ ସତେଜ ହୁଏ। ଆଖି ସାମ୍ନାରେ ପୁଅ ବଡ଼ ହୁଏ, ଦେବଦତ୍ତ ଏକୁଟିଆ ହାତରେ ରାନ୍ଧି ଖାଉଥିବା ସମୟର ବ୍ୟସ୍ତତା ମନକୁ ଆସେ, ବାପାଙ୍କ ଚିଠିରେ ଦେଶ ଦୁନିଆର ଖବରଠୁ ବୋହୁ ହେବାର ଦାୟିତ୍ୱ ଯାଏ କେତେ କଥା ଶୁଭେ କାନ ପାଖରେ, ପୁରା ଗୋଟେ ଲମ୍ବା ଜୀବନର ଚିତ୍ର ଦିଶେ ଆଖି ଆଗରେ। ଆଜି କିନ୍ତୁ ଚିଠି ନୁହେଁ, ମୋବାଇଲରେ ମେସେଜ ଆସୁଛି, ଠିକ୍ ଭାବରେ କହିଲେ ଆଜି ନୁହେଁ, ଏମିତି 3 ମାସ ହେଲା କେବେ କେବେ ଆସୁଛି। ପ୍ରଥମେ ଯେତେବେଳେ ଆସିଥିଲା ଏ ମେସେଜ ସେ ଜାଣିପାରିନଥିଲେ, ଭାବିପାରିନଥିଲେ କି ଏତେ ବର୍ଷ ପରେ ତାଙ୍କୁ ଲେଖିପାରିବ କିଏ ଏମିତି ମେସେଜ। ଛନ୍ଦା, ଶୁଣିଲେ ତମେ ଏବେ ଅନେକ ଦିନ ହେଲାଣି ଏକୁଟିଆ ଅଛ, ମୁଁ ବି ଏକା, ପୁରା ଶୂନଶାନ ଘର ମୋର। ମଧୁଛନ୍ଦା ଚମକି ପଡ଼ିଥିଲେ, ତଳେ ନାଁଟି ଆସିଥିଲା କେତେ ଘଣ୍ଟାର ବ୍ୟବଧାନ ପରେ, କୃଷ୍ଣଚନ୍ଦ୍ର। ମଧୁଚନ୍ଦା ମନେ ପକାଇଲେ, ଏତେ ଭୁଲିବା ଓ ମନେ ରଖିବାର ଅସଂଖ୍ୟ ଫର୍ଦ୍ଦ ସବୁ ଭିତରେ କେତେ କେତେ ମୁହଁ ଲିଭିଗଲାଣି ମନର ଆଇନାରୁ, ପଛରେ ଛାଡ଼ି ଆସିଛନ୍ତି କେତେ ଘଟଣା ଦୁର୍ଘଟଣାର ଚିତ୍ର। ଏତେ ଦୀର୍ଘାୟୁଷ ହେବାକର କମ୍ ବଡ଼ ଅଭିଶାପ, ତଥାପି ଜୀବନକୁ ଟାଣି ଟାଣି ବଞ୍ଚି ଚାଲିଛନ୍ତି ସେ। ଏବେ ଯାଏ କେମିତି ମନେ ଅଛି କୃଷ୍ଣଚନ୍ଦ୍ରଙ୍କର ମୁହଁ, ଚେହେରା, ସେ ଖଦଡ଼ ପଞ୍ଜାବୀ ଓ କାନ୍ଧରେ ଓହଳିଥିବା ଝୁଲା ବ୍ୟାଗ, ସେ ଥରଟିଏ ତ ଦେଖିଥିଲେ ତାଙ୍କୁ, ସେ ଗୋଟିଏ ଥର ହିଁ ତ କଥା ହୋଇଥିଲେ, ଅବଶ୍ୟ ଟିକେ ଦୀର୍ଘ ଥିଲା ସେ କଥାବାର୍ତ୍ତାର ଅବଧି। ସେ ଗୋଟିଏ ଅନୁରୋଧ ଦୋହରାଇଥିଲେ ମଧୁଚନ୍ଦା ଯେ ସେ ପାଠ ପଢ଼ିବାକୁ ଚାହାନ୍ତି, ନିଜ ଗୋଡ଼ରେ ଠିଆ ହେବାକୁ ଚାହାନ୍ତି, ପରିବାରର ଚାପରେ ଏତେ ଶୀଘ୍ର ବାହା ହେବାକୁ ଇଚ୍ଛା ନାହିଁ ତାଙ୍କର। ସେତେବେଳକୁ କନ୍ୟା ଦେଖା, କଥାବାର୍ତ୍ତା, ଜାତକ ମେଳ, ଲଗ୍ନଧର, ଏମିତିକି ନିର୍ବନ୍ଧ ବି ସରିଯାଇଥିଲା। ଦୁଇ ପରିବାର ଭିତରେ ସମ୍ବନ୍ଧ ହେବାର ସବୁ ଆନୁଷଙ୍ଗିକ ଆୟୋଜନ

ମରିଯିବା ପରେ ମଧୁଚନ୍ଦା ଚିଠି ଦେଇ ଡକେଇଥିଲେ କୃଷ୍ଣଚନ୍ଦ୍ରଙ୍କୁ। ସ୍କୁଲର ଖେଳଛୁଟି ବେଳେ ଦେଖା କରିବାକୁ ଅନୁରୋଧ କରିଥିଲେ ସେ। ନିଜର ଅନିଚ୍ଛା କଥା ଜଣେଇସାରି କୃଷ୍ଣଚନ୍ଦ୍ରଙ୍କୁ କହିଥିଲେ ନିଜ ଆଡ଼ୁ ବିବାହ ପାଇଁ ମନା କରିଦେବାକୁ। କହିପାରିବେ ସେ ଯେ ଝିଅ ତାଙ୍କର ପସନ୍ଦ ନୁହେଁ। ଅବଶ୍ୟ ମଧୁଚନ୍ଦାକୁ ଅପସନ୍ଦ କରିବାର କିଛି କାରଣ ନଥିଲା, କିନ୍ତୁ ବାହାଘର ହେଲାନି। କୃଷ୍ଣଚନ୍ଦ୍ର କ'ଣ କହିଲେ ତାଙ୍କ ପରିବାର ଆଗରେ ସେ କଥା ଜାଣନ୍ତିନି ସେ। କୃଷ୍ଣଚନ୍ଦ୍ର ଏବେ ଦିନେ ଲେଖିଥିଲେ ସେ କଥା, ନିର୍ବନ୍ଧ ଭାଙ୍ଗିବା ପରେ ବି ତମ ବାପା ଫେରେଇ ନେଇନଥିଲେ ସେ ସ୍ୱୀକୃତିରେ ଦେଇଥିବା ସୁନା ଚେନ୍ ଓ ମୁଦି। ମୋ ବାପାଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ଜିଦ୍ରେ ଅଚଳ ରହିଥିଲେ ତମ ବାପା। ମଧୁଚନ୍ଦା ଜାଣିଥିଲେ ଯେ କୃଷ୍ଣଚନ୍ଦ୍ରଙ୍କର ବିଶେଷ ସମ୍ପନ୍ନ ପରିବାର ନଥିଲା, କେବଳ ଉଚ୍ଚଶିକ୍ଷିତ ପାତ୍ର ଓ ସଂସ୍କୃତି ସମ୍ପନ୍ନ ପରିବାର ଦେଖି ମଧୁଚନ୍ଦାଙ୍କର ବାପା ବିବାହ ଠିକ୍ କରିଥିଲେ। ସେହି 70 ବର୍ଷ ତଳର ପୃଥିବୀରେ ଏସବୁ ସର୍ବାଧିକ ଯୋଗ୍ୟତା ଥିଲା ସମ୍ବନ୍ଧ ପାଇଁ। ବିବାହ ଦୁଇଟି ବ୍ୟକ୍ତିଙ୍କ ଅପେକ୍ଷା ଦୁଇଟି ପରିବାର ପାଇଁ ସମ୍ପର୍କର ସେତୁ ଥିଲା। କୃଷ୍ଣଚନ୍ଦ୍ରଙ୍କ ସହ ବାହାଘର ଭାଙ୍ଗି ଯାଇଥିଲା, କିନ୍ତୁ କେତେବେ ସେ ଆଗକୁ ବା ପାଠ ପଢ଼ିପାରିଲେ ସେ। ସ୍କୁଲ ସାରି ହଷ୍ଟେଲରେ ରହି କଲେଜ ପାଠପଢ଼ା ଆରମ୍ଭ କରିଥିଲେ, ସେତିକିବେଳେ ମା'ଙ୍କ ଅସୁସ୍ଥତା ପାଇଁ ଘରକୁ ଫେରିଲେ, ତାପରେ ପୁଣି ଥରେ ବରଖୋଜା ଓ ଦେବଦତ୍ତଙ୍କ ସହ ସଂସାର। କୃଷ୍ଣଚନ୍ଦ୍ରଙ୍କର ଲୁହବର୍ତ୍ତୀ ଆଖି ଓ ଫେରିଯିବା ବେଳର ସେ ଅଭୟବାଣୀ, କେହି କିଛି ବି ଜାଣିବେନି, ତମେ ନିଶ୍ଚିନ୍ତରେ ପାଠ ପଢ଼, ଏବେ ବି ମନେ ପଡ଼େ ମଧୁଚନ୍ଦାର। ହେଲେ ଏତେ ବର୍ଷ ପରେ କେମିତି ଓ କାହିଁକି ସେ ପୁଣି ଥରେ ତାଙ୍କୁ ମନେ ପକାଇଲେ? ମୋବାଇଲର ପର୍ଦ୍ଦାକୁ ଚାହିଁ ପଶନ୍ତି ଆଜିକାଲି ସେ, କେବେ କେବେ ଆଖିକୁ ତ କେବେ ମୋବାଇଲକୁ ପୋଛି ଦିଅନ୍ତି ଶାଢ଼ୀର ପନତରେ। 3 ମାସ ଭିତରେ ପ୍ରାୟ 10-15 ଥର ମେସେଜ ଆସିଛି କୃଷ୍ଣଚନ୍ଦ୍ରଙ୍କଠୁ, ଆଉ ସେ ମେସେଜ ସବୁ ବେଶ୍ ସଂକ୍ଷିପ୍ତ, 4 ବା 5 ଧାଡ଼ିରେ ସୀମିତ। ସେସବୁର ଉତ୍ତର ବି ଫେରାନ୍ତି ମଧୁଚନ୍ଦା। ଦୂର ସହରରୁ ଫେରି ଆସିଛନ୍ତି ସେ ଏହି ପୁରୁଣା ସହରକୁ, ତାଙ୍କ ପାଖରେ ବି କାମ କରିଦେଉଥିବା ଲୋକଟି ଛଡ଼ା ଆଉ କେହି ନାହାନ୍ତି, ଏକଥା ସେ ଜଣାନ୍ତି। ଅଥଚ ଆଜି ମଧୁଚନ୍ଦାଙ୍କର ମନଟି ସତରେ ଅସ୍ତବ୍ୟସ୍ତ ହୋଇଯାଉଛି। କୃଷ୍ଣଚନ୍ଦ୍ର ଲେଖିଛନ୍ତି, ମୋତେ ଏକା ଲାଗୁଛି, ଖୁବ୍ ଡର ଲାଗୁଛି ଆଜିକାଲି, ତମେ ଆସିପାରିବ ମୋ ଘରକୁ, ଆମେ ଏକାଠି ରହିବା। କାହିଁ କେତେ ବର୍ଷ ଠାରୁ ବିସ୍ତୃତ ଅନୁଭବ ସବୁ ଛାତି ତଳେ ଚେଇଁ ଉଠିଲେ ଯେମିତି। ସେ ବନ୍ଦ କରିଦେଲେ ମୋବାଇଲ, ଘଣ୍ଟେ 2 ଘଣ୍ଟା ପୁଣି ଥରେ ଖୋଲିଲେ, ନିଜ ମନକୁ ଶାନ୍ତ କରି ଲେଖି ବସିଲେ। ଜୀବନ ସିନେମା ନୁହେଁ, ସତ ଜୀବନରେ କ'ଣ ଏମିତି କଥା ସମ୍ଭବ ହୁଏ? ଉତ୍ତର ଫେରିଲା, ବୟସର ଏ ବିନ୍ଦୁରେ ଅସମ୍ଭବ ଆଉ କ'ଣ, ତମେ କହିଲେ ମୁଁ ତମ ଘରେ ବି ରହିପାରିବି, ଏକାଠି ରହିଲେ ଭଲ ଲାଗିବ, ଏତିକି ବିଶ୍ୱାସ ରଖ। ମଧୁଚନ୍ଦାଙ୍କର ଛାତି ତଳେ ସ୍ପନ୍ଦନ ଥିଲା, ଏକଥା ସେ କିନ୍ତୁ ଭୁଲି ସାରିଥିଲେ ଅନେକ ବର୍ଷରୁ। ଛୋଟିଆ ଶବ୍ଦଟିଏ ଫେରେଇଲେ ସେ ଥର ଥର ଆଙ୍ଗୁଠିରେ, ତମେ କାଲି ଆସ। ତାପରଠୁ ସୁଇଚ୍ ଅଫ୍ କରିଦେଇଥିଲେ ସେ ଫୋନ୍। ଅନେକ ସମୟ ଯାଏ ଖଟ ପାଖରେ ଥିବା ଟେବୁଲର ଡ୍ରୟରରୁ ପାନିଆ ବାହାର କରି ମୁଣ୍ଡ କୁଣ୍ଡେଇଲେ, କେବେ ଗୋଟେ ଲମ୍ବା ବେନି ପକାଉଥିଲେ, ଏତେ ବୟସରେ ବି ବେଶ୍ ଚୁଟି ଅଛି, ଯଦିଓ କେବେ କେବେ 10-12 ଦିନ ଯାଏ ପାନିଆ ବାଜେନି। ଛୋଟିଆ ଘରଟି ଭିତରେ ଯେତିକି ପାରିବେ ଖୋଜିଲେ ସେ କ'ଣ ସବୁ ଅଛି ପାଖରେ, କେବଳ ଜଣେ ଲୋକର ବ୍ୟବହାର ପାଇଁ ଜରୁରୀ ବାସନପତ୍ର, ଛୋଟିଆ ଗ୍ୟାସ୍ଟିଏ, ଗୋଟିଏ ଟେବୁଲ, ଗୋଟିଏ ଖଟ ଛଡ଼ା ବିଶେଷ କିଛି ଆଉ ରଖିନାହାନ୍ତି ସେ। ସରି ଆସୁଥିବା ଦିନ ସବୁକୁ ଗଣିବା ଆରମ୍ଭ କରିବା ଦିନରୁ ହିଁ କାମ କରୁଥିବା ସ୍ତ୍ରୀ ଲୋକଟିକୁ ସବୁ ଦେଇସାରିଛନ୍ତି ସେ। ଏ ଘରକୁ କେହି ଅତିଥି ଆସିନାହାନ୍ତି ଅନେକ ବର୍ଷରୁ। ସେ ଧୀରେ ଧୀରେ ଉଠିଲେ, ନିଜର ଚଷମା କାଚ ପୋଛିଲେ, ଖଟ ପାଖରେ ଆଉଜା ବାଡ଼ିକୁ ଧରିଲେ ଓ ସେହି ଏକମାତ୍ର ସମ୍ପତ୍ତି ଚିଠି ଭର୍ତ୍ତି ଦସ୍ତାବାକ୍ସର ପିତ୍ତଳ ତାଲାକୁ ଖୋଲିଲେ। ବାହାରେ ପବନ ଓ ବର୍ଷା, ମୋବାଇଲ ଖୋଲି ହେବନି, ବିଜୁଳି ମାରୁଛି, ଘଡ଼ଘଡ଼ି ବି ଶୁଭୁଛି। ଶେଷ ଚିଠି ସେ ଲେଖିସାରିଛନ୍ତି, ମୋବାଇଲ ପର୍ଦ୍ଦାରେ ତାଙ୍କ ପାଇଁ ଆଉ କ'ଣ ବାର୍ତ୍ତା ଥିବ ସେ ଦେଖିନାହାନ୍ତି। ବିଶ୍ୱାସକୁ ବିନ୍ଦୁ ବିନ୍ଦୁ ହେଇ ଆସିବାକୁ ଦେଉଛନ୍ତି ନିଜ ଭିତରକୁ, ସେ ବିଶ୍ୱାସ କରିବେ। ହଁ, ଏଣିକି ହୁଏତ ଟିକିଏ କମିଯିବ ଏକୁଟିଆପଣର ଭୟ, ହୁଏତ ଅସମ୍ଭବ ଦିଶୁଥିବା କଥାଟି ସମ୍ଭବ ହେବ, କୃଷ୍ଣଚନ୍ଦ୍ର ଆସିବେ ଏ ବର୍ଷା ରାତି ସରିଯିବା ପରେ। ଏ ଘର ଛାଡ଼ି ଯେ ସେ ଅନେକ ଦିନରୁ କୁଆଡ଼େ ଯାଇନାହାନ୍ତି, ମଧୁଚନ୍ଦା ଭାବିହେଲେ, ଆଜି ଆଉ ଅତୀତକୁ ତାଙ୍କ ସାମ୍ନାରେ ଠିଆ ହେବାକୁ ଦେବେନି ସେ, ଏ ଚିଠି ବାକ୍ସକୁ ନେବେନି ସେ ନିଜ ସହ। ଥର ଥର କମ୍ପୁଥିବା ହାତରେ ସେ ଚିଠି ପରେ ଚିଠି ବାହାର କରି କାଗଜ ଡଙ୍ଗା କରିବାକୁ ବସିଲେ। ମନେ ପଡ଼ିଲାନି ତାଙ୍କର କେମିତି କରୁଥିଲେ, ପିଲାଦିନେ ବର୍ଷା ସୁଅରେ ଭସେଇବା ବେଳେ ବା ଏମିତିକି ନିଜ ପୁଅର ପିଲାଦିନରେ, ଅଧା ଅଧା ଭଙ୍ଗା ହେବା ପରେ ଠିକିରି ଭଳି ଦିଶିଲା କିଛି ଚିଠି। ସେ ପୁଣି ମନେ ପକାଇଲେ, ପୁଣି ଚେଷ୍ଟା କଲେ, ନା ହେଲାନି ଜମାରୁ। କୋଉଠି ଆଙ୍ଗୁଠି ଦେଇ କୋଉଠି ଚାପ ଦେଲେ କାଗଜ ଖୋଲିଯାଇ ଡଙ୍ଗାଟିଏ ଭଳି ଦିଶିବ ମନେ ପକାଇ ପାରିଲେନି ସେ ଜମାରୁ। ଯେତେ ଚେଷ୍ଟା କଲେ, ଯେତେ ମସ୍ତିଷ୍କ ଉପରେ ଚାପ ଦେଲେ ବି କିଛି ବି ମନେ ପଡ଼ିଲାନି। ଏମିତିକି ସେ ଭୁଲିଗଲେ ଯେ ହଳଦିଆ ପଡ଼ିଆସିଥିବା, ପରସ୍ତ ପରସ୍ତ ଭାଙ୍ଗଥିବା ଏ ଚିଠି ସବୁ ତାଙ୍କର ଖୁବ୍ ପ୍ରିୟ ସମ୍ପତ୍ତି। ସେ ଏଥର ଚିରିଲେ ସେସବୁକୁ ଟୁକୁରା ଟୁକୁରା କରି, ବର୍ଷା ବନ୍ଦ ହୋଇସାରିଥିଲା, ଝରକା ଖୋଲିଦେଇ ସେ ଟୁକୁରା କାଗଜ ଖଣ୍ଡ ସବୁକୁ ସେ ଆରପଟେ ବହୁଥିବା ପାଣିର ସୁଅକୁ ଫିଙ୍ଗିଲେ। କାଗଜର ଚିରା ଖଣ୍ଡ ସବୁ ପବନରେ ଉଡ଼ିଯାଇ ଘର ସାରା ଆଉ କିଛି ସେଜ ଉପରେ ଉଡ଼ୁଥିଲେ।
ମଧୁଛନ୍ଦା ଏଥର ରାଧାଗୋବିନ୍ଦଙ୍କୁ ଧରିଲେ, ବଡ଼ ଯତ୍ନରେ ଖଟ ଉପରେ ରଖିଲେ, ଶାଢ଼ୀ ବଦଳେଇଲେ। ରାତି ସରି ସରି ଆସୁ

0: ଥିଲା। ସେ ବିସ୍ମିତ ହେଲେ ଯେ ତାଙ୍କୁ ଦୁଃଖ, ଚିନ୍ତା କି ସଙ୍କୋଚ କିଛି ବି ଲାଗୁନଥିଲା। ଏବେ ବରଂ ଭାରି ହାଲୁକା ଲାଗୁଥିଲା ଦେହ, ମନ ଓ ସମଗ୍ର ସତ୍ତା। ଅସ୍ତରାଗର ଶେଷ ବିନ୍ଦୁରେ ସେ ଦେଖୁଥିଲେ ନିରନ୍ତର ଅନ୍ଧାର, ଅଥଚ ସେ ଅନ୍ଧାର ଆର ପାଖରେ ରେଣୁ ରେଣୁ ଆଲୋକ ଯେମିତି ବିଞ୍ଚି ହୋଇ ପଡୁଛି। ସେ ଏଥର କବାଟ ଖୋଲିଲେ। ଦେହରେ ତାଙ୍କର ସରୁଧଡ଼ିର ପ୍ରିୟ ଖଦି ଶାଢ଼ୀ, କାଖରେ ଜାକି ଧରିଛନ୍ତି ରାଧାଗୋବିନ୍ଦଙ୍କୁ। ବାରଣ୍ଡାରେ ପଡ଼ିଥିବା କାଠ ଚେୟାରଟିରେ ସେ ବସି ପଡ଼ିଲେ। ତାଙ୍କୁ ସ୍ୱପ୍ନ ପରି ଦିଶୁଥିଲା। ସକାଳର କଅଁଳ ଆଲୁଅ ବିଛେଇ ହୋଇ ପଡ଼ିଥିଲା ଗେଟ୍ ସାମ୍ନାରେ, ଓ ସେତିକିବେଳେ ସେଠି ଗାଡ଼ିଟିଏ ଅଟକିଲା। ସେ ଗାଡ଼ିର ଡୋର୍ ଖୋଲି ଓହ୍ଲାଇଲେ ସେହି ନହ ନହକା ପତଳା ଚେହେରାର ଶ୍ୟାମଳବର୍ଣ୍ଣର ତରୁଣଟି, ଯାହାକୁ ସେ କାହିଁ କେତେ ବର୍ଷ ତଳେ ଦେଖିଥିଲେ ପ୍ରଥମ ଓ ଶେଷ ଥର ପାଇଁ, ଯାହାକୁ ସେ ଦେଖା କରିଥିଲେ ଗୋପନରେ ସ୍କୁଲ ପଛପଟେ ଖେଳ ଛୁଟିରେ, ଯାହା ସହ ନିର୍ବନ୍ଧ ହେବା ପରେ ସେ ମନା କରିଦେଇଥିଲେ ବାହା ହେବାକୁ। ସେ ଆସିଲେ ମଧୁଚନ୍ଦାଙ୍କ ପାଖକୁ ଓ ହାତ ବଢ଼େଇଦେଲେ। ମଧୁଚନ୍ଦା ବିଶ୍ୱାସରେ ହାତ ବଢ଼େଇଦେଲେ ତାଙ୍କ ହାତ ଉପରକୁ। ଏସବୁ ଜୀବନ ପରି ସତ ଥିଲା କି ଜୀବନ ପରର ସତ ଥିଲା ଜାଣିବାକୁ ମଧୁଚନ୍ଦା ଅବଶ୍ୟ ଆଉ ନଥିଲେ ସେଠି।
1: ସାହିତ୍ୟ ପତ୍ରିକାର ଶେଷ ପୃଷ୍ଠାରେ ସ୍ମୃତିରେ ପଣ୍ଡିତ ରଘୁନାଥ ମୁର୍ମୁ। ପଣ୍ଡିତ ରଘୁନାଥ ମୁର୍ମୁ 1905 ମେ ମାସର 5 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଦାନବୋଷଠାରେ ଜନ୍ମଗ୍ରହଣ କରିଥିଲେ। ତିଥି ହିସାବରେ ସେଦିନ ଥିଲା ବୈଶାଖ ପୂର୍ଣ୍ଣିମା। ଗୁରୁ ଗମ୍କେଙ୍କର ସାନ୍ତାଳୀ ସମାଜ, ପରମ୍ପରା, ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନ ସର୍ବଜନ ବିଦିତ। ଆଦିବାସୀ ଭାଷାର ମୌଖିକ ସାହିତ୍ୟର ଉପଯୁକ୍ତ ଲିପି ଅଭାବରୁ ଏହାର ପ୍ରସାର ଦିଗରେ ଅନେକ ବାଧା ଦେଖାଦେଇଥିଲା। 1925 ସାନ୍ତାଳୀ ଭାଷାର ଏହି ମହାନ ଲେଖକଙ୍କ ଦ୍ୱାରା 30 ଅକ୍ଷର ବିଶିଷ୍ଟ ଅଲଚିକି ଲିପି ସୃଷ୍ଟି ହୋଇଥିଲା। 1939 ଫେବୃଆରୀ ମାସରେ ବାରିପଦାଠାରେ ଅନୁଷ୍ଠିତ ପ୍ରଦର୍ଶନୀରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତିରେ ପଣ୍ଡିତ ମୁର୍ମୁଙ୍କ ଦ୍ୱାରା ଅଲଚିକି ଲିପିର ପ୍ରଦର୍ଶନ କରାଯାଇଥିଲା। ପଣ୍ଡିତ ମୁର୍ମୁଙ୍କ ରଚିତ ସାନ୍ତାଳୀ ଭାଷାରେ ଦାଳଗେ ଧନ, ଖେରୱାଳ ବୀର, ବିଦୁ ଚାନ୍ଦାନ ଆଦି ନାଟକ ସାନ୍ତାଳୀ ନାଟ୍ୟ ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିଛି। ସାନ୍ତାଳୀ ଭାଷା ଓ ସାହିତ୍ୟର ଅଧ୍ୟୟନ ନିମନ୍ତେ ଓଡ଼ିଶା ତଥା ଝାଡ଼ଖଣ୍ଡର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଲଚିକି ଲିପିରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଫଳରେ ସଂସ୍କୃତି ଓ ସାହିତ୍ୟର ଯଥେଷ୍ଟ ବିକାଶ ସାଧନ ହୋଇପାରିଛି। ଗୁରୁ ଗମ୍କେଙ୍କର ଏହି ଅବଦାନ ପାଇଁ ସାରସ୍ୱତ ଜଗତରେ ସେ ଚିର ସ୍ମରଣୀୟ ତଥା ଚିର ନମସ୍ୟ। ଏଇଠି ଶେଷ କରୁଛୁ ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ। ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀ ରାଜ୍ୟବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରାଯାଇଛି। ଏମ୍ସ ଦିଲ୍ଲୀର ସହଯୋଗରେ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରସ୍ତାବ। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ୟୁନିଟ୍ 6 ସ୍ଥିତ ଦୁଇଟି ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00 ରାତି 10:00 ଯାଏ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରୁଛନ୍ତି ଚକ୍ରଧର ବାରିକ ଏବଂ ସାଥୀ।

0: ଲୁ ପୁଅ
1: ବୁଝିଲି,
0: ଭଗବତୀ ବୀଣାପାଣିଙ୍କ ଚରଣ ତଳେ ଆଶ୍ରୟ ନେଲେ
1: ନିଶ୍ଚିତ
0: ଜଗନ୍ନାଥଙ୍କ ଚରଣ ତଳେ ଗୋଟିଏ ଜଣାଣ ପଢିବା।
1: ପଢନ୍ତୁ
0: କବି ସୂର୍ଯ୍ୟ ବଳଦେବ ରଥଙ୍କର।

0: ସୂର୍ଯ୍ୟବଳ ଦେବରଥଙ୍କର ଜଣାଟିଏ ପଢ଼ିଲେ ଏଣିକି ଆମେ ବିଶ୍ୱ ମାଧ୍ୟମରେ ଗତି କରିବା। ଏକଲୟେ ଶୁଣନ୍ତୁ ବିଳନ୍ତ ନରପତି କ୍ଷିତିରେ ଶ୍ରେଷ୍ଠ ରାଜ୍ୟ ଅଟଇ ଶ୍ରୀକୃଷ୍ଣ ବଳଦେବ ତହିଁରେ ଦଣ୍ଡଧର ସ୍ୱପ୍ନ କୋଟି ଯାଦବ ତାଙ୍କର
1: ଅନୁଚର
0: ଦ୍ୱାରାବତୀ କଟକରେ କୃଷ୍ଣ ବଳରାମ ଦୁଇ ଭାଇ ଅଛନ୍ତି ସ୍ୱପ୍ନ କୋଟି ଯଦୁବଂଶ ଅଛନ୍ତି। ବାପଧନ ଦ୍ୱାରିକାପୁରର ବର୍ଣ୍ଣନା ଗୋଟିଏ ପଦ ଶୁଣ
2: କିପରି

0: ସେ ଦ୍ୱାରବର୍ତ୍ତୀ କଟକରେ ଶକଟା ସୁର ଭୟ ନାହିଁ, ସୁଦର୍ଶନ ଚକ୍ର ପରି ସୁଦର୍ଶନ ଚକ୍ର ଅନବରତ ଘୁରୁଛି, ମନ୍ଦ ସଂସର୍ଗତା ନାହିଁ, ଚନ୍ଦନର ବାସନା ବାସି ଉଠୁଛି, ସେଠି ଉପବାସ କେହି ରୁହନ୍ତିନି, ବ୍ୟବସାୟୀମାନେ ଛୋଟ ଛୋଟ କୁଡିଆ ଖଣ୍ଡେ ଖଣ୍ଡେ କରି ବ୍ୟବସାୟ ପତ୍ର କରନ୍ତି,
1: ତାପରେ
0: ସେଠି ଥିଲେ ନନ୍ଦଙ୍କର ଝିଅ ସୁଭଦ୍ରା, ନବଯିବା ପାଇଁ ଦ୍ୱାରିକାରେ ଅଛି,
1: କିପରି
0: ଏଣେ କଣ ହେଲା, କୃଷ୍ଣ ବଳରାମ ରୈବତ ପର୍ବତରେ କଲେ ବସନ୍ତ ଉତ୍ସବ, ଚାରିଗୁଣା ଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରିଥିଲେ, ଗୋସିଂହକୁ ନିମନ୍ତ୍ରଣ କରାଯାଇନଥିଲା, ତେଣୁ ଗୋସିଂହ ଦତ୍ୟ ଆସି କୃଷ୍ଣ ବଳରାମକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦେଇ ସତ୍ୟଭାମାକୁ ନେଇଯାଉଥିଲେ। ଏ ସମୟରେ ଅର୍ଜୁନ ବଡ଼ ଭାଇଙ୍କର ପ୍ରୀତି ଦେଖି ଯାଇଛି ଗୋଟିଏ ବର୍ଷ ବନବାସ ଯାଇଛି 12 ବର୍ଷ, ତେଣୁ ତାଙ୍କ ପାଖରେ ସେହି ସମୟରେ ସୁମନ୍ତଙ୍କ ହାର ଚୋରି ଯାଇଥିଲା, ସତଧନୁ ଶକ୍ରାଜିତଙ୍କର ଭାଇ ସତଧନୁ ଶରଣ ପ୍ରାର୍ଥୀ ସତ୍ୟଭାମାକୁ ଯେତେବେଳେ ରାତି ଅଧରେ ନେଇଯାଉଥିଲା କିଏ ଦଶନାମ ଜାଣିଥିଲେ ସତ୍ୟଭାମା, ଅର୍ଜୁନଙ୍କ ଦଶନ ନାମ ସତ୍ୟଭାମା, ଅତି କାତର କଣ୍ଠ ଡାକ ଦେଲେ 10ଟି ନାମ ଅର୍ଜୁନଙ୍କର, ଅର୍ଜୁନ ଶୋଇଯାଇଥିଲେ, ସତହରୁ ଡାକ ଶୁଣି ଅର୍ଜୁନକୁ ଉଠେଇଦେଲେ, ଅର୍ଜୁନ ଯୁଦ୍ଧ କରି ଗୋସିଂହକୁ ମାରିଲେ, ରାମକୃଷ୍ଣ ଦୁଇ ଭାଇକି ଅଗ୍ନିକୁଣ୍ଡ ଉଦ୍ଧାର କଲେ, ସତ୍ୟଭାମାକୁ ଉଦ୍ଧାର କଲେ, ତେଣୁ କରି କୃଷ୍ଣ ବଳରାମ ଆନନ୍ଦିତ ଚିତ୍ତ ହୋଇ ଅର୍ଜୁନକୁ ନେଇ ଦ୍ୱାରିକାରେ ଅଛନ୍ତି, ଦ୍ୱାରିକାକୁ ଯାଉଛନ୍ତି, ସେ ସମୟରେ ଶ୍ରୀକୃଷ୍ଣ କହିଲେ କଣ କହିଲେ, ସତ୍ୟଭାମା ଅର୍ଜୁନ ଯେଉଁ ଉପକାର କରିଛି, ଉପକାର ବନ୍ଧୁକୁ ଶୁଝି ହେବନି, ତୁମେ ଜଣେ ଜଣେ ମୋର 8ଟି ରାଣୀ ଗଛ ଆସି ବନ୍ଦାଣ କର, ଶୁଣି କରି ସତ୍ୟଭାମା ବହନ ଚଳିଗଲେ ସକଳ ଭଉଣୀମାନଙ୍କ ଆଗରେ ଜଣା ସ୍ୱାମୀଙ୍କ ଦେଶ, ଚାଲ ଅର୍ଜୁନକୁ ବନ୍ଦାପନା କରିବା, ତେଣୁ ଥିଲେ ଭଉଣୀ ତାଙ୍କର ସୁଭଦ୍ରା, ନଣନ୍ଦ ଗେହ୍ଲା ନଣନ୍ଦ ବୋଇଲା କଲା ମୁଁ ଯିବି ବନ୍ଦାଣ ଦେଖିବାକୁ, ଚାଲିଲା ସୁଭଦ୍ରା ଭାଉଜ ମାନଙ୍କ ମେଳରେ ବନ୍ଦାଣ ଦେଖିବା, କୃଷ୍ଣ ସେଇ ସମୟରେ ଅର୍ଜୁନକୁ କୋଳ କରି ବସିଛନ୍ତି, ଏ ସମୟରେ କଣ କଲେ ବାପାହନ ଗୋଟିଏ ପଦ ଶୁଣିଲେ,
1: କୁହନ୍ତୁ
0: କୃଷ୍ଣ ଅର୍ଜୁନ ଦୁହେଁ ଏକା ଜାତ୍ରୀ, ଏ ରୂପେ ପୁଣି ବିଜୟର ଦ୍ୟୋତି, କୃଷ୍ଣ ଯାହା ଅର୍ଜୁନ ସେଇଆ, ଏ ସମୟ ନାରୀମାନେ ଚିନ୍ତା କରୁଛନ୍ତି, ଆ ଭିତରେ କୃଷ୍ଣ କିଏ ଅର୍ଜୁନ କିଏ କାହାକୁ ବନ୍ଦାଣ କରିବୁ, କଣ ହେଲା କିଏ ସେ କୃଷ୍ଣ କିଏ ସେ ପାର୍ଥବୀର ବନ୍ଦାଣ ବନ୍ଦାଇବୁ।

0: ଅର୍ଜୁନ ଉପରେ ସୁଭଦ୍ରାଙ୍କ ରାକ୍ଷୀ ପଡିଛି
1: ପଡିଛି
0: ଏପରିକା ସୁନ୍ଦର ମୂର୍ତ୍ତି ମୋ ଭାଇ ଯେମନ୍ତ ଅର୍ଜୁନ ତେମନ୍ତ ଭାଇଙ୍କ ମସ୍ତକରେ ଅଛି ମୟୂର ଚନ୍ଦ୍ରିକା କିନ୍ତୁ ତାଙ୍କ ମସ୍ତକରେ ମୟୂର ଚନ୍ଦ୍ରିକା ନାହିଁ ତେଣୁ ରୂପ ସମାନ ଗୁଣ ସମାନ ଏବଂ ମୁଖମଣ୍ଡଳ ସମାନ ଏ ରୂପ ଦେଖି ଅର୍ଜୁନଙ୍କ ରୂପ ଦେଖି ସୁଭଦ୍ରା ନିରେଖି ଚାହିଁଛି ପଲକ ପଡୁନି କଣ ବୋଲି ଭାବନା କଲା ଜାଣିଛୁ କିରେ ଗୋଟିଏ ପଦ ବବ୍ରୁବାହନ ଯୁଦ୍ଧରେ ଲେଖି ଦେଇଛନ୍ତି କୃଷ୍ଣ ବାସୁ ଯାଜପୁର କୃଷ୍ଣ ବାସୁ
1: କିପରି ଲେଖିଲେ
0: କହିଲେ କି ଶୁଣ

0: ଭାଇଙ୍କ କୋଳରେ କଣ ଚନ୍ଦ୍ରମା ଆଜି ବିଜେ କରିଛନ୍ତି କି ମୁଖମଣ୍ଡଳ ତାଙ୍କର ଇଏ ରୂପ ଚିନ୍ତା କରୁଛନ୍ତି ଭଦ୍ରା
1: ଭଦ୍ରା ଦେବୀ
0: କୃଷ୍ଣ ମାୟା ବି ସବୁ ଜାଣିଲେ
1: ଆଜ୍ଞା
0: ଭଉଣୀର ଆଖି ପଡିଛି ଅର୍ଜୁନ କଠି ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ ଆରେ ଯାହାର ମାୟାରେ ସଚରାଚର ବ୍ରହ୍ମାଣ୍ଡ ଯେ ସକଳଙ୍କର ମନ କଥା ଜାଣନ୍ତି ଭଉଣୀ ସୁଭଦ୍ରା ମନ କଥା ଜାଣିପାରିବେନି ଜାଣିଲେ ସତ୍ୟହାମା କହିଲେ ସତ୍ୟହାମା ଶୀଘ୍ର ମୋ ଭଉଣୀକି ନେଇ ପଳା
1: ତାପରେ
0: ଆଜ୍ଞା ସତ୍ୟହାମା ସୁଭଦ୍ରାଙ୍କୁ ଘେନିଗଲେ ଛାଡ଼ିଦେଲେ ଅନ୍ତପୁରରେ ସୁଭଦ୍ରା କଣ କଲା ଭୋଜନ କଲାନି ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖ ପୋତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟହାମା ସତ୍ୟହାମା ଡାକିଲେ ନଣନ୍ଦେ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋହୂ ଏପର୍ଯ୍ୟନ୍ତ

0: ଏଇଟା ତୁମ ପାଖରେ ମୁଁ କିଛି ଅଳିକ ନଥିଲି,
1: ଆଜି ଗୋଟେ ଦ୍ରବ୍ୟ ମାଗିବି, ତୁମେ ମୋତେ ଦେଇପାରିବ?
2: ପ୍ରକାଶ କର।
0: ସତ୍ୟ ହମା କହିଲେ ହଁ ମୁଁ ଦେବି। ସେଇ ସମୟରେ ସୁଭଦ୍ରା କହିଲେ ଭାଇଙ୍କ ରାଣ ପକାଅ, ମୁଁ ମାଗିବି ତୁମକୁ। ଶ୍ରୀକୃଷ୍ଣଙ୍କ ରାମ ପକାଯାଏ ସତ୍ୟ ହମା। ସେଇ ସମୟରେ ସୁଭଦ୍ରା କଣ କଲା, ନୂଆ ବୋଉ।

ଶସ୍ୟ ଶ୍ରୀ ପକ୍ଷାରିଲେ ପ୍ରଭୁ ନନ୍ଦ ରାମକୁ କହିଲେ ମୋ ଭଉଣୀ କାହିଁକି ତୁମ ଗୋଡ ତଳେ ପଡିଥିଲା କଣ କଥାଟା ହେଇଛି କୁହ ଦେଖି ସତ୍ୟ ହେବା ବୋଇଲେ ପ୍ରଭୁ ଜଗତନାଥ କିଅଣ କହିବି ଆପଣ ତ ସଚରାଚର ବ୍ରହ୍ମାଣ୍ଡ ଜାଣନ୍ତି କିନ୍ତୁ ଆପଣଙ୍କ ଭଉଣୀ ଆମ ସାଥିରେ ଯାଇଥିଲେ ବନ୍ଦାଣ ଦେଖିବା ନିମନ୍ତେ ଅର୍ଜୁନ ବୀରକୁ ସେ ଚାହିଁଛି ସ୍ୱାମୀ ପଦେ ବରଣ କରିବ ହେଲା କିଅଣ ଏହା ଶୁଣି ବୋଇଲେ ବରଜ ସୁନ୍ଦର ଏଛାର କଥାକୁ ଘୋରି ଭାବନା ନ କର ଆଲ ସତ୍ୟ ଭାମା ତୁମେ ବହନ ଚଳି ଯାଅ ଜନନୀ ଯଶୋଦାଙ୍କୁ ସକଳ ଶୁଣାଅ କହିବ ମାତାଙ୍କୁ ବଡ ଭାଇଙ୍କୁ ପଚାରିବାକୁ ସେ କିସ କହିବେ ସେ କଥା କହିବ ଆମ୍ଭ କହିବ ମାକୁ ଜାଣି ଜନ୍ମ ଧାତ୍ରୀ ଜନନୀ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗ ଜପି କରିଅଛି ମା ଜନ୍ମ ଦେଇଛି କିଏ ଯଶୋଦା ତାଙ୍କ ମନକୁ କଣ ପାଇବ ଟିକେ କହିବ ଏଇ ଅର୍ଜୁନ କଥା ଜଣେଇବ ତାପରେ କହିବ ମାଙ୍କୁ ବଡ ଭାଇଙ୍କି ଟିକେ ପଚାରି ଆସିବେ ଶୁଣି କରି ଯଶୋଦା ଶୁଣି କରି ସତ୍ୟ ଭାମା ବେଗେ ଚଳିଗଲେ ଚନ୍ଦ୍ରଶାଳାପୁରରେ ଶାଶୁଙ୍କୁ ନମିଲେ ଶୁଣି କରି ଯଶୋଦା ହେ ବାଞ୍ଛି

0: ଉତ୍ପରିକା ବୀର ଶ୍ରେଷ୍ଠ ସେ ତୃତୀୟ ପାଣ୍ଡବ ବୀର ଅର୍ଜୁନ ଭୁବନ ବିଜୟୀ,
1: କିନ୍ତୁ ତାକୁ ଦେଲେ ଭଲ ହୁଅନ୍ତା, ମନକୁ ପାଇଲା ଯଶୋଦାଙ୍କର କହିଲେ ମା ଆପଣଙ୍କ ମନକୁ ଯଦି ପାଇଲା ଟିକେ ବଡ ଭାଇଙ୍କି ପଚାରିବ, ଚାଲିଲେ ଯଶୋଦା ବଡ ଭାଇଙ୍କ ବଡ ପୁଅ ବାସକୁ, ଆମ ଭୋଜନ ଥାଳିରେ ବସିଛନ୍ତି, ସେଇ ସମୟରେ ବଡ ପୁଅ ଆଗରେ ଜଣେଇଲେ କହିଲେ ହରେ ବଡ ପୁଅ ଲଙ୍ଗଳଧର, ମୋ ଝିଅର ବଜୁବା ହେଲାଣି, ତୁ ବିବାହ ଦାୟିତ୍ୱ ନେବୁନି। ଯଶୋଦାଙ୍କ କଥା ଶୁଣି ବଳରାମ ବୋଇଲେ ମା ପଳା ପଳା ପଳା ପଳା, ମୋ ଭଉଣୀର ଉପଯୁକ୍ତ ବର ମୁଁ ବରିଛି, ମାନ ଚକ୍ରବର୍ତ୍ତୀ ରାଜା ସଙ୍ଗରେ ଦେବା ଲାଗି ମନେ ବାଞ୍ଛୁ
2: ଅଛି।
0: ହସ୍ତିନାରାୟଣ ରାଜା ଦୁର୍ଯ୍ୟୋଧନ, ଫଗୁ ଦଶମୀ ଦିନ ଭଉଣୀ କି ଫଗୁ ଦଶମୀ ଦିନ ମୁଁ ସେ ଦୁର୍ଯ୍ୟୋଧନକୁ ବିବାହ କରାଇଦେବି, ଚିନ୍ତା କରନା।

0: ଯାପଡ଼େ ଯାପଡ଼େ ଯା
1: ତାପରେ
0: ସତ୍ୟଭାମା ଯଶୋଦା ଉଇଲେ କୁଆଡ଼େ ଅର୍ଜୁନକୁ ଦେଲେ ଭଲ ହୁଅନ୍ତାନି, ଆମର ପକ୍ଷପାତି ଏନ୍ତୁଳି ସାଳରେ ମୋ ଝିଅ ଜନ୍ମ ସମୟରେ ଆସିଥିଲେ କୁନ୍ତି, କହିଲେ ଝିଅଟିକି ମୋତେ ବୋହୁ କରିବାକୁ ଦବୁ
1: ଦବୁ,
0: ମୁଁ କହିଛି ହଁ ଦେବି ବୋଲି। ଆରେ ମୋ ମନେ ପଡିଲା ରେ ବଳରାମ ଦେଲେ ଭଲ ହୁଅନ୍ତାନି। ଶୁଣି କରି ବଳରାମ ଚମକି ଚାହିଁଲେ କିଡ଼ିମିଡ଼ି କନ୍ୟ ଦର୍ଶନ ଚବା
2: ପାଇଲେ,
0: ଚକ୍ର କାର ପରାୟଣ ନ ବୁଲାଇ ଗର୍ଜନ କରି କହିଲେ ରୋହିଣୀ ତ ନାରଜ ବଣ ବୁଲା ଅର୍ଜୁନ ତାକୁ ଦେବି ମୋ ଭଉଣୀ, ସିଏ ହେବ ମୋ ସମକକ୍ଷ ଭିଣୋଇ, ଦୁର୍ଯ୍ୟହନ ବିବାହ ଦେଇ ଫଗୁ ଦଶମୀ ଦିନ। ମା ଯା ତୁମେ ଚାଲି ଯାଉଛୁ, ଏକଥା ଯାଇ କହିଦେଲେ ସତ୍ୟଭାମାଙ୍କ ପାଶ୍ୱରେ। ବଳରାମ କହିବା କଥା ସତ୍ୟଭାମାଙ୍କ ଆଗରେ କହିଦେଲେ। ସତ୍ୟଭାମା ଚିନ୍ତା କଲେ, ଗୁସିଂହ ଦତ୍ତ ନେଉଥିଲା ଅଗ୍ନି କୁଣ୍ଡରେ ପଡିଥିଲେ, ପ୍ରଭୁଙ୍କୁ ଉଦ୍ଧାର କରିଥିଲେ, ସେ ଆଜି ମୁଁ ଜାରଦ ବୋଲି କହିଲେ ଅର୍ଜୁନକୁ ଉପକାର କିପରି ସୁଝିବି,
1: କିପରି
0: ଖାଇଲେନି ପିଇଲେନି ପଲଙ୍କ ଉପରେ ନିଘୁଡ଼ରେ ଶୋଇ ରହିଲେ।
1: ତାପରେ କଣ ହେଇଛି,
0: ଏକାଳେ ପ୍ରବେଶ ହେଲେ ବରଜ ସୁନ୍ଦର, ସତ୍ୟଭାମା କପୁରେ ଯାଇ ଦେଖିଲେ ସକର, ସତ୍ୟଭାମା ମନ ଦୁଃଖରେ ଶୋଇଛନ୍ତି
1: ଶୋଇଛନ୍ତି।
0: କୃଷ୍ଣ ଉଠେଇଦେଲେ, ନିଦା ଭାଙ୍ଗି ଉଠେଇଲେ, କହିଲେ ହେ ସତ୍ୟଭାମା ତୁମେ କଣ ମୁହଁଟା ଆଜି ବଳିଦନ୍ତି ସୁଚି, ଏପରି କଣ ଚିନ୍ତାରେ ଶୋଇଛ କେଶ ଗୁଡାକ ମୁକୁଳ କରି। ସତ୍ୟଭାମା କିଛି କହିଲେନି, ପଲଙ୍କ ଉପରୁ ଉଠି ଆସି ତଳେ ମଥା ପୋତି ବସି ରହିଲେ। ଏଇ ସମୟରେ ପ୍ରଭୁ କଣ କହିଦେଲେ, କଣ ପାଇଁ ତ ମନ ଉଣା କରିଛୁ, ଗୋଟିଏ ପଦ କବି ସୂର୍ଯ୍ୟ ବଳଦେବ ରଥ ଲେଖିଦେଲେ
1: ଦିଅନ୍ତୁ।

ଏ ପଦ୍ମ ଭଜନୀ ଶକ୍ତିରାଜ ତାଙ୍କର ଝିଅ ତୁ ହଉଛି ଦ୍ୱିତୀୟ ଲକ୍ଷ୍ମୀ ମନରେ ଉଣା କରୁଛୁ ଦ୍ୱାରାବତୀ କଟକରେ ହୀରା ଲୀଳା ମୋତିମାଣିକ ବୈଠୁ ଯୋଉ ଚୌପୁରେ ପୂର୍ଣ୍ଣ ତୁ ଆଜି ଦୁଃଖ କରିଛୁ ଆଉ କଣ କହିଦେଲେ।

0: ପୁଣ୍ୟବଚନ ନ କହିଲା ପୂର୍ବରୁ ସତ୍ୟ ହମା ଦୁଇକର ଯୋଡ଼ି ଜଣେଇଲେ ପ୍ରଭୁ ଠାକୁରେ ମୁଁ ଆପଣଙ୍କୁ କଣ ଆଜି କହିବାକୁ ଯିବି? ଆପଣ ମୋ ପାଦ ସେବକ? ନା ନା ନା, ମୁଁ ଆପଣଙ୍କ ସେବିକା, କ୍ଷମା ଦିଅନ୍ତୁ। ଆପଣ ପଠେଇଦେଲେ ମାଙ୍କ ପାଶକୁ,
1: ତାହେଲେ ପ୍ରକାଶ କର।
0: ମାଙ୍କ ମନକୁ ପାଇଲା ଅର୍ଜୁନକୁ ଦେବା ଲାଗି, ଠାକୁର ବଡ଼ ଠାକୁର କହିଲେଣି ଦୁର୍ଯ୍ୟୋଧନକୁ ଦେବା ଲାଗି।
1: ତେଣୁକରି
0: ମୋ ମନଟା ଭାରି ଦୁଃଖ ହେଉଛି ଠାକୁର, କଣ କରିବି କୁହନ୍ତୁ ଦେଖି। ଉପକାର ଅର୍ଜୁନଙ୍କ ଉପକାର ଶୁଝିବି କିପରି? ଏହା ଶୁଣି ତଟିଗଲେ ପ୍ରଭୁ ନାରାୟଣ, ଏକଥାକୁ ଚିନ୍ତା କରୁଛୁ ଶୁଣ ମୋ ବଚନ।

0: ଅର୍ଜୁନ କୌଣସି ନାରୀ ସଂସ୍ପର୍ଶ କରେ ନା, ପଦ ଛୁଇଁ ନିୟମ କରିଛି, କିନ୍ତୁ ତୁମେ ଭଉଣୀକି ନେଇଯା, ତତକ୍ଷଣ ଅବିକା ଯାଅ,
1: ଅନ୍ତପୁରେ ଛାଡି ଦେଇ ଆସ,
0: ମୋ କଥା କହିବ, ମୁଁ ତାଙ୍କୁ ପଠେଇଛି ବୋଲି ଭଉଣୀକୁ କହିବ,
1: ତାପରେ କଣ
0: ଶୁଣିକରି ସ୍ତରତରେ ସତ୍ୟ ଭାମା ଚଳିଗଲେ, ଆନନ୍ଦ ସୁଭଦ୍ରାଙ୍କୁ ସକାଳ ଜଣା ଆଣିଲେ, କାମନା ପୂର୍ଣ୍ଣ ହେଲା, ଆସ ମୋ ସାଥୀ ଭାଇ ଆଜ୍ଞା ଦେଇଛନ୍ତି, ମୁଁ ଅର୍ଜୁନ ପରେ ଛାଡ଼ିଦେବି,
1: ଚାଲ,
0: ସତ୍ୟ ଭାମା ସୁଭଦ୍ରାଙ୍କୁ ନେଇ ଅର୍ଜୁନଙ୍କ ଉପରେ ପହଞ୍ଚି ଯାଇଛନ୍ତି,
1: ତାପରେ କଣ ହେଇଛି,
0: କିଏ ସେ କବାଟରେ କଣ କଲେ ରେ, ସତ୍ୟହାମା କବାଟରେ କରମା ଡାକିଦେଲେ, ସତ୍ୟହାମା କରମାରି ଡାକିଲେ, ଘନ ଘନ ଦ୍ୱାର ଫେଡ଼ି ଦିଅରେ ତୁ ବୀର।

ଜଣ୍ଡାଳୁଣି ରାକ୍ଷା ଶୁଣି ତୁ କିଏ ଆସୁଛୁ ପିସା ଶୁଣି ଜାଣିନି ତୁ କିଏ ମୋ ଜୀବୀର ଅର୍ଜୁନ ଉସିଂହ କୁମାରୀ ସର ଗୁଡାକ ବଙ୍କା ଡଙ୍କା ହୋଇଥିଲା ମୁଁ ସଳଖ କରୁଛି ନହେଲେ ସର ମାରି ତୋ ମୁଣ୍ଡ କାଟିଦେବି କାତର ଚିତ୍ତରେ କଣ୍ଠରେ କହିଲେ ଅର୍ଜୁନ ଆରେ ମୁଁ ଡାକୁଛି ଭାଉଜ ଡାକୁଛି କହିଲେ ଭାଉଜ କୁଆଡେ ଆସିଛ ନା ମୁଁ ଆଣିଛି ତୁମକୁ ସାଥିରେ ମୋ ସାଥିରେ ନଣନ୍ଦ ଆସିଛି କୃଷ୍ଣ ପଠେଇଛନ୍ତି କହିଲେ କୃଷ୍ଣ ପଠେଇଛନ୍ତି ତୁମ ନଣନ୍ଦ ସାଙ୍ଗରେ ହେଇନି ଆସିଛ ସୁଭଦ୍ରାଙ୍କୁ ଶୁଣ ମୁଁ ଆଜ୍ଞା ଦେଉଛି ସେ ମୋର ମାଉସୀ ଝିଅ ଭଉଣୀ ଗ୍ରହଣ କରିବି ନାହିଁ ଆଦେଶ ଦେଉଛି ସୁଭଦ୍ରାଙ୍କୁ ନେଇ କୃଷ୍ଣ ଉପରେ ଛାଡିଦିଅ ମୁଁ ଗ୍ରହଣ କରିବା ଯାହା କୃଷ୍ଣ ଗ୍ରହଣ କରିବା ସେଇଆ ଏହିପରି କହୁ କହୁ ରାତି ପାଇଗଲା ହେଉ ତାରୁ ଶୁଣ ପଣ୍ଡିତେ ତୁ ଯାହା ମନ ଦୁଃଖରେ ନଣନ୍ଦ ଭାଉଜ ପଳେଇଗଲେ ଶ୍ରୀକୃଷ୍ଣ ଦାନ୍ତ ହସୁଥିଲେ ସତ୍ୟଭାମା ପହଞ୍ଚିଗଲେ ଦାନ୍ତୁ ଆଣି କଟକେ ବିଜୟ ଚକ୍ର ପାଣି ଏକାଳରେ

ଫେରିଅଛି ସୁଭଦ୍ରାଙ୍କୁ ଅର୍ଜୁନ ଗ୍ରହଣ କଲା ନାହିଁ। କୃଷ୍ଣ କହିଲେ ଭୟ କରନା, ମୋ ବୋହୁ ମାୟାବତୀ ସ୍ତମ୍ଭନ ମୋହନ ଅବଶ୍ୟ ଉଚ୍ଚାରଣ ସବୁ ମନ୍ତ୍ର ଶିଖିଛି, ଯାହା ତାଠୁ ମନ୍ତ୍ର ନେଇ ଆସିବ, ଦେଖାଯାଉ ଅର୍ଜୁନ ମିଳନ ହେବ କି ନାହିଁ। ଚାଲିଲେ ସତ୍ୟଭାମା ମାୟାବତୀଙ୍କୁ ଜଣେଇଦେଲେ, ମାୟାବତୀ ମନ୍ତ୍ରତନ୍ତ୍ର ସକଳ ଦେଇଦେଲା, ସୁଭଦ୍ରାଙ୍କୁ ଶିଖେଇଦେଲା। ଏହିପରି କୋଉ କୋଉ ରଜନୀ ଆସି ପହଞ୍ଚିଗଲା ରେ, କଲ୍ୟାଙ୍କ ଉପରେ ଅର୍ଜୁନ ଶୋଇଛି, କବାଟ ତ ଖୋଲି ଦେଇଛି, ମନ୍ତ୍ର ତ ପାଇଛି ସୁଭଦ୍ରା ମାୟାବତୀ ଠାରୁ। ସେହି ସମୟରେ ଚାଲିଲେ ନଣଙ୍ଗା ଭଜ ଦୁହେଁ। ସୁଭଦ୍ରା କଣ କଲା ମନ୍ତ୍ର।

0: పెళ్లి
1: పెళ్లిదలే అంతపురకు సుభద్ర చలిగల భితరపడ అడింది అర్జున సోచి ధూళిలా అర్జునకు ఉపరి ఫింగిదా అర్జున సోచి పొలం ఉపరి
0: నిశ్చిత
1: సోచి సుభద్ర ఠియా హోచంతి ବଶୀକରଣ ମନ୍ତ୍ର ପାଇଛି କି ଅର୍ଜୁନଙ୍କ ଉପରେ ପଡିଛି ଲୋମକେ କାଣ୍ଡେ କାଣ୍ଡେ ବିନ୍ଧିଲା ଫୁଲ ସର ଜେଣି କି ଚାହିଁଲା ଦିଶିଲା ନାଗରିଆ କାମସ୍ୱରେ ବାୟା ହେଇଗଲା ଅର୍ଜୁନ ତେଣୁ ଚାରିଆଡକୁ ଚାହିଁଲା ଦେଖା ହେଲା ସୁଭଦ୍ରା ପରି ତଳକୁ ଚାହିଁଥିଲା ସୁଭଦ୍ରା ବସିଛି ଯେତେବେଳେ ପଲଙ୍କ ଉପରୁ ଅର୍ଜୁନ ଉଠିଯାଏ ସୁଭଦ୍ରାଙ୍କ ପାଖକୁ ପେଖାରେ ସୁଭଦ୍ରା ପଳାଇ ନ ଗଲେ କବାଟ ଖୋଲିବା ଲାଗି ମନେ ଉଚ୍ଚାରିଲେ ପଛପଟୁ ପଣ ତ ଧରିଲା ବି ଅର୍ଜୁନ କେଣିକି ଯାଉଛୁ ମୋର ଯୁବତୀ ରତନ ଭୟ ପଳାଉଛୁ ଅନ୍ତପୁର କିପରି ଆଇଲୁ କହିଲା ପ୍ରଭୁ କାଲି କେତେ କଥା କହିବି ତୁମକୁ କେତେ ପ୍ରକାର ନିନ୍ଦା କରି କହିବି ଆଜି ମୁଁ ଆପଣଙ୍କୁ କହୁଛି ଏତିକି ମୁଁ ତୁମକୁ ସମୀପଦ ବଢିବା ଲାଗି ଆସିଛି ଏହି ସମୟରେ କଣ ହେଲା ସୁଭଦ୍ରା ଅର୍ଜୁନକୁ
0: ମିଳନ ହେଲା
1: ସୁଭଦ୍ରା ଅର୍ଜୁନ ଦୁହିଁଙ୍କର ପଲଙ୍କ ଉପରେ ଅଛନ୍ତି ଅଧିକ କଣ କହିବି ରେ ବାପା ହନ ସେହି ସମୟରେ ସୁଭଦ୍ରା କହିଲେ କଣ କହିଲା ଯାହା ତ ହବାର କଥା ପ୍ରଭୁଙ୍କ ଆଜ୍ଞା ଏହି ସମୟରେ କଣ ହେଇଛି ଗଜଦନ୍ତ ପଲଙ୍କରେ ସୁଲିଳର ତୁଳି ସିଞ୍ଚା ହୋଇଥିଲା ତହିଁରେ କର୍ପୁରର

0: ଏହି ପରି ସାତ ଦିନ ଗୁପ୍ତ ପ୍ରୀତି ହେଲା। ସାତ ଦିନ ଗୁପ୍ତ ପ୍ରୀତି ହେଇଗଲା। ଦିନେ ଯମୁନାକୁ ଯାଇଥିଲେ ସ୍ନାନକୁ ଭାଉଜଙ୍କ ମାନଙ୍କ ମେଳରେ କିଏ ସୁଭଦ୍ରା ରେବତୀ ଦେଖି ପକାଇଲେ ସୁଭଦ୍ରାଙ୍କ ଅଙ୍ଗରେ ପୁରୁଷର ଚିହ୍ନ ଗୁଡିକ
1: ନିଶ୍ଚିତ।
0: ପଚାରିଲେ ନଣନ୍ଦେ ଏ ଚିହ୍ନ ପାଇଲୁ କୋଉଠୁ? ସୁଦର୍ଶନ ଚକ୍ର ବୁଲୁଛି ତମ ଭାଇଙ୍କର ମୋ ଆଗରେ କୁହ। ସୁଭଦ୍ରା କହିଲେ ନୂଆ ବୋଉ ଆଗରେ ପ୍ରକାଶ କରିବନି, ଅର୍ଜୁନକୁ ମୁଁ ଦେହ ଦେଇଛି। ଏ କଥା ଶୁଣି କିଏ ରେବତୀ
1: ଶୁଣିଲେ
0: ଆସି ପହଞ୍ଚିଗଲେ ଅନ୍ତପୁରେ ବଳରାମ ଭୋଜନକୁ ଯାଇଛନ୍ତି। ଖାଇଲା ସମୟରେ କହିଲେ କିଏ ରେବତୀ, ତୋର ଘର ଝିଅ ଗୁଡାକ ଚୋରି କରି ଆଣୁଛ, ତୁମ ମୁଁକୁ ଲଜ୍ଜା ଲାଗୁନି? ତୁମ ଭଉଣୀ ନବଯୁବା ହେଲାଣି, ତା ବିବାହ ଦାୟିତ୍ୱ ତୁମେ ନେଉନା। ଶ୍ରୀକୃଷ୍ଣ କଥା ଶୁଣିକରି ବଳରାମ କହିଲେ ମାତ୍ର ହେଲା ପାଞ୍ଚ ଦିନ ଡେରି, ଆଜିରେ ମୁଁ ସ୍ୱୀକାର ପଠେଇଦେବି ଦୁର୍ଯ୍ୟୋଧନ ପାଞ୍ଚ ଦିନ ଭିତରେ ଆସି ପହଞ୍ଚିବ।

0: ପରେ କହିଲା କୃଷ୍ଣଙ୍କୁ ଡାକି ସ୍ୱୀକାର ପତ୍ର ପଠାଇ ଦେଲେ ଦୁର୍ଯ୍ୟୋଧନ ପାଖକୁ ଦୁର୍ଯ୍ୟୋଧନ ସେହି ସମୟରେ ବନବେଶରେ ଆନନ୍ଦରେ ବାହାରିଲା ପାଞ୍ଚ ଦିନ ପୂର୍ଣ୍ଣ ପରେ ସପ୍ତରଥକୁ ଘେନି ଅଠାଣୁଇ ସୈନ୍ୟମାନଙ୍କୁ ଘେନି ଆନନ୍ଦରେ ବରଯାତ୍ରୀ ଆସିଲେ କିଏ ଚାରି ପାଣ୍ଡବ ମାନେ ଆସିଛନ୍ତି ଆସିଲା ସମୟରେ କହିଲା
1: କିପରି
0: ଚାରି ପାଣ୍ଡବ ମାନେ ଆସିଛନ୍ତି ସେହି ସମୟରେ ଶ୍ରୀକୃଷ୍ଣ ଆଦେଶ ଦେଲେ ବଳରାମ ଆଦେଶ ଦେଲେ ଅର୍ଜୁନକୁ ତୁ ଅର୍ଜୁନ ବାତାବରଣ କାମ କରିବୁ ନନ୍ଦ ରାଜା ଯିଏ ବାତାବରଣ କରିବା ଲାଗି ତୁ ବାରିଅ କାମ କରିବୁ ଏଣେ ଗାର୍ଗବଙ୍କୁ ଡାକି ବିବାହ ସାମଗ୍ରୀ ସବୁ ଠିକ କରିଦେଲେ ରହିବ ତ ପର୍ବତରେ ବାରିକ ଧରିଲା କି ଅର୍ଜୁନ ହେଲା ବରଣ ଡାଲା ଦୁର୍ଯ୍ୟୋଧନ ବରବସରେ ଆସି ପହଞ୍ଚିଗଲା କେଉଁ ସିଂହ ଦରଜା ପାଶ୍ୱରେ ରହିବ ତ ପର୍ବତ ସିଂହ ଦରଜା ପାଶ୍ୱରେ ପହଞ୍ଚିଗଲା ନନ୍ଦ ଯାଉଛନ୍ତି ଗାର୍ଗବ ତପଧନ ଯାଉଛନ୍ତି ଅର୍ଜୁନ ବରଣ୍ଡାଳ ହରିଛି ଦୁର୍ଯ୍ୟୋଧନଙ୍କ ପାଶ୍ୱରେ ଦ୍ରୋଣ ଗୁରୁ ଥିଲେ ଦୁର୍ଯ୍ୟୋଧନ କର୍ଣ୍ଣରେ ଯେ ବୁଝାଇ କହିଲେ ଆରେ ଅର୍ଜୁନଙ୍କ ଚାଲି ପରି ଜଣାଯାଏ ମୋତେ ବାରିକ ପିଲା ନୁହେଁ ତୋଚ ଅର୍ଜୁନ ବରଣ୍ଡାଳ ହରିଛି ଶକୁନି ବୋଇଲେ ଏଇଟା ବୁଢାଟା ଦୁଶୁନି ଏବେ ଭଣ୍ଡାରୀଟା
1: କଣ କହିଲେ ଜଲ୍ଦି
0: ସେଇ ସମୟରେ ସହଦେବକୁ ପଚାରିଲେ ଯୁଧିଷ୍ଠି କହିଲେ ଆରେ ଇଏ କିଏ ସେକିରେ ସହଦେବ କହିଲେ ଭାଇ ନା ଏବେ ଅର୍ଜୁନ ନୃସିଂହ କୁମାରୀ ଅଛି ଏଇ ସମୟରେ କଣ ହେଇଛି ଆନନ୍ଦରେ ବେଦୀ ସାମଗ୍ରୀ ସଂଗ୍ରାମ ହେଇଗଲା ଭଉଣୀ କି ପଠେଇ ଦେବୀ ଦର୍ଶନ କରିଦେଲେ ଦେବୀ ଦର୍ଶନ ସରିଲା ପରେ ଯେତେବେଳେ ଆଦେଶ ଦେଲେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଆଦେଶ ଦେଲେ କୃଷ୍ଣ ଆଦେଶ ଦେଲେ ଅର୍ଜୁନ ଓ ଭଉଣୀ କିନ୍ତୁ ବେଦିକି ନେବୁନି ପାଇଛୁ ମନ୍ତ୍ର ତତେ ବୈଷ୍ଣବ ମନ୍ତ୍ର ଶିଖେଇ ଦଉଛି ଏଇ ବୈଷ୍ଣବ ମନ୍ତ୍ର ବୋଲେ ତତ୍ର ହୁଜା ହେବୁ ଆଉ ଗୋଟେ ରଥ ପହଞ୍ଚିଯିବ ଚିତ୍ରମୟ ରଥରେ ଭଉଣୀକି ନେଇ ଦ୍ୱାରିକା ଚାଲିଯିବୁ ଯେତେବେଳେ ବଧୁ ରୂପରେ ବାରିକ ରୂପରେ ଅର୍ଜୁନ ଆଣୁଛି ସୁଭଦ୍ରାଙ୍କୁ ସେ ସମୟରେ କଣ ହେଲା ମନ୍ତ୍ର ପଢିଲେ ଅର୍ଜୁନ ବିମାନ ପହଞ୍ଚିଗଲା ଅର୍ଜୁନ ସୁଭଦ୍ରାଙ୍କୁ ନେଇ କୁଆଡ଼େ ବସାଇଲା ଆନନ୍ଦରେ ବିମାନକୁ ବାହି ନେଲା ଶୁଣିବୁ ପାଳିଆ ଭାଇ।

ଶୁଣିଲେ ଦାସକାଠିଆ ଗୀତ। ପରିବେଷଣ କରିଥିଲେ ଚକ୍ରଧର ବାରିକ ଏବଂ ସାଥୀ ଭଗବାନ ବିଶ୍ୱାଳ ଓ ସୁନନ୍ଦ ତରାଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ବିଶ୍ୱଭୂଷଣ ବିଶ୍ୱାଳ ଲେଖିଛନ୍ତି ନଳପାଇ କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ ଗାଇଛନ୍ତି ଚକା ଭୂମିରି କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଶିପ୍ରା ବୋଷ, କଥାଚିତ୍ର କିଏ କାହାର। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପଞ୍ଚୁ ପାଣ୍ଡବ କୁସୁନପୁରରୁ, ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ନଳିନୀ, ମାମୁନ, ସର୍ଜୁ ଏବଂ ଆକୃତି।

ଏଥର ଏଥର ଗାଇଛନ୍ତି ସୁମନ କଲ୍ୟାଣପୁର କଥାଚିତ୍ର ଗପ ହେଲେ ବି ସତ। ଗୀତଟି ଶୁଣିବାକୁ ଚାହିଁଛନ୍ତି ସୁକଦେବ ରଥ, ଶାନ୍ତିଲତା, ସୌମ୍ୟ ରଞ୍ଜନ, ସୂର୍ଯ୍ୟ ଓ ପତିତ ପାବନ, ଶେଖ ପାଟଣା, ବନମାଳିପୁର, ଖୋର୍ଦ୍ଧା,

ରମେଶ ଚନ୍ଦ୍ର ବେହେରା ଲେଖିଛନ୍ତି ଆୟତପୁର କଟକରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଶେଖର ଘୋଷ, କଥାଚିତ୍ର ସମର ସଲିମ ସାଇମନ।

ଶେଷରେ ଗୀତଟି ଗାଇଛନ୍ତି ଲୋପିତା ମିଶ୍ର ଓ ସୌରଭ ନାୟକ, କଥାଚିତ୍ର ଗଙ୍ଗ ଶିଉଳି। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି କୁଞ୍ଜକୁଟୀର କନ୍ତୋଲ ଆଠଗଡ଼ରୁ।

ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାର କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ଶରତ ଚନ୍ଦ୍ର ରଥ ଶ୍ରୀମଦ୍ ଭାଗବତର 41ତମ ଭାଗ ପ୍ରଚାର କରିବୁ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆରମ୍ଭ କରୁଛୁ ଆଜିର ବନ୍ଦନା ପ୍ରଥମେ କଣ୍ଠଦାନ କରିଛନ୍ତି ଅତୀଶ କୁମାର ମଜୁମଦାର ଶିଳ୍ପୀ ଗାଇଛନ୍ତି ପ୍ରାଣକୃଷ୍ଣଙ୍କ ରଚନା ମନ ହୋ ଭଜ ନାମ ବ୍ରହ୍ମକୁ ପଞ୍ଚଗୋଟି କୁଞ୍ଜକୁଟି ଅଣାକାରକୁ

ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ରୀତା ମିଶ୍ର। ଶିଳ୍ପୀ ଗାଇଛନ୍ତି ରଘୁନାଥ ରାଉତଙ୍କ ରଚନା ହର ହର ମହାଦେବ ଦେବଦେବ ମହାଦେବ ତୁମେ ଗତି ତୁମେ ମୁକ୍ତି ପରମ ବିଭୂତି ଶିବ।

ଆସିଛି ମୁଁ ପୂଜିବାକୁ ଶିବଶଙ୍କର, ଚଢ଼ାଇବି ଲକ୍ଷେ ଚମ୍ପା ମୁଁ ବେଲପତର। କୀର୍ତ୍ତିମୟୀ ମହାନ୍ତିଙ୍କ ରଚନା, ଗାଇଛନ୍ତି ଦୀନବନ୍ଧୁ ମଲ୍ଲିକ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସ୍ମୃତିଲିପି ଚକ୍ରବର୍ତ୍ତୀ। ଶିଳ୍ପୀ ଗାଇଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା। ଉଠ ବାବୁ ମୋ କହ୍ନେଇ ରାତି ପାହିଲାଣି, ଶୁକ ପିକ କାକ ଯେତେ ଉଠି ଡାକିଲେଣି।

ଶ୍ରୋତା ବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଲକ୍ଷ୍ମଣ ବେହେରା, ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ବଳଙ୍କ ରଚନା। ଆହେ ପ୍ରଭୁ ଲୋକନାଥ ତୁହି ଜଗନ୍ନାଥ, ତୁ ଅଟୁ ତ୍ରିନାଥ ସେ ପଦ ଯୁଗଳ ଯାଏ ଅବିରତ।

ତୁମେ ସତ୍ୟ, ତୁମେ ଶିବ, ତୁମେ ହିଁ ସୁନ୍ଦର, ତୁମେ ରୁଦ୍ର, ତୁମେ ବ୍ରହ୍ମ, ପ୍ରଣବ ଓମକାର। ଆଜିର ବନ୍ଦନାର ଶେଷ ଭକ୍ତିଗୀତ ଗାଇଛନ୍ତି ତପସ୍ୱିନୀ ରାଉତ, ଗୌର ପଟ୍ଟନାୟକଙ୍କ ରଚନା।

ନିଷ୍କାମ ଭାବରେ ସେବା କରିବାରେ ଯେଉଁ ଫଳ ଥାଏ ତାହା ଭଗବାନଙ୍କୁ ସନ୍ତୁଷ୍ଟ କରେ। ଭଗବାନ ଆଉ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ସେ ମଣିଷର ଆନ୍ତରିକ ସେବା ଓ ଭକ୍ତିରେ ହିଁ ଥାନ୍ତି। ସେଥିପାଇଁ ତ ଆମ ପୁରାଣ ଶାସ୍ତ୍ର ବାରମ୍ବାର କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ମାନବ ସେବା ଭିତରେ ଆସେ ବାପା ମାଙ୍କ ସେବା। ଆମ ପୁରାଣ ଶାସ୍ତ୍ର କହିଛନ୍ତି, ପିତୃଦେବ ଭବ ମାତୃଦେବ ଭବ ଇତ୍ୟାଦି। ସେଥିପାଇଁ ତ କୁହାଯାଇଛି, ପିତାମାତା ଠାରୁ ବଡ଼ ଦେବତା କିଏ ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ଲୋଡ଼ା ଏକାସିନା ଦିନେ ବଡ଼ ହେବା ପାଇଁ। ସେଥିପାଇଁ ପୁରାଣରେ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ପିତୃସତ୍ୟ ପାଳନ କରି 14 ବର୍ଷ ବନଗମନ କରିଥିଲେ। ସେହିପରି ପୁଣ୍ଡରୀକ ନାମକ ଜଣେ ପିଲା ମାତାପିତାଙ୍କ ସେବା କରି ଭଗବାନଙ୍କୁ ଲାଭ କରିଥିଲା। ପୁଣ୍ଡରୀକ ମାତାପିତାଙ୍କର ସେବାରେ ନିଜକୁ ବ୍ରତୀ କରିଦେଇଥିଲେ, ଏମିତିକି ମାତାପିତାଙ୍କ ସେବା ଛାଡ଼ି କେଉଁଆଡ଼େ ଯାଉନଥିଲେ। ସେ ଅନନ୍ୟ ଭାବରେ ପିତାମାତାଙ୍କ ସେବା କରୁଥିଲେ। ସକାଳୁ ଶଯ୍ୟାତ୍ୟାଗ କରି ପୁଣ୍ଡରୀକ ପିତାମାତାଙ୍କ ସେବା କରେ, ମାତାପିତାଙ୍କୁ ସ୍ନାନ କରାଇ ତାପରେ ତାଙ୍କୁ ଖାଇବାକୁ ପିଇବାକୁ ଦିଏ, ପରେ ଶୁଆଇ ଦିଏ। ଏସବୁ କାମ ସରିଲା ପରେ ପୁଣ୍ଡରୀକ ନିଜେ ଖାଏ। ଥରେ ସେ ପିତାମାତାଙ୍କ ସେବା କରୁଥିବା ସମୟରେ ସ୍ୱୟଂ ଭଗବାନ ପୁଣ୍ଡରୀକକୁ ଦେଖା କରିବା ପାଇଁ ଆସି ତାର କୁଡ଼ିଆରେ ପହଞ୍ଚିଲେ। ସେତେବେଳେ ପୁଣ୍ଡରୀକ ପିତାମାତାଙ୍କୁ ଶୁଆଇ

ଦେଉଥାଏ। ଭଗବାନ ଦ୍ୱାରଦେଶରେ ଠିଆ ହୋଇ କହିଲେ, ପୁଣ୍ଡରୀକ, ମୁଁ ଭଗବାନ ଆସିଛି ତୋତେ ଦେଖା କରିବା ପାଇଁ। ପୁଣ୍ଡରୀକ ପଛକୁ ଚାହିଁପାରିଲା ନାହିଁ, କାରଣ ତାର ଗୋଟିଏ ଜଙ୍ଘ ଉପରେ ବାପାଙ୍କର ଓ ଆଉ ଗୋଟିଏ ଜଙ୍ଘ ଉପରେ ମାଙ୍କର ମୁଣ୍ଡ ରହିଥିଲା। ପୁଣ୍ଡରୀକ ଭଗବାନଙ୍କ ଡାକ ଶୁଣି କହିଲା, ଯଦି ଭଗବାନ ଆସିଛନ୍ତି ଟିକେ ଅପେକ୍ଷା କରନ୍ତୁ, ମୋର ମା ବାପା ଶୋଇଛନ୍ତି, ମୁଁ ତାଙ୍କୁ ଶୁଆଇ ସାରିଲେ ଆପଣଙ୍କୁ ଭେଟିବି, ସେ ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ। ଭଗବାନ କହିଲେ, ପୁଣ୍ଡରୀକ, ମୋତେ ପାଇବା ପାଇଁ ମୁନି, ଯୋଗୀ, ଋଷି, ତପସ୍ୱୀ ବହୁ ବର୍ଷ ଧରି ପୂଜା ଆରାଧନା ଧ୍ୟାନ ଆଦି କରିଆସୁଛନ୍ତି, ତଥାପି ମୋର ଦେଖା ପାଉନାହାନ୍ତି। ଅଥଚ ତୁମ ପାଖକୁ ମୁଁ ଆଜି ଆସିଛି, ତୁମେ ମୋର ଦର୍ଶନ ପାଇଁ ବ୍ୟାକୁଳିତ ହେଉନା। ପୁଣ୍ଡରୀକ କହିଲା, ପ୍ରଭୁ, ମୁଁ ତ ଆପଣଙ୍କୁ ଡାକି ନାହିଁ, ବରଂ ଆପଣ ଛାଏଁ ଆସିଛନ୍ତି। ଆପଣ ମୋ ପାଖକୁ ଆସିବା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି ମୁଁ ବାପା ମାଆଙ୍କର ସେବା କରୁଛି, ଆଉ ମୁଁ ତ ଏବେ ସେହି ବାପା ମାଆଙ୍କର ସେବା କରୁଛି, ତାଙ୍କୁ ଛାଡ଼ି କିପରି ଯିବି? ଏଇ ଇଟାଟି ନିଅନ୍ତୁ, ସେଠାରେ ନିରବରେ ବସିଥାନ୍ତୁ, ମୁଁ ସେବା ସାରିଲେ ଆପଣଙ୍କୁ ଭେଟିବି। ଏବେ କଥା ହେଲେ ବାପା ମାଆଙ୍କର ନିଦ କାଳେ ଭାଙ୍ଗିଯିବ। ପୁଣ୍ଡରୀକ ଦେଇଥିବା ଇଟା ଉପରେ ଭଗବାନ ବସି ରହିଲେ। ପୁଣ୍ଡରୀକ କହିଲେ, କ'ଣ ମୋ ବାପା ମାଆଙ୍କ ସେବାରେ ଏତେ ପୁଣ୍ୟ ଅଛି ଯାହାଫଳରେ ଆପଣ ବିନା ଡାକରାରେ ଆସି ମୋ ପାଖରେ ପହଞ୍ଚିଗଲେ? ତାହେଲେ ଏବେ କୁହନ୍ତୁ, ମୁଁ ବାପା ମାଆଙ୍କ ସେବା ଛାଡ଼ି କିପରି ଆପଣଙ୍କ ପାଖକୁ ଯିବି? ଭଗବାନ ପୁଣ୍ଡରୀକଙ୍କର ସେବାରେ ସନ୍ତୁଷ୍ଟ ହୋଇଗଲେ। କହିଲେ, ପୁଣ୍ଡରୀକ, ମୁଁ ତୁମ ପିତାମାତାଙ୍କ ସେବାରେ ସନ୍ତୁଷ୍ଟ, ଆଉ ତାଙ୍କରି ଭିତରେ ହିଁ ମୁଁ ରହିଛି, ଏବେ କ'ଣ ମାଗିବାର ଅଛି ମାଗ। ପୁଣ୍ଡରୀକ କହିଲେ, ପ୍ରଭୁ, ମୋର ମାଗିବାର କିଛି ନାହିଁ, କେବଳ ବାପା ମାଆଙ୍କ ସେବାରେ ମୋ ଜୀବନ ଅତିବାହିତ ହୋଇଯାଉ। ଭଗବାନ ତଥାସ୍ତୁ କହି ଅନ୍ତର୍ଧ୍ୟାନ ହୋଇଗଲେ। ବାସ୍ତବରେ ଆଜିକାଲି ଆମେ ବାପା ମାଆଙ୍କ ସେବା କରିବାକୁ କୁଣ୍ଠିତ ହେଉ, କିନ୍ତୁ ତାଙ୍କର ସମାଧି ପାଖରେ ଖୁବ୍ ଆଡମ୍ବରରେ ପୂଜା ଅର୍ଚ୍ଚନା କରୁ, ସ୍ମୃତି ଦିବସକୁ ପାଳନ କରିଚାଲୁ, ସ୍ମୃତିଚାରଣ ସଭାରେ ତାଙ୍କୁ ବହୁ ଭାବି ନେଉ, ଫଟୋ ପାଖରେ ସାଜସଜା କରି ଚମକାଇ ଦେଉ, କିନ୍ତୁ ଜୀବନ୍ତ ବେଳେ ଦେହ ଖରାପ ସମୟରେ ବିରକ୍ତି ହେଉ, ଏମିତି ସେବାରେ କି ଫଳ ଥାଏ? ଏହା ହେଉଛି ମଣିଷ ଭିତରର ବ୍ୟଭିଚାରିଣୀ ଭକ୍ତି।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ, ତେବେ ଖୋଲା ଜାଗାରେ ତଳକୁ ବସି 2ଟି ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଟ୍ ଟାବ୍ଲେଟ୍ 1 ଟନ୍ ଧାନ ପିଛା 3ଟି, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ, ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7ରୁ 10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଏୟାର୍ଲି କମ୍ପୋଜିଟ୍, MEH-114, MEH-133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। 1 ଏକର ଜମି ପାଇଁ 10ରୁ 12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର, 16 କିଲୋଗ୍ରାମ ପଟାସ

ସାର ସମୁଦାୟ ଫସ୍ଫରସ୍ ଓ ପଟାସ ସାରର ଏକ ତୃତୀୟାଂଶ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ଣ୍ଣକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2ଟି ହିସାବରେ ଏକର ପ୍ରତି 50 ରୁ 75 ହଜାର ଗଛ ଲଗାନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
4: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା ଚାରୋଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ ଚାରୋଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି ଚାରୋଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି, ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେସାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ

0: ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ, କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଆକାଶବାଣୀ କଟକ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଜଗତ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷ ତାର ଜୀବନକାଳ ଭିତରେ ଧନ, ଜନ, ରୂପ, ଯୌବନ ଏସବୁର ସୁଖକୁ ଉପଭୋଗ କରେ, ଅନେକ ଭଲ ମନ୍ଦର ଅନୁଭବ କରେ। ସେସବୁ ଭିତରେ ସୁଖର କିଛି ମାଧ୍ୟମ ସମୟକ୍ରମେ ବିଭିନ୍ନ କାରଣରୁ ମଣିଷଠାରୁ ଦୂରେଇ ଯାଇଥାନ୍ତି। ଏହି ସତ୍ୟକୁ ଆଧାର କରି ଏକ ସଂସ୍କୃତ ଶ୍ଳୋକ ହେଉଛି, ରୂପଂ ଜରା ସର୍ବ ସୁଖା ନିତୁଷ୍ଣା ଖଳେଷୁ ସେବା ପୁରୁଷାଭିମାନମ୍ ଯାଚଜ୍ଞା ଗୁରୁତ୍ୱଂ ଗୁଣମାତ୍ମ ପୂଜା ଚିନ୍ତା ବଳଂ ହନ୍ତ ଦୟା ଚ ଲକ୍ଷ୍ମୀ। ଶ୍ଳୋକଟିର ଅର୍ଥ ହେଉଛି, ବାର୍ଦ୍ଧକ୍ୟ ଯେପରି ରୂପକୁ ନାଶ କରିଦିଏ, ସେହିପରି କାମନା ସମସ୍ତ ସୁଖକୁ, ଖଳ ଲୋକର ସେବା ସ୍ୱାଭିମାନକୁ, ଭିକ୍ଷାବୃତ୍ତି ମହତ୍ତ୍ୱକୁ, ଆତ୍ମପ୍ରଶସ୍ତି ଗୁଣକୁ, ଚିନ୍ତା ବଳକୁ ଆଉ ଦୟାହୀନତା ସମ୍ପତ୍ତିକୁ ନାଶ କରିଦେଇଥାଏ। ଶ୍ରୋତା ବନ୍ଧୁ, ଆମେ ସବୁବେଳେ କହନ୍ତି ମଣିଷ ଏକ ସାମାଜିକ ପ୍ରାଣୀ। ହଁ, ମଣିଷ ସମାଜ ଭିତରେ ରହେ, ଆତ୍ମୀୟ ପରିଜନ ଓ ସାହି ପଡ଼ିଶାର ଲୋକମାନଙ୍କ ମେଳରେ ମଣିଷ ରହିବାକୁ ପସନ୍ଦ କରିଥାଏ। ସମାଜକୁ ଶୃଙ୍ଖଳିତ ଓ ଭୟମୁକ୍ତ କରିବାର ଦାୟିତ୍ୱ ମଧ୍ୟ ଏହି ମଣିଷର। ମଣିଷ ମଣିଷ ଭିତରେ ସ୍ନେହ, ଆଦର ଓ ଭଲ ପାଇବା ରହିଲେ ସମାଜ ଶୃଙ୍ଖଳିତ ହୋଇଥାଏ। ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଦିବ୍ୟ ଗୁଣ ଦେଇଛନ୍ତି, ଯାହା ଜଗତରେ ଅନ୍ୟ କୌଣସି ପ୍ରାଣୀଠାରେ ଦେଖାଯାଏ ନାହିଁ। ସେସବୁ ଗୁଣ ହେଉଛି ଦୟା, କ୍ଷମା, ଆନ୍ତରିକତା ଆଉ ସ୍ନେହ, ପ୍ରେମ ଓ ଭଲ ପାଇବା। ଏସବୁ ଗୁଣ ସାହାଯ୍ୟରେ ମଣିଷ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିଥାଏ ବୋଲି ଅନେକ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ସାଧୁ, ସନ୍ଥ ଓ ପ୍ରବଚକମାନେ ମଧ୍ୟ ଠିକ୍ ଏହି କଥା କହିଥାନ୍ତି, ଏହି ମାନବୀୟ ଗୁଣର କଥା। ଭାଗବତରେ ଗୋଟିଏ ପଦ ଅଛି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ପାଖରେ ଏହି ଦିବ୍ୟ ଗୁଣର ପରିପ୍ରକାଶ ଦେଖିଲେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ହେଲେ ଶ୍ରୋତାବନ୍ଧୁ, ବେଳେବେଳେ ଆମ ସମାଜରେ ଏସବୁର ବିଲକ୍ଷଣ ଘଟୁଛି। କେତେକ ସମୟରେ ଆମ ସମାଜରେ ଦେଖାଯାଉଛି ବିଶୃଙ୍ଖଳା। କେତେକ ସ୍ଥାନରେ ଛୋଟ ଛୋଟ କଥାକୁ ନେଇ ବିରାଟ ଅଘଟଣର ଖବର ମଧ୍ୟ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ମଣିଷ ମାନବୀୟ ଗୁଣ ଛାଡ଼ି ରାଗ, ହିଂସା ଓ ପ୍ରତିହିଂସାରେ ଘଟାଇ ବସୁଛି ଅମାନବୀୟ ଘଟଣା। ରାଗରେ ଜର୍ଜରିତ ମଣିଷ ହିଂସ୍ର ଜୀବଜନ୍ତୁଙ୍କଠାରୁ ଆହୁରି ଭୟଙ୍କର ହୋଇଯାଉଛି। ଏହାଦ୍ୱାରା ଖାଲି ଜଣଙ୍କର ନୁହେଁ, ସମାଜରେ ଅନେକଙ୍କ ଉପରେ ତା'ର କୁପ୍ରଭାବ ପଡୁଛି। କୌଣସି ଅପ୍ରୀତିକର ଘଟଣା ଘଟିଲେ ସମଗ୍ର ଅଞ୍ଚଳରେ, ଏପରିକି ଆଖପାଖ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଥାଏ। ବେଳେବେଳେ ଦେଖାଯାଉଛି କିଛି ଲୋକ ସାମାନ୍ୟ ଘଟଣାକୁ ଖୁବ୍ ବଡ଼ କରି ଦେଉଛନ୍ତି, କିଛି ବୁଝିବା ଆଗରୁ ହିଂସାତ୍ମକ ଘଟଣା ଘଟାଉଛନ୍ତି। ଭିଡ଼ ହିଂସା ବା ସଂଘବଦ୍ଧ ଭାବେ ଆକ୍ରମଣରେ ଅମୂଲ୍ୟ ଜୀବନ ମଧ୍ୟ

0: ଚାଲି ଯାଉଛି। ହିଂସାତ୍ମକ ମାନସିକତା ସମାଜର ଅନେକ କ୍ଷତି ଘଟାଉଛି। ସୁସ୍ଥ ସମାଜ ଗଠନରେ ବାଧକ ସାଜୁଛି ଏଭଳି କିଛି ଲୋକଙ୍କର ଦୁର୍ବଳ ସମାଜ ବିରୋଧୀ ମାନସିକତା। ଆଜି ପ୍ରଭାତରେ ଏ ସମ୍ପର୍କରେ ନିଜ ମନର କଥା କହନ୍ତି ପ୍ରଫେସର ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ।
1: ଆଜିକାଲି ସମାଜରେ ଏତେ ରକମ ବିଭ୍ରାନ୍ତି ଦେଖାଯାଉଛି, ସାମାଜିକ ଜୀବନ ଏତେ କଳୁଷିତ ହେଇଗଲାଣି, ମତେ ତ ଲାଗେ କୌଣସି ବୁଝିଲା ସୁଝିଲା ଲୋକ ମନରେ ତାଲି ମାରି ଦଉଛନ୍ତି, କୋଉଠି କିଏ କଣ ଯଦି ଭୁଲ କରିଦେଲା ବାଡେଇ ପକଉଛନ୍ତି। ଆର ଗୋଟେ ବଡ କାରଣ ହଉଛି, ମତେ ଯାହା ଲାଗୁଛି, ଲୋକଙ୍କର ଆଇନର ଶାସନ ଉପରେ ଭରସା ନାହିଁ। ତାକୁ ଗୋଟେ ସବୁ ଏବେ କହୁଛନ୍ତି ମବ୍ ଲିଞ୍ଚିଂ, ସଂଘବଦ୍ଧ ଆକ୍ରମଣ, ଭିଡ଼ ଆକ୍ରମଣ ବୋଲି ବି କହିଲେ। ରାସ୍ତାରେ ଯାଉଛନ୍ତି, କିଏ ଯଦି କାହା ଗାଡି କି ଟପିଗଲା, କୋଉଠି ଗୋଟେ ଆକ୍ସିଡେଣ୍ଟ ହେଇଗଲା, ତାହେଲେ କଣ ବାଡ଼େଇ ଦିଅ। ଏଇ ଯୋଉ ଅବସ୍ଥା ହଉଛି, ମୂଳ କାରଣ ତ ବହୁତ ଲୋକ ଅନେକ ବେକାର ଅଛନ୍ତି, ସେମାନଙ୍କର ଆଇନ ଉପରେ ବିଶ୍ୱାସ ରହୁନାହିଁ। ମନେ କରନ୍ତୁ ଜଣେ ଭୁଲ କଲା, ତାକୁ ଆପଣ ଆଇନ ଅନୁସାରେ ତା ନାଁରେ ପୋଲିସ ଥାନାରେ ଏତଲା ଦେବେ, ପୋଲିସ ଥାନା ବାଲା ତାକୁ ଆରେଷ୍ଟ କରିପାରନ୍ତି, କିନ୍ତୁ ସେ ବିଚାର ସରିବ କେବେ ସରିବ? ସେଠୁ ଦେଖାଯିବ ସେ କାହା ପୁଅ, କାହା ଭାଇ ବା କଣ ସେ ନିଜେ। ଏ ବିଷୟରେ ମୁଁ ଗୋଟିଏ କଥା କହୁଛି, ଆମର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଥରେ ହାଇଦ୍ରାବାଦରେ ଗୋଟେ ୟୁନିଭର୍ସିଟିରେ ଭାଷଣ ଦେଲା ବେଳେ କହିଲେ, ଆମ ଲୋକ ଏଇଠି ଥାଇଲାଣ୍ଡ ଯାଉଛନ୍ତି, ବ୍ୟାଙ୍କକ୍ କି ସିଙ୍ଗାପୁର, ସେଠି ଆଇନ ମାନୁଛନ୍ତି, କିନ୍ତୁ ଏଠିକି ଆସିଗଲେ ଆଇନ ମାନୁନାହାନ୍ତି। ଯଦି ତାଙ୍କୁ ପୋଲିସ କିଛି ଅଟକେଇବ ବା କେହି କିଛି କହିବ, ଜାଣିଛୁ ମୁଁ କିଏ ତତେ ଦେଖିନେବି, ଇଏ କଣ? କିଛି ଲୋକ ନେପାଳକୁ ଯାଇଥିଲେ, ନେପାଳରେ ରାସ୍ତାରେ ଛାପ ପକେଇଲେ, ପାନ ପିକ କି ଗୁଟକା ପିକ ପକେଇଥିଲେ, ତାଙ୍କ ଗାଡିକି ଅଟକେଇକି ଲୋକମାନେ କହିଲେ ଏଇଟା ଭାରତ ନୁହେଁ, ରାସ୍ତାକୁ ସଫା କର ତାପରେ ଯିବ ଏଠୁ। ଏଇ ଯୋଉ ମାନସିକତା ଯେ ଆମେ କାହାକୁ ମାନିବୁ ନାହିଁ, ଆମେ ଆଇନ ଥାଇତେ ବିଶ୍ୱାସ କରିବୁ ନାହିଁ, ପୋଲିସ ଶାସନରେ ବିଶ୍ୱାସ ରହୁ ନାହିଁ, ଗୋଟେ କେସ୍ ଆରମ୍ଭ ହେଲେ 20 ବର୍ଷରେ ସରିବ ତାର ଗ୍ୟାରେଣ୍ଟି ନାହିଁ। ଆଉ ଗୋଟେ ଜିନିଷ ଦେଖିବେ, ଜଣେ ବ୍ୟକ୍ତି କେବେ ହେଲେ କାହାକୁ ବାଡ଼େଇବା ପୂର୍ବରୁ, ମାରିବା ପୂର୍ବରୁ 5 ଥର ଭାବିବ, ଶ୍ୱାସ ସରିବନି। କିନ୍ତୁ ଯେତେବେଳେ ଗୁଡାଏ ଲୋକ ଏକାଠି ହେଇଯିବେ ସେତେବେଳେ ଚାଲିଲା, ଛୋଟ ଛୋଟ ପିଲା ବି ଯାଇକି ଟେକା ଫୋପାଡ଼ି ଦିଅ, ବାଡ଼ି ଟେପ ପାଡ଼ି ଦିଅ। ଏ ଅବସ୍ଥା ଦିନକୁ ଦିନ ବଢୁଛି। ଯଦି ଆଇନ ଉପରେ ଲୋକଙ୍କର ଭରସା ଥାଆନ୍ତା ତାହେଲେ ଏସବୁ ହୁଅନ୍ତା ନାହିଁ। ଧର୍ମ ଭାବନା ନାହିଁ, ଧର୍ମ ଆଚରଣ ନାହିଁ, ମାନବିକତା ନାହିଁ, କୌଣସି ମୂଲ୍ୟବୋଧ ନାହିଁ, ଆମେ ଅନ୍ୟାୟ କରିବା ନାହିଁ, ଆମେ ସତ କହିବା, ଆମେ ହଇରାଣ ହେଲେ ମଧ୍ୟ, ଆମର କ୍ଷତି ହେଲେ ମଧ୍ୟ ଆମେ ଅନ୍ୟର କ୍ଷତି କରିବା ନାହିଁ। ଏଗୁଡିକ ହଉଛି ଈଶ୍ୱରଙ୍କ ଠାରେ ବିଶ୍ୱାସ ଥିଲେ ହବ। ଏ ଯୋଉ ସଂଘବଦ୍ଧ ଆକ୍ରମଣ ହଉଛି, ଏ ଅତ୍ୟନ୍ତ ଦୁଃଖର କଥା। ଭାବନ୍ତୁ ଗୋଟିଏ ଲୋକ ମରିଯିବ, କେତେ ବଡ କ୍ଷତି! ଆମ ଲୋକଙ୍କ ଭିତରେ ଏମ୍ପାଥି ବା ସମ୍ବେଦନା ରହୁନାହିଁ, ଆମ ଲୋକଙ୍କ ଭିତରେ ରାଗ, କ୍ରୋଧ, ହିଂସା ଏବଂ ସ୍ୱାର୍ଥ, ଏ ମନୋଭାବ ଥିଲା ଯାଏ ଏଥିରୁ ମୁକ୍ତି ନାହିଁ, ଏଗୁଡିକ ବଢି ବଢି ଚାଲିବ।
0: ଶ୍ରୋତାବନ୍ଧୁ ଥରେ ଚିନ୍ତା କଲେ, ଅଳ୍ପ ସମୟ ଭିତରେ ଯେଉଁ ସମାଜରେ କିଛି ଅଘଟଣ ବା ବିଶୃଙ୍ଖଳା ଘଟିଯାଏ ସେ ସ୍ଥାନରେ ପୁନର୍ବାର ଶୃଙ୍ଖଳା ଆଣିବା କେତେ କଷ୍ଟକର। ଦୀର୍ଘ ଦିନ ଲାଗିଯାଏ ଲୋକମାନଙ୍କ ମନରୁ ସେ ଭୟ ଲିଭିବାକୁ। ଅନେକ ଦିନ ଯାଏ ସେହି ବିଶୃଙ୍ଖଳା ବା ଅଘଟଣକୁ ନେଇ ଚର୍ଚ୍ଚା ଚାଲେ। ଆମେ କ'ଣ ଏଭଳି ପରିସ୍ଥିତିରୁ ମୁକୁଳି ପାରିବାନି? ଏକ ଭୟମୁକ୍ତ ସୁସ୍ଥ ସମାଜ ଗଠନ କରିପାରିବାନି? ଆସନ୍ତୁ ଏ ଦିଗରେ ସମସ୍ତେ ଗୁରୁତର ସହ ଚିନ୍ତା କରିବା। କୌଣସି ସମସ୍ୟା ହେଲେ ଆଇନକୁ ହାତକୁ ନେବାର ଅଧିକାର କାହାର ବି ନାହିଁ। ଆବଶ୍ୟକ ବେଳେ ପୋଲିସର ସାହାଯ୍ୟ ନେଇ ସମସ୍ୟାର ସମାଧାନ ପାଇଁ ବାଟ କାଢ଼ିବା। ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ, ଏକଥାକୁ ସମସ୍ତେ ମନେ ରଖିବା।

0: ଙ୍କୁ ବିବାହ କରିଥିଲେ, ରାଣୀର ମର୍ଯ୍ୟାଦା ଦେଇଥିଲେ। ଜଣେ ଥିଲେ ସୋମବଂଶୀ ମହାରାଣୀ ଭାସଟ୍ଟା, ଅନନ୍ୟା ସୁନ୍ଦରୀ। ପତିଙ୍କ ବିଚ୍ଛେଦ ପରେ ରାଜ୍ୟ ଶାସନର ଗୁରୁ ଦାୟିତ୍ୱ ବହନ କରିଥିଲେ। ରାତ୍ରିର ନିର୍ଜନ ପହରରେ ନିସଙ୍ଗତାରୁ ମୁକ୍ତି ପାଇବା ପାଇଁ ଧରାକୁ ଆଲିଙ୍ଗନ କରୁଥିଲେ। ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ପରମା ସୁନ୍ଦରୀ ଦଣ୍ଡି ମହାଦେବୀ ଆଜୀବନ କୁମାରୀ ରହିଥିଲେ। ପିତା ଗଜପତି ପ୍ରତାପ ରୁଦ୍ରଦେବଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଉତ୍କଳର ରାଜକନ୍ୟା ଜଗନ୍ମୋହିନୀ ପତି କୃଷ୍ଣଦେବ ରାୟଙ୍କ ସଙ୍ଗସୁଖ ତ୍ୟାଗ କରିଥିଲେ ଏବଂ ସାରସ୍ୱତ ସାଧନାରେ ବ୍ରତି ରହି କାଳ ଯାପନ କରିଥିଲେ। ଏମିତି ଆହୁରି ଅନେକ ତଥ୍ୟ ମୋର ଗ୍ରନ୍ଥାଗାରରେ ଥିବା ପୁସ୍ତକରେ ପ୍ରକାଶ ପାଇବା ପରେ ପରେ ରୂପ ପାଇଛି ଗଳ୍ପରେ, ଉପନ୍ୟାସରେ। ଅକ୍ଳାନ୍ତ ଶ୍ରମ କରିଛନ୍ତି ମୋର ଶ୍ରୀବୃଦ୍ଧି ସାଧନ ପାଇଁ ବାଣୀପୁତ୍ର ପରମାନନ୍ଦ, କୃଷ୍ଣଚନ୍ଦ୍ର, କେଦାରନାଥ, ସତ୍ୟନାରାୟଣ, ରମେଶ ପ୍ରସାଦ, ହରିଶ୍ଚନ୍ଦ୍ର। ସେମାନେ ଏବେ ଦିବଂଗତ। ସେମାନଙ୍କ ସାଧନା ଅବଦାନର ଯଥାର୍ଥ ମୂଲ୍ୟାୟନ ଅଦ୍ୟାବଧି ହୋଇନାହିଁ। ସେମାନଙ୍କୁ ହରାଇ ମୁଁ କେତେ ଶୂନ୍ୟ, ସେ କଥା ମୁଁ ପ୍ରକାଶ କରିପାରୁନାହିଁ।
1: କଥିକାରୀ ଆଜି ଶୁଣୁଥିଲେ ଅକୁହା କଥାର ଘର ସଂଗ୍ରହାଳୟ, ଆଲୋଚନା କରିଥିଲେ ଡକ୍ଟର ଜୟନ୍ତୀ ରଥ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରେ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନୋହିଲା ମିତ, ବାଟେ ଜଗିଅଛି ନନ୍ଦସୁତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ଶ୍ରୀ ଶ୍ୟାମ ନାଗର ତାରି ରସିଲେ ପାଇବୁତୁ ବଡ଼ବଟିଆ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 27ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ପୂର୍ବରୁ ସୀତାଙ୍କର ସଖୀମାନେ ବେଶ ସାରିଦେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ସେହି ଶୁଭବେଳା ଆସି ପ୍ରବେଶ ହେଲା। ବେଶ କରିବା ସହ ସଖୀମାନେ ସୀତାଙ୍କର ଆବେଶ ଅର୍ଥାତ୍ ତାଙ୍କର ହାବ ଓ ଭାବକୁ ଅଧିକରୁ ଅଧିକତର କଲେ। ଏଠି ଭଞ୍ଜକବି ସୂଚନା ଦେଉଛନ୍ତି ଯେ ହାସ ପରିହାସ ଜରିଆରେ ସୀତାଙ୍କର ଚିତ୍ତକୁ ରସାଇ ରାମଙ୍କୁ ତୋଷ କରିବା ପାଇଁ ସଖୀମାନେ ବେଶ ଓ ଆବେଶ ଜରିଆରେ ସୀତାଙ୍କୁ କାୟିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରାଇଛନ୍ତି। ରାମଙ୍କ ପ୍ରତି ଅନୁରାଗ ବଶରୁ ସେ ବାଛି ରାମଙ୍କ ବର୍ଣ୍ଣ ଭଳି ଦୁର୍ବାଦଳ ବା ଦୁବପତ୍ର ପରି ନୀଳ ଚେଳ ବା ନୀଳ ଲୁଗା ପିନ୍ଧି ରାମଙ୍କ ଅଙ୍ଗସ୍ପର୍ଶ ଇଚ୍ଛା କରିଛନ୍ତି। ସୁମନା ଅର୍ଥାତ୍ ଉତ୍ତମ ହୃଦୟ ସଖୀମାନେ ସୀତାଙ୍କୁ ସୁମନା ଅର୍ଥାତ୍ ପୁଷ୍ପମାନଙ୍କର ଶ୍ରୀ ସ୍ୱରୂପା ବୋଲି ଭଲ ମନରେ ବିଚାର କରିଛନ୍ତି। ପୂର୍ବରୁ କବିଙ୍କ ଭାଷାରେ ସୀତା ପୁଷ୍ପମାନଙ୍କର ବିଭୂଷଣ ବା ବିଶେଷ ଅଳଙ୍କାର ସ୍ୱରୂପା। ବିଭୂଷଣ ବା ଭୂଷଣହୀନା ହୋଇ ମଧ୍ୟ ସେ ସୁନ୍ଦର। ଏଠି ତାଙ୍କ ଅଙ୍ଗରେ ଲାଗି ପୁଷ୍ପମାନଙ୍କର ଶ୍ରୀ ପ୍ରକଟିତ ହେଉଛି। ତାଙ୍କ ହାତରେ ସୁମନ ବା ପୁଷ୍ପମାଳା ଦେଇ ଭ୍ରମର ରୂପୀ ରାମଙ୍କୁ ତୋଷ କର ବୋଲି ସଖୀମାନେ କହୁଛନ୍ତି। ଆଲଟ ଚାମର ଢାଳି ସଖୀମାନେ ସୀତାଙ୍କୁ ଆଣିଲା ବେଳେ ଅଷ୍ଟ ଐଶ୍ୱର୍ଯ୍ୟଦାୟିନୀ ରାଜରାଣୀଙ୍କୁ ମଣିମା ମଣିମା ଡାକିଲା ପରି ମନେ ହୋଇଛି। ସାଗର ମନ୍ଥନରେ ଉତ୍ପତ୍ତିହୀନା ସ୍ୱୟମ୍ଭୁ ଶ୍ରୀ ଠାକୁରାଣୀଙ୍କୁ ରମ୍ଭା ଆଦି ଅପ୍ସରୀ ବେଢ଼ିବା ଭଳି ସୀତାଙ୍କୁ ଘେରି ରହିଛନ୍ତି ସଖୀମାନେ। ଗର୍ଭବତୀ ହଂସୀର ମନ୍ଥର ଗତିରେ ରସନିଧି ସୀତା ବର ଶ୍ରୀରାମଙ୍କ ସନ୍ନିଧି ଅର୍ଥାତ୍ ନିକଟକୁ ଆସିବା ବେଳେ ସୁନ୍ଦରୀ ଶ୍ରେଷ୍ଠା ରତିର ରୂପକୁ ଧିକ୍କାର କରି ସତେ ଯେପରି ଧିକି ଧିକି କହୁଥିଲେ ବୋଲି ଉପସ୍ଥିତ ରାଜାମାନଙ୍କର ମନେ ହୋଇଛି। ସେମାନେ ବଶୀଭୂତ ଓ ବିହ୍ୱଳିତ ହୋଇଛନ୍ତି। ସୀତାଙ୍କ ସୌନ୍ଦର୍ଯ୍ୟକୁ ଉପମା ଦେବାକୁ ବଣା ହୋଇ ବାଟ ହୁଡ଼ିଛନ୍ତି। ସେମାନେ ମନେ କରିଛନ୍ତି ସୀତାଙ୍କ ବର୍ଣ୍ଣନା ଦେବାକୁ ଯାଇ ଗଣେଶଙ୍କର ମୁହଁ ବଙ୍କା ହେଲା ଏବଂ ସେ ବକ୍ରତୁଣ୍ଡ ହେଲେ। ଉପମା ସବୁ ପେଟରେ ଭର୍ତ୍ତି ହେବାରୁ ସେ ଲମ୍ବୋଦର ହେଲେ, ତେଣୁ ଥନ୍ତଲ ପେଟ। ମା ସରସ୍ୱତୀ ବିଦ୍ୟା ଓ ଶୋଭାରେ ସମ୍ପୂର୍ଣ୍ଣ ପରାଜିତା ହୋଇ ସୀତାଙ୍କର ଶରଣ ପଶିଲେ। ସୀତାଙ୍କ ସୌନ୍ଦର୍ଯ୍ୟ ପାଖରେ ସବୁ ଉପମା ଏବଂ ତୁଳନାମାନଙ୍କୁ ହାର ମନେଇଛନ୍ତି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 27ତମ ଭାଗ। କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ ଏବଂ ସ୍ନିଗ୍ଧା ରାଣୀ କର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ

0: କାର୍ଯ୍ୟକ୍ରମ ଗୀତ ଗୀତିକା
1: ସାବିତ୍ରୀ ମୁଁ ଅଫିସ ଯାଉଛି।
2: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତା ବନ୍ଧୁ, ପ୍ରଚଣ୍ଡ ଗ୍ରୀଷ୍ମର ଦାଉରେ ସମସ୍ତେ ବ୍ୟତିବ୍ୟସ୍ତ। ପ୍ରଚଣ୍ଡ ରୌଦ୍ରତା ପରେ ସମସ୍ତଙ୍କର ପ୍ରାଣ ଯିବା ପରି ଲାଗୁଛି। ଓଠ ଶୁଖିଯାଉଛି, ପାଟି ଅଠା ଅଠା ଲାଗୁଛି। ସମସ୍ତେ ଖୋଜୁଛନ୍ତି ପାଣି, ଟୋପି ପାଣି।

ଦରିଆକୂଳ, ନଈକୂଳ, ପୋଖରୀକୂଳ ଏସବୁ ଜାଗାରେ ପ୍ରବଳ ଭିଡ଼ ସକାଳେ ସଞ୍ଜରେ। ଟିକିଏ ଥଣ୍ଡା ତ ଲାଗିବ, ଥଣ୍ଡା ପବନ ତ ବାଜିବ, ନହେଲେ ଦିନରେ ଏ ଯେଉଁ ଉତ୍ତାପ ସେଥିରେ ଦେହ ହାତ ପଡ଼ିଗଲା ପରି ମନେ ହେଉଛି। ବାହାରକୁ ଆଦୌ ବାହାରି ହେଉନି, ବାହାରକୁ ବାହାରିବାକୁ ଡର ଲାଗୁଛି। ସମସ୍ତେ ସମସ୍ତଙ୍କୁ ସଚେତନ କରୁଛନ୍ତି ବାହାରକୁ ନ ବାହାରିବାକୁ ଏଇ ଡହ ଡହ ଖରାରେ।

ତେବେ ଏହି ଡହଡହ ଖରାକୁ ଲକ୍ଷ୍ୟ କରି ବା ଏହି ଟାଣ ଖରାକୁ ଦେଖି ଯିଏ ଘରେ ବସି ରହିବା ସବୁବେଳେ ସେ ତ ସମ୍ଭବ ନୁହେଁ। ସବୁ କାମ କରିବାକୁ ପଡ଼ିବ, ଋତୁ ଅନୁସାରେ ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼ିବ। ଶୀତରେ ଶୀତ, ବର୍ଷାରେ ବର୍ଷା ସହିଛେ, ଆଉ ଗ୍ରୀଷ୍ମରେ ଝାଞ୍ଜି ସହିବାନି, ନିଶ୍ଚୟ ସହିବା। ତେବେ ସେଇଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆମକୁ। ଖରାରେ ପଦାକୁ ବାହାରିଲେ ସତର୍କତା ଅବଲମ୍ବନ କରନ୍ତୁ, ଖରାରେ କେବଳ ଛାଇ ହିଁ ବଞ୍ଚେଇବ ଆପଣଙ୍କ ଜୀବନ।

ସତରେ ଏତେ ବଡ଼ ସଂସାର, ଆଉ ଏ ସଂସାର ଭିତରେ ଆମେ ସମସ୍ତେ ବାନ୍ଧି ହୋଇଯାଇଛେ। ଯଦି ବାନ୍ଧି ହୋଇଯାଇଛେ, କାମ ତ କରିବାକୁ ପଡ଼ିବ, ବାହାରକୁ ଯିବାକୁ ବି ପଡ଼ିବ। ତେବେ ଯଦି ପଦାକୁ ବାହାରିବାକୁ ପଡ଼ୁଛି, ତେବେ ପ୍ରଥମେ ଚିନ୍ତା କରନ୍ତୁ କାମଟି କେତେ ଗୁରୁତ୍ୱପୂର୍ଣ୍ଣ। ଟିକିଏ ଯଦି ଡେରି ହୋଇଗଲେ ଚଳିବ, ତେବେ ସନ୍ଧ୍ୟା ଯାଏଁ ଅପେକ୍ଷା କରନ୍ତୁ, କିମ୍ବା ସକାଳୁ ସକାଳୁ ଦିନ 11ଟା ଭିତରେ ସବୁ କାମ ସାରିଦିଅନ୍ତୁ। କାରଣ ଦିନ 12ଟାରୁ ଦିନ 3ଟା ଖୁବ୍ ଟାଣ ଖରା ହୋଇଥାଏ, ସେହି ସମୟରେ ପଦାକୁ ନ ଯିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଅତି ଆବଶ୍ୟକ ପଡ଼ୁଛି, ତେବେ ଘରୁ ବାହାରିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ସାଥିରେ ପାଣି ବୋତଲଟିଏ ମଧ୍ୟ ନେଇଯିବାକୁ ଆଦୌ ଭୁଲନ୍ତୁ ନାହିଁ। ମଝିରେ ମଝିରେ ତୃଷା ଅନୁଭବ ହେଉ ଅବା ନ ହେଉ।

ସମସ୍ତେ ଚାହିଁଛନ୍ତି ପାଣି ଟୋପେ ବରସି ଯାଆନ୍ତାନି, ବର୍ଷା ଟିକେ ଆକାଶରୁ ଝରି ପଡ଼ନ୍ତାନି, କୂଅ ପୋଖରୀ ନଦୀ ନାଳ ସବୁ ତ ଶୁଖିଗଲାଣି, ଭୂମି ଶୁଷ୍କ ହୋଇ ଫାଟି ଆଁ କଲାଣି, ମଣିଷ ଆକାଶକୁ ଚାହିଁକି ରହିଛି ଆକୁଳ ହୋଇ, ବର୍ଷା ଟିକେ ଝରି ପଡ଼ନ୍ତାନି। ଗ୍ରୀଷ୍ମ ଋତୁରେ ପ୍ରାୟ ଏମିତି ହୁଏ, ଜଳାଭାବ ଦେଖାଦିଏ, ନଳରେ ଧୀର ଆକାରରେ ପାଣି ଆସେ, ସବୁ ଶୁଖିଯାଏ, ତେଣୁ କେତେକ ସ୍ଥାନରେ ଜଳାଭାବ ଉତ୍କଟ ମାତ୍ରାରେ ଦେଖାଦିଏ। ସ୍ଥାନେ ସ୍ଥାନେ ପାତ୍ରରେ ଜଳ ନେବା ପାଇଁ ଖୁବ୍ ଲମ୍ବା ଲାଇନ୍ କରିବାକୁ ପଡ଼ିଥାଏ ଲୋକମାନଙ୍କୁ। ସେମାନଙ୍କ ଦୁର୍ଦ୍ଦଶା କଥା ଟିକେ ଚିନ୍ତା କରନ୍ତୁ ତ, ଜଳ ଆବଶ୍ୟକ ଅନୁସାରେ ଖର୍ଚ୍ଚ କରନ୍ତୁ। ଯଦି ବାହାରେ ଧାଡ଼ିରେ ଛିଡ଼ା ହୋଇ ପାଣି ଆଣିବାକୁ ପଡ଼ୁଛି, ସେଠାରେ ପାତ୍ରକୁ ଧାଡ଼ି କରି ରଖି ନିଜେ ଛାଇ ଜାଗା ଦେଖି କିଛି ସମୟ ବିଶ୍ରାମ ନିଅନ୍ତୁ। ଖରାରେ ବେଶୀ ସମୟ ପାଣି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତୁ ନାହିଁ।

ଯେତେବେଳେ ଆମେ ଅଧିକ କାମ କରୁ ସେତେବେଳେ ଇଚ୍ଛା ହୁଏ ଟିକେ ଗଛ ଛାଇ ତଳେ ଆଶ୍ରୟ ନେଇଯିବାକୁ, ହେଲେ ଗଛ ନଥିଲେ ଛାଇ ମିଳିବ କେମିତି, ଆଶ୍ରୟ ନେବା କେମିତି? ଏବେ ଚିନ୍ତା କରନ୍ତୁ, ବରଂ ଗଛ କାଟି ଦିଅନ୍ତୁ ନାହିଁ, ବେଶି ବେଶି ଗଛ ଲଗାନ୍ତୁ, ଜଙ୍ଗଲ ସୃଷ୍ଟି କରନ୍ତୁ, ବିଶ୍ୱ ତାପାୟନର ଚିନ୍ତାରୁ ମୁକ୍ତ ହେବାରେ ସହଯୋଗ କରନ୍ତୁ। ଶୀତଳତା ହିଁ ଆମକୁ ଆଶ୍ରୟ ଦେବ, ଆଉ ଶୀତଳତାରେ ହିଁ ଆମେ ଶାନ୍ତି ଅନୁଭବ କରିପାରିବା।

ଖରାରେ ଯଦି ପଦାକୁ ବାହାରିବାକୁ ଅତି ଆବଶ୍ୟକ ପଡ଼େ ତେବେ ସୂତା ଢିଲା ପୋଷାକ ପିନ୍ଧନ୍ତୁ, ଆଖିରେ କଳା ଚଷମା ପିନ୍ଧନ୍ତୁ, ମୁଣ୍ଡରେ ଓଦା ଗାମୁଛା ବା ଟୋପି ପିନ୍ଧନ୍ତୁ ବା ଛତା ମଧ୍ୟ ବ୍ୟବହାର କରିପାରନ୍ତି। ଏହି ସମୟରେ ଅତ୍ୟଧିକ ତାପମାତ୍ରା ହୋଇଥାଏ, ସମୟ ସମୟରେ ଲୁ ମଧ୍ୟ ପ୍ରବାହିତ ହୁଏ, ତେଣୁ ମୁହଁକୁ ଧଳା କପଡ଼ାରେ ଭଲ ଭାବେ ଘୋଡ଼େଇ ରଖନ୍ତୁ। ଆପଣ ଷ୍ଟୋଲ ମଧ୍ୟ ପରିଧାନ କରିପାରନ୍ତି। ଅଧିକ ଖରା ବାଜିଲେ ମୁହଁ ବା ଶରୀରର ଚର୍ମ କଳା ପଡ଼ିଯାଇଥାଏ, ତେଣୁ ଏଥିରୁ ରକ୍ଷା ପାଇବାକୁ ମୁହଁ ହାତ ପାଦକୁ ଘୋଡ଼େଇ ରଖନ୍ତୁ କପଡ଼ାରେ। ଜୋତା ମଧ୍ୟ ପିନ୍ଧିପାରନ୍ତି। ଯେତେ ପାରୁଛନ୍ତି ସେତେ ସତର୍କତା ଅବଲମ୍ବନ କରନ୍ତୁ। ଭଲରେ ରୁହନ୍ତୁ। ଖରାଦିନ ଭଲରେ ଭଲରେ କଟିଯାଉ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଅତି ଆବଶ୍ୟକ ନଥିଲେ ଛୋଟ ପିଲାଙ୍କୁ ଆଦୌ ପଦାକୁ ବାହାର କରନ୍ତୁ ନାହିଁ, ପଦାକୁ ନିଅନ୍ତୁ ନାହିଁ। ଆଉ ଯଦି ଯିବାକୁ ପଡ଼େ, ଅତି ଆବଶ୍ୟକ ଥାଏ, ତେବେ ତାକୁ ମଧ୍ୟ ଘୋଡ଼େଇ ନିଅନ୍ତୁ। ତେବେ ମଝିରେ ମଝିରେ ଛାଇ ଜାଗାରେ ଟିକିଏ ସେମାନଙ୍କୁ ପବନ

ମାଜିବାକୁ ଦିଅନ୍ତୁ। ଗର୍ଭବତୀ ନାରୀଙ୍କର ଘରେ ଯତ୍ନ ନିଅନ୍ତୁ। ପଶୁପକ୍ଷୀ ଯଦି ଖରାରେ ବୁଲୁଛନ୍ତି ସେମାନଙ୍କ ପାଇଁ ପାତ୍ରରେ ପାଣି ତୋରାଣି ଏସବୁ ବାହାରେ ରଖିଦିଅନ୍ତୁ। ଗୃହପାଳିତ ପଶୁଙ୍କର ବାହାରକୁ ଯିବାକୁ ଯଦି ଆବଶ୍ୟକ ଥାଏ ତେବେ ସେମାନଙ୍କୁ ଟିକିଏ ବୁଲେଇ ଆଣି ପୁଣି ଘରେ ନିରାପଦରେ ରଖନ୍ତୁ, ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଛାଇ ଜାଗାରେ ଟିକିଏ ବିଞ୍ଚି ଦିଅନ୍ତୁ, ଯେପରି ସେମାନେ ଛାଇ ଜାଗାରେ ହିଁ ଖାଦ୍ୟ ଗ୍ରହଣ କରିପାରିବେ। ବାହାରେ ସାଧାରଣତଃ ପାଣି ଖରାରେ ଗରମ ହୋଇଯାଇଥାଏ, ତେଣୁ ସେମାନଙ୍କ ପାଇଁ ଥଣ୍ଡା ପାଣି ଏବଂ ଶୀତଳ ଜାଗାରେ ଆଶ୍ରୟର ବନ୍ଦୋବସ୍ତ କରନ୍ତୁ।

ଭିତରେ ରଖନ୍ତୁ, ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଛାଇ ଜାଗାରେ ଟିକିଏ ବିଞ୍ଚି ଦିଅନ୍ତୁ, ଯେପରି ସେମାନେ ଛାଇ ଜାଗାରେ ହିଁ ଖାଦ୍ୟ ଗ୍ରହଣ କରିପାରିବେ। ବାହାରେ ସାଧାରଣତଃ ପାଣି ଖରାରେ ଗରମ ହୋଇଯାଇଥାଏ, ତେଣୁ ସେମାନଙ୍କ ପାଇଁ ଥଣ୍ଡା ପାଣି ଏବଂ ଶୀତଳ ଜାଗାରେ ଆଶ୍ରୟର ବନ୍ଦୋବସ୍ତ କରନ୍ତୁ।

ବୟସ୍କ ବୟସ୍କା ବା ବୃଦ୍ଧ ବୃଦ୍ଧା ଯଦି କେହି ବାହାରକୁ ଯିବାକୁ ଥାନ୍ତି ଏହି ଅବସ୍ଥାରେ ଏହି ସମୟରେ ଏବଂ ଯଦି ସେମାନେ ଅସୁସ୍ଥ ହୋଇପଡ଼ନ୍ତି ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବନ୍ଦୋବସ୍ତ କରନ୍ତୁ। ଜୀବିକା ପାଇଁ ଶ୍ରମିକ ଶ୍ରେଣୀ ଲୋକ ବାହାରେ ରହି ଦୀର୍ଘ ସମୟ ଖରାରେ କାମ କରିଥାନ୍ତି। କେବେ କେବେ ଦୀର୍ଘ ସମୟ ଖରାରେ କାମ କରିବା ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଥାଏ। ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଛାଇ ଜାଗାକୁ ନେଇଯାଆନ୍ତୁ। ଥଣ୍ଡା ପାଣିରେ ତାଙ୍କ ମୁଣ୍ଡ ଧୋଇ ଦିଅନ୍ତୁ, ଦେହ ହାତ ପୋଛି ଦିଅନ୍ତୁ, ପାଦ ତଳେ ଟିକିଏ ବରଫ ଘଷି ଦିଅନ୍ତୁ, ତାଙ୍କୁ ପବନରେ ବିଞ୍ଚି ଦିଅନ୍ତୁ। ଏପରି କିଛି ସମୟ କରିବା ପରେ ଯଦି ସେ ସୁସ୍ଥ ଅନୁଭବ କରୁଛନ୍ତି ତେବେ ଠିକ୍ ଅଛି, ଯଦି ଅନୁଭବ ସୁସ୍ଥ ନ କରୁଛନ୍ତି ତେବେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡାକି ନିକଟସ୍ଥ ସରକାରୀ ହସ୍କିଟାଲକୁ ନେଇଯିବାର ବନ୍ଦୋବସ୍ତ କରନ୍ତୁ। ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାର ବନ୍ଦୋବସ୍ତ ଏହି ସମୟରେ ସମସ୍ତ ଡାକ୍ତରଖାନାରେ ହୋଇଥାଏ, ତେଣୁ ତାଙ୍କୁ ସେଠାରେ ନେଇ ଚିକିତ୍ସା କରନ୍ତୁ। ଦେଖିବେ ଚିକିତ୍ସା ପରେ ସେ ନିଶ୍ଚିତ ଭାବରେ ସୁସ୍ଥ ଅନୁଭବ କରିବେ ଏବଂ ଭଲରେ ଭଲରେ ଘରକୁ ଫେରିବେ। ଅସହାୟ ସମୟରେ ମଣିଷ ମଣିଷକୁ ସାହାଯ୍ୟ କରିବା ହେଉଛି ମଣିଷର ଧର୍ମ, ତେଣୁ ଏହି ଧର୍ମ ପାଳନ କରନ୍ତୁ।

ଗ୍ରୀଷ୍ମ ଋତୁର ଡହଡହ ଖରା ମଣିଷକୁ ଖୁବ୍ କଷ୍ଟ ଦିଏ, ଏକଥା ତ ସତ। କିନ୍ତୁ ଏହି ଋତୁରେ ଅନେକ ପର୍ବପର୍ବାଣୀ ପଡ଼େ। ଆମ୍ବ, ପଣସ, ସପୁରୀ, ଲିଚୁ ଏସବୁ ଭଲ ଭଲ ଫଳ ମଧ୍ୟ ଏହି ଋତୁରେ ମିଳିଥାଏ। ତେଣୁ ଏସବୁ ଗ୍ରହଣ କରି ଗ୍ରୀଷ୍ମ ଋତୁକୁ ଆଶୀର୍ବାଦ ମନେ କରି ତା ସହିତ ଖାପ ଖୁଆଇ ନିଜକୁ ଚଳେଇ ନିଅନ୍ତୁ। ତେବେ ସତର୍କତାର ସହ ଚଳନ୍ତୁ। ପ୍ରାକୃତିକ ଦୁର୍ବିପାକ, ମନୁଷ୍ୟକୃତ ବିତ୍ପାତକୁ ମଧ୍ୟ ଆମେ ଗ୍ରହଣ କରିବାକୁ ବାଧ୍ୟ ହେଉଛେ। ଏବେ ଯୁଦ୍ଧ ହେତୁ ତେଲ ସଙ୍କଟ ଦେଖାଦେଇଛି। ଟାଣ ଖରାରେ ଲମ୍ବା ଲାଇନ ମଧ୍ୟ ତେଲ ପାଇଁ କରିବାକୁ ପଡୁଛି ଲୋକଙ୍କୁ। ଲୋକେ ହନ୍ତସନ୍ତ ହେଉଛନ୍ତି ତେଲ ଟିକିଏ ପାଇଁ। ତେଣୁ ଟାଣ ଖରାକୁ କିପରି ସମ୍ମୁଖୀନ ହେବେ ତା'ର ପ୍ରତିକାର ଚିନ୍ତା କରି ପଦକ୍ଷେପମାନ ଗ୍ରହଣ କରି ତେଲ ପାଇଁ ଲାଇନ କରି ତେଲ ସଂଗ୍ରହ କରନ୍ତୁ। ମରୁଭୂମିର ମରିଚିକା ପରି ଭ୍ରମରେ ପଡ଼ନ୍ତୁ ନାହିଁ। ଜୀବନ ଏକ ସୁନ୍ଦର ବହି, ସେ ବହିର ଏକ ଏକ ପୃଷ୍ଠା ଓଲଟିଯିବ। ତେଣୁ ସେ ପୃଷ୍ଠାକୁ ଓଲଟି ଆଗକୁ ଆଗକୁ ବାଟ ଚାଲନ୍ତୁ।

ଖରାରେ ବାହାରକୁ ବାହାରିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ, ନିଜେ ସତର୍କ ରୁହନ୍ତୁ, ଅନ୍ୟକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଅନ୍ତୁ। ଆଜି ଦିନଟି ଭଲରେ ଭଲରେ କଟୁ, ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଋତୁ ପରେ ଋତୁ ଭଲରେ ଭଲରେ କଟିଯାଉ, ସମସ୍ତଙ୍କର ସୁଖରେ ବିତୁ ସବୁଦିନ। ଗୀତ ଗୀତିକାରେ ଆଜି ଏହି କାମନା।

ଗୀତଗୀତିକା ଶେଷ ହେଲା। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ କରି କରାଉ ଥାଏ ମୁହିଁ। ରଚନା ଅକ୍ଷୟ କୁମାର ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ। ନାଟକ କରି କରାଉ ଥାଏ ମୁହିଁ।

0: ଭୁଲ ମିଛ ପ୍ରସାରଣ ଏସବୁ ଆତ୍ମପ୍ରବଞ୍ଚନାରେ ଗୀତ ଗାଇ ଶ୍ରୀମନ୍ଦିରର ପବିତ୍ର ବେଢ଼ାକୁ କଳୁଷିତ କରୁଛ କାହିଁକି? ମନ ଯଦି ସବୁ ତେବେ କାହିଁକି ମତେ ମୋ ଜନ୍ମଗତ ଅଧିକାରରୁ ତମେମାନେ ଏଇଠି ଏଇ ଜଗନ୍ନାଥଙ୍କ ଆଖି ଆଗରେ ବଞ୍ଚିତ କଲ? କାହିଁକି ବାଇଶି ପାହାଚ ଆସିବାକୁ ମତେ ନିଷିଦ୍ଧ କଲ? ମୋ ଦେହ ଉପରେ ମନ ଉପରେ ଗୋଟାଏ ଧର୍ମଦ୍ରୋହୀର ମୋହର ମାରି ବିଧର୍ମୀ କହି ମୋ ସ୍ୱାଧିକାରକୁ ମୋଠୁ ଛଡେଇ ନେଲ? କାହିଁକି କାହିଁକି ମୋ ଧର୍ମକୁ, ମୋ ବଡ଼ ଠାକୁରଙ୍କୁ, ମୋ ମାକୁ, ମୋ ସ୍ତ୍ରୀକୁ, ମୋର ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ମୋ ହାତ ମୁଠାରୁ ଛଡେଇ ନେଲ? କାହିଁକି? କାରଣ ମୁଁ ବ୍ରାହ୍ମଣ କଳା ଚାନ୍ଦ୍ରୁ ହେଲି ବିଧର୍ମୀ କଳା ପାହାଡ଼, ଏଇଆ ନା?
1: ହଁ କଳା ଚାନ୍ଦ୍ର
0: କିଏ? ଗଜପତି ମୁକୁନ୍ଦ ଦେବ?
1: ହଁ କଳା ପାହାଡ଼, ବାଇଶ ପାହାଚ ଡେଇଁ ଶ୍ରୀମନ୍ଦିରର ସେ ରତ୍ନ ସିଂହାସନର ପ୍ରଭୁକୁ ମୁଁ ମୋ ମନଗଡ଼ା ଧର୍ମ ଆଢୁଆଳରେ ଲୁଚେଇ ରଖିବାକୁ ଚେଷ୍ଟା କରିଥିଲି, ଗୋଟିଏ ସଂସ୍କାରକୁ ଜୀବନବ୍ରତ କରି। ଅନ୍ଧ ସମାଜର ଅନ୍ଧ ବୁଝାମଣା ମୋତେ ଆତତାଇ ହାତକୁ ଠେଲିଦେଲା। ମୁଁ ମୋ ପ୍ରଭୁଙ୍କୁ ନିଜ କରିବାକୁ ଯାଇ ପର କରିଦେଲି କଳା ଚାନ୍ଦ, ମୋତେ ମୋତେ କ୍ଷମା କର ଜଗନ୍ନାଥ, କ୍ଷମା କର, କ୍ଷମା କର।
0: ମୁଁ କିନ୍ତୁ ନିଜକୁ କ୍ଷମା ଦେଇନି ଗଜପତି, ବାରମ୍ବାର ପ୍ରଶ୍ନ କରିଛି ନିଜକୁ, ଆଜି ବି ଦୀର୍ଘ ପାଞ୍ଚଶହ ବର୍ଷ ପରେ ସେଇ କଳା ଚାନ୍ଦ୍ର ଅତୃପ୍ତ ଆତ୍ମା ନିଜକୁ ଏବଂ ତୁମ ଧର୍ମର ଠିକାଦାରମାନଙ୍କୁ ନୀତି ବାଗିସମାନଙ୍କୁ ପ୍ରଶ୍ନ କରୁଛି, ତୁମ ମନଗଡ଼ା ଧର୍ମର ଗଣ୍ଡି ସ୍ୱାର୍ଥକୁ ସମ୍ବଳ କରି ତମେ କ'ଣ କେବେ କଳା ଚାନ୍ଦ୍ରକୁ ପ୍ରତାରିତ କରିପାରିଛ ନା ପ୍ରତାରିତ କରିଛ ଜଗତର ନାଥ ଜଗନ୍ନାଥଙ୍କୁ? ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପ୍ରଭୁ ଏକା କ'ଣ ତୁମର କଳା ଚନ୍ଦ୍ର ନୁହନ୍ତି, କଳା ପାହାଡ଼ର ନୁହନ୍ତି? କୁହ, ଉତ୍ତର ଦିଅ। ତୁମ ହୀନ ଚକ୍ରାନ୍ତ ହୀନ ସ୍ୱାର୍ଥର ଲିଲିହାନ ଶିଖାରେ କାହିଁକି କାହିଁକି ମୋ ପ୍ରଭୁଙ୍କୁ ତମେ ବଳି ଦେଇଦେଲ? କାହିଁକି କାହିଁକି ମୋତେ ଉଚ୍ଛନ୍ନ କରିଦେଲ?
2: ଏଇ ସେ ଶ୍ରୀମନ୍ଦିର ନା, ଆଉ ସେ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ, ପ୍ରଭୁ ଜଗତର ନାଥ ଜଗନ୍ନାଥ, ପଣ୍ଡା ପଢିଆରୀ ସଭିଙ୍କର କେତେ ଶ୍ରଦ୍ଧାର ପାତ୍ର ମୁଁ ନଥିଲି। ମୋର ପ୍ରାଣର ମନର ମା, ମନର ମା, ମନର ମା।

0: ଥରେ ମନ୍ଦିର ଗଲେ ସେଠୁ ବାହାରିବାଟା ମୋଟେ ସହଜ ନୁହେଁ ମନୋରମା। କାଳିଆର କିଜେ ମାୟା, ତାକୁ ଦେଖିଲେ ନା ଭୋକ ଶୋଷ ଘରଦ୍ୱାର ସବୁ ପରା ମୁଁ ଭୁଲିଯାଏ। ହଁ, ବୋଉ ଖାଇସାରିଲାଣି?
1: କୋଉ କଥା ତମେ ବୁଝୁଛ ଯେ ବୋଉଙ୍କ କଥା ପଚାରିଲ? ବୋଉ, ଘର, ମୁଁ, ଆମେ ରହିଲେ କେତେ ନ ରହିଲେ କେତେ? ତମର ତ ପରଙ୍କ କାମ ଯାତ୍ରୀଙ୍କ କାମରେ ଦିନ ଯାଉଛି। ବୋଉ ଖାଇସାରିଲେଣି, ତମେ ଆସିଲ, ଭାତ ଦିଟା ଶୁଖି ଚାଉଳ ହେଇଯିବଣି, ଆସ।
0: ସେସବୁ କଥା ବୁଝିବାକୁ ପରା ଜଗନ୍ନାଥ ତମକୁ ମୋ ଜୀବନ ସାଥିରେ ଛନ୍ଦି ଦେଇଛନ୍ତି, ତମେ ଏଠିକି ନେଇ ଆସ, ଏଇଠି ମୁଁ ଖାଇନେବି।
1: ହଉ, ତମ ଇଚ୍ଛା।
2: ତାଙ୍କର ଏତେ ବହବ, ସେଇ କୋଳେ ମା କ୍ଷୀର ଖାଇଛନ୍ତି, ଆଉ ଆମେ ସବୁ ପାଣି ପିଇ ଦେଇଛୁ। କୋଉଠୁ ଉଡି ଆସି ଆମରି ବାପା ଗୋଷ ବାପାଙ୍କ ଜାଗାରେ ଆମ ଉପରେ ଦେହ ଦୋଷ ଦେଖେଇବେ? ତୁ ଆସିଲୁ ଆସିଲୁ ମୋ ସାଙ୍ଗ ବୋହୁ
0: ମୁଁ ସବୁ ଜାଣିଛି କକେଇ, ସବୁ ଜାଣିଛି। ଖାଲି ମୋରି ଉପରେ ତାଙ୍କର ରାଗ, ତୀର୍ଥଯାତ୍ରୀଙ୍କ ଉପରେ ସେମାନେ ଯୋଉ ଅତ୍ୟାଚାର କରୁଥିଲେ ସେଇଟା ବନ୍ଦ କରିଦେଇଛି, ତ ତାରି ପୁରସ୍କାର ଏଇଟା।

0: ଆଗରୁ କହିଛି ତ, ମୁଁ ହିନ୍ଦୁ, ପୁଣି କୁଳୀନ ବ୍ରାହ୍ମଣ, ତା ଛଡ଼ା ଘରେ ମୋର ବିବାହିତା ସ୍ତ୍ରୀ, ମା, ଜ୍ଞାତି ପରିଜନ, ଏମାନେ ସମସ୍ତଙ୍କୁ ଛାଡ଼ି, ନା ନା, ଆପଣ ମୋତେ କ୍ଷମା କରନ୍ତୁ ନବାବ।
1: ତାହେଲେ ସେ ମରିବ, ତାକୁ ମାଫି ଦେଇ ମୁଁ ଦୁନିଆ ଆଗରେ, ଖୋଦାଙ୍କ ଆଗରେ ଶର୍ମିନ୍ଦା ହେଇପାରିବିନି। ଦୁନିଆ,
2: ମୁଁ ପ୍ରସ୍ତୁତ ନବାବ। ମୋର ପ୍ୟାର ମହବତ ପାଇଁ ଯଦି ମୋତେ ଜହନମକୁ ଯିବାକୁ ପଡେ, ମୁଁ ସେଥିପାଇଁ ପ୍ରସ୍ତୁତ ଅଛି ନବାବ।
1: ରଖି ନେଇଯା, ମୋର ହୁକୁମ ଘାତକୁ ଜଣେଇ ଦିଅ।
0: ନା ନା ନବାବ, ନା, ଆପଣଙ୍କ ଆଦେଶ ଆପଣ ଫେରେଇ ନିଅନ୍ତୁ। ରାଜକୁମାରୀଙ୍କ ଜୀବନ ମୁଁ ଆପଣଙ୍କ ଠାରୁ ଭିକ୍ଷା ମାଗୁଛି।
1: ମୁଁ ମଜବୁର ଯୁବକ, ଅପବାଦରେ ଚନ୍ଦନ ଦେହ ମନ ଆଉ ଖାନ୍ଦନରେ ବୋଳି ହେଇ ସେ ଆଉ କାହାକୁ ସାଜି କରିବ? ଯୁବକ, ତମର ଅର୍ଜି ମୁଁ ରଖିପାରୁନି ବୋଲି ଦୁଃଖିତ। ନେଇଯାଅ, ରଖି।
0: ନା ନା ନବାବ, ମୁଁ ପ୍ରସ୍ତୁତ।
1: ଯୁବକ,
0: ହଁ ନବାବ, ନିଜର ଜୀବନକୁ ଭଲ ପାଇବାର ନିଶା ଯେଉଁ ଉତ୍କଳୀୟର ରକ୍ତଗତ, ସେ କ'ଣ ନିଜ ଆଖି ଆଗରେ ଅନ୍ୟର ମୃତ୍ୟୁ ଯନ୍ତ୍ରଣା ସହ୍ୟ କରିପାରିବ? କୁହ ପ୍ରଭୁ ଜଗନ୍ନାଥ, ଏହା ଛଡ଼ା ଏହି ପରିସ୍ଥିତିରେ ମୁଁ ବା କ'ଣ କରିପାରିଥାନ୍ତି? ଗୋଟାଏ ଜୀବନକୁ ବଞ୍ଚାଇ ରଖିବାର ପୁଣ୍ୟ ମୋର କ'ଣ ପରବର୍ତ୍ତୀ ପାପକୁ ଧୋଇଦେଇ ପାରିବନି ପ୍ରଭୁ? ଦୁଲିଆକୁ ବିବାହ କରିବାକୁ ମୁଁ ପ୍ରସ୍ତୁତ ନବାବ।
1: ସାବାସ ଯୁବକ, ବଙ୍ଗର ନବାବ ତୁମର ମହାନୁଭବତାକୁ ସମ୍ମାନ କରୁଛି।

0: ଆକବର ବାଦଶାହ ଏ ଦେଶର ଶତ୍ରୁ, ସେ ପୁଣି ତିରିଖାକୁ ପଠେଇଛନ୍ତି ଆମଠୁ ସାହାଯ୍ୟ ଆଶାରେ। ଅସମ୍ଭବ ଛାମୁ, ଏ ସାହାଯ୍ୟ ଦେବା ଆମ ପକ୍ଷରେ ଅସମ୍ଭବ। ଏଇ ଅପଦିନ ତଳେ ଦସ୍ୟୁପରି ଯାହାଙ୍କ ସେନାପତି କତୁଲ ଖାଁ ଅତର୍କିତ ଭାବରେ ଆମକୁ ଆକ୍ରମଣ କରି ଆମର ଶାନ୍ତି ରାଜ୍ୟରେ ଅଶାନ୍ତିର ଅଗ୍ନି ସଂଯୋଗ କରିଥିଲା, ସେଇ ବାଦଶାହ କୋଉ ସାହସରେ ସାହାଯ୍ୟ ପାଇଁ ପତ୍ର ପଠେଇଛନ୍ତି? ତମେ ଫେରିଯାଅ ଦିଲ୍ଲୀର ଖାଁ, ତା ବାଦଶାହଙ୍କର ଅନୁରୋଧ ଆମେ ରକ୍ଷା କରିପାରିବୁ ନାହିଁ।
1: ବଙ୍ଗର ନବାବ ଆଜି ବିଦ୍ରୋହୀ, ବହୁତ ଉମିଦ ରଖି ସାହିନ ସାହେବ ପତ୍ର ପଠାଇଛନ୍ତି ଗଜପତି। ଦୋସ୍ତ ଭାବରେ ସାହାଯ୍ୟ ପ୍ରାର୍ଥୀକୁ ସାହାଯ୍ୟ କରିବା କ'ଣ ଜଣେ ରାଜାର ଫର୍ଜ ନୁହେଁ?

0: ଆଜି ତମକୁ ଏତେ ପାଖରେ ପାଇବି, ହାତ ପାଉନି ତମର ପାଦ ଛୁଇଁବାକୁ, ଏତେ ନିଜର ହେଇବି, ତମେ ଆଜି ମୋର ସାତ ବର।
1: ତମେ ତମେ କାନ୍ଦନି ମନୋରମା, କାନ୍ଦନି, ତମେ କାନ୍ଦନି।
0: ନା ନା, ତମେ ମୋତେ ବାରଣ କରନି, ମୋତେ ଆହୁରି କାନ୍ଦିବାକୁ ଦିଅ, ଆହୁରି କାନ୍ଦିବାକୁ ଦିଅ। ଭଗୀରଥ ଗଙ୍ଗାଙ୍କୁ ଆଣିଲା ପରେ ମୋର ଏଇ ଲୁହରେ ତମର ସବୁ ପାପ, ସବୁ ଦୋଷ, ସବୁ କଳଙ୍କ ଧୋଇ ଯାଉ, ତମେ ପୁଣି ଫେରି ଆସ ମୋ ପାଖକୁ, ମୋ ପାଖକୁ ତମେ ପୁଣି ଫେରି ଆସ।
1: ତମେ ତାହେଲେ ଆହୁରି କାନ୍ଦ, ଆହୁରି କାନ୍ଦ ମନୋରମା। ତମ ଆଖିର ଲୁହ ଶୁଖିଗଲେ ଛାତିର ରକ୍ତ ଢାଳି ଦିଅ, ଆଉ ସେଇଥିରେ ମୁଁ କଳଙ୍କ ମୁକ୍ତ ହେଇ ପୁଣି ଥରେ ତମରି ପାଖକୁ ଫେରି ଆସିବି। ମୋ ଜନ୍ମ ମାଟି, ମୋ ଧର୍ମ, ମୋ ବଡ ଠାକୁର, ତମେ ମୋତେ ଫେରେଇ ଦିଅ ମନୋରମା, ମୋତେ ଫେରେଇ ଦିଅ। ତମେ କାନ୍ଦ, ତମେ ଆହୁରି କାନ୍ଦ ମନୋରମା, ଆହୁରି କାନ୍ଦ।
0: ଠାକୁରେ ଆଉ କେତେ ସରି ହେଲେ ତମ ମାନ ମାନିବ, କୁହ କୁହ ପ୍ରଭୁ, କୁହ ଜଗନ୍ନାଥ।
1: ତମେ ଏଇଠି ସେଇ ଠାକୁରଙ୍କୁ ଡାକ ମନୋରମା। ମୁଁ ଚାଲିଲି, ମୁଁ ଚାଲିଲି ସେଇ ଚକାଖେ ପାଖକୁ, ତମେ ଦେଖିବ ମୋ ନିଷ୍ଠାରେ ତାଙ୍କ ରତ୍ନ ସିଂହାସନ ନିଶ୍ଚୟ ଥରି ଉଠିବ, ନିଶ୍ଚୟ ସେ ମୋତେ ତାଙ୍କ ପଦ ସେବା କରିବାର ଅଧିକାର ଦେବେ। ମୁଁ ଆସୁଛି। ବୋଉ, ତୋ ପାଦ ଛୁଇଁ ମୁଣ୍ଡିଆ ମାରିବାର ଅଧିକାର ଏ ସମାଜ, ତୋ ଜ୍ଞାତି କୁଟୁମ୍ବ, ଆମ ଧର୍ମର ବିଧାନ ମୋଠୁ କାଢି ନେଇଛି ବୋଉ। ଏଇ ଦୂରରେ ଥାଇ ତୋ ପାଦ ଧୂଳି ଲାଗିଥିବା ଏଇ ଭୂଇଁ ଉପରେ ମୁଁ କୋଟି କୋଟି ମୁଣ୍ଡିଆ ମାରୁଛି ବୋଉ। ମତେ ମତେ ତୁ କଲ୍ୟାଣ କରବୁ, ମୁଁ ଯେମିତି ଜନ୍ମେ ଜମେ ତୋରି ପରି ମାଟିଏ ଭାଇ।
0: ଦେଖୁଛ ଦେଖୁଛ ବୋଉ, ପୁଅ ତମର କେମିତି କାନ୍ଦି କାନ୍ଦି ଚାଲି ଯାଉଛନ୍ତି।

0: ଏଇଟା କଳାଚାନ୍ଦଙ୍କ ଘର ନା? ତମେ ତାହେଲେ ମନୋରମା, ତାଙ୍କର ସ୍ତ୍ରୀ? ବୋଉ ବୋଧ ହୁଏ ଶୋଇପଡ଼ିଛନ୍ତି।
1: ତମେ ଆମକୁ ଜାଣିଲ କେମିତି?
0: ମୁଁ ବଙ୍ଗନା ବାବୁଙ୍କ ଝିଅ ଦୁଲିଆ।
1: ତମେ ତାହେଲେ ସେଇ ଭାଗ୍ୟବତୀ ଯାହା ପାଇଁ ପୁଅ ତା ମାକୁ ଭୁଲିଗଲା, ସ୍ୱାମୀ ତା ସ୍ତ୍ରୀକୁ ଭୁଲିଗଲା, ଆଉ ମଣିଷ ତା ଧର୍ମକୁ ତା ଠାକୁରଙ୍କୁ ଭୁଲିଗଲା।
0: କଣ ପ୍ରତିଶୋଧ ନବ? ନିଅ, ସେଇଥିପାଇଁ ତ କାହାକୁ କିଛି ନ କହି ଖମାଖୋଟ ଯୁଦ୍ଧ ଚାଲିଥିଲା ବେଳେ ଏକା ଏକା ଏତେ ଦୂରରୁ ମୁଁ ତମରି ପାଖକୁ ଚାଲି ଆସିଛି। ମତେ ଶାସ୍ତି ଦିଅ ଭଉଣୀ, ମତେ ଶାସ୍ତି ଦିଅ।
1: ଏ କଣ କଲ ତମେ? ତମେ ତମେ ମୋ ଗୋଡ ଧରିଦେଲ, ମତେ ଛୁଇଁଦେଲ, ଘରେ ମୋର ଶାଶୁଙ୍କର ଶବ ପଡିଛି। ତମେ
0: ହିନ୍ଦୁ କି ଯବନର ମନ ନେଇ ମୁଁ ଏଠାକୁ ଆସିନି ଭଉଣୀ, ଆସିଛି ଗୋଟିଏ ମଣିଷର ମନ ନେଇ। ତମର ଏଇ ବିପଦ ବେଳେ ମଣିଷ ହେଇ ମୁଁ କଣ ଦୂରରେ ରହିପାରିଥାନ୍ତି? ତମେ ମତେ ଶାସ୍ତି ଦିଅ ଭଉଣୀ, ଶାସ୍ତି ଦିଅ। ଆଜି ମୁଁ ବୁଝୁଛି ଖିଆଲିରେ ଯାହା ମୁଁ କରିଛି ତା ଭୁଲ, ତା ଅପରାଧ।
1: ଶାସ୍ତି ଦେବାର ଶକ୍ତି ମୋର କାହିଁ? ଯୋଉ ଦୁଃଖରେ ମୁଁ ଖାଣ୍ଟି ଚକଟି ହଉଛି, ତମକୁ ସେ ଦୁଃଖ ଦେଲେ ମୋ ଅପରାଧର ମାତ୍ରା ବଢିଯିବ ଭଉଣୀ। ସ୍ୱାମୀ ମୋର ସୁଖରେ ଅଛନ୍ତି, ସେଇ ମୋ ପାଇଁ ସୁଖ ଶାନ୍ତି ଆଉ ସାର୍ଥକତା।
2: ପୁଣି ଅଡୁଆ ଭିତରେ ମୁସ୍କିଲ ବସିଗଲା।
1: କଣ ହେଲା କଥା?
2: ଆରେ ମା, 25 କୌଡ଼ି ଟିକେ ଦରକାର ମାଲ ଭାଇଙ୍କ ଏଇ ଜଳପାନ ପାଇଁ। ଆମକୁ ଏତେ କୌଡ଼ି ଦବ ବା?

0: କିଏ ସେତକ ନ ପାଇବା ଯାଏ ଭାଇ କଣ ଗୋଡ଼ କାଢୁଛି ଯେ ମୁଁ ତାକୁ ଡାକି ଆଣିମି?
1: ପଚିଶ କୌଡ଼ି, ପଚିଶ କୌଡ଼ି, ମୁଁ କୋଉଠୁ ପାଇବି କକେଇ? ତାହେଲେ ନିଅ ଭଉଣୀ, ଏଥିରେ ଅନେକ କୌଡ଼ି ଅଛି, ବେଶ ଭଲ ଭାବରେ ବୋଉଙ୍କ କ୍ରିୟାକର୍ମ ଶେଷ କରିବାକୁ କକେଇଙ୍କୁ କୁହ, ନିଅ।
2: କିନ୍ତୁ
1: କୌଡ଼ିରେ କଣ ପାପ ଲାଗିଥାଏ ଭଉଣୀ? ସାନ ଭଉଣୀଟାର ଏତିକି କଥା ତମେ ରଖିବନି।
2: ନିଅନ୍ତୁ କକେଇ, ଯାହା ଦରକାର ସବୁ କରନ୍ତୁ।
0: ହେଇଟି ବୋହୁ, ନେ ଆକୁ ତୁ ସାଇତିକି ରଖିଥାଏ ମା, କାମ ତ ଏଇନେ ସରିଯାଇନି, ବରଷ ଗୁଡାକ ଅଛି ପରା। ମୁଁ ପଚିଶଟା ତିରିଶଟା କୌଡ଼ି ନେଇ ଚାଲି ଯାଉଛି, ଏଥର ଆଉ ଆଉ ଡର କଣ? ଦେଖିବା ବଳେ ବଳେ ଭାଲ ଭାଇ ବୋଲେ ଆସିବେନି, ଆରେ କୌଡ଼ି ହାତରେ ପାଇଲେ କିଏ ରହିବ ମୋ? ହଉ ମା, ମୁଁ ଗଲି, ଆକୁ ଯତ୍ନ ରଖିଥା, ବହୁତ କାମରେ ଆସିବ। ଯାଉଛି
1: ଭଉଣୀ। ଇଏ କଣ ଆସିଥିଲେ?
2: ହଁ, ଜଗନ୍ନାଥଙ୍କ ପାଖକୁ ଯାଇଛନ୍ତି।
1: ଓ, ପ୍ରାୟଶ୍ଚିତ କରିବାକୁ ବୋଧେ ଯାଇଛନ୍ତି, ଭଲ। ମୋରି ପାଇଁ ତାଙ୍କ ଦେହରେ କଳଙ୍କ ଲାଗିଲା, ପାପୀ ବିଧର୍ମୀ ବୋଲି ଜଗତ କହିଲା, ହେଲେ ସତରେ ସତରେ ସେ ଧର୍ମ ହରି ନାହାନ୍ତି ଭଉଣୀ, ସେ ପାପ କରି ନାହାନ୍ତି।
2: ତମେ ତମେ ସତ କହୁଛ ଭଉଣୀ?
1: ହଁ ସତ କହୁଛି, ସେ ଆସନ୍ତୁ, ତମେ ଦେଖିବ, ଆଉ କେବେ ମୁଁ ତମଠୁ ତାଙ୍କୁ ଛଡେଇ ନେବିନି, ଦୂରରେ ଥାଇ ପୂଜା କରିବି, ହେଲେ ଥରେ ଅଧେ ତାଙ୍କୁ ଦେଖିବାର ସୁଯୋଗ ମତେ ଦବନି?
2: ନିଶ୍ଚୟ ଦେବି, ହଁ ନିଶ୍ଚୟ ଦେବି। ତମେ ଶ୍ରୀମନ୍ଦିର ଯାଅ, ସେଇଠି ତାଙ୍କୁ ପାଇବ। ତମ ଫେରିବା ବାଟକୁ ମୁଁ ଚାହିଁ ରହିଲି।
1: ତମର ନାରୀତ୍ୱକୁ, ତମର ସହିବାର ଶକ୍ତିକୁ ମୋର କୋଟି କୋଟି ସଲାମ ଭଉଣୀ, କୋଟି କୋଟି ସଲାମ। ମତେ କଲ୍ୟାଣ କର, ତାଙ୍କୁ ଯେମିତି ସାଙ୍ଗରେ ଆଣି ତମ ପଣତକାନିରେ ସବୁଦିନ ପାଇଁ ବାନ୍ଧି ଦେଇପାରେ।
2: ଜଗନ୍ନାଥ ତମକୁ ସାହା ହୁଅନ୍ତୁ ଭଉଣୀ, ସେ ତମର ମନସ୍କାମନା ପୂର୍ଣ୍ଣ କରନ୍ତୁ।

0: ଗୋଟାଏ ନାରୀକୁ ଅଶ୍ଳୀଳ ଇଙ୍ଗିତ ଦେବାକୁ, ତା ଦେହରେ ହାତ ଦେବାକୁ, ତାକୁ ଅର୍ଦ୍ଧ ଉଲ୍ଲଂଘନ କରିବାକୁ ତୁମମାନଙ୍କୁ ଲଜ୍ଜା ଲାଗୁନି? ଏଇ ତମର ଶିକ୍ଷା, ଏଇଥିପାଇଁ ତମମାନେ ହଉଛ ଶ୍ରେଷ୍ଠ।
1: ବଡ ପଟ୍ଟନାୟକ ଜବନ ରାଗିଲାଣି ହେ, ଏଠି ରହିବା ଉଚିତ ନୁହେଁ। ପଳେଇବା ହଉ, ଆରେ ନିଜେ ଜିଲେ ବାପର ନା କଣ ଭାବୁଛ?
2: ଠିକ
1: କହିବା, ଚାଲ
0: ଚାଲ। ହିନ୍ଦୁ ଧର୍ମର ବଡ ଠିକାଦାର ମାନେ ଶୁଣ, ଆଜି ହିନ୍ଦୁ ଧର୍ମ ଭିତରେ ତୁମମାନଙ୍କର ହାତ ତିଆରି ସଂକୀର୍ଣ୍ଣତା ମୁଁ ନିଜ ଆଖିରେ ଦେଖିଲି। ଜଗନ୍ନାଥ ଜଗନ୍ନାଥ ଯେ ଜଡ ଆଣୁ, ଏକଥା ଆଜି ମୁଁ ଭଲ ଭାବରେ ଅନୁଭବ କଲି। ତାଙ୍କ ଦାୟିତ୍ୱ ଯେତେବେଳେ ତୁମ ଉପରେ ବି ଅମଣିଷ ମାନଙ୍କ ହାତରେ, ପଶୁମାନଙ୍କ ହାତରେ, ସେତେବେଳେ ମୁଁ ଆଉ ହିନ୍ଦୁ ହେଇ ତମମାନଙ୍କ ଦ୍ୱାରା ନିର୍ଯାତିତ ହେବିନି।
3: ନା ନା ନା, ତମେ ଏମିତି କୁହନି। କେତେ ଜଣ ସ୍ୱାର୍ଥ ପ୍ରମୁଖ ଅଶିକ୍ଷିତ ମୂର୍ଖ ଲୋକଙ୍କ ପାଇଁ ତମେ ହିନ୍ଦୁ ଜାତିକି ତାଙ୍କ ଠାକୁରଙ୍କୁ ନିନ୍ଦା କରନି। ମୋ କଥା ଶୁଣ।
0: ନା ନା, କିଛି ଶୁଣିବିନି, କିଛି ମାନିବିନି। ଶୁଣ ଜଗନ୍ନାଥ, ତମରି ସିଂହଦ୍ୱାର ପାଖରେ ଠିଆ ହେଇ ମୁଁ ଆଜି ଶପଥ କରି କହୁଛି, ମୁଁ ହେବି ଆଜିଠାରୁ ହିନ୍ଦୁ ଜାତିର ପ୍ରଧାନ ଶତ୍ରୁ। ମନ୍ଦିର ମାଳିନୀ ଓଡ଼ିଶାକୁ ମୁଁ ଶ୍ମଶାନରେ ପରିଣତ କରିବି, ଆଉ ତୁମକୁ ନିଆଁରେ ପୋଡି ତମରି ପାଉଁଶକୁ ମୁଁ ଦେହରେ ବୋଳି ହେଇ ଏଇଠି ତମରି ଆଗରେ ଯଜ୍ଞ ଉପବୀତ ଛିଡ଼ାଇ ମୁଁ ହେବି ମୁସଲମାନ, ମୁଁ ହେବି ବିଧର୍ମୀ।

0: ମହାରାଣୀ, ମୁସଲମାନ ସୈନ୍ୟମାନେ ଦୁର୍ଗର ଚାରିପାଖରେ ଘେରିଗଲେଣି, ତଥାପି ଦୁର୍ଗର ଦ୍ୱାର ବନ୍ଦ କରିବାକୁ ଆଦେଶ ଦେବେନି?
1: ନା, ସେହିପରି ଖୋଲା ଥାଉ।
0: ଶତ୍ରୁ ସେନା ଦୁର୍ଗ ମଧ୍ୟରେ ପ୍ରବେଶ କରିଯିବେ ମହାରାଣୀ।
1: କଳାପାହାଡ଼କୁ ଆସିବାକୁ ମୁଁ ନିମନ୍ତ୍ରଣ କରିଛି।
0: କିନ୍ତୁ ମହାରାଣୀ, ନିମନ୍ତ୍ରିତ ଅତିଥି ଦୁର୍ଗର ଚାରିପଟେ ସୈନ୍ୟ ସମାବେଶ କରିବାର କାରଣ କ'ଣ?
1: କାରଣ ଯାହା ହେଉ ନା କାହିଁକି ମହାମନ୍ତ୍ରୀ, ଦ୍ୱାର ବନ୍ଦ କଲେ ବି ଦୁର୍ଗରକ୍ଷା ଅସମ୍ଭବ। କାରଣ ଦୁର୍ଗରକ୍ଷା କରିବାକୁ କେହି ନାହାନ୍ତି, ସମସ୍ତେ ମୁସଲମାନଙ୍କ ହାତରେ ପରାସ୍ତ। ଏଇ କଳାପାହାଡ଼ ବୋଧୁ ଆସିଗଲା।
2: କଳାପାହାଡ଼ର ଅଭିବାଦନ ଗ୍ରହଣ କରନ୍ତୁ ଉତ୍କଳର ମହାରାଣୀ।
1: କଳାପାହାଡ଼, ରାଜାଙ୍କ ଅନୁପସ୍ଥିତିରେ ଦୁର୍ଗ ଆକ୍ରମଣ କରି ବୀରତ୍ୱର ଅମର୍ଯ୍ୟାଦା କରନା।
2: ନିଜର ସ୍ୱାର୍ଥ ସାଧନ ପାଇଁ ଆତ୍ମସମ୍ମାନ ମର୍ଯ୍ୟାଦା ସବୁ ମୁଁ ଭୁଲି ଯାଇଛି ମହାରାଣୀ।
1: ତାହେଲେ ତମ ସ୍ୱାର୍ଥ ସାଧନରେ ବାଧା ଦେବ ଉତ୍କଳର ମହାରାଣୀ। ମୋର ନିମନ୍ତ୍ରଣକୁ ଉପେକ୍ଷା କରି ତମେ ଯଦି ଶତ୍ରୁ ଭାବରେ ଆସିଥାଅ, ତେବେ କଳାପାହାଡ଼ ଏଇ ବାରବାଟି ଦୁର୍ଗ ଭିତରେ ଠିଆ ହୋଇ ଦେଖିଯିବ ଓଡ଼ିଆ ନାରୀର ବୀରତ୍ୱ।
2: ମୁଁ ଯେ ନିମନ୍ତ୍ରିତ ମା।
1: ତମେ ମତେ ମା ବୋଲି ସମ୍ବୋଧନ କଲ କଳାପାହାଡ଼?
2: ହଁ,
1: ମା ପାଇଁ ଯଦି ଏତେ ଅନୁରାଗ, ତାହେଲେ ମାତୃଭୂମି ପ୍ରତି ଏତେ ବିରାଗ କାହିଁକି କଳାପାହାଡ଼? ମାତୃଭୂମିର ଦୁଃଖ ଯନ୍ତ୍ରଣା ଅନ୍ତର୍ତା ତମକୁ କଣ ବ୍ୟଥିତ କରେ ନା?
2: ସେ ଜ୍ୱାଳା, ସେ ଯନ୍ତ୍ରଣା ମୁଁ ପ୍ରକାଶ କରିବାକୁ ଅକ୍ଷମ ମହାରାଣୀ।
1: ବେଶ, ତମ ଇଚ୍ଛା ପୂର୍ଣ୍ଣ ହେଉ କଳାପାହାଡ଼। ପ୍ରଥମେ ଅତିଥି ସତ୍କାର କରିସାରେ ତାପରେ ହେବ ଯୁଦ୍ଧ। ଆସ ମହାମନ୍ତ୍ରୀ।
2: ଅପରୂପ ବିସ୍ମୟ ଉତ୍କଳର ମହାରାଣୀ, ତମେ ତମେ ମୋର ପ୍ରଣାମ ଗ୍ରହଣ କର ମା।
3: ଆଉ ଅପେକ୍ଷା କାହିଁକି ନବାବ?
2: ତୁମେ ଦକ୍ଷିଣ ଦ୍ୱାର ପାଖରେ ଅପେକ୍ଷା କର ରହମତ, ସମୟ ଆସିଲେ ଆଦେଶ ପାଇବ, ଯାଅ।
4: ଅତିଥିଙ୍କ ପାଇଁ ମହାରାଣୀଙ୍କର ଭେଟି।

0: ଭେଟି, ଇଏ କଣ ସୁବର୍ଣ୍ଣ ଥାଳିରେ ହୀରା? କିନ୍ତୁ କାହିଁକି ଭେଟି?
1: ଏଇଟା ଗଜପତି ବଂଶର ପରମ୍ପରା।
0: ଏଇ ଆତିଥ୍ୟ କଳାପାହାଡ଼ ପାଇଁ ଶୁଭ ସଙ୍କେତ ନା ଅଶୁଭ ସଙ୍କେତ?
2: ଶୁଭ ସମ୍ବାଦ ନବାବ, ରାଜା ମୁକୁନ୍ଦ ଦେବଙ୍କୁ ଶିବିରରେ ବିଶ୍ରାମ ନେଲାବେଳେ ହତ୍ୟା କରାଯାଇଛି। ସେମାନେ ତାଙ୍କର ସୈନିକ ନବାବ।
0: ହତ୍ୟା କରାଯାଇଛି? ରାମତାଲି, ରାମତାଲି! ସେଇ ସୈନ୍ୟଙ୍କୁ ନେଇ ରାଜପଥ ଉପରେ ସର୍ବସମ୍ମୁଖରେ ଖଣ୍ଡ ଖଣ୍ଡ କରି କାଟି ଦେବା ପାଇଁ ମୋର ଆଦେଶକୁ କାମିଆବି କର। ଏଇ ହଉଛି ବେଇମାନ ନିମଖ ରାମ ଦେଶଦ୍ରୋହୀଙ୍କ ପାଇଁ ଇନାମ। ଯାଅ।
2: ସର୍ବନାଶ ହେଇଛି, ସର୍ବନାଶ ହେଇଛି ନବାବ। ମହାରାଣୀ ଆତ୍ମହତ୍ୟା କରିଛନ୍ତି।
0: ମହାରାଣୀ ଆତ୍ମହତ୍ୟା କରିଛନ୍ତି? ତମେ ତମେ କଳା ପାହାଡକୁ ହରେଇ ଦେଇ ଜିତିଗଲ ମହାରାଣୀ, ତମେ ଜିତିଗଲ
2: ନବାବ।
0: ତମେ ତମେ ଯାହା କତୁଲ ଖାଁ, ପଶ୍ଚିମ ପଟୁ ଦୁର୍ଗ ଭିତରେ ପଶି ଏହାକୁ ମାଟିରେ ମିଶେଇ ଦିଅ।
1: ଭିତରକୁ ପଶିବାର ଚେଷ୍ଟା କରନ୍ତୁନି ବଙ୍ଗ ସେନାପତି, ମୋ ଦେହରେ ବିନ୍ଦୁଏ ରକ୍ତ ଥିବା ଯାଏ ଆପଣ ଭିତରକୁ ଯାଇପାରିବେ ନାହିଁ।
0: କଣ ହେଲା?
1: ଆଦେଶ ପାଳନ କରିବା ସୈନିକର କର୍ତ୍ତବ୍ୟ। ଜୀବନ ଦେଇ ମତେ ମହାରାଣୀଙ୍କ ଆଦେଶ ପାଳନ କରିବାକୁ ହବ।
0: ବେଶ, ତାହେଲେ ଏଥର ଆଦେଶ ପାଳନ କର ଯୁବକ, ଏଇ ଅସି ଆଘାତକୁ ପ୍ରତିହତ କର। ଦୁଲିଆ, ଦୁଲିଆ, ତମେ ତମେ ଯୁବକର ଛଦ୍ମବେଶରେ, ଦୁଲିଆ ଦୁଲିଆ, ତମେ ହେ କଣ କଲ? ଦୁଲିଆ ହେ କଣ କଲ?
3: ସେଇ ଦୁଲିଆ ପାଇଁ କଳା ଚାନ୍ଦ୍ର, ତମେ କଳା ପାହାଡ଼ ହେଲ।
0: ଦୁଲିଆ,
3: ସେଇ ଦୁଲିଆର ବଳିଦାନରେ କଳା ପାହାଡ଼ରୁ ତମେ କଳା ଠାକୁରଙ୍କର ହେଇଯାଅ, ଏତିକି ମୋର ଶେଷ ଇଚ୍ଛା।
0: ନା ଦୁଲିଆ ନା, ସେ କ୍ଷମତା ମୁଁ ଅନ୍ଧ ଭାବରେ ହରେଇ ବସିଛି। କଳା ଚାନ୍ଦ୍ର ସମାଧି ଉପରେ କଳା ପାହାଡ଼ ଆଜି ନର୍କର ଯନ୍ତ୍ରଣା ନେଇ ଘୁରି ବୁଲୁଛି। କିଏ ତାକୁ ବାଟ କଢେଇବ?
3: ତମର ଜଗନ୍ନାଥ। ଇଏ କଣ, ଇଏ କଣ? ମୁଁ କାହାକୁ ଦେଖୁଛି? ହେ ପ୍ରଭୁ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ!
0: ନା ଦୁଲିଆ, ନା ଦୁଲିଆ, ତମେ ତମେ ଜିତିଗଲ ଦୁଲିଆ, ମୁଁ ହାରିଗଲି। ହେଲେ ମୋର ଲକ୍ଷ୍ୟ କାହିଁ, ପଥ କାହିଁ, କାହିଁ, କାହିଁ, କାହିଁ?

ଶୁଣୁଥିଲେ ନାଟକ କରି କରାଉ ଥାଏ ମୁହିଁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ କଳାପାହାଡ଼ ଅମରେନ୍ଦ୍ର ଚୌଧୁରୀ, ମୁକୁନ୍ଦ ଦେବ, ପ୍ରେମାଞ୍ଜନ ପରିଡ଼ା, ସୁଲେମନ ସୁରେନ୍ଦ୍ରନାଥ ମହାନ୍ତି, ଦିଲୀର ଖାନ, ନିର୍ମଳ ଚନ୍ଦ୍ର କାନୁନଗୋ, କତୁଲ ଖାଁ, କମଳାକାନ୍ତ ସ୍ୱାଇଁ, ଆକବର ଅଭୟ କୁମାର ପଟ୍ଟନାୟକ, ମାନସିଂ ପ୍ରିୟଦର୍ଶନ ମହାନ୍ତି, ସାଧୁ ଦଳ ବେହେରା, ପ୍ରତାପ ଦାସ, ମନ୍ତ୍ରୀ କିଶୋର ମହାନ୍ତ, ଗୋପ ଏବଂ ସୁଧାର ନିତ୍ୟାନନ୍ଦ ଦାସ, ଗୋପ ଏବଂ ସୁଆର ନିତ୍ୟାନନ୍ଦ ଦାସ, ରହମତ ଅଲ୍ଲି ଓ ବଡ଼ପଣ୍ଡା ଲକ୍ଷ୍ମୀଧର ନାୟକ, ମନୋରମା ସନ୍ଧ୍ୟା ମିତ୍ର, ଦୁଲିଆ ଅର୍ଚ୍ଚନା ଦାସ କାନୁନଗୋ, ମହାରାଣୀ ନିହାର ବାଳା ପଟ୍ଟନାୟକ। ରଚନା ଅକ୍ଷୟ କୁମାର ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ, ସହଯୋଗ

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର

0: Chettinad Cement Super Great Cement. 64 ବର୍ଷର ଦୃଢ ମୂଳ ଦୁଆ. Chettinad Cement, the perfect concrete choice.
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଆରତୀ ମିଶ୍ର ଶିଳ୍ପୀ ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ରଚନା।

ଲୋକଗୀତରେ ପ୍ରଚାର କଲୁ ଦଣ୍ଡନାଚ ଗୀତ, ପରିବେଷଣ କରିଥିଲେ ବିପ୍ରବର ସାହୁ ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆକାଶବାଣୀ କଟକ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଆମର ଶ୍ରୋତା ବନ୍ଧୁମାନେ ହେଲେ ବାସୁଦେବ ତ୍ରିଲୋଚନ, ନଟିଆ ବଳିଆ, କୁନି ନିନି, ଲିଟୁନି, ତାଙ୍କର ବାପା ବୋଉ, ରାଇସୁଗୁଡ଼ା, ସାଲେପୁର, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଦିୱାନାର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠର। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର କାଶ୍ମୀର କି କଲିର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଆଶା ଭୋସଲେ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇଥରକ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ବାଉରୀବନ୍ଧୁ ପାତ୍ର, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ବାହୁଡ଼ି ବି ମୋ ଜଗାବଳିଆ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ରତିକାନ୍ତ ଶତପଥୀ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଚିଠିଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଡିଓ ସାଇ କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲ ତୋ ପାଗଲ ହେର ଭୁଲିସି ସୁରତ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟର କୁ ଦେଇଛନ୍ତି ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ଭବାନୀ ଦେବୀ ବାଣୀପ୍ରସାଦ, ତାଙ୍କର ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଇଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସ୍ୱାଗତ ରଞ୍ଜନ ସାହୁ କଟକରୁ। ଆପଣ ଶୁଣିବାକୁ ଅନୁରୋଧ କରିଛନ୍ତି ଫୁଲ ଚନ୍ଦନ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଏହି ସେମିଷ୍ଟର କୁ ଦେଇଛନ୍ତି ବାଉରିବନ୍ଧୁ ପାତ୍ର ସୁଧାମ ଦେବତା ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସତୀ ଅନସୁୟା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୁଭାଷ ଦାସ ଏବଂ ବାଣୀ ଜୟରାମ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟିକୁ ଦେଇଛନ୍ତି ସୋମନାଥ ସାହୁ ଚିକରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଫକୀରାର ଏହି ଗୀତଟିକୁ ଶୁଣିବା ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ଆପଣ ହେଲେ ଅଲେଖ ଚନ୍ଦ୍ର ସାହୁ କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଜଗା ହାତରେ ପଘା ଚଳଚ୍ଚିତ୍ରରେ ଏହି ଗୀତଟିକୁ ଏମିତି ଗପ ଚାଲୁଥିବ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି, ଅନୁରାଧା ଏବଂ ସାଥୀମାନେ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ରାଖଲ ମହାନ୍ତି ଏବଂ ମିନତୀ ରଥ, ଚଳଚ୍ଚିତ୍ର ତ୍ରିନାଥ ମେଳ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା, କନ୍ତଲ, ଆଠଗଡ଼ରୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ ଦେଇଛନ୍ତି ଉତ୍ସବ ଶରଣ ସାହୁ ଧରାପୁର ମହାଙ୍ଗାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରର ଅଭିମାନିନୀ। ଏହି ଗୀତଟିକୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଚଳଚ୍ଚିତ୍ର ଧର୍ମର ହେଉଛି।

ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz କି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଇଲା ଅରୁଣ ଏବଂ ସାଥୀମାନେ ଚଳଚ୍ଚିତ୍ର ଲମ୍ହେ।